0: ଯେପରି ଆଜି ଏ ଯୋଉ ସ୍ୱୟଂ ନୀଳା ରଥଯାତ୍ରା, ଏ ରଥଯାତ୍ରାରେ ମହାପ୍ରଭୁଙ୍କ ପାଖରେ ବିମାନ ସହିତ କାନ୍ଧୁଆଳି ସହିତ ଆମେ ସମସ୍ତେ ହେଲେ ଜଣେ ଜଣେ ସେବାୟତ, ଭିନ୍ନ ଭିନ୍ନ ଭାବରେ ଆମେ ମହାପ୍ରଭୁଙ୍କ ସେବାକୁ ଅର୍ପଣ କରୁଛେ।
1: ସେଇଥିପାଇଁ ମୋର ବିଶ୍ୱାସ ହେଉଛି ଯେ ଜଗନ୍ନାଥ ଧାମରେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସର୍ବଜନମାନ୍ୟ ରାଷ୍ଟ୍ର ଦେବତା। ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡ଼ିକିରି ନଅ ଦିନ ଧରିକିରି ମହାପ୍ରଭୁ ଆସି ଏଠି ଯୋଉ ଜନ୍ମବେଦୀରେ ଜନକପୁରୀରେ ରହିକିରି ଆଜି ଯୋଉ ଫେରୁଛନ୍ତି, ଇଏ ଏକ ଦୁର୍ଲଭ ଦର୍ଶନ, ଇଏ ଏକ ଏଭଳି ଦର୍ଶନ, ୟାକୁ ଅନୁଭବ କଲେ ହିଁ ଭକ୍ତମାନେ ଜାଣିପାରିବେ।
0: ଆପଣ ଜାଣନ୍ତି ଜଗନ୍ନାଥ ମହାପ୍ରଭୁ ଗୋଟେ ମଣିଷ ପରି। ଆଉ ଗୋଟିଏ ଉଦାହରଣ ଆମେ ଦେଇପାରିବା, ଏଇ ଯୋଉ ଟିକେ ସମୟ ପୂର୍ବରୁ ଆମର ଶ୍ରୋତା ବନ୍ଧୁଙ୍କୁ ଆମେ ସୂଚନା ଦେଇଥିଲୁ, ସିନ୍ଧୁକ ଗଲା ତିନି ରଥ ଉପରକୁ ତିନୋଟି ସିନ୍ଧୁକ। ସେ ସିନ୍ଧୁକରେ କଣ? ମହାପ୍ରଭୁଙ୍କର ପାଟ ବସ୍ତ୍ର, ବିଭିନ୍ନ ଅଳଙ୍କାର ସାଜସଜ୍ଜା, ତାଙ୍କର ଦୈନନ୍ଦିନ ନୀତିକର୍ମ ପାଇଁ ତାଙ୍କର ସାଜ ସବୁ ତା ଭିତରେ ରହିଛି। ଆମେ ଯେମିତି ବାହାରକୁ ଗଲେ
1: ଆଟାଷ୍ଟା ଧରିକି ଯାଉ, ସେମିତି ଭଗବାନ ତାଙ୍କ ଜିନିଷକୁ ସିନ୍ଧୁକରେ ନେଉଛନ୍ତି।
0: ଆମର ଟିକେ ଚନ୍ଦନ ଟିକେ ଦରକାର, ସିନ୍ଦୁର ଟିକେ ଦରକାର, ବସ୍ତ୍ର ବିଭିନ୍ନ ପ୍ରକାର ଦରକାର। ଇଏ ସବୁ ଯୋଉ ସୁରକ୍ଷିତ ଜିନିଷ ରଖିବା ପାଇଁ ଗୋଟେ ପାତ୍ରଟିଏ ଆମେ ସାଙ୍ଗରେ ନେଇକି ଯାଉଛେ। ଆଟାଚ କଥା ଯେଉଁ ଆପଣ କହିଲେ, ମହାପ୍ରଭୁ ଗୋଟେ ବଡ ପାତ୍ର ନେଇ ଯାଉଛନ୍ତି ସିନ୍ଧୁକ।
1: ମାନେ ସମଗ୍ର ପୃଥିବୀରେ ଏଭଳି ଦେବତା ବିରଳ,
0: ସମଗ୍ର
1: ପୃଥିବୀରେ ଏଭଳି ଦେବତା ବିରଳ ଯିଏ ତାଙ୍କର ଜିନିଷପତ୍ର ନେଇକିରି କାଠରେ ନିର୍ମିତ ରଥରେ, କାଠ ନିର୍ମିତ ସିନ୍ଧୁକରେ, ସିଏ ନିଜେ ମଧ୍ୟ ସ୍ୱୟଂ କାଠ, ତେଣୁ ବୃକ୍ଷ ଦେବତା, ବୃକ୍ଷକୁ ଏତେ ପ୍ରାଧାନ୍ୟ ଦେଇଛନ୍ତି, ବୃକ୍ଷକୁ ଏତେ ପରିମାଣରେ ମୁଣ୍ଡରେ ବସେଲା ଭଳି ରଖିଛନ୍ତି, ତାକୁ ଅନୁଭବ କଲେ ହିଁ ଆମେ ଜାଣିପାରିବା।
0: ଭଗବତ ଗୀତାରେ ମହାପ୍ରଭୁ ଗୋଟେ କଥା କହିଛନ୍ତି, ହେ ଅର୍ଜୁନ ମମ ମାୟା ଦୂରତ୍ୟା, ମୋ ମାୟାକୁ ଜାଣିବା ପାଇଁ ଅତି କଷ୍ଟ। ଆଉ ମୋ ମାୟାକୁ ଜାଣିପାରେ କିଏ? ନା ସାତ ବର୍ଷର ବାଳକ ଧ୍ରୁବ ଜାଣିପାରେ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ, ଏଇ ଯୋଉ ଓମ୍ ନମ ଭଗବତେ ବାସୁଦେବାୟ, ଏଇ ଛୋଟିଆ ମନ୍ତ୍ରଟିକୁ ସେ ଜପ କରି କରି ଧ୍ରୁବ ପାଇଗଲେ ମତେ, ତାଙ୍କ ପାଇଁ ମୁଁ ମାୟା ଆଉ ବିସ୍ତାର କରିପାରିଲି ନାହିଁ। ତେଣୁ ଯିଏ ଭକ୍ତ ହେବ
1: ସେ ମାୟା ମୋହରୁ ଉର୍ଦ୍ଧ୍ୱରେ ଯାଇକିରି ଭଗବାନଙ୍କର ଶ୍ରୀଚରଣ
0: ସିଏ ମତେ ଜାଣିପାରିବ, ଯିଏ ସେବା ସେବକ ହେବ ସିଏ ମତେ ଜାଣିପାରିବ। ତେଣୁ
1: ଯାଉ ଜଗନ୍ନାଥ ମହାପ୍ରଭୁ ଯେଉଁ ସୁନ୍ଦର ଦେଖାଯାଉଥିଲେ, ତାଙ୍କର ବେଶ ଯେମିତି ଅତି ସୁନ୍ଦର ଆକର୍ଷଣୀୟ, ଏବଂ ଆସନ୍ତାକାଲି ତ ଆପଣ ଦେଖିବେ ସୁନାବେଶରେ ମହାପ୍ରଭୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାରେ ସଜ୍ଜିତ ହୋଇକିରି ସୁନାବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଉ ଦୁଇ ଚାରି ଘଣ୍ଟା ପରେ ଦେଖିବେ ଆଉ ତାଙ୍କ ଦେହରେ ସୁନା ନଥିବ।
0: ମାଙ୍କ କୋଳରୁ ଆସିଛନ୍ତି, ମାଙ୍କ ପାଖରୁ ଆସିଛନ୍ତି, ନିଶ୍ଚୟ ସୁନ୍ଦର ଦେଖାଯିବେ। ମା ପାଖରୁ ଯୋଉ ସନ୍ତାନ ଆସେ ଆପଣ ଭଲ ଭାବରେ ଜାଣନ୍ତି, ତାର ସୌନ୍ଦର୍ଯ୍ୟ ବଢି ଯାଇଥାଏ। ଆଉ କର୍ମକ୍ଷେତ୍ରରୁ ଜଣେ ଯେତେବେଳେ ଫେରିଥାଏ ତାର ମୁହଁ ଶୁଖି ଯାଇଥାଏ। ତେଣୁ ମହାପ୍ରଭୁ ଯେତେବେଳେ ମାଙ୍କ କୋଳରୁ ଆସିଛନ୍ତି ସେ ସୌନ୍ଦର୍ଯ୍ୟ ନିଶ୍ଚିତ ଦେଖାଯିବେ। ଆଉ ଗୋଟେ କଥା ଆପଣ ଜାଣିଥିବେ, ମା ପୁରା କହିଛନ୍ତି, ଯେତେ ଦଉଥିବି ସେତେ ଖାଉଥିବୁ, ନ ଶୁଖିବ ତୋର ହାତ, ଲୋକେ କହୁଥିବେ ଖାଇବା ଠାକୁର, ନୀଳା ଚଳେ ଜଗନ୍ନାଥ। ତେଣୁ
1: ମୋ ପ୍ରତାପ ବାବୁ ଭାରତ ବର୍ଷର ବିଭିନ୍ନ ଜାଗା ବୁଲିଛି, କିନ୍ତୁ ଏ ଜାଗାରେ ଯୋଉ ଖାଇବା, ଯୋଉ ପିନ୍ଧିବା, ଆନନ୍ଦରେ ରହିବା, ପରସ୍ପର ଭିତରେ ଭାଇଚାରା ଭାବ ସୃଷ୍ଟି କରି ବସୁଧୈବ ଭାବ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସମସ୍ତଙ୍କୁ ଆପଣାର କରିନବା, ଏ ଜ୍ଞାନ ଆଉ କୋଉଠି ମିଳିବ ନାହିଁ।
0: ଯେତେବେଳେ ମହାସ୍ୱାରଙ୍କୁ ଆମେ ପଚାରିଛୁ, ସିଏ କୋଠସୁଆର ମହାସ୍ୱାର, ସେମାନେ କହିଛନ୍ତି ଆମେ ମଧ୍ୟ ନିଜେ ଅବଗତ ନୁହଁ ମହାପ୍ରଭୁ କେତେ ପ୍ରକାର ଅନ୍ନ ବ୍ୟଞ୍ଜନ ବା କେତେ ପ୍ରକାର ଶୁଖିଲି ଭୋଗ ଭୋଜନ କରୁଛନ୍ତି। ତେଣୁ ତାଙ୍କୁ ଗୋଟେ ସାଧାରଣ ଭାବରେ 60 ପୌଟି ବୋଲି ଗୋଟେ ବର୍ଣ୍ଣନାରେ ରଖି ଦିଆଯାଇଛି, କିନ୍ତୁ ମହାପ୍ରଭୁ ତତ୍ତ୍ୱଧିକ କେତେ ପରିମାଣର ଭୋଜନ କରନ୍ତି,
1: 56 ପ୍ରକାରର ଭୋଗ, 60 ପୌଟି
0: ତା ସୀମିତ, ତାଠୁ ଉର୍ଦ୍ଧ୍ୱରେ 200 ପ୍ରକାରର ନୈବେଦ୍ୟର ନାମ ସବୁ ରହିଛି,
1: ସଂକୁଡ଼ି ନିସଂକୁଡ଼ି ଶୁଖିଲି କେତେ ପ୍ରକାରର ଭୋଗ, ଯୋଉ ଭୋଗକୁ ବର୍ଣ୍ଣନା କଲେ ରାତି ପାହିକିରି ଦିନ ହେଇଯିବ, ସରିବ ନାହିଁ। ଇଏ ଭାବମୟ ଦେବତା, ଏତେ ମହାନ ଦେବତା, ତାଙ୍କର ସବୁ ମହାନ, ସେ ଦେଉଳ ମହାନ, ଦାଣ୍ଡ ମହାନ, ଚକ୍ର ମହାନ, ମୌଦଧି ମହାନ, ତାଙ୍କର ମହାପ୍ରସାଦ ମଧ୍ୟ ମହାନ। ଏଇଭଳି
0: ଏହିପରି ଏକ ସମୟରେ ଆମ ମହାପ୍ରଭୁଙ୍କ ନିକଟରେ ଆମେ ଏହିପରି ସୌଭାଗ୍ୟ ସୁଯୋଗ ସବୁ ପାଇଛେ, କିଏ ଦର୍ଶନ କରୁଛେ, କିଏ ଶ୍ରବଣ କରୁଛେ, କିଏ କୀର୍ତ୍ତନ କରୁଛେ, କିଏ ସଖ୍ୟ କରୁଛେ, କିଏ ସେବା କରୁଛେ, କିଏ ଆତ୍ମନିବେଦନ କରୁଛେ, କିନ୍ତୁ ବିଭିନ୍ନ ପ୍ରକାରରେ ଆମେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇ ନିଜକୁ ଗୌରବାନ୍ୱିତ ମନେ କରିବା। ଇତି ଅବସରରେ
1: ଅହୋଭାଗ୍ୟ ଅହୋଭାଗ୍ୟ।

0: ସୌଭାଗ୍ୟ
1: ନିଶ୍ଚିତ ଭାବରେ
0: ଏମିତି ଆମ ସମସ୍ତଙ୍କୁ କୃପା କରନ୍ତୁ, ଦୟା କରନ୍ତୁ ଏବଂ ଆମ ବିଚାରଧାରାକୁ ସଂଶୋଧିତ କରିବା ପାଇଁ ଆମକୁ ପ୍ରେରଣା ଦିଅନ୍ତୁ।
1: ଯେଉଁ କଥା ବର୍ତ୍ତମାନ ସେଠି ଚଳଚଞ୍ଚଳ ହେଲାଣି ଶରଧା ବାଲି, ତେଣୁ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଶ୍ରୋତାବନ୍ଧୁ ଆମେ ନେଇଯାଉଛୁ, ସେଠାରୁ ଦିବ୍ୟ କଥା ପ୍ରସଙ୍ଗ ଶ୍ରବଣ କରନ୍ତୁ। ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଠିକ ପ୍ରଥମ କେନ୍ଦ୍ରର ତଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମେହେନାରେ ଆସୀନ ଅଛନ୍ତି, ଯୋଡ଼ ହସ୍ତରେ ରାଜକୀୟ ପରିଧାନ ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଛେରା ପହଁରା କରିବା ପାଇଁ ତାଙ୍କ ମେହେନା ବର୍ତ୍ତମାନ ଚାରମାଳ ତଳେ ଯାଇକରି ରହିବା ପାଇଁ ତାଙ୍କର ସେବକମାନେ ମେହେନାକୁ ନେଇଯାଉଛନ୍ତି। ଗଜପତି ମହାରାଜାଙ୍କର ସମ୍ପର୍କରେ ଆମେ ତ ସବୁବେଳେ ଆପଣଙ୍କୁ କହୁଛୁ, ଗଜପତି ମହାରାଜା ଦିବ୍ୟସିଂହ ଦେବ ଇଏ ଭୋଇବଂଶର ରାଜା, ତାଙ୍କର ଭୋଇବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ ତାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ। କାରଣ ସିଏ ଯେତେବେଳେ କଳା ପାହାଡ଼ ନେଇକରି ଆମର ଦାରୁ ଦେବତାମାନଙ୍କୁ ନେଇକରି ଗଙ୍ଗା କୂଳରେ ପୋଡ଼ି ଦେଇକରି ବିସର୍ଜନ କରିଦେଇଥିଲା, ସେହି ବିଷର ମହାନ୍ତି ସେହି ବ୍ରହ୍ମ ପଦାର୍ଥଙ୍କୁ ସଂଗ୍ରହ କରି ଆଣିକରି କୁଜଙ୍ଗରେ ରଖିଥିଲେ ଏବଂ ସେହି କୁଜଙ୍ଗରୁ ମହାପ୍ରଭୁଙ୍କର ସେହି ବ୍ରହ୍ମଙ୍କୁ ଆଣି ଭୋଇବଂଶର ରାଜା ରାମଚନ୍ଦ୍ର ଦେବ ଆଉ ଥରେ ପୁଣି ନବକଳେବର କରାଇ ତାକୁ ପ୍ରତିଷ୍ଠା କରିଥିଲେ। ସେଇଥିପାଇଁ ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ ଇତିହାସରେ। ସେହି ବଂଶ ପରମ୍ପରାରେ ସେ ଉତ୍ତରଦାୟତ ଭାବରେ ଆଜି ଗଜପତି ରାଜା ଦିବ୍ୟସିଂହ ଦେବ ଏହି ରାଜନୀତି କରୁଛନ୍ତି ଏବଂ ଗଜପତି ରାଜା ଦିବ୍ୟସିଂହ ଦେବ 1953 ମସିହା ଫେବୃଆରୀ 6 ତାରିଖରେ ତାଙ୍କର ଜନ୍ମ। ବୀରକିଶୋର ଦେବ ହେଉଛନ୍ତି ପିତା, ତାଙ୍କର ମହାରାଣୀ ସୂର୍ଯ୍ୟମଣି ପାଟମହାଦେଇ, ନାମ କାମାନବ ଦେବ। 1957 ସେ ଶିକ୍ଷା ଆରମ୍ଭ କରିଥିଲେ ପୁରୀ କନଭେଣ୍ଟ ସ୍କୁଲରେ 3 ବର୍ଷ, ତାପରେ ରାଜପୁତ୍ରମାନଙ୍କ ପଢ଼ିବା ପାଇଁ ଯେତେ ଭାରତର ଯେତେ ରାଜପୁତ୍ର ପଢ଼ିବେ ତା ପାଇଁ ଗୋଟିଏ ସ୍ୱତନ୍ତ୍ର କଲେଜ ରାୟପୁରରେ ହୋଇଥିଲା ରାଜକୁମାର କଲେଜ, ସେ ରାଜକୁମାର କଲେଜରେ ସେ ପାଠ ପଢ଼ିଥିଲେ। ତାଙ୍କ ପିତା ବୀରକିଶୋର ଦେବ ଥିଲେ ଅନେକ ଗୁଣର ଅଧିକାରୀ, ଉଡ଼ାଜାହାଜ ଚଳାଇବା, ଫୁଟବଲ ଖେଳିବା, ଅଶ୍ୱଚାଳନା, ଲନ୍ ଟେନିସ୍, ସଙ୍ଗୀତ ଏସବୁଥିରେ ତାଙ୍କର ରୁଚି ଥିଲା। ସେହି ଅନୁସାରେ କାମାନବ ଦେବ ଯିଏ ବର୍ତ୍ତମାନର ଦିବ୍ୟସିଂହ ଦେବ ସେ ବାଳକ ବୟସରୁ ମଧ୍ୟ ଫୁଟବଲ ଖେଳିବା, ଭାୟୋଲିନ୍ ବଜାଇବା ଇତ୍ୟାଦି ସବୁ ଆରମ୍ଭ କରିଥିଲେ। ତାଙ୍କର ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ହେଲା, କାରଣ ସିଏ ଆଇନ ବ୍ୟବସାୟ କରିବା ପାଇଁ ଆଇନ ପାଠ ମଧ୍ୟ ପଢ଼ିଥିଲେ, ସେ ଗଜପତି ସେବା କରିବା ସହିତ ଆଇନ ବ୍ୟବସାୟ କରିବାର ମଧ୍ୟ ସଂକଳ୍ପ ରଖିଥିଲେ। କିନ୍ତୁ ତାଙ୍କ ଜୀବନରେ ଗୋଟିଏ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଲା, ବା ଯାହାକୁ ଆମେ ଇଂରାଜୀରେ ଟର୍ଣ୍ଣିଂ ପଏଣ୍ଟ ବୋଲି କହୁ, ସେ ପଏଣ୍ଟଟି ହେଉଛି ସିଏ ମହାପ୍ରଭୁଙ୍କର ସେବକ ଭାବରେ ଅନ୍ୟ କାହାକୁ ମହାମହିମ ବା ମିଷ୍ଟର ଲର୍ଡ଼ ଏହି କଥା କହିବା ଅନ୍ୟମାନଙ୍କ ଦୃଷ୍ଟିରେ ନଯିବାରୁ ଅନ୍ୟମାନଙ୍କ ପରାମର୍ଶରେ ସେ ସମୟର ଆଡଭୋକେଟ୍ ଜେନେରାଲ ଗୋବିନ୍ଦ ଦାସ ବାରିଷ୍ଟରଙ୍କର ପରାମର୍ଶରେ ସେ ସବୁଦିନ ପାଇଁ ଆଇନ ବ୍ୟବସାୟକୁ ଛାଡ଼ି ଦେଇଥିଲେ ଏବଂ ତା ପରଠାରୁ ସେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ସେବକ ଭାବରେ ତାଙ୍କ ଜୀବନକୁ ସମର୍ପଣ କରିଦେଇଛନ୍ତି। ଆଉ ଗୋଟିଏ ତାଙ୍କର ଜୀବନରେ ଗୋଟିଏ କଥା ହେଲା ଯେ 1980 ବେଳକୁ ତାଙ୍କର 4 କନ୍ୟା ସନ୍ତାନ ଜାତ ହୋଇସାରିଥିଲେ, ପାରିବାରିକ ଚାପରେ ଅଧିକାଂଶ ସମୟ ତାଙ୍କୁ ଡେରାଡୁନରେ ରହିବାକୁ ପଡ଼ୁଥିଲା। 1980-1993 ଏହି 14 ବର୍ଷ ତାଙ୍କ ପାଇଁ ବନବାସ ବା ପ୍ରସ୍ତୁତି ପର୍ବ ଥିଲା ବୋଲି ସେ ନିଜେ ସ୍ୱୀକାର କରନ୍ତି, ଅନୁଭବ କରନ୍ତି। ଏହି ସମୟରେ ତାଙ୍କର ଚିନ୍ମୟାନନ୍ଦଙ୍କ ସହିତ, ଚିଦାନନ୍ଦ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ସହିତ ମଧ୍ୟ ସମ୍ପର୍କ ହେଲା। ସେ 1999 ସସ୍ତ୍ରୀକ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପାଖରୁ ଦିବ୍ୟ ଜୀବନ ସଂଘର ଦୀକ୍ଷା ମଧ୍ୟ ନେଇଥିଲେ। ଇଏ ହେଉଛି ତାଙ୍କର ଜୀବନର କିଛି କିଛି ଉଲ୍ଲେଖଯୋଗ୍ୟ କଥା ମୁଁ ଆପଣଙ୍କୁ କହିଲି। କିନ୍ତୁ ଗଜପତି ମହାରାଜା ଏଇଠି ଯେଉଁ ସେବା କରୁଛନ୍ତି ସେ ସେବାଟି ହେଉଛି ତାଙ୍କର 55ତମ ସେବା, ଆଜିକୁ 54 ବର୍ଷ ଧରି ସେ ସେବା କରିଛନ୍ତି। ଏହି 2026 ମସିହା ତାଙ୍କର 55ତମ ଛେରା ପହଁରା ସେବା। ତାପରେ ଯେତେବେଳେ ସେ ସେବା କରନ୍ତି ଗଜପତି ମହାରାଜା, ଏହି ଗଜପତି ମହାରାଜାଙ୍କର ସେବାକୁ ଆମେ ଏଇ ଯେଉଁ ଛେରା ପହଁରା ସେବାକୁ ଆମେ ଦେଖିବେ, ଆପଣ ଛେରା ପହଁରା ସେବାରେ ଯେତେକ ଦ୍ରବ୍ୟ ବ୍ୟବହାର ହୁଏ ସେ ସବୁଗୁଡ଼ିକ ହେଉଛି ଶ୍ୱେତ ବର୍ଣ୍ଣର। ନିଜେ ଗଜପତି ମହାରାଜା ତାଙ୍କର ବହୁ ପ୍ରକାର ବେଶ।

0: ଥିଲେ ମଧ୍ୟ ଶ୍ୱେତ ବସ୍ତ୍ର ପରିଧାନ କରି ସେ ଛେରା ପହଁରାକୁ ଆସନ୍ତି। ଦ୍ୱିତୀୟ ହେଲା ଛେରା ହେଉଛି ଚନ୍ଦନ ପାଣି, ସେ ମଧ୍ୟ ଶ୍ୱେତ ବର୍ଣ୍ଣର। ତାପରେ ଯେଉଁ ଫୁଲ ପକେଇକିରି ଓଳା ହୁଏ ବା ରଥ ପରି ମାର୍ଜନ କରାଯାଏ, ସେ ମଧ୍ୟ ଶ୍ୱେତ ବର୍ଣ୍ଣର। ତେଣୁ ଏ ସବୁଯାକ ଶ୍ୱେତ ବର୍ଣ୍ଣ କାହିଁକି? ଏବଂ ଯେଉଁ ଶ୍ୱେତ ବର୍ଣ୍ଣର ଫୁଲ ପକେଇକିରି ସେ ସ୍ୱର୍ଣ୍ଣ ସମାର୍ଜନୀ ଧରି ଛେରା ପହଁରା କରୁଛନ୍ତି ବା ମନ୍ଦିର ପରିଷ୍କାର ରଥ ପରିଷ୍କାର କରୁଛନ୍ତି, ସେ ପୁଷ୍ପ ଯେକୌଣସି ରଙ୍ଗର ବି ହେଇପାରିଥାନ୍ତା, ତାକୁ କାହିଁକି ସ୍ୱଚ୍ଛ ବର୍ଣ୍ଣର ପୁଷ୍ପ କରାହେଇଛି? ତାର କାରଣ ହେଉଛି ଯେଉଁ ପର୍ଯ୍ୟନ୍ତ ଏ ସବୁଗୁଡ଼ିକ ହେଉଛି ମଣିଷର ଅନ୍ତରର ଶୁଭ୍ରତା ଏବଂ ସ୍ୱଚ୍ଛତାର ପ୍ରତିଫଳନ। ଯଦି ମଣିଷର ଅନ୍ତର ଭିତରେ ସ୍ୱଚ୍ଛତା ଏବଂ ଶୁଭ୍ରତାର ବିକାଶ ନ ହୁଏ, ତାହେଲେ ତା ମନ ଭିତରେ ସମର୍ପଣ ଭାବ ଆସିବ ନାହିଁ। କାରଣ ଆମେ ଯେତେବେଳେ ସମର୍ପଣର ସେବା ବୋଲି ଏଇଟାକୁ କହୁଛୁ, ଗଜପତିଙ୍କର ସେବା ସମର୍ପଣର ସେବା, ଏ ସମର୍ପଣ ସେବା ପାଇଁ ଅନ୍ତର ଭିତରଟା ଶୁଦ୍ଧ ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଶୁଭ୍ରତା ରହିବା ଦରକାର। ଏ ଶୁଭ୍ର ସ୍ୱଚ୍ଛତା କେମିତି ରହିବ? ଏ ଶୁଭ୍ର ସ୍ୱଚ୍ଛତା ରହିବ ଯେତେବେଳେ ମନ ଭିତରେ ଥିବା ଆମେ ସମସ୍ତ ମଇଳା ଗୁଡ଼ାକୁ ବାହାର କରିଦେବା। ତେଣୁ ଗଜପତି ମହାରାଜା ମଧ୍ୟ ଯେତେବେଳେ ଏ ସେବା କରିବା ପାଇଁ ତାଙ୍କ ଜୀବନରେ ସଂକଳ୍ପ ନେଲେ 1971 ଠାରୁ, ସେହିଦିନ ଠାରୁ ସେ ମହାପ୍ରଭୁଙ୍କ ସେବାରେ ସମର୍ପିତ, କୌଣସି ଅହଙ୍କାର ନ ରଖି ସେ ସେବା କରୁଛନ୍ତି। ଏବଂ କେବଳ ଏ ସେବାରେ ତାଙ୍କର ନିରହଙ୍କାରିତା ନାହିଁ, ତାଙ୍କର ଆଚାର ବ୍ୟବହାରରେ ମଧ୍ୟ, ଦୈନନ୍ଦିନ ବ୍ୟବହାରରେ ମଧ୍ୟ ଏହି ସମର୍ପଣ ଭାବ, ଏହି ସ୍ୱଚ୍ଛ ଭାବ, ସାଧୁ ଭାବ, ଏସବୁଗୁଡ଼ିକ ତାଙ୍କର ବ୍ୟକ୍ତିଗତ ଚରିତ୍ରରେ ପ୍ରତିଫଳିତ ହୋଇଛି। ତେଣୁ ଯେତେବେଳେ ସିଏ ଏ ସେବା କରୁଛନ୍ତି, ତାଙ୍କର ସେବାରେ ଯେଉଁମାନେ ଅଛନ୍ତି, ତାଙ୍କର ପୁରୋହିତ ଅଛନ୍ତି, ତାପରେ ତାଙ୍କର ଅନ୍ୟ ସେବକମାନେ ଯେଉଁମାନେ ଘଟୁଆରୀ ଅଛନ୍ତି ସେମାନେ ଅଛନ୍ତି, ଏ ସମସ୍ତେ ତାଙ୍କୁ ଏ ସେବା କରିବାରେ ସହାୟକ ହେଉଛନ୍ତି। ତେଣୁ ଯେଉଁ ଫୁଲ ସବୁ ବ୍ୟବହାର ହେଉଛି ସେଥିରେ ମଲ୍ଲି ଚମ୍ପକ ଜାତି କାଶ ତୁଳସୀ ପୂର୍ଣ୍ଣାଗସତ କେତକି କୁନ୍ଦାଦ୍ୟୁତ୍ତମ ପୁଷ୍ପଜାଲ ରଚିତା ମାଳା ତୁଳା ମଞ୍ଜୁଳା ଭକ୍ତ୍ୟାମୟା ଦତ୍ତା ସମ୍ପ୍ରତି ଗୃହ୍ୟତାଂ ପ୍ରଭୁ ବୋଲିକିରି ଯେତେବେଳେ ସିଏ ମହାପ୍ରଭୁଙ୍କ ଆଗରେ ନିଉଛାଳି ହୋଇକିରି ମହାପ୍ରଭୁଙ୍କୁ ବନ୍ଦାପନା କରନ୍ତି, ଏହିସବୁ ପୁଷ୍ପାଞ୍ଜଳି ସେ ପ୍ରଦାନ କରନ୍ତି। ତାପରେ ଯେତେବେଳେ ଆରତୀ କରନ୍ତି, ଆରତ୍ରିକଂମେ କୃପୟା ଗୃହାଣ ହେ ଦୀନବନ୍ଧୁ କରୁଣୈକ ସିନ୍ଧୁ ରମାପତେ ଶ୍ରୀ ଜଗଦେକନାଥ ବିଷ୍ଣୁ ମୁରାରେ ଭବଭୀତି ହାରିନ୍, ଏଇଭଳି ଭାବରେ ସେ ଯେଉଁ ଆରତ୍ରିକ ବନ୍ଦାପନା କରନ୍ତି ଏବଂ ଛେରା ପହଁରା କରନ୍ତି, ଇଏ ହେଉଛି ଗୋଟିଏ ଅନନ୍ୟ ସେବା। ଏହି ଅନନ୍ୟ ସେବାଟି ତାଙ୍କର ଅତି ପବିତ୍ର ସେବା ହୋଇଥିବାରୁ ଏ ସେବାଟି ଦର୍ଶନ କରିବା ପାଇଁ ମଧ୍ୟ ସମସ୍ତଙ୍କ ମନରେ ଗୋଟିଏ ଆବେଗ ଥାଏ। କାରଣ ଏହି ସେବାଟି ସ୍ୱୟଂ ସନ୍ଦର୍ଶନ କରିବା ଫଳରେ ଆମମାନଙ୍କ ମନ ଭିତରେ ମଧ୍ୟ ସେ ଭାବଟା ସଞ୍ଚରଣ ହୁଏ। ତେଣୁ ଗଜପତିଙ୍କ ଛେରା ପହଁରାଟା କାହିଁକି ଏତେ ମହାନ, କାହିଁକି ଏତେ ପ୍ରସିଦ୍ଧ, କାହିଁକି ଏତେ ପ୍ରଖ୍ୟାତ, ତାର ମହିମା ଏତେ କାହିଁକି? ଗଜପତି ମହାରାଜା ସମସ୍ତେ ଯେମିତି, ପୋଲିସ ଏସ୍ପି ଯେମିତି ତାଙ୍କର କାମ କରୁଛନ୍ତି, ମନ୍ଦିରର ମୁଖ୍ୟ ପ୍ରଶାସକ ଯେମିତି ତାଙ୍କର କାମ କରୁଛନ୍ତି, ଇଏ ମଧ୍ୟ ତାଙ୍କର ସେମିତି କାମ କରନ୍ତେ, ତେଣୁ ଏହାର ମହିମା କାହିଁକି, ଏ ସେବାଟାକୁ ଏତେ ମହିମା ମଣ୍ଡିତ କାହିଁକି କରାହେଇଛି? ମହିମା ମଣ୍ଡିତ ଏଇଥିପାଇଁ କରାହେଇଛି ଏବଂ ଏହି ସେବାଟାକୁ ଦେଖିବା ପାଇଁ ଆମମାନଙ୍କ ଭିତରେ ଏତେ ଆବେଗ ଅନୁମାଦନା ରହୁଛି। ଏଇଥିପାଇଁ ଏଇ ଯେଉଁ ସମର୍ପଣର ପ୍ରତିଫଳନ ଆମେ ଦେଖୁଛୁ, ସମର୍ପଣଟା ପ୍ରତ୍ୟକ୍ଷ ଭାବରେ ଆମେ ଦର୍ଶନ କରୁଛୁ, ସେଇ ଦର୍ଶନ କରିବା ଫଳରେ ଆମ ମନ ଭିତରେ ମଧ୍ୟ ସେଇ ସମର୍ପଣ ଭାବଟା ସମ୍ପ୍ରସାରିତ ହେଉଛି ଏବଂ ସମର୍ପଣ ଭାବ ସମ୍ପ୍ରସାରିତ ହେଲା ଫଳରେ ଆମର ଅନ୍ତର ଭିତରେ ଯେଉଁ ଚେତନାର ବିକାଶ ହେଉଛି ସେ ଗୋଟେ ଅନନ୍ୟ ଅନୁଭବ ଆମକୁ ଦେଉଛି। ସେଇଥିପାଇଁ ଏ ଛେରା ପହଁରା ସେବାଟି ଏତେ ମହିମା ମଣ୍ଡିତ। ଆଉ ଟିକେ ଛେରା ପହଁରା ସେବା ସମ୍ପର୍କରେ କହିବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖିଲେ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର ଅଭିରାୟ ଭୂତ ଭୈରବ ଦୁଃସହ ଦୁଃଶାସନ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟ କୂଳ ଧୂମକେତୁ ଅନିକରଣ ରାଉତରାୟ ପ୍ରବଳ ପ୍ରତାପୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟ ସିଂହଦେବ ବର୍ତ୍ତମାନ ଛେରା ପହଁରା କାର୍ଯ୍ୟ କରୁଛନ୍ତି ଏବଂ ଯେଉଁ ସେବକ ଅଛନ୍ତି ଗରାବଡ଼ୁ ସେବକ ଏବଂ ମେକାପ ରୂପା ପିଙ୍ଗଣରେ ଧରିଛନ୍ତି ଶୁକ୍ଳ ଫୁଲ ଏବଂ ସେ ଶୁକ୍ଳ ଫୁଲ ବର୍ତ୍ତମାନ ପକେଇ ଚାଲୁଛନ୍ତି ଏବଂ ରାଜଗୁରୁ ସଂସ୍କାର କରିଥିବା ସଂସ୍କାରିତ ସମ୍ମାର୍ଜନୀ ବା ଝାଡ଼ୁକୁ ଧରି ଗଜପତି ମହାରାଜା ରଥର ଚାରିପଟେ ବୁଲି ବୁଲି ସେହି ଫୁଲଗୁଡ଼ିକୁ सफा करू।

0: ଛନ୍ତି ଅର୍ଥାତ୍ ସେହି ମାର୍ଗକୁ ପରିଷ୍କାର କରୁଛନ୍ତି ଏବଂ ଟିକେ ଟିକେ ଓଳେଇ ଦେଉଛନ୍ତି। ଇଏ ହେଉଛି ପ୍ରତୀକାତ୍ମକ ସେବା। କିନ୍ତୁ ବାସ୍ତବିକ ଆଙ୍କର ଯୋଉ ପୂର୍ବପୁରୁଷ ମାନେ ଥିଲେ ଅର୍ଥାତ୍ ଯୋଉ ରାଜାମାନେ ପ୍ରଥମେ ଏ କାର୍ଯ୍ୟ କରୁଥିଲେ, ରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ବା ପ୍ରତାପ ରୁଦ୍ର ଦେବ, ସେମାନେ ଯୋଉ ଥିଲେ ସେମାନେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଯୋଉ ରଥ ମାର୍ଗ ଦେଇକିରି ମହାପ୍ରଭୁ ପହଣ୍ଡି ହେଇକିରି ରଥ ଉପରକୁ ଆସୁଥିଲେ ସେ ମାର୍ଗକୁ ସେମାନେ ପରିଷ୍କାର କରି ଚନ୍ଦନ ପାଣି ଛିଞ୍ଚି ଏବଂ ସୁଗନ୍ଧି ପୁଷ୍ପ ପକାଇ ସେ ମାର୍ଗକୁ ଅତ୍ୟନ୍ତ ସୁଶୋଭନ କରୁଥିଲେ। ଇଏ ଥିଲା ତତ୍କାଳୀନ, ଅର୍ଥାତ୍ ଇଏ ହେଉଛି ପଞ୍ଚଦଶ ଶତାବ୍ଦୀର କଥା। 1435 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ରାଜତ୍ୱ ରାଜସିଂହାସନ ପାଇଲେ, ଗଙ୍ଗବଂଶୀ ରାଜାଙ୍କୁ ପରାଭୂତ କରିକିରି, ସେତେବେଳେ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ ଏବଂ ସେ ତାଙ୍କର ଜଣେ ସାଧାରଣ ସେବକ ଭାବରେ ସେ ନିଜକୁ ସମର୍ପିତ କରି ସେ ଏଇ ରଥ ସମୟରେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଇଏ ଥିଲା ତତ୍କାଳୀନ ରାଜାମାନଙ୍କର ରାଜନୀତି, ଅର୍ଥାତ୍ ସେମାନେ ଏହି ନୀତି ପାଳନ କରି ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରୁଥିଲେ। କିନ୍ତୁ ଇଏ କଥା ସବୁଦିନ ରହିଲା ନାହିଁ, ପ୍ରତାପ ରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ଏ କାର୍ଯ୍ୟ ଥିଲା। କାରଣ ଚୈତନ୍ୟ ଚରିତାମୃତରେ ପ୍ରତାପ ରୁଦ୍ର ଦେବ ରଥମାର୍ଗ ପରିଷ୍କାର କରୁଥିବାର କଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। କିନ୍ତୁ ତା ପରବର୍ତ୍ତୀ ଯେତେବେଳେ ମୁକୁନ୍ଦ ଦେବ ସେ ଏ କାର୍ଯ୍ୟ କରିବାକୁ ସମର୍ଥ ହେଲେ ନାହିଁ, ଯେହେତୁ ସେ ରୁଗ୍ଣ ଥିଲେ। କିନ୍ତୁ ଏହା ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା, ତେଣୁ ସେ ଆଉ ରଥ ମାର୍ଗ ପରିଷ୍କାର ନ କରି ସେ ରଥ ଉପରେ ପ୍ରତୀକାତ୍ମକ ଭାବେ ଏହି ଛେରା ପହଁରା କାର୍ଯ୍ୟଟିକୁ ସେ ସମ୍ପନ୍ନ କରୁଥିଲେ। ଛେରା ଓ ପହଁରା, ଛେରା ମାନେ ଘୋରା, ଚନ୍ଦନ ବା ତରଳତା, ତରଳ ପଦାର୍ଥକୁ ଛେରା ବୋଲି କହନ୍ତି, ଛେରି ପକେଇଛି ତା ମାନେ ଅର୍ଥାତ୍ ସେଠି କିଛି ତରଳ ପଦାର୍ଥ ପଡ଼ିଛି, ତେଣୁ ତରଳ ପଦାର୍ଥକୁ ଛେରା ବୋଲି କହନ୍ତି। ଏଠି ତରଳ ପଦାର୍ଥଟି କ'ଣ, ସେ ମାନେ ଘୋରା ଚନ୍ଦନ, ଘଟୁଆରି ଚନ୍ଦନକୁ ଘୋରିକିରି ଆଣିଥାନ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ। ଏଠି ବିଶୁଦ୍ଧ ଚନ୍ଦନ ଘୋରା ବା ଚନ୍ଦନ ପାଣି, ବର୍ତ୍ତମାନ ଆମେ ଦେଖୁଛୁ ଗଜପତି ମହାରାଜା ଚନ୍ଦନ ପାଣି ସେ ରଥ ଚାରିପଟ ଯାକ ଛିଞ୍ଚୁଛନ୍ତି। ପ୍ରଥମେ ସେ ଗଲେ ଏବଂ ଯାଇ ମହାପ୍ରଭୁଙ୍କ ପାଖରେ ଠିଆ ହେଲେ ଏବଂ ତାଙ୍କ ନିକଟରେ ରହି ସେ ତାଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କଲେ ଏବଂ କର୍ପୂର ବର୍ତ୍ତିକାରେ ତାଙ୍କୁ ଆଳତୀ କଲେ ଏବଂ ଆଲୋଟ କଲେ ଏବଂ ଚାମର ସେବା ମଧ୍ୟ କଲେ। ଏସବୁ କରିକିରି ସେ ଯେତେବେଳେ ତଳକୁ ଓହ୍ଲେଇଲେ ମାନେ ସିଂହାସନରୁ ତଳକୁ ଓହ୍ଲେଇ ସେ ଖଡ଼ିକା ଧୋଇଲେ।
1: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା, ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ ଖଙ୍କାର ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନ କରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: ଜୟ ଜଗନ୍ନାଥ। ବର୍ତ୍ତମାନ ଗଜପତି ମହାରାଜ ଯିଏକି ସାକ୍ଷାତ ଚଳନ୍ତି ବିଷ୍ଣୁ ବୋଲି, ଯାହାଙ୍କୁ ଆମର ଓଡ଼ିଆ ଜାତି ଚିର ନମସ୍ୟ ଭାବରେ ଗ୍ରହଣ କରିଛନ୍ତି, ସେଇ ଗଜପତି ମହାରାଜ ବର୍ତ୍ତମାନ ବଡ଼ ଭାଇ ବଳଭଦ୍ରଙ୍କର ରଥରେ ଛେରା ପହରା କାର୍ଯ୍ୟ ସମାପନ କରିସାରିଲେଣି। ଜଡ଼ହସ୍ତରେ ପ୍ରଭୁଙ୍କ ନିକଟରେ ମାଗୁଛନ୍ତି ମାଗୁଣୀ। ଓଡ଼ିଆ ଜାତିର ମାନ, ଗର୍ବ, ଅଭିମାନ ସବୁକିଛି ଯେପରି ବଳବତ୍ତର ରହିବ, ସେଇ ସମର୍ପିତ ଭାବ

ଆକାଶବାଣୀ କଟକ ଆଜି ରବିବାର 1948 ଶତାବ୍ଦ ଶ୍ରାବଣ ଦିନ ଇଂରାଜୀ 2024 ମସିହା ଜୁଲାଇ ମାସର 26 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:44 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ସବୁ ପ୍ରକାର ମଧୁରତାରେ ପରିପୂର୍ଣ୍ଣ ନିତ୍ୟ ଲୀଳାମୟ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ମାଧୁରୀ ଯୁଗ ଯୁଗ ଧରି ଭକ୍ତଜନର ମନକୁ ମୋହିତ କରିଛି। ଅପୂର୍ବ ରୂପଲାବଣ୍ୟ ମଣ୍ଡିତ ରତ୍ନ ସିଂହାସନର ସେହି ଅପୂର୍ବ ଅଦ୍ଭୁତ

ବିଗ୍ରହ ମଧ୍ୟରେ ସତେ ବା ସାରା ସୃଷ୍ଟିର ସୌନ୍ଦର୍ଯ୍ୟ ଏକୀଭୂତ ହୋଇ ଆମ ଜୀବନକୁ ମଧୁମୟ କରିଦେଇଛି। କିଏ ତାଙ୍କର ମୁଖମଣ୍ଡଳକୁ ବର୍ଣ୍ଣନା କରିଛି ତ କିଏ ପୁଣି ଚକା ଆଖିକୁ, କିଏ ଅଧାଗଢ଼ା ଦିଅଙ୍କୁ ପୂର୍ଣ୍ଣବ୍ରହ୍ମ କହିଛି, ପୁଣି କିଏ ତାଙ୍କର ଅଧା ଅଧା ବାହୁକୁ ଦେଖି ତାଙ୍କୁ ମହାବାହୁ କହିଛି, କିଏ କହିଛି ଭୁଜ ତଳେ ମୋତେ ରଖ ମହାବାହୁ, କିଏ ପୁଣି କହିଛି ମୁଦାଭିରି ନାରୀ ବଦନ କମଲା ସ୍ୱାଦ ମଧୁପହ।

ଅନନ୍ତ କାଳ ଧରି ଅନନ୍ତ କାବ୍ୟ କବିତାରେ ତାଙ୍କର ଗୁଣଗାନ ଜନମାନସକୁ ବିମୋହିତ କରିଆସିଛି। ସର୍ବାଙ୍ଗ ସୁନ୍ଦର ସେହି ପ୍ରଭୁଙ୍କର ସବୁ ଅଙ୍ଗ ପାଇଁ କେତେ ସାଜସଜ୍ଜାର ପରିପାଟୀ। ମାତ୍ର ବର୍ଷକୁ ଥରେ ତାଙ୍କର ସେହି ସୁରଙ୍ଗ ଅଧର ପାଇଁ ନିଆରା ଏକ ସେବା, ଯାହାର ନାଁ ଅଧରପଣା। ବଡ଼ ବିଚିତ୍ର ଏ ସେବା ପରମ୍ପରା। ରଥଯାତ୍ରାର ଅନ୍ତିମ ଉପଚାର ଭାବରେ କାହିଁ କେଉଁ କାଳରୁ ଏହା ପ୍ରଚଳିତ। ଅଧରପଣାର ମହତ୍ତ୍ୱ, ମହିମା ସ୍ୱତନ୍ତ୍ର ଏବଂ

ଅତିମାନସ ସ୍ତରୀୟ। କେବଳ ଯେ ଶରୀରୀମାନଙ୍କୁ ପ୍ରଭୁ କୃପା କରି ପ୍ରସାଦ ଦିଅନ୍ତି ସେ କଥା ନୁହେଁ, ଅଧିକନ୍ତୁ ଅଶରୀରୀମାନଙ୍କୁ ପ୍ରସାଦ ପ୍ରଦାନ କରନ୍ତି ଏହି ଅଧରପଣା ମାଧ୍ୟମରେ।

ସ୍କନ୍ଦ ପୁରାଣ ଅନୁସାରେ ନୀଳାଚଳମ୍ ସମାୟାନ୍ତମ୍ ରଥସ୍ଥମ୍ ଦକ୍ଷିଣାମୁଖମ୍ ୟେ ପଶ୍ୟନ୍ତି ଋଷିକେଶମ୍ ସୁଭଦ୍ରାମ୍ ଲାଙ୍ଗଳାୟୁଧମ୍ କାଲକଳ୍ପତରୁମ୍ ପୁଂସାଙ୍ଗ ଦର୍ଶନାଦେବ ମୁକ୍ତିଦମ୍ ତେ ବ୍ରଜନ୍ତି ମହାତ୍ମାନୋ ବୈକୁଣ୍ଠ ଭବନମ୍ ହରେହେ। ନବଦିନାତ୍ମକ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ ବାହୁଡ଼ା ଯାତ୍ରା।

ଯାତ୍ରା ଏହା ଦକ୍ଷିଣାଭିମୁଖୀ ଯାତ୍ରା ଶ୍ରୀଜୀଉମାନେ ବାହୁଡ଼ା ଯାତ୍ରାରେ ପ୍ରତ୍ୟାବର୍ତ୍ତନ କରି ସିଂହଦ୍ୱାର ସମ୍ମୁଖରେ ବିଜେ ହୁଅନ୍ତି ଏହି ସମୟରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୁଏ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏବଂ ସନ୍ଧ୍ୟା ଆଳତୀ ପୂର୍ବରୁ ଏହା ସମ୍ପନ୍ନ ହୁଏ ଶ୍ରୀଜୀଉମାନଙ୍କର ଅଧର ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ଲାଉ ତୁମ୍ବା ଆକୃତିରେ ମାଟି ହାଣ୍ଡିରେ ପଣା ସଜଡ଼ାଯାଏ ପ୍ରତି ରଥରେ ତିନି ହାଣ୍ଡି କରି

ପ୍ରଦାନ କରିବା ପାଇଁ ପ୍ରଭୁ ସେମାନଙ୍କୁ ନିଜ ଅଧରାମୃତ ପାନ କରାଇଥାନ୍ତି। ତନ୍ତ୍ର ମତରେ ବଳଭଦ୍ର ହେଉଛନ୍ତି ତାରା, ସୁଭଦ୍ରା ଭୁବନେଶ୍ୱରୀ ଏବଂ ଶ୍ରୀଜଗନ୍ନାଥ ମହାକାଳୀ। ତେଣୁ ରଥଯାତ୍ରା ମଧ୍ୟ ଏକ ତାନ୍ତ୍ରିକ ବିଧାନ ବୋଲି ବିବେଚନା କରାଯାଏ। ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ଉତ୍ସବ। ସ୍ନାନ ପୂର୍ଣ୍ଣିମାରେ ଦେବତାମାନେ ସନ୍ତୁଷ୍ଟ ହେବା ସହିତ ଅଧରପଣା ନୀତିରେ ଅଶରୀରୀମାନେ ସନ୍ତୁଷ୍ଟ ହୁଅନ୍ତି। ମଧ୍ୟ ସମୟରେ ସମଗ୍ର ମାନବ ସମାଜ ପ୍ରଭୁଙ୍କର କୃପା ଲାଭ କରି ମୁକ୍ତି ପାଇଥାନ୍ତି। ତେଣୁ ତ୍ରିକାଳ ତଥା ତ୍ରିସତ୍ତାର ମୋକ୍ଷ ଶାନ୍ତି ଆନନ୍ଦ ପାଇଁ ରଥଯାତ୍ରାର ଆୟୋଜନ।

ଶ୍ରୀଜଗନ୍ନାଥଙ୍କ ରଙ୍ଗ ଅଧର ବିମ୍ବ ଫଳକୁ ମଧ୍ୟ ନିନ୍ଦିତ କରେ, ତେଣୁ କିଏ ତାଙ୍କୁ କହେ ରଙ୍ଗାଧର, କିଏ ପୁଣି କହେ ବିମ୍ବାଧର। ଏହି ଅଧରର ସ୍ପର୍ଶରେ ରହିଛି ମାଦକତା, ରହିଛି ଉନ୍ମାଦ। ଏହି ଅଧର ସ୍ପର୍ଶରେ ମୋହନ ବେଣୁର ମୂର୍ଚ୍ଛନା ଯମୁନାରେ ତରଙ୍ଗ ଭରିଦିଏ, ବୃକ୍ଷଲତା ପୁଷ୍ପିତ ପଲ୍ଲବିତ ହୋଇ ଉଠନ୍ତି। ଏହି ଅଧରରେ କି ଯାଦୁକରୀ ଶକ୍ତି ରହିଛି ସତରେ? ତେଣୁ ଅଧର ସ୍ପର୍ଶରେ ତୁମ୍ବାରେ ଥିବା ପଣା ସଞ୍ଜୀବନୀରେ ପରିଣତ ହୋଇଯାଏ। ସେହି ସଞ୍ଜୀବନୀ ଅଶରୀରେ ଅତୃପ୍ତ ଆତ୍ମାକୁ ମୁକ୍ତି ପ୍ରଦାନ କରେ। ଏହି ବିଶିଷ୍ଟ ନୀତି ମହାପ୍ରଭୁଙ୍କର ଚରାଚର ପ୍ରୀତିକୁ ପ୍ରମାଣିତ କରେ। ପୌରାଣିକ ବର୍ଣ୍ଣନା ଅନୁସାରେ ରଥଯାତ୍ରା ସମୟରେ ଅନେକ ଦେବାଦେବୀ, ଦାନବ, ଗନ୍ଧର୍ବ, ଯକ୍ଷ ପ୍ରଭୃତି ପ୍ରଭୁଙ୍କ ସହିତ ଯାତ୍ରା କରିଥାନ୍ତି। ଏମାନଙ୍କୁ ଶାନ୍ତି

ଶ୍ରୀଜୀଉଙ୍କ ଅଧର ଆଗରେ ନୂଆ ଗାମୁଛାରେ ଟେରା ଧରାଯାଏ। ଅଧରପଣା ହାଣ୍ଡି ଉପରେ ମଧ୍ୟ ଖଣ୍ଡେ ଖଣ୍ଡେ ଧଳା ଜାଲିକନା ପକାଇ ଦିଆଯାଏ। ଏହି ବିରଳ ବିଧି ଦର୍ଶନ କରିବା ପାଇଁ ଅନେକ ସଂଖ୍ୟାରେ ଭକ୍ତଙ୍କର ସମାବେଶ ଦେଖିବାକୁ ମିଳେ। ଅଧରପଣାର ଆଧାରରେ ଅଦୃଶ୍ୟ ସତ୍ତାମାନଙ୍କର ଶାନ୍ତି ବିଧାନ କରି ପ୍ରଭୁ ନୀଳାଦ୍ରି ବିଜେ କରନ୍ତି। ଦେବ ଦାନବ ମାନବର ମଙ୍ଗଳ ବିଧାନ କରି ସର୍ବଦେବମୟ ଶ୍ରୀଜଗନ୍ନାଥ ପ୍ରତିବର୍ଷ ଏହି ଅପୂର୍ବ ଲୀଳା ରଚନା କରି ମୁକ୍ତି କୈବଲ୍ୟ ପ୍ରଦାନ ପୂର୍ବକ ପୁନଶ୍ଚ ରତ୍ନ ସିଂହାସନରେ ଅଧିଷ୍ଠିତ ହୁଅନ୍ତି। ଦ୍ୱାଦଶ ଯାତ୍ରାର ନିୟାମକ ନିୟନ୍ତ୍ରକ ଯାତ୍ରା ପ୍ରିୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧରପଣା ସତରେ ଅମୃତ ରସାଣିତ ଦିବ୍ୟ ସଞ୍ଜୀବନୀ। ସର୍ବଥା ବର୍ତ୍ତତୋ ଲୋକ ହିତାୟ ପୁରୁଷୋତ୍ତମଃ ନାନା ଗୁଣ ବିକାରୈଶ୍ଚ ନାନା ରୂପ ବିଚେଷ୍ଟି ଯେ ନାନା ଭାବ ବିଳାସେନ ବୀଜହାର ଜଗନ୍ମୟ।

0: ମହାପାତ୍ର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ, ଅନୁଚିନ୍ତା ନିବେଦନ କରିଛନ୍ତି। ପ୍ରତାପ ଚନ୍ଦ୍ର ତ୍ରିପାଠୀ।
4: ବାର ମାସରେ ତେର ଜାତ ଯେଉଁ ଠାକୁରଙ୍କ ପାଖରେ ସମ୍ପନ୍ନ ହୋଇଥାଏ ସେ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ଏହି ଯାତ୍ରାମାନଙ୍କ ମଧ୍ୟରୁ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ। ତିନୋଟି ସୁସଜ୍ଜିତ ରଥରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ନବଦିନାତ୍ମକ ଉତ୍ସବ ସମ୍ପନ୍ନ କରିବା ପାଇଁ। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଚତୁର୍ଦ୍ଧା ମୂରତି ବାହୁଡ଼ା ବିଜୟ କରନ୍ତି। ଦକ୍ଷିଣ ମୁଖ ହୋଇ ସିଂହଦ୍ୱାରରେ ରଥାରୂଢ଼ ଶ୍ରୀଜୀଉମାନେ ଏକାଦଶୀରେ ପ୍ରସିଦ୍ଧ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଦ୍ୱାଦଶୀ ତିଥିରେ ଅଧରପଣା ନୀତି ସମ୍ପନ୍ନ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଜୀଉଙ୍କର ଅଧରକୁ ପାଇଲା ଭଳି ତୁମ୍ବ ସଦୃଶ ତିନୋଟି ମାଟି ହାଣ୍ଡି ସମ୍ମୁଖରେ ରଖାଯାଇଥାଏ। ଏଥିରେ ପାଣିଆ ଅପଟ ସେବକମାନେ ସିଂହଦ୍ୱାରସ୍ଥ ଛାଉଣୀ ମଠ ସମ୍ମୁଖ କୂପରୁ ଜଳ ସଂଗ୍ରହ କରି ରଥ ଉପରକୁ ଜଳ ଛେକ ବୋହିଥାନ୍ତି। ଏହି ଜଳକୁ ମହାସୁଆରମାନେ ଛାଣି କରି ତିନି ରଥରେ ଶ୍ରୀଜୀଉଙ୍କ ଅଧର ସ୍ପର୍ଶ କରୁଥିବା ହାଣ୍ଡିରେ ଭରିଥାନ୍ତି। ସୂଚନାଯୋଗ୍ୟ ଯେ ଗୋଟିଏ ରଥରେ ତିନୋଟି ହାଣ୍ଡି ଓ ତିନୋଟି ରଥରେ 9ଟି ହାଣ୍ଡି ରଖାଯାଇଥାଏ। ଏତଦ୍ବ୍ୟତିରେକ ବଳଭଦ୍ରଙ୍କ ରଥରେ ରାମକୃଷ୍ଣଙ୍କ ପାଇଁ 2ଟି ବଡ଼ମଠ କୁଡ଼ୁଆ ରଖାଯାଇଥାଏ। ଜଗନ୍ନାଥଙ୍କ ରଥରେ ମଦନ ମୋହନଙ୍କ ପାଇଁ ଗୋଟିଏ ବଡ଼ମଠ କୁଡ଼ୁଆ ରଖାଯାଇଥାଏ। ଏ ସମସ୍ତ ହାଣ୍ଡିକୁ ମନ୍ଦିର ପ୍ରଶାସନ ତରଫରୁ କୁମ୍ଭକାର ସାହିରେ ଗଢ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ। କୁମ୍ଭକାରମାନେ ନିଷ୍ଠାର ସହିତ ଏହି ବୃହତ୍କାୟ ହାଣ୍ଡିକୁ ଅକ୍ଷୟ ତୃତୀୟା ଠାରୁ ଅନୁକୂଳ କରିଥାନ୍ତି। ଏହି ପଣା ହାଣ୍ଡିରେ ସୁଆର ବଡ଼ୁ ଏବଂ ମହାସୁଆରମାନେ 9ଟି ଦ୍ରବ୍ୟ ମିଶ୍ରଣ କରିଥାନ୍ତି, ଯଥା ଦୁଗ୍ଧ, ମହୁ, ଘିଅ, ଛେନାସର, ପାଟକପୁରା କଦଳୀ, ଗୋଲମରିଚ ଗୁଣ୍ଡ, ମିଶ୍ରି ଗୁଣ୍ଡ, କର୍ପୁର, ଜାଇଫଳ ଇତ୍ୟାଦି। ଏହି ନୀତିରେ ପାଳିଆ ପୁଷ୍ପାଳକ ସୁଭଦ୍ରାଙ୍କ ବାଡ଼ରେ ଟେରା ଧରନ୍ତି। ଭିତର 6 ମହାପାତ୍ର ଜଗନ୍ନାଥ ମହାପ୍ରଭୁଙ୍କର ସମ୍ମୁଖରେ ଟେରା ଧରନ୍ତି, ଏବଂ ତଳୁ 6 ମହାପାତ୍ର ବଳଭଦ୍ରଙ୍କର ବାଡ଼ରେ ଟେରା ଧରିଥାନ୍ତି। ଟେରା ଶବ୍ଦର ଅର୍ଥ ହେଉଛି ଭୋଗ ବଢ଼ା ହେବା ପରେ ସାଧାରଣରେ କେହି ନ ଦେଖିବା ପାଇଁ ଏକ କପଡ଼ା ଧରାଯାଇଥାଏ। ପତ୍ରୀ ବଡ଼ୁ ପୂଜାଠା ସଜାଡ଼ି ଦିଅନ୍ତି, ପୂଜା ପଣ୍ଡା ପୂଜା କରନ୍ତି, ପାଳିଆ ପ୍ରତିହାରୀ ସମସ୍ତ କାର୍ଯ୍ୟକୁ ତଦାରଖ କରନ୍ତି। ପଞ୍ଚୋପଚାରରେ ପୂଜା ହୋଇଥାଏ ମହାପ୍ରଭୁଙ୍କର। ପୁଷ୍ପାଞ୍ଜଳି ହେବା କ୍ଷଣି ଏହି ଅଧର ହାଣ୍ଡିକୁ ଭାଙ୍ଗି ଦିଆଯାଏ। କଳିଯୁଗରେ ପରମ ପାବନ ଶ୍ରୀକ୍ଷେତ୍ରରେ ରଥ ଛାଡ଼ିବା ପୂର୍ବରୁ ମହାପ୍ରଭୁ ତାଙ୍କର ସେବାରେ ଥିବା ପାର୍ଶ୍ୱ ଦେବତା, ସାରଥି, ଘୋଡ଼ା, ଚକ, ଦଉଡ଼ି ଏପରିକି ଅଶରୀରୀ ଭୂତ ପ୍ରେତମାନଙ୍କୁ ମଧ୍ୟ ଏହି ପଣା ବିତରଣ କରିଥାନ୍ତି ବୋଲି କୁହାଯାଏ। ଏହାଦ୍ୱାରା ସମସ୍ତେ ଅଧର ପଣା ପାନ କରି କୃତକୃତ୍ୟ ହୋଇଥାନ୍ତି। ଏଠାରେ ଅଧରର ଏତେ କାହିଁକି ମହାତ୍ମ୍ୟ? ତେବେ ଯଶୋଦା ମା କୃଷ୍ଣଙ୍କୁ ସରଲବଣୀ ଖୁଆଇ ସନ୍ତୁଷ୍ଟ କରାଇଥିଲେ। ଗୋଟିକା ଅଧାମ ସର ନରୁଚେଇ ତୋତେ ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମନ୍ତେ ମୋ କଳା ମାଣିକରେ। ମଧୁରାଷ୍ଟକମ୍ରେ ବଲ୍ଲଭାଚାର୍ଯ୍ୟ ପ୍ରଥମେ ଅଧର ଶବ୍ଦକୁ ବ୍ୟବହାର କରିଛନ୍ତି। ଅଧରଂ ମଧୁରମ୍, ବଦନଂ ମଧୁରମ୍, ନୟନଂ ମଧୁରମ୍, ହସିତଂ ମଧୁରମ୍, ହୃଦୟଂ ମଧୁରମ୍, ଗମନଂ ମଧୁରମ୍, ମଧୁରାଧିପତେ ରଖିଲଂ ମଧୁରମ୍। ତେବେ ମହାପ୍ରଭୁଙ୍କର ଅଧର ଚୁମ୍ବିତ ଦ୍ରବ୍ୟ ଯେ ଅମୃତ ଏଥିରେ ଦ୍ୱିମତ ନାହିଁ। ପବିତ୍ର ଅଧର ପଣା ପାନ କରି

ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସ୍ୱରୂପ ଚକ୍ରବର୍ତ୍ତୀ, ପ୍ରଣବ କିଶୋର ପଟ୍ଟନାୟକ, ଲିପିକା ମହାନ୍ତି, ମନମୋହନ ପ୍ରଧାନ, ଇନ୍ଦ୍ରାଣୀ ମିଶ୍ର ଏବଂ ସମବେତ କଣ୍ଠରେ। ଗୀତ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ, ଶୋଭନାରାୟଣ ସ୍ୱାଇଁ, ଶରତଚନ୍ଦ୍ର ପଟ୍ଟନାୟକ, କଲ୍ୟାଣୀ ଦତ୍ତ, ପୁରାତନ ରଚନା ଏବଂ ଭୀମଭୋଇଙ୍କ ରଚନାରୁ। ଅଲେଖ୍ୟ ଜଗନ୍ନାଥ ପଣ୍ଡା ଉପସ୍ଥାପନା କରିଥିଲେ।

0: ପଞ୍ଚମହାଭୂତ ଏବଂ ପ୍ରକୃତି ଶାନ୍ତ ହେବା ସହିତ ମହାମାରୀ ଦୂରେଇ ଯାଉ, ମହାପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 107ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ଉତ୍ତାନପାଦ ଧ୍ରୁବଙ୍କୁ ସିଂହାସନରେ ବସାଇଲେ। ପୃଥିବୀର ସମସ୍ତ ରାଜା ଧ୍ରୁବଙ୍କ ପ୍ରତି ଅନୁଗତ ରହିଲେ। ଧ୍ରୁବ ବିବାହ କଲେ। ପ୍ରଥମ ପତ୍ନୀଙ୍କ ଗର୍ଭରୁ କଳ୍ପ ଓ ବତ୍ସର ନାମରେ ଦୁଇଟି ପୁତ୍ର ହେଲେ। ଦ୍ୱିତୀୟ ପତ୍ନୀ ଇଳାଙ୍କ ଗର୍ଭରୁ ଜନ୍ମ ନେଲେ ଉତ୍କଳ। ସାନ ଭାଇ ଉତ୍ତମ ଅବିବାହିତ ଅବସ୍ଥାରେ ଗୁହ୍ୟକମାନଙ୍କ ଦ୍ୱାରା ନିହତ ହେଲେ। ଧ୍ରୁବ କ୍ରୋଧ ପ୍ରକାଶ କରି ଗୁହ୍ୟକମାନଙ୍କୁ ନିହତ କଲେ। ଏହାଫଳରେ ମନୁ ପ୍ରବେଶ କରି ଧ୍ରୁବଙ୍କ କ୍ରୋଧ ଶାନ୍ତ କଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 107ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦ ରାଉତରାୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବାଇଗଣ ଫସଲ ମଞ୍ଜି ବୁଣିବାର 30 ଦିନ ଭିତରେ ଚାରାଗୁଡ଼ିକ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ। ବାଇଗଣ ଚାରା 7-8 ପତ୍ର ହେଲେ ଲଗାନ୍ତୁ। ବାଇଗଣ ଗଛକୁ ରୋଗ ଦାଉରୁ ରକ୍ଷା କରିବା ପାଇଁ ତଳି ଲଗାଇବା ସମୟରେ ତଳିର ଚେରଗୁଡ଼ିକୁ 22 ଗୋଳା ପାଣିରେ 1 gram 1 liter ପାଣିରେ 5-10 minutes ବୁଡ଼ାଇ ରଖନ୍ତୁ। ଭେଣ୍ଡି ଚାଷ ପାଇଁ ଏକର ପ୍ରତି ଯବକ୍ଷାରଜାନ ସାର 45 kg, ପଟାସ ସାର 30 kg ଓ ଫସ୍ଫରସ ସାର 30 kg ଦରକାର ହୁଏ। ଶୁଖିଲା ପାଗ ଦେଖି ମୂଳ ସାର ହିସାବରେ ଯବକ୍ଷାରଜାନ ସାରର 1/3, ସବୁଯାକ ଫସ୍ଫରସ ଓ ଅଧା ପଟାସ ସାର ଦିଅନ୍ତୁ। 20-25 ଦିନ ପରେ 1/3 ଯବକ୍ଷାରଜାନ ଦିଅନ୍ତୁ ଓ 40-50 ଦିନ ପରେ ବାକି ଯବକ୍ଷାରଜାନ ଓ ବାକି ଅଧା ପଟାସ ସାର ଦେଲେ ଭଲ ଅମଳ ମିଳିଥାଏ। ଭେଣ୍ଡିରେ ବେଳେବେଳେ ଜିଙ୍କ ଭାବ ଦେଖାଯାଏ। ମଞ୍ଜି ବୁଣିବାର 30 ଦିନ ପରେ ଶୁଖିଲା ପାଗ ଦେଖି 7-10 ଦିନ ବ୍ୟବଧାନରେ ଜିଙ୍କ ଇଡିଟିଏ 250 g ପ୍ରତି ଏକର 2 times ସିଞ୍ଚନ କଲେ ଭଲ କାମ ଦିଏ ଓ ଭଲ ଅମଳ ମିଳେ। ଏହି ସମୟରେ ଆମ୍ବ ଲଗାନ୍ତୁ। ବାଇଗଣ ପଲ୍ଲୀ, ତୋଟା ପଲ୍ଲୀ, ବମ୍ବେ ଗ୍ରୀନ, ସୁବର୍ଣ୍ଣରେଖା, ନୀଲମ, ହିମସାଗର, ଲାଙ୍ଗରି, ଦଶେରୀ, କିଷାନ ଭୋଗ, ଆମ୍ରପଲ୍ଲୀ, ମଲ୍ଲିକା, ରତ୍ନା, ରାମଖେଳ, ରୁମାନୀ, ସିନ୍ଧୁ ଓ କେଶର ଇତ୍ୟାଦି ଆମ୍ବ କିସମ ଲଗାନ୍ତୁ। ଶାଖା ନଥିବା କଲମୀ ଚାରାକୁ 1:1 meter ଗାତ ଏବଂ 10:10 meter ବ୍ୟବଧାନରେ ରୋପଣ କରନ୍ତୁ। ଗଛ ଲଗାଇବା ପୂର୍ବରୁ ଯବକ୍ଷାରଜାନ, ଫସ୍ଫରସ ଓ ପଟାସ ସାରକୁ 80:100:60 ହିସାବରେ ପ୍ରୟୋଗ କରନ୍ତୁ। ଏହା ସହିତ 2 ଯୋଡ଼ି ସଢା ଗୋବର ଖତ ଗାତ ପ୍ରତି ପ୍ରୟୋଗ କରନ୍ତୁ। କଦଳୀରେ ପାନାମା ଝାଉଁଳା ରୋଗ ନିୟନ୍ତ୍ରଣ କରିବା ପାଇଁ ରୋଗବିହୀନ ପୁଆ ଯଥା ବନ୍ତଳ, କାବୁଲି, ରୋବୋଷ୍ଟା, ଚମ୍ପା ଆଦି କିସମ ଚୟନ କରନ୍ତୁ। ପ୍ରତି 10 liter ପାଣିରେ 10 g କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ଏହି ଦ୍ରବଣରେ ପୁଆଗୁଡ଼ିକୁ ବୁଡ଼ାଇ ବିଶୋଧନ କରନ୍ତୁ। ପୁଆ ରୋଇବାର 5 ମାସ ପରେ ପ୍ରତି 2 ମାସରେ ଥରେ ପ୍ରତି 10 liter ପାଣିରେ 10 g ହିସାବରେ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ଏହି ଦ୍ରବଣରେ ଗଛମୂଳ ମାଟିକୁ ଭଲ ଭାବରେ ଭିଜାନ୍ତୁ। ବର୍ଷାଦିନେ ପଶୁମାନଙ୍କୁ ଶୁଖିଲା ଓ ଭଲ ବାୟୁ ଚଳାଚଳ ଥିବା ଗୁହାଳରେ ରଖନ୍ତୁ। ଗୁହାଳ ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପଶୁମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଅନ୍ତୁ। ବର୍ଷାଦିନିଆ ବିଭିନ୍ନ ରୋଗ ଉପରେ ନଜର ରଖନ୍ତୁ। ପଶୁମାନଙ୍କର ଟିକାକରଣ ନିଶ୍ଚିତ କରନ୍ତୁ ଏବଂ ସେମାନଙ୍କୁ ସୁସ୍ଥ ରଖିବା ପାଇଁ କୁର୍ମୀ ନ ହେବାର ଔଷଧ ଖୁଆଇବାର ବ୍ୟବସ୍ଥା କରନ୍ତୁ। ମାଛଚାଷୀମାନେ ପୋଖରୀ ବନ୍ଧକୁ ସୁଦୃଢ଼ କରନ୍ତୁ ଏବଂ ଯଦି କୌଣସି କ୍ଷତି ହୋଇଥାଏ ତାହାର ମରାମତି କରନ୍ତୁ। ପାଣି ପ୍ରବେଶ ଓ ନିଷ୍କାସନ ସ୍ଥାନରେ ଜାଲ ଲଗାଇ ମାଛ କିପରି ବାହାରକୁ ନ ଯିବେ ସେଥିପ୍ରତି ସତର୍କ ରୁହନ୍ତୁ। ପ୍ରବଳ ବର୍ଷା ସମୟରେ ମାଛ ଜାଆଁଳ ଛାଡ଼ନ୍ତୁ ନାହିଁ ଓ ମାଛ ଧରିବା କାର୍ଯ୍ୟକୁ ବନ୍ଦ ରଖନ୍ତୁ। ବର୍ଷା ପରେ ପାଣିରେ ଦ୍ରବୀଭୂତ ଅମ୍ଳଜାନର ମାତ୍ରା ଉପରେ ନଜର ରଖନ୍ତୁ ଏବଂ ଆବଶ୍ୟକ ହେଲେ ଏରେସନର ବ୍ୟବହାର କରନ୍ତୁ। କୁକୁଡ଼ା ଘରେ ଭିଜା ଲିଟରକୁ ବଦଳାଇ ଶୁଖିଲା ଲିଟର ବ୍ୟବହାର କରନ୍ତୁ। ଘର ଭିତରେ ଯଥେଷ୍ଟ ବାୟୁ ଚଳାଚଳର ବ୍ୟବସ୍ଥା କରନ୍ତୁ। ବର୍ଷା ପାଣି କୁକୁଡ଼ା ଘର ଭିତରକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ରୋଗର ପ୍ରକୋପ କମାଇବା ପାଇଁ ନିୟମିତ ଭାବେ କୁକୁଡ଼ା ଘରକୁ ବିଶୋଧନ କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆକାଶବାଣୀ କଟକ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୁୟନ୍ତାମ୍। ପ୍ରବାଚକଃ ଯତିନ ଶର୍ମା। अथ वा

ଓ ଆକାଶବାଣୀ ଦିଲ୍ଲୀରୁ ଦିନ 11ଟାରେ ଏବଂ ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଆମ କେନ୍ଦ୍ରରୁ। ଏହି ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସକାଳ 7:10ରେ ଏଥିରେ ରହିଛି ବର୍ଣ୍ଣଦୃଷ୍ଟି ଦୋଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର। ଶିଶୁ ସଂସାର ସକାଳ 7:25ରେ ଏଥିରେ ଭଜନ ଏବଂ ଶିଶୁ ସଙ୍ଗୀତ ସାଇଶ୍ରୀ ବିଶ୍ୱଜିତା ରାୟଙ୍କ କଣ୍ଠରେ ଏବଂ ନୀଳାଞ୍ଜନା ଦାସଙ୍କ କଣ୍ଠରେ। ସଙ୍ଗୀତ ରୂପକ ମହାପ୍ରସାଦ ରଚନା କୃତିବାସ ନାୟକ ଉପସ୍ଥାପନା କରିଛନ୍ତି ମା ସରଳା ଶିଶୁ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ। ଶ୍ରୀକ୍ଷେତ୍ର ମଧ୍ୟରେ ସକାଳ 8:30ରେ ଏଥିରେ ବିଷୟ ରହିଛି ଅଧରପଣା। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। ବୈଦେଶିକ ବିଳାସର 92ତମ ଭାଗ ସକାଳ 8:45ରେ ମୋ ପସନ୍ଦ ସକାଳ 9ଟାରେ ଦିନ 10ଟାରେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରେକର୍ଡିଂ ଯୋଗେ ପ୍ରଚାରିତ ଏବଂ ରେକର୍ଡିଂ ଯୋଗେ ଆମ କେନ୍ଦ୍ରରୁ ଗୃହୀତ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ପୁନଶ୍ଚ କହି ରଖୁଛୁ ଦିନ 11ଟାରେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଆମ କେନ୍ଦ୍ରରୁ। ମଞ୍ଜୁଳ ମଧ୍ୟାହ୍ନ ଦିନ 12ଟାରେ ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦିନ 1:10ରେ ଧୁଡ଼ୁକି ଗୀତ ପରିବେଷଣ କରିଛନ୍ତି ନବକିଶୋର ମହାରଣା। ନାରୀମହଲ ଦିନ 1:20ରେ ଏଥିରେ ରହିଛି ଆମ ଶ୍ରୋତା ଭଉଣୀ ଇନ୍ଦୁମତୀ ବାରିଙ୍କ ସହିତ କଥାବାର୍ତ୍ତା ଏବଂ ଚିଠିପତ୍ର। ଅପରାହ୍ନ 2:45ରେ ଆପଣଙ୍କ ଚିଠି, ଅପରାହ୍ନ 3ଟାରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10ରେ। ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:25ରେ। ଚିରହରିତ ଅପରାହ୍ନ 4ଟାରେ। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ସ୍କୃତିର ପାହାଚ ସନ୍ଧ୍ୟା 5ଟାରେ। ଯୁବବାଣୀରେ ସମ୍ପର୍କ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30ରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 90ତମ ଭାଗ ସନ୍ଧ୍ୟା 6:10ରେ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30ରେ। ରାତି 7:02ରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲରେ ଦେଓଗଡ଼ ଜିଲ୍ଲାର ହାଲଚାଲ ଶୁଣିବେ ରାତି 7:25ରେ। ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30ରେ ଏଥିରେ ରହିଛି ଲୁଣା ଜଙ୍ଗଲର ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି କେଦାର କୁମାର ସ୍ୱାଇଁ। ରାତି 8ଟାରେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ରାତି 9:30ରେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରେଡିଓସ୍କୋପ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10ଟାରେ ପ୍ରଚାର କରିବ ନାଟକ ଶ୍ରୀ ନୀଳ ମାଧବ ରଚନା ଶରତ ଚନ୍ଦ୍ର ମୂଳିଆ ପ୍ରଯୋଜନା ରମାପଦ ନନ୍ଦ। ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଲୋକସଭାରେ ଆସନ୍ତାକାଲି ସରକାର ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରିବେ। ଆସନ୍ତାକାଲିର ଗୃହ କାର୍ଯ୍ୟସୂଚୀରେ ଏହାକୁ ତାଲିକାଭୁକ୍ତ କରାଯାଇଛି। ଏହି ନୂତନ ବିଲ୍ରେ 2026 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୃହରେ ବିଲ୍କୁ ଆଗତ କରିବେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତା ମାମଲାରେ କଠୋର ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଏବଂ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଗତ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲା। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶ୍ରୀ ଯୋଶୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ଶ୍ରୀ ପ୍ରଧାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଅପରାହ୍ନ 4:30 ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ 35 ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଥିପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମୋଦନ ପ୍ରଦାନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ନୂତନ କଲେଜଗୁଡ଼ିକରେ କଳା ବିଭାଗରେ ସର୍ବାଧିକ 128, ବିଜ୍ଞାନ ଓ ବାଣିଜ୍ୟରେ 64 ଲେଖାଏଁ ସିଟ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦ୍ୱାଦଶୀ ତିଥିରେ ଆଜି ରଥ ଉପରେ ଶ୍ରୀଜୀଉଙ୍କର ଗରୁଡ଼ ଶୟନ ନୀତି ଏବଂ ସନ୍ଧ୍ୟାରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହି ନୀତିରେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ସ୍ୱତନ୍ତ୍ର ହାଣ୍ଡିରେ ସୁଆର ସେବକଙ୍କ ଦ୍ୱାରା ପ୍ରସ୍ତୁତ ପଣା ଲାଗି କରାଯିବ। ପରେ ଏହାକୁ ରଥ ଉପରେ ଭାଙ୍ଗି ଦିଆଯାଇ ସମର୍ପଣ କରିବାର ବିଧି ରହିଛି। ଗତକାଲି ସୁନାବେଶ ଦର୍ଶନ ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ 2:05 ଠାକୁରଙ୍କର ସୁନାବେଶ ଓଲାଗି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ରଥ ଉପରେ ବଡ଼ସିଂହାର ବେଶ ନୀତି ଅନୁଷ୍ଠିତ ହୋଇଛି। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। 1999 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ। କାର୍ଗିଲ୍ ଯୁଦ୍ଧରେ ପାକିସ୍ତାନକୁ ପରାଜିତ କରିଥିଲେ ଭାରତୀୟ ସେନା। ଏହି ଯୁଦ୍ଧରେ 527 ଯବାନ ଶହୀଦ ହୋଇଥିବାବେଳେ 1363 ଜଣ ଆହତ ହୋଇଥିଲେ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଯୁଦ୍ଧ ସ୍କାରକୀରେ ଶହୀଦ ବୀର ଯବାନ ଶ୍ରଦ୍ଧାସୁମନ ଅର୍ପଣ କରିବେ। ନବରଙ୍ଗପୁର ଜିଲ୍ଲାରେ ଗାଜର ଚାଷକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉଦ୍ୟାନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରେ ରାଇଘର ଏବଂ ଉମରକୋଟ ବ୍ଲକର 100 ଏକର ଲେଖାଏଁ ଜମିରେ ପରୀକ୍ଷାମୂଳକ ଭାବେ ଗାଜର ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତ୍ତ ମହାବିଦ୍ୟାଳୟଠାରେ 7 ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଏଥିରେ ସରକାରୀ ବିଭାଗୀୟ ଅଧିକାରୀ ଯୋଗଦେଇ ଆତ୍ମରକ୍ଷା, ଆତ୍ମନିର୍ଭରତା ଏବଂ ନାରୀ ସଶକ୍ତିକରଣ ଆଦି ପ୍ରସଙ୍ଗ ଉପରେ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆଜି ପାଇଁ ପ୍ରବଳ ବର୍ଷା ନେଇ 10 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗରମିତ୍ର
ଜରିଆରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି। ମାଛ ଧରିବା ପାଇଁ ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ଶୀଘ୍ର ଫେରିଆସିବାକୁ ବିଭାଗ ପକ୍ଷରୁ କୁହାଯାଇଛି। କୂଳରେ ଥିବା ଡଙ୍ଗା ଏବଂ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ବିଭାଗ ପରାମର୍ଶ ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ।

0: 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବର୍ଣ୍ଣ ଦୃଷ୍ଟିଦୋଷ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ବର୍ଣ୍ଣାନ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ସବୁ ଜିନିଷ ପରିଷ୍କାର ଦେଖିପାରନ୍ତି, ମାତ୍ର ସେମାନେ ଲାଲ, ସବୁଜ ଓ ନୀଳ ରଙ୍ଗର ଆଲୋକ ଦେଖିପାରନ୍ତି ନାହିଁ। ବର୍ଣ୍ଣାନ୍ଧତ୍ୱ ଅନେକ ପ୍ରକାରର ଅଛି ଏବଂ ଖୁବ୍ ବିରଳ କ୍ଷେତ୍ରରେ ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ଆଦୌ କୌଣସି ରଙ୍ଗ ଦେଖିପାରେ ନାହିଁ। ସାଧାରଣତଃ ବର୍ଣ୍ଣାନ୍ଧତ୍ୱ କହିଲେ ଲାଲ ଓ ସବୁଜ ରଙ୍ଗକୁ ନ ଜାଣିପାରିବା ହିଁ ବୁଝାଏ ଏବଂ ଅଧିକାଂଶ ବର୍ଣ୍ଣାନ୍ଧ ବ୍ୟକ୍ତି ଏହି ଅସୁବିଧା ଭୋଗ କରିଥାନ୍ତି। ଲାଲ ଓ ସବୁଜ ବର୍ଣ୍ଣକୁ ଚିହ୍ନିପାରନ୍ତି ନାହିଁର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତିମାନେ ଲାଲ ଓ ସବୁଜ ରଙ୍ଗକୁ ମିଶେଇ ଦିଅନ୍ତି। ତାହାର ଅର୍ଥ ଏହା ଯେ ଯେଉଁ ରଙ୍ଗରେ ଲାଲ ଓ ସବୁଜ ରଙ୍ଗର ଆଭାସ ଥାଏ ସେମାନେ ସେହି ରଙ୍ଗକୁ ଧରିପାରନ୍ତି ନାହିଁ। ଉଦାହରଣ ସ୍ୱରୂପ ଜଣେ ଲାଲ ଓ ସବୁଜ ରଙ୍ଗ ପାଇଁ ବର୍ଣ୍ଣାନ୍ଧ ବ୍ୟକ୍ତି ନୀଳ ଏବଂ ବାଇଗଣୀ ରଙ୍ଗ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼େ, କାରଣ ବାଇଗଣୀ ରଙ୍ଗରେ ଥିବା ଲାଲ ଅଂଶଟିକୁ ସେ ଧରିପାରେ ନାହିଁ। ତେଣୁ ଲାଲ, ସବୁଜ, ନାରଙ୍ଗୀ, ମାଟିଆ, ବାଇଗଣୀ, ଗୋଲାପୀ ଓ ଧୂସର ରଙ୍ଗଗୁଡ଼ିକର ବର୍ଣ୍ଣାଳୀରେ ସେହି ବ୍ୟକ୍ତିମାନଙ୍କର ରଙ୍ଗ ଚିହ୍ନିବାରେ ଅସୁବିଧା ହୁଏ। ଏଭଳିକି କଳା ରଙ୍ଗଟିକୁ ମଧ୍ୟ ସେମାନେ ଗାଢ଼ ସବୁଜ ବା ଗାଢ଼ ନୀଳ ରଙ୍ଗ ବୋଲି ଭ୍ରମରେ ପଡ଼ିଥାନ୍ତି। ବର୍ଣ୍ଣ ଚିହ୍ନି ନ ପାରିବାର ଅପାରଗତାକୁ ତିନି ପ୍ରକାରରେ ବିଭକ୍ତ କରାଯାଇଥାଏ, ଯଥା ସାମାନ୍ୟ, ମଧ୍ୟମ ଓ ଗୁରୁତର। ଗୁରୁତର ବର୍ଣ୍ଣାନ୍ଧ ନ ହେଲେ ସାଧାରଣତଃ କେହି ସଚେତନ ନଥାନ୍ତି ଯେ ସେମାନେ ବର୍ଣ୍ଣାନ୍ଧତ୍ୱ ଦ୍ୱାରା ଆକ୍ରାନ୍ତ। ସାମାନ୍ୟ, ମଧ୍ୟମ ବା ଗୁରୁତର, ଏଥିରୁ ଯେଉଁ ଧରଣର ବର୍ଣ୍ଣାନ୍ଧତ୍ୱ ଦ୍ୱାରା ବ୍ୟକ୍ତିଟି ଆକ୍ରାନ୍ତ ସେହି ଅନୁସାରେ ସେ ସେତିକିଟି ରଙ୍ଗ ଚିହ୍ନିପାରେ। ବର୍ଣ୍ଣାନ୍ଧତ୍ୱ ସାଧାରଣତଃ ଜନ୍ମଗତ ଅବସ୍ଥା। ସାଧାରଣତଃ ଲାଲ ବା ସବୁଜ ରଙ୍ଗର ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ତା'ର ବାପା ମାଙ୍କ ପାଖରୁ ଉତ୍ତରାଧିକାରୀ ସୂତ୍ରରେ ଏହା ପାଇଥାଏ। ଜିନ୍ରେ ଥିବା ଏକ୍ସ କ୍ରୋମୋଜୋମ୍ ଦ୍ୱାରା ବାହିତ ହୋଇ ଏହା ଆସିଥାଏ ଏବଂ ଏହାହିଁ ହେଉଛି କାରଣ ଯେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଏହାଦ୍ୱାରା ଅଧିକ ଆକ୍ରାନ୍ତ ହୋଇଥାନ୍ତି। କେତେକ ବ୍ୟକ୍ତି ମଧୁମେହ, ଚର୍ମଗତ ରୋଗ, ଯକୃତଜନିତ ରୋଗ ପ୍ରଭୃତି ବହୁଦିନ ଧରି ଭୋଗିଲେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ଜଣେ ବର୍ଣ୍ଣାନ୍ଧତ୍ୱକୁ ସାଙ୍ଗରେ ନେଇ ଆସିଛି ତେବେ ତାହା ଜୀବନସାରା ପାଇଁ ତାଙ୍କ ସାଙ୍ଗରେ ରହିବ। ଆଖିର ଦୃଷ୍ଟିପଟଳ ବା ରେଟିନାରେ ଦୁଇ ପ୍ରକାରର ଆଲୋକ ସମ୍ବେଦନଶୀଳ କୋଷ ଥାଏ, ଯାହାକୁ ରଡ୍ସ ଏବଂ କୋନ୍ସ ବୋଲି କୁହାଯାଏ। ଦୃଷ୍ଟିପଟଳ ଯାହାକି ଆଖିର ପଛପାଖରେ ଥାଏ ଏବଂ ଛବି ପ୍ରସ୍ତୁତ କରେ, ଏହି କୋଷଗୁଡ଼ିକ ସେହି ଦୃଷ୍ଟିପଟଳରେ ଥାନ୍ତି। ରଡ୍ଗୁଡ଼ିକ ରାତିରେ ବା ଅଳ୍ପ ଆଲୋକିତ ଅବସ୍ଥାରେ ଆମକୁ ଦେଖିବାରେ ସାହାଯ୍ୟ କରନ୍ତି, କିନ୍ତୁ କୋନ୍ଗୁଡ଼ିକ ଦିନରେ କାର୍ଯ୍ୟ କରନ୍ତି ଏବଂ ରଙ୍ଗ ଚିହ୍ନିବାରେ ସାହାଯ୍ୟ କରନ୍ତି। ତିନି ପ୍ରକାରର କୋନ୍ କୋଷ ଅଛନ୍ତି ଏବଂ ପ୍ରତ୍ୟେକ କୋଷ ଅଲଗା ଅଲଗା ଆଲୋକ ତରଙ୍ଗ ପ୍ରତି ସମ୍ବେଦନଶୀଳ। ଗୋଟିଏ ପ୍ରକାରର କୋନ୍ ସବୁଜ ଆଲୋକକୁ ଧରିପାରେ, ଅନ୍ୟଟି ନୀଳ ଆଲୋକକୁ ଏବଂ ତୃତୀୟଟି ଲାଲ ଆଲୋକ ପ୍ରତି ସମ୍ବେଦନଶୀଳ ହୋଇଥାଏ। ଆମେ ଯେତେବେଳେ କୌଣସି ବସ୍ତୁକୁ ଚାହୁଁ ଆଲୋକ ସେ ବସ୍ତୁରୁ ଆସି ଆମ ଆଖିରେ ପଡ଼େ ଓ କୋନ୍ର କୋଷଗୁଡ଼ିକୁ ସକ୍ରିୟ କରାଏ। ତାପରେ ଆମ ମସ୍ତିଷ୍କ କୋନ୍ କୋଷରୁ ଆସୁଥିବା ସଂକେତକୁ ବ୍ୟାଖ୍ୟା କରେ, ଯାହାଫଳରେ ଆମେ ବସ୍ତୁର ରଙ୍ଗଟିକୁ ଜାଣିପାରୁ। ଲାଲ, ସବୁଜ ଏବଂ ନୀଳ ରଙ୍ଗଗୁଡ଼ିକର ଏକାସାଙ୍ଗରେ ସମ୍ମିଳିତ ଭାବରେ କାର୍ଯ୍ୟ କରନ୍ତି, ଯାହାଫଳରେ ଆମେ ସମୁଦାୟ ରଙ୍ଗ ବର୍ଣ୍ଣାଳୀକୁ ଦେଖିପାରୁ। ବର୍ଣ୍ଣାନ୍ଧତ୍ୱର ସଠିକ୍ କାରଣ ଜାଣିବା ପାଇଁ ଏବେ ସୁଦ୍ଧା ଗବେଷଣା ଚାଲିଛି, କିନ୍ତୁ ବିଶ୍ୱାସ କରାଯାଏ ଯେ ବର୍ଣ୍ଣାନ୍ଧତ୍ୱ ଦୋଷଯୁକ୍ତ କୋନ୍ଗୁଡ଼ିକ ଦ୍ୱାରା ବା ସମୟ ସମୟରେ କୋନ୍ଠୁ ମସ୍ତିଷ୍କ ପର୍ଯ୍ୟନ୍ତ ଯିବା ରାସ୍ତାରେ କିଛି ଦୋଷ ଥିଲେ ଏହି ରୋଗ ଘଟିଥାଏ। ବର୍ଣ୍ଣାନ୍ଧତ୍ୱର ଚିକିତ୍ସା କଷ୍ଟଦାୟକ। ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ବର୍ଣ୍ଣାନ୍ଧତ୍ୱର କୌଣସି ଚିକିତ୍ସା ବର୍ତ୍ତମାନ ପାଇଁ ନାହିଁ, କିନ୍ତୁ ଏହି ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ବର୍ଣ୍ଣାନ୍ଧ ବ୍ୟକ୍ତିମାନଙ୍କ ନିମନ୍ତେ ଆଶାର ଏକ କ୍ଷୁଦ୍ର ଝଲକ ବର୍ତ୍ତମାନ ଦେଖାଦେଇଛି। ଜିନ୍ ବା ଉତ୍ତରାଧିକାରୀ ସୂତ୍ରରେ ମିଳୁଥିବା ଜ୍ଞାନ ସମ୍ବନ୍ଧରେ ବୈଷୟିକ ଗବେଷଣା କହେ ଯେ ଯଦି ଆଖିରେ କୌଣସି ପ୍ରକାରରେ ଏହି ଜେନେଟିକ୍ ମେଟେରିଆଲକୁ ଇଞ୍ଜେକ୍ଟ କରି ଦିଆଯାଇପାରେ ତେବେ ଅବସ୍ଥାରେ ଉନ୍ନତି ଆସିପାରେ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୌଣସି ମଣିଷ ଉପରେ ପରୀକ୍ଷା କରାଯାଇ ନାହିଁ, କେବଳ ମାଙ୍କଡ଼ମାନଙ୍କ ଉପରେ ପରୀକ୍ଷା କରାଯାଇ ପ୍ରମାଣିତ ହୋଇଛି।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବର୍ଣ୍ଣ ଦୃଷ୍ଟିଦୋଷ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅନୁରାଗ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ।

କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ। ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍କରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30ରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ 2ଟି ପର୍ଯ୍ୟାୟରେ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74ଟି ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଏଥିରେ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ, ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇ ସେହିସବୁ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ। ଶ୍ରୀମତୀ ମୁର୍ମୁ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଏବଂ ବ୍ୟବସାୟ, ଶିକ୍ଷା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମତ ବିନିମୟ କରିଥିଲେ। ମାଲଡୋଭା ଏବଂ ଉତ୍ତର ମାସିଡୋନିଆକୁ ଏହା କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଥିଲା। ରୋମାନିଆକୁ 3 ଦଶକରୁ ଅଧିକ ସମୟ ପରେ ଭାରତର ରାଷ୍ଟ୍ରପତି ସେଠାକୁ ଯାତ୍ରା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍କୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା। ସିକ୍କିମ୍ର ନାଥୁଲା ମାର୍ଗରୁ କୈଳାସ ମାନସରୋବର ଯାତ୍ରା ଶେଷ କରି ପଞ୍ଚମ ଦଳ ଗ୍ୟାଙ୍ଗଟକ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଯାତ୍ରାର ସଫଳ ଆୟୋଜନ ନେଇ ସିକ୍କିମ୍ର ପର୍ଯ୍ୟଟନ ବିକାଶ ନିଗମ ଗ୍ୟାଙ୍ଗଟକ୍ଠାରେ ଏକ ସମ୍ମାନ ସମାରୋହ ଆୟୋଜନ କରିଥିଲା। ସମାରୋହରେ ଯାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ନାଥୁଲା ମାର୍ଗ ଦେଇ ମୋଟ 10ଟି ଦଳ କୈଳାସ ମାନସରୋବର ଯାତ୍ରା କରୁଛନ୍ତି। ସମସ୍ତ ଦାବି ପୂରଣ ଲାଗି ସରକାର ସହମତି ପ୍ରକାଶ କରିବା ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସିଜେପି ପ୍ରତିନିଧିମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧିମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଥିଲେ।
ସେ କହିଥିଲେ ପ୍ରତିବାଦକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ମାମଲାଗୁଡ଼ିକୁ

ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଥିଲେ। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଥିଲେ, ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇବେ। ଶ୍ରୀ ଯୋଶୀ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ତଥା ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ପରିଷଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଲୋକସଭାରେ ଆସନ୍ତାକାଲି ସରକାର ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆସନ୍ତାକାଲି କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ପରୀକ୍ଷା ଅଧିନିୟମ 2024 ହୋଇଥିବା

0: ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇବେ। ଶ୍ରୀ ଯୋଶୀ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ତଥା ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପରିଷଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଲୋକସଭାରେ ଆସନ୍ତାକାଲି ସରକାର ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆସନ୍ତାକାଲି କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲା। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁକୁ ପରାସ୍ତ କରିବାରେ ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍କରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ୍ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା। ଆଜି କାର୍ଗିଲ୍ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍କାରକୀଠାରେ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କାର୍ଗିଲ୍ ଯୁଦ୍ଧ ସ୍କାରକୀରେ ଆଜି ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଶ୍ରୀ ସିଂହ ଏକ ୱାକ୍ ଥ୍ରୁ ପୋର୍ଟାଲର ଆଭାସୀ ଜରିଆରେ ଉଦ୍ଘାଟନ କରିବା ସହ ବୀର ନାରୀ ଏବଂ ବୀର ମାତାଙ୍କ ସହ ବାର୍ତ୍ତାଳାପ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଶୌର୍ଯ୍ୟ ବିଜୟ ଯାତ୍ରା ମୋଟର ସାଇକେଲ ର୍ୟାଲିର ମଧ୍ୟ ଆଜି ଶୁଭାରମ୍ଭ କରିବେ। ଦେଶବ୍ୟାପୀ ଆଜି କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀର ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ଶୀର୍ଷକ କାର୍ଯ୍ୟକ୍ରମରେ କାର୍ଗିଲ୍ ଯୁଦ୍ଧର ବୀର ସୈନିକ ମେଜର ଡିପି ସିଂଙ୍କ ସହ କାର୍ଗିଲ୍ ଯୁଦ୍ଧ ସମ୍ପର୍କରେ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ଆଜି ଅପରାହ୍ନ 12:30 ଏହି କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ପ୍ରସାରଣ କରାଯିବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 90 ରନ୍ରେ ଜିମ୍ବାୱେକୁ ପରାସ୍ତ କରି ସିରିଜ୍ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 219 ରନ୍ ସ୍କୋର କରିଥିବାବେଳେ ଏହାର ଜବାବରେ ଜିମ୍ବାୱେ 17 ଓଭର୍ 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 129 ରନ୍ ସ୍କୋର କରିଥିଲା। ଭାରତୀୟ ସବ୍ ଜୁନିୟର ପୁରୁଷ ହକି ଦଳ ଏଫ୍ଆଇଏଚ୍ ୟୁଥ୍ ହକି 5 ଏସିଆନ୍ ଚମ୍ପିୟନ୍ସିପ୍ ବିଜୟୀ ହୋଇଛି। ଫାଇନାଲ୍ ପ୍ରତିଯୋଗିତାରେ ଭାରତ 3-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା ବର୍ଗରେ ଭାରତୀୟ ସବ୍ ଜୁନିୟର ଦଳ ଚୀନ୍ ସହ କଡ଼ା ମୁକାବିଲା ପରେ ରୌପ୍ୟ ପଦକ ହାସଲ କରିଛି। ଉଭୟ ପୁରୁଷ ଏବଂ ମହିଳା ଦଳର ବିଜୟ ପରେ ହକି ଇଣ୍ଡିଆ ଖେଳାଳିମାନଙ୍କ ଲାଗି ଆର୍ଥିକ ପୁରସ୍କାର ଘୋଷଣା କରିଛି। ପୁରୁଷ ହକି ଦଳର ଖେଳାଳିମାନଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ସହାୟକ କର୍ମଚାରୀଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଥିବାବେଳେ ମହିଳା ଦଳ ଖେଳାଳିଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଓ ସହାୟକ କର୍ମଚାରୀଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଛତିଶଗଡ଼, ଗୁଜରାଟ, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏହାବ୍ୟତୀତ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍କରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ।
1: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? হলে এ পর্যন্ত এত স্ট্রং কেমনে
2: আছে? আরে এইটা একদম সিম্পল, এবং সেইটি পাই মু সেতবেলে মোর

एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆରମ୍ଭ କରୁଛୁ ଶିଶୁ ସଂସାର।

ସକାଳ ମୋର ସ୍ନେହର କୁନି କୁନି ଭାଇ ଭଉଣୀମାନେ, ଆଶା କରୁଛି ତମେ ସବୁ ଠାକୁରଙ୍କ କୃପାରୁ ବହୁତ ଭଲରେ ଥିବ। ତାହେଲେ ଆସ ଶିଶୁ ସଂସାର ଆରମ୍ଭ କରିବା। ଆଚ୍ଛା ପିଲେ, ତମେ ତ ଜାଣିଛ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସରିଛି। ପ୍ରଭୁ ଜଗନ୍ନାଥ ତାଙ୍କର ବଡ଼ ଭାଇ ବଳଭଦ୍ର ଆଉ ଅଲି ଅଳି ଗେହ୍ଲି ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମାଉସୀ ମାଙ୍କ ଘରକୁ ବୁଲିବାକୁ ଯାଇଥିଲେ। ମାଉସୀ ମାଙ୍କ ଘରେ ତିନି ଠାକୁର ରହି ମାଉସୀଙ୍କ ହାତ ତିଆରି ପୋଡ଼ପିଠା ଖାଇ ହସ ଖୁସିରେ ଥିଲେ। ହେଲେ କ'ଣ କରିବା, ଠାକୁରଙ୍କୁ ତ ପୁଣି ଶ୍ରୀମନ୍ଦିର ଫେରିବାର ଅଛି ନା। ସେଥିପାଇଁ ନଅ ଦିନରେ ତିନି ଠାକୁର ପୁଣି ରଥରେ ବସି ମାଉସୀ ମାଙ୍କ ଘରୁ ବାହୁଡ଼ି ଆସିଛନ୍ତି ସିଂହଦ୍ୱାରକୁ। ଆଉ ଏବେ ତିନି ଠାକୁର ରଥରେ ବସି ତାଙ୍କର ଅଗଣିତ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆଉ ଭକ୍ତମାନେ ଠାକୁରଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି। ରଥଯାତ୍ରା ସରିଛି, ବାହୁଡ଼ା ଯାତ୍ରା ସରିଛି, ସୁନାବେଶ ମଧ୍ୟ ସରିଛି। ଏବେ ଠାକୁରଙ୍କର ଅଧରପଣା ଆଉ ନୀଳାଦ୍ରି ବିଜେକୁ ଅପେକ୍ଷା। ଆସପିଲେ ଠାକୁରଙ୍କୁ ସ୍ମରଣ କରି ଶୁଣିବା ଭକ୍ତି ସଙ୍ଗୀତଟିଏ। ସ୍ନେହଲତା ମହାନ୍ତିଙ୍କ ରଚନାରୁ ଗୀତଟିକୁ ଗାଇଛନ୍ତି ସାଇଶ୍ରୀ ବିଶ୍ୱଜିତା ରାୟ।

ନୀଳାଦ୍ରି ବିଜେପରି ତିନି ଠାକୁର ରତ୍ନ ସିଂହାସନରେ ବସି ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଚ୍ଛା ପିଲେ, ତମେମାନେ ତ ପୁରୀ ବୁଲି ଯାଇଥିବ, ଠାକୁରଙ୍କୁ ଦର୍ଶନ କରିଥିବ, ମହାପ୍ରସାଦ ବି ଖାଇଥିବ। ହଁ ପିଲେ, ପୁରୀ ବଡ଼ଦେଉଳରେ ହିଁ ମହାପ୍ରସାଦ ମିଳିଥାଏ। ମହାର ଅର୍ଥ ହେଲା ସବୁଠୁ ବଡ଼ ଆଉ ସବୁଠୁ ନିଆରା। ସତରେ ମହାପ୍ରସାଦର ବାସ୍ନା ଆଉ ସ୍ୱାଦ ସବୁଠୁ ନିଆରା। ବଡ଼ଦେଉଳର ରୋଷେଇ ଶାଳରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ କାଠ ଜାଳି ମାଟି ହାଣ୍ଡି ଉପରେ ହାଣ୍ଡି ରଖି ଏହି ସୁଆଦିଆ ଅନ୍ନ ରନ୍ଧାଯାଏ। ଆଉ ଯେତେବେଳେ ଏହି ଅନ୍ନ ତିନି ଠାକୁରଙ୍କ ପାଖରେ ଭୋଗ ଲାଗି ହେଇ ମା ବିମଳାଙ୍କ ପାଖକୁ ଯାଏ, ସେତେବେଳେ ସେହି ଅନ୍ନ ହେଇଯାଏ ମହାପ୍ରସାଦ। ଆଜି ଆମ ଶିଶୁ ସଂସାରରେ ତମମାନଙ୍କ ପାଇଁ ବହୁତ ସୁନ୍ଦର ସଙ୍ଗୀତ ରୂପକଟିଏ ଅଛି। ସଙ୍ଗୀତ ରୂପକଟିର ନାଁ ହେଲା ମହାପ୍ରସାଦ। ରଚନା କରିଛନ୍ତି କୃତିବାସ ନାୟକ। ପରିବେଷଣ କରିଛନ୍ତି ମା ସାରଳା ଶିଶୁ ସାଂସ୍କୃତିକ ଅନୁଷ୍ଠାନର ପିଲାମାନେ। ଆସ ଶୁଣିବା।

ପଡ଼େ ଆଜି ଦ୍ୱାପର ଯୁଗର କଥା। ବ୍ରଜପୁରେ କୃଷ୍ଣଲୀଳା କରୁଥିଲେ ହରି, ଭୁଞ୍ଜୁଥିଲେ ଶ୍ରୀରାଧାଙ୍କ ପ୍ରସ୍ତୁତ ବ୍ୟଞ୍ଜନ। ବ୍ୟଞ୍ଜନ ନୁହେଁ ତ ସିଏ, ମର୍ତ୍ତ୍ୟର ଅମୃତ। କରିପାରିଲି ନାହିଁ ମୁଁ ଲୋଭ ସମ୍ବରଣ, ଅଧିରାମୃତ ଉଚ୍ଛିଷ୍ଟ କରିଲି ଭକ୍ଷଣ। ଆତ୍ମତୃପ୍ତିରେ ଫେରିଲି କୈଳାସପୁର। ନାରାୟଣ ନାରାୟଣ, ପ୍ରଭୁ ଭୋଳାନାଥ ସଙ୍ଗେ ମାତା ଶ୍ରୀ ଗୌରୀ, ଦର୍ଶନ କରି ଦୂରରୁ କୃତାର୍ଥ ହୋଇଲି।

0: ଆସ ଆସ ମୁନିବର, କୁହ ବିଶ୍ୱ ସମାଚାର।
1: ଲାଗେ ମତେ ଫେରିଅଛ ବ୍ରଜପୁର ବୋଲି।
2: ମାତେ କହିଅଛ ସତ, ନାରାୟଣ ଯାଇ କରୁଛନ୍ତି କୃଷ୍ଣ ଲୀଳା, ଯାଇଥିଲି ମୋର ପ୍ରଭୁ କୃଷ୍ଣ ଦର୍ଶନରେ।
1: କୃଷ୍ଣ ଦର୍ଶନରେ
0: ଦର୍ଶନ ସହିତ ଆଉ କରିଛ କି କାର୍ଯ୍ୟ?
2: ପ୍ରଭୁ ଅନ୍ତର୍ଯ୍ୟାମୀ, ତୁମେ ତ ଦେବଦେବ ମହାଦେବ, ସବୁ ପ୍ରାଣୀଙ୍କର ମନ କଥା ଜାଣିପାର, ପ୍ରଶ୍ନ ପଚାରି କାହିଁକି ଦେଉଅଛ ଲଜ୍ଜା?
0: ତଥାପି ତୁମ୍ବାର ମୁଖ ଶୁଣି ହେବି ଖୁସି।
1: କୁହ ପ୍ରଭୁ, ମନେ କିଛି ନ ରଖି କପଟ, ମନେ ହୁଏ ନାରଦ ଭ୍ରମଣ କିଛି ରହିଛି ରହସ୍ୟ।
0: ନାରଦ କହିଦିଅ ମନ ଖୋଲି ଭ୍ରମଣ ବୃତ୍ତାନ୍ତ, ମାତା ତୁମ ଶୁଣିବାକୁ ଅତ୍ୟନ୍ତ ବ୍ୟାକୁଳ।

0: ତେବେ
1: ହଁ ପ୍ରଭୁ ଅପୂର୍ବ ସେ ଅମୃତ ଭୋଜନ
0: ଆଣିଛ କି ସାତେ ସେ ଅନ୍ନ କଣିକା
1: କଣିକାଏ ମାତ୍ର ଅନ୍ନ ଲାଗିଛି ମୋ ହାତେ ଆଦେଶିଲେ ଦେବି ତାକୁ ତୁମ୍ବା ପଞ୍ଚାନନେ
0: ଦିଅ ମୁନିବର ମତେ ସେ ଅନ୍ନ କଣିକା ମନ ମୋର ତେଷ ହୋଇ ପାଇ ସେ ପ୍ରସାଦ
1: ନିଅ ପ୍ରଭୁ
0: ଆ କି ଅପୂର୍ବ ସ୍ୱାଦ
2: ପ୍ରଭୁ ମୋ ପାଇଁକି ତୁମେ ହୋଇ ପାରିଲ ନିଷ୍ଠୁର
1: ରୁଷ କର ନାହିଁ ମାତେ ଇଚ୍ଛା ମୟଙ୍କର ଇଚ୍ଛା ହୋଇବ ପୂରଣ
2: କି କୁହ ନାରଦ ମତେ ଭ୍ରମରେ ପକାଇ
0: ଶୁଣ ପାର୍ବତୀ ସେ କଥା ମୁଁ ଦେଉଛି ବୁଝାଇ ବ୍ରଜପୁରେ କୃଷ୍ଣ ଲୀଳା କରୁଛନ୍ତି ସ୍ୱୟଂ ନାରାୟଣ ତାଙ୍କୁ ମୁଁ ହିଁ ଦିବାନିଶି କରୁଛି ସ୍ମରଣ ତୁମେ କିଆଁ କରୁନା ଶ୍ରୀହରି କୀର୍ତ୍ତନ ଆଜିଠାରୁ କୃଷ୍ଣ ନାମ କରିଲେ ସ୍ମରଣ କାମନା ତୁମର ନିଶ୍ଚେ ହୋଇବ ପୂରଣ
2: କ୍ଷମା କର ପ୍ରଭୁ ତୁମ ଶ୍ରୀଚରଣ ତଳେ ସଦା କରୁଥିଲେ ଧ୍ୟାନ ହରି ନାମ ସେଥିପାଇଁ ହେଲା ବିସ୍ମରଣ ସେଥିପାଇଁ ଦଣ୍ଡ ଦେଲେ ଆଜି ମତେ ନାରାୟଣ ଅମୃତ ଅନ୍ୟ ପ୍ରସାଦ ହେଲା ତେଣୁ ମୋ ପାଇଁ ନିଅଣ୍ଟ କରୁଛି ଶପଥ ପ୍ରଭୁ ନାରଦ ସମ୍ମୁଖେ ଯେତେ ଦିନ ଯାଏ ମୁଁ ହିଁ ପାଇନି ଅମୃତ ଧ୍ୟାନ ବେଳେ ହରିଙ୍କୁ ମୁଁ କରୁଥିବି ବ୍ୟସ୍ତ
0: ଶପଥ ତୁମର ହେଉ ଜଗତ କଲ୍ୟାଣ ତୁମରି କାମନା ଯୋଗୁଁ ସକଳ ପରାଣୀ
1: ନାରାୟଣ ନାରାୟଣ ଆଦେଶ ଦିଅନ୍ତୁ ମାତା ପିତା ସଦାଶିବ ବିଷ୍ଣୁପୁରେ ଯାଇ ଦେବି ସକଳ ସମ୍ବାଦ ନାରାୟଣ ନାରାୟଣ ନାରାୟଣ।

0: ମାତା ପାର୍ବତୀ, ଆଖି ଖୋଲି ଦେଖ, ଯୋଗ ସାଧନା ତୁମର ହୋଇଅଛି ସିଦ୍ଧ, ମନକାମନା ତୁମର ହୋଇଛି ପୂରଣ, ଯାହା ଇଚ୍ଛା ତାହା ତୁମେ ମାଗିନିଅ ବର।
1: ପ୍ରଭୁ, ଯୁଗ ଯୁଗ ଧରି ମୁଁ କରୁଥିଲି ଯୋଗ, ପାଇଲି ସାକ୍ଷାତ ଆଜି ଜଗନ୍ନାଥ ରୂପ। ଦ୍ୱାପର ଯୁଗର କୃଷ୍ଣ ଅମୃତ ମଣୁ ହିଁ ଭୋଜନ କରିବି ନୀତି, ଏହି ଇଚ୍ଛା ମୋର।

0: ଅସ୍ତୁ, ତବ ଇଚ୍ଛା କରିବି ମୁଁ ନିଶ୍ଚୟ ପୂରଣ, ଯୁଗ ଯୁଗ ପାଇଁ ଯାହା ହୋଇବ ସ୍ମରଣ, ମୋ ପ୍ରସାଦ ସବୁତକ ହୋଇବ ତୁମର, ଶ୍ରୀକ୍ଷେତ୍ରରେ ଥିବ ତୁମ ବିମଳ ମନ୍ଦିର, ତୁମରି ଉଚ୍ଚିଷ୍ଟ ମହାପ୍ରସାଦ ହୋଇବ, ଭକତ ଖାଇଲେ ତାକୁ ମୁକ୍ତି ପାଇବ।
1: ଧନ୍ୟ ହେଲି ପ୍ରଭୁ, ଧନ୍ୟ ହେଲି। ଲକ୍ଷ୍ମୀଙ୍କର ହସ୍ତରନ୍ଧା ଅମୃତ ବ୍ୟଞ୍ଜନ, ତୁମ ପ୍ରସାଦକୁ ମୁଖେ କରିବି ଭୋଜନ, ଯୁଗେ ଯୁଗେ ରହିଥାଉ ତୁମର ଏ କୀର୍ତ୍ତି, ସବୁଦିନେ ଦେଖୁଥିବି ତୁମ ତିନି ମୂର୍ତ୍ତି।

ତିନି ମହାପ୍ରସାଦର ସବୁଠାରୁ ବଡ଼ ଶିକ୍ଷା ହେଉଛି, ଏଠି କେହି ବଡ଼ ନୁହେଁ କି କେହି ସାନ ନୁହେଁ। ରାଜା ହେଉ କି ପ୍ରଜା, ସମସ୍ତେ ଆନନ୍ଦ ବଜାରରେ ଏକାଠି ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ଖାଇଥାନ୍ତି। ଏହା ଆମକୁ ଶିଖାଇଥାଏ ଯେ ଆମେ ସମସ୍ତେ ଭାଇ ଭଉଣୀ ଓ ସମାନ। ଶୁଣିଲା ପିଲେ ସଙ୍ଗୀତ ରୂପକ ମହାପ୍ରସାଦ, ପରିବେଷଣ କରିଥିଲେ ମା ସାରଳା ଶିଶୁ ସାଂସ୍କୃତିକ ଅନୁଷ୍ଠାନର ପିଲାମାନେ। ରଚନା କରିଥିଲେ କୃତିବାସ ନାୟକ। ପିଲାମାନେ

ମହାପ୍ରସାଦ ଆମକୁ ଯେମିତି ଶିଖାଇଥାଏ ଯେ ଆମେ ସମସ୍ତେ ସମାନ ବୋଲି, ଠିକ୍ ସେମିତି ଠାକୁର ଆମ ସମସ୍ତଙ୍କୁ ସମାନ ଭାବରେ ଭଲ ପାଇଥାନ୍ତି ଆଉ ତାଙ୍କ ଆଶୀର୍ବାଦ ଆମ ଉପରେ ରଖିଥାନ୍ତି। ତମେ ବି ଠାକୁରଙ୍କୁ ଭାଇ, ସାଙ୍ଗ, ମା, ବାପା ଯାହା ବି ଭାବିପାର, ତମ କୋମଳ ମନରେ ଠାକୁରଙ୍କୁ ଯାହା ବି ଗୁହାରି କରିବ ସେ ନିଶ୍ଚୟ ଶୁଣିବେ। ଶୁଣିବା ଗୀତଟି ଗାଇଛନ୍ତି ନୀଳଞ୍ଜନା ଦାସ, ରଚନା କରିଛନ୍ତି ବାବାଜୀ ଚରଣ ଜେନା।

ହଉ ପିଲେ, ଠାକୁର ତମକୁ ସଦ୍ବୁଦ୍ଧି ଦିଅନ୍ତୁ। ତମେମାନେ ଭଲରେ ଥାଅ, ହସୁଥାଅ, ମଜା କରୁଥାଅ। ଆଜି ତ ସମୟ ହେଇଯାଇଛି, ହେଲେ ଆମେ ପୁଣି କଥା ହେବା ଆଗାମୀ ରବିବାରରେ।

ଶ୍ରୀ ଜଗନ୍ନାଥ ନିର୍ଗୁଣ, ନିରାକାର, ଅରୂପ ଏବଂ ଅବ୍ୟକ୍ତ ଭାବରେ ପୂଜିତ। ତାଙ୍କୁ ଏ ସମାଜର ଜଣେ ମାନବରୂପୀ ଭଗବାନ ଜ୍ଞାନ କରି ତାଙ୍କର ଆରାଧନା ଆଉ ପର୍ବପର୍ବାଣୀର ପାଳନ ପଦ୍ଧତିକୁ ଏକ ଅଭିନବ ରୂପ ଦିଆଯାଇଛି। ଶ୍ରୀଜଗନ୍ନାଥ ନିର୍ଗୁଣ ବ୍ରହ୍ମ ହୋଇ ମଧ୍ୟ ସଗୁଣ ବ୍ରହ୍ମ ଭାବରେ ଆବିର୍ଭୂତ ହୋଇଥିବା ଦୃଷ୍ଟିରୁ ତାଙ୍କର ବିଭିନ୍ନ ନୀତି, ପର୍ବପର୍ବାଣୀ, ଯାନିଯାତ୍ରା ମଧ୍ୟରେ ସାମାଜିକ ଚଳଣୀ ଓ କାର୍ଯ୍ୟର ନିଦର୍ଶନ ସ୍ପଷ୍ଟ ଭାବରେ ପ୍ରତିଭାତ ହୋଇଥାଏ। ସେ ହେଉଛନ୍ତି ଏମିତି ଏକ ଦେବତା ଯାହାଙ୍କ ସହିତ ସାମାଜିକ ସଂସ୍କୃତିର ପରାକାଷ୍ଠା ଓତପ୍ରୋତ ଭାବରେ ଜଡ଼ିତ ଥାଏ, ତେଣୁ ତାକୁ ମାନବୀୟ ଲୀଳା କୁହାଯାଏ।

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ବିଶ୍ୱ ବିସ୍ତୃତ ପର୍ବ ଭାବରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥରେ ଯାତ୍ରା କରି ଠାକୁରମାନେ ଅବସ୍ଥାନ କରନ୍ତି ଶ୍ରୀଗୁଣ୍ଡିଚା ମଣ୍ଡପରେ। ପୁନଶ୍ଚ ଦଶମୀ ଦିନ ସେ ବାହୁଡ଼ି ଆସନ୍ତି ଶ୍ରୀମନ୍ଦିର ସମ୍ମୁଖକୁ। ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଅନ୍ୟ ସବୁ ନୀତି ସମ୍ପନ୍ନ ହେବା ପରେ ଅଧରପଣା ଲାଗି କରାଯାଏ। ଏହା ଏକ ମହତ୍ତ୍ୱପୂର୍ଣ୍ଣ ନୀତି।

0: ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କର ଅଧର ପର୍ଯ୍ୟନ୍ତ ସ୍ପର୍ଶ କରୁଥିବା ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ଅର୍ପିତ ପଣାଭୋଗକୁ ଅଧରପଣା କୁହାଯାଏ। ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଜାଇଫଳ ଆଦି ପଣା ସାମଗ୍ରୀରେ ପାଳିଆ ମହାସ୍ୱାର ଏହାକୁ ପ୍ରସ୍ତୁତ କରିଥାନ୍ତି। ଶ୍ରୀବିଗ୍ରହମାନଙ୍କର ଆକାର ଅନୁସାରେ ପଣାହାଣ୍ଡିଗୁଡ଼ିକର ଆକାର ମଧ୍ୟ ଭିନ୍ନ। ସେହି ପଣା ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚ ଉପଚାରରେ ଠାକୁରମାନଙ୍କୁ ନିବେଦିତ ହୋଇଥାଏ। ତେଣୁ ଏହି ଅଧରପଣା ନୀତି ହେଉଛି ଏକ ଉତ୍କଣ୍ଠା ଉଦ୍ରେକକାରୀ ନୀତି। ସେଥିପାଇଁ ଏହି ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର।
1: ପୂର୍ବରୁ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସି ସିଂହଦ୍ୱାରରେ ପହଞ୍ଚିଲା ପରେ ତିନି ରଥରେ ତିନି ହାଣ୍ଡି ଅଧରପଣା ମହାପ୍ରଭୁମାନଙ୍କୁ ଭୋଗ ଲାଗୁଥିଲା। ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ସୁନାବେଶ ଦିନ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି, ଏହିପରି ନଅ ହାଣ୍ଡି ଅଧରପଣା ଭୋଗ ହେଉଥିଲା। ପରବର୍ତ୍ତୀ କାଳରେ ସିଂହଦ୍ୱାରରେ ବାହୁଡ଼ା ଯାତ୍ରା ଦିନ ରଥ ପହଞ୍ଚି ନ ପାରିବାରୁ ଏକାଦଶୀ ଦିନ ଛଅ ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ପଣା ଭୋଗ ହେଉଥିଲା। କିନ୍ତୁ ଏବେ ଦ୍ୱାଦଶୀ ଦିନ ଅର୍ଥାତ୍ ସୁନାବେଶ ପରଦିନ ଏକା ଦିନକେ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି। ପ୍ରକୃତରେ ନଅ ହାଣ୍ଡି ଅଧରପଣା ନୁହେଁ, ବାର ହାଣ୍ଡି ଅଧରପଣା ଭୋଗ ହୁଏ। ଏହା ରଥରେ ଥିବା ରାମକୃଷ୍ଣଙ୍କ ଚଳନ୍ତି ବିଗ୍ରହଙ୍କ ନିକଟରେ ଭୋଗ ହୁଏ। ଆଉ ଗୋଟିଏ ଅଧିକ ଛୋଟ ହାଣ୍ଡି ଅଧରପଣା ଶ୍ରୀଜଗନ୍ନାଥଙ୍କ ରଥରେ ବିରାଜମାନ କରିଥିବା ମଦନମୋହନଙ୍କ ନିକଟରେ ଭୋଗ ହୁଏ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାପ ହେଇ ମାଟି ହାଣ୍ଡିରେ ତିଆରି ହେଉଥିବା ହେତୁ ତାକୁ ଅଧରପଣା ବୋଲି ସାଧାରଣତଃ ଆମର ଲୋକ ପରମ୍ପରାରେ କୁହାଯାଉଛି।

ଏହି ଅଧରପଣା 9 ଦ୍ରବ୍ୟରେ ପ୍ରସ୍ତୁତ ହେଉଛି। ପ୍ରାଚୀନ ମହାନୈବେଦ୍ୟ ଅର୍ପଣରେ ପେୟ ଶବ୍ଦରେ ଏହା ସୁସ୍ପଷ୍ଟ। ବୈଷ୍ଣବ ତନ୍ତ୍ରରେ ଏହି ପେୟ 6 ଦ୍ରବ୍ୟ ସମିଶ୍ରଣରେ ପ୍ରସ୍ତୁତ ହୁଏ। ଦୁଧ, ଲହୁଣୀ, ସାବର୍ତ୍ତ, ଦହି, ମହୁ ଓ ଘୃତ। ମାତ୍ର ଶ୍ରୀ ଜଗନ୍ନାଥଙ୍କ ନିକଟରେ ନବଦ୍ରବ୍ୟରେ ପେୟ ପ୍ରସ୍ତୁତ ହୁଏ, ଯଥା ଛେନା, ସର, କଦଳୀ, କ୍ଷୀର, ଗୋଲମରିଚ, କର୍ପୂର।

ଜାଇଫଳ ଏବଂ ଜଳ। ଅଧର ହାଣ୍ଡି ଉପରେ ଧଳା କରିଆ ବା ଧଳା କନା ପକାଯାଏ। ପାଣି ଛଣା ଉଦ୍ଦେଶ୍ୟରେ ଏହା ପଡ଼ିଥାଏ ବା ବନ୍ଧାଯାଏ ବୋଲି ଲୋକମତ ମିଳେ, ମାତ୍ର ଏହାର ଉଦ୍ଦେଶ୍ୟ ବାସ୍ତବରେ ସେୟା ନୁହେଁ। ଏହା ସାଧାରଣତଃ ଅଧର କନା ନାମରେ ପରିଚିତ। ଏହା ମହାପାଞ୍ଚରାତ୍ର ବିଧି ବୋଲି ବୈଷ୍ଣବମାନେ ଗ୍ରହଣ କରିଥିବା ବେଳେ ଶାକ୍ତମାନେ ମହାପଞ୍ଚତନ୍ତ୍ର ବିଧି ବୋଲି କହିଥାନ୍ତି। ଶାକ୍ତମାନେ ନବଦ୍ରବ୍ୟର ସମିଶ୍ରଣକୁ ଅଷ୍ଟଦ୍ରବ୍ୟ ସମିଶ୍ରଣ ବୋଲି ଗ୍ରହଣ କରିଛନ୍ତି, ଜଳକୁ ସେମାନେ ବାଦ ଦେଇଛନ୍ତି। ଶାକ୍ତମାନଙ୍କ ମତରେ ପୋଡ଼ା ହାଣ୍ଡି ତଳେ କଞ୍ଚା ମାଟି ଦିଆଯାଇଥାଏ, ଅର୍ଥାତ୍ କଞ୍ଚା ମାଟି ଉପରେ ପୋଡ଼ା ମାଟି ହାଣ୍ଡି ବା ଅଧର ହାଣ୍ଡି ରଖାଯାଇ ତା ଉପରେ ଶୁଭବସ୍ତ୍ର ଆଚ୍ଛାଦନ କରାଯାଏ। ଭିତରେ ଅଷ୍ଟଦ୍ରବ୍ୟର ଗୁଣର ସମିଶ୍ରଣ ହେଲେ ଏହା ଅନୁକଳ୍ପ ବିଧିରେ ଗ୍ରହଣୀୟ, ପୁଣି ଆକଣ୍ଠ ହେବା ଉଚିତ। ତେଣୁ ଅଧର ପର୍ଯ୍ୟନ୍ତ ଅଧର ହାଣ୍ଡି ମହାପ୍ରଭୁମାନଙ୍କ ଉଚ୍ଚତା ଅନୁଯାୟୀ ମାପ ହୋଇ ତିଆରି ହୋଇଥାଏ। ଏଣୁ ପ୍ରତ୍ୟେକ ଅଧର ହାଣ୍ଡି ସମାନ ମାପ ନୁହେଁ, ତାହା ମଧ୍ୟ ଅଲଗା ଅଲଗା। ଶାକ୍ତ ପୂଜାରେ ଗୋଟା ଫଳ ନୈବେଦ୍ୟ ହେବା ପରି ଆକଣ୍ଠ ଗୋଟା ହାଣ୍ଡିରେ ନୈବେଦ୍ୟ ହିଁ ତନ୍ତ୍ର ଦର୍ଶନର ଦ୍ୟୋତକ ବା ଏକ ଅନୁକଳ୍ପ ବିଧି ଜଗନ୍ନାଥଙ୍କ ପରମ୍ପରାରେ ଅନୁସୃତ ହେଉଛି।

ରଥ ଉପରେ ଦ୍ୱିପହର ଧୂପ ସମାପ୍ତ ହେବା ପରେ ଅଧରପଣା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୁଏ। ଦ୍ୱିପହର ଧୂପ ପୂର୍ବରୁ ମଙ୍ଗଳା ଆଳତୀ, ଅବକାଶ, ବେଶ, ବଲ୍ଲଭ, ସକାଳ ଧୂପ, ମୈଲମ ହୋଇସାରିଥାଏ। ଅଧର ପ୍ରକ୍ରିୟା ଆରମ୍ଭ ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରନ୍ତି ନାହିଁ, ମାତ୍ର ଶ୍ରୀଅଙ୍ଗ ରକ୍ଷକ ସେବକମାନେ ରଥ ଉପରେ ଥାନ୍ତି। ଟେରା ପଡ଼ିବା ପରେ ଅଣଆଡ଼ିଆ ହୋଇଯାଆନ୍ତି, ସେତେବେଳକୁ ରଥ ଉପରେ ଧୁଆଧୁଇ ହୋଇ ପରିଷ୍କାର ହୋଇସାରିଥାଏ। ପାଣିଆ ଆପଟ ନିଯୋଗର ସମସ୍ତ ପାଳିଆ ସେବକ ଉପସ୍ଥିତ ରହି ସିଂହଦ୍ୱାର ନିକଟସ୍ଥ ଛାଉଣୀ ମଠ କୂଅରୁ ରଥ ଉପରକୁ ପାଣି ନିଅନ୍ତି। ପୂର୍ବେ ରାଧାବଲ୍ଲଭ ମଠ କୂଅରୁ ଅଧରପଣା ପାଇଁ ପାଣି ଆସୁଥିଲା। ରଥ ଉପରେ ପିତ୍ତଳ ହଣ୍ଡାରେ ପ୍ରଥମେ ପାଣି ରଖାଯାଏ। ପାଳିଆ ମହାସ୍ୱାର ପିତ୍ତଳ ହଣ୍ଡାରୁ ପାଣି ନେଇ ପଣା ପ୍ରସ୍ତୁତ କରନ୍ତି। ସେତେବେଳେ ଶ୍ରୀଅଙ୍ଗ ସୁରକ୍ଷିତ ପାଇଁ ଭିତର୍ଚ୍ଛ ମହାପାତ୍ର ମହାପ୍ରଭୁଙ୍କ ସାମ୍ନାରେ ଚଦର ବାଡ଼ ଦେଇଥାନ୍ତି। ଶ୍ରୀ ବଳଭଦ୍ର ଶ୍ରୀଅଙ୍ଗ ରକ୍ଷା ପାଇଁ ତଳୁଛ ମହାପାତ୍ର, ମା ସୁଭଦ୍ରାଙ୍କ ଶ୍ରୀଅଙ୍ଗ ରକ୍ଷା ପାଇଁ ପାଳିଆ ପୁଷ୍ପାଳକ ଚଦର ବାଡ଼ ଦେଇଥାନ୍ତି। ପାଳିଆ ମହାସ୍ୱାର କ୍ରମାନ୍ୱୟରେ ପ୍ରଥମେ ବଳଭଦ୍ରଙ୍କ ରଥରେ, ପରେ ମା ସୁଭଦ୍ରାଙ୍କ ରଥରେ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ରଥରେ ଅଧରପଣା ପ୍ରସ୍ତୁତ କରନ୍ତି। ରଥ ଶୋଧ ହୋଇ ଟେରା ବନ୍ଧା ହେବା ପରେ ଏହି ପ୍ରସ୍ତୁତି ପର୍ବ ଆରମ୍ଭ ହୁଏ। ଅଧରପଣା ପ୍ରସ୍ତୁତି ସରିବା ପରେ ପତ୍ରିବଡ଼ୁ ସେବକ ଠା କରନ୍ତି। ଠା କରିବା ପରେ ତିନି ବାଡ଼ରେ ପୂଜା ବସେ। ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରନ୍ତି। ବାସ୍ତବରେ ପତିତ ପାବନ ପ୍ରଭୁ ଶ୍ରୀ ଜଗନ୍ନାଥ ପତିତ ଉଦ୍ଧାର ପାଇଁ ଶ୍ରୀ ଗୁଣ୍ଡିଚା ମହୋତ୍ସବରେ ନବଦିନ ଯାତ୍ରା କରିଥାନ୍ତି। ଏହି ପତିତମାନେ ଜାତି ପତିତ ବା ଧର୍ମଭ୍ରଷ୍ଟ ପତିତ ନୁହନ୍ତି, ଏମାନେ ଅଶରୀରୀ। ସେମାନେ ଶ୍ରୀମନ୍ଦିର ପରିସରକୁ ଯିବା ସମ୍ଭବ ନୁହେଁ, ତେଣୁ ବଡ଼ଦାଣ୍ଡରେ ସେମାନେ ପ୍ରଭୁଙ୍କୁ ଦର୍ଶନ କରନ୍ତି। ଦର୍ଶନରେ ବୋଧହୁଏ ସମସ୍ତେ ମୁଖ୍ୟମାର୍ଗୀ ହୋଇପାରନ୍ତି ନାହିଁ, ତେଣୁ କୈବଲ୍ୟ ଟିକେ ଆବଶ୍ୟକ। ତେଣୁ ଶାକ୍ତ ଦର୍ଶନ ଦୃଷ୍ଟିରୁ ଅଧରପଣା ହିଁ କୈବଲ୍ୟ, ଏଥିରେ ଦ୍ୱିମତ ନାହିଁ। ଅଶରୀରୀମାନଙ୍କର ବା ପତିତମାନଙ୍କର ଉଦ୍ଧାର ପାଇଁ ଅଧରହାଣ୍ଡି ବାଡ଼ିଆଯାଏ, ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ, ତେଣୁ ଉତ୍ସର୍ଗ ହିଁ କରାଯାଏ।

ପୂର୍ବରୁ ପୁରୀର ରାଘବ ଦାସ ମଠ ଗୋଟିଏ ଦିନ, ବଡ଼ ଓଡ଼ିଆ ମଠ ଗୋଟିଏ ଦିନ ଏବଂ ରାଜାଙ୍କ ଇଷ୍ଟେଟ୍ ଗୋଟିଏ ଦିନ, ଏହିପରି ତିନି ଦିନ ଅଧରପଣା ଦେଉଥିଲେ। ଅଧରପଣା ଦେବା ପାଇଁ ମଠକୁ ଜମି ଖଞ୍ଜା ମିଳିଥିଲା। ମନ୍ଦିର ସରକାରଙ୍କ ଅଧୀନକୁ ଯିବା ପରେ ଗଜପତି ଇଷ୍ଟେଟ୍ରୁ ଦିଆଯାଉଥିବା ଅଧରପଣା ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଉଛି। ତିନି ଦିନ ଅଧରପଣା ହେଉନଥିବାରୁ ଗୋଟିଏ ଦିନରେ ସମସ୍ତେ ଦେଇଥାନ୍ତି। ରାଘବ ଦାସ ମଠ ପକ୍ଷରୁ ତିନି ହାଣ୍ଡି, ବଡ଼ ଓଡ଼ିଆ ମଠ ପକ୍ଷରୁ ତିନି ହାଣ୍ଡି, ଅବଶିଷ୍ଟ ହାଣ୍ଡି ଶ୍ରୀମନ୍ଦିର ପ୍ରଶାସନ ଦ୍ୱାଦଶୀ ଦିନ ଯୋଗାଇଥାନ୍ତି। ତେଣୁ ଏଥିପାଇଁ ଐତିହାସିକ ଦୃଷ୍ଟିରୁ ଯଦି ବିଚାର କରିବା, ଅଧରପଣା ପରମ୍ପରା ବହୁତ ପ୍ରାଚୀନ।

ଜଗନ୍ନାଥ ମନ୍ଦିର ଶୀର୍ଷରେ ଖଞ୍ଜା ଯାଇଥିବା ନୀଳଚକ୍ର ଓଡ଼ିଶାର ଧାର୍ମିକ ପରମ୍ପରାରେ ଅଷ୍ଟଧାତୁର ଚକ୍ରଟିଏ ମାତ୍ର ନୁହେଁ, ଏହା ଅନ୍ୟତମ ଦେବତା ଭାବରେ ଗୃହୀତ। ଏଣୁ ଭକ୍ତମାନେ ନୀଳଚକ୍ର ବା ତା ଉପରେ ଉଡ଼ୁଥିବା ବାନା ଆଖିରେ ପଡ଼ିବା ମାତ୍ରେ ପ୍ରଣିପାତ କରନ୍ତି। ଜଗନ୍ନାଥ ଯେହେତୁ ସ୍ୱୟଂ ବିଷ୍ଣୁ ଓ ବିଷ୍ଣୁ ନୀଳାବୟବ, ତାଙ୍କ ମନ୍ଦିରର ଚକ୍ରକୁ ନୀଳଚକ୍ର କୁହାଯାଏ। ଓଡ଼ିଶାରେ ନୀଳଚକ୍ରମାନେ ହିଁ ଶ୍ରୀମନ୍ଦିରର ଶୀର୍ଷରେ ସ୍ଥାପିତ ଧାତବ ଚକ୍ରକୁ ବୁଝାଯାଏ। କବି ତେଣୁ କହିଛନ୍ତି, ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା। ଏହା ସ୍ପଷ୍ଟ କରେ ଯେ ନୀଳଚକ୍ର ଓ ଚକ୍ର ଉପରେ ଉଡ଼ୁଥିବା ବାନାର ମହାତ୍ମ୍ୟକୁ ମୁକ୍ତକଣ୍ଠରେ ସ୍ୱୀକାର କରାଯାଇଛି। ଶ୍ରୀମନ୍ଦିରର ନୀଳଚକ୍ରଟି ପ୍ରକାଣ୍ଡକାୟ। ବାହ୍ୟଚକ୍ର ଓ ଅନ୍ତଚକ୍ର ଏ ଦୁଇଟି ଚକ୍ରକୁ ନେଇ ନୀଳଚକ୍ର ନିର୍ମିତ। ବାହ୍ୟଚକ୍ରର ପରିଧି ପ୍ରାୟ 36 ଫୁଟ, ଅନ୍ତଚକ୍ରର ପରିଧି ପ୍ରାୟ 10 ଫୁଟ। ଏ ଦୁଇ ଚକ୍ରକୁ ସଂଯୁକ୍ତ କରିଛି 8 ଗୋଟି ଧାତବ ଅର। ନୀଳଚକ୍ର ପାଇଁ ନିର୍ଦ୍ଦିଷ୍ଟ ସେବାୟତମାନେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ବଂଶାନୁକ୍ରମେ ନୀଳଚକ୍ରଙ୍କ ସେବା କରୁଥିବା ସେବାୟତମାନେ ଗରୁଡ଼ ସେବକ ବା ଚୁନରା ନିଯୋଗ ନାମରେ ପରିଚିତ। ଏମାନଙ୍କୁ ଗରୁଡ଼ ସେବକ କୁହାଯିବାର କାରଣ ଏହି ଯେ ମନ୍ଦିରର ଭୋଗମଣ୍ଡପ ନିକଟରେ ଥିବା ଗରୁଡ଼ ସ୍ତମ୍ଭର ଗରୁଡ଼ଙ୍କ ସେବା ମଧ୍ୟ ଏହିମାନେ ହିଁ କରନ୍ତି। ଗରୁଡ଼ଙ୍କୁ ବସ୍ତ୍ର ପିନ୍ଧାଇବା, ଫୁଲରେ ସଜାଇବା, ତାଙ୍କ ସମୀପରେ ଘିଅ ଦୀପ ଜାଳିବା ଏମାନଙ୍କର କାମ। ନୀଳଚକ୍ରରେ ବାନା ବାନ୍ଧିବା କେବଳ ନୁହେଁ, ନୀଳଚକ୍ର ତଳେ ଘିଅ ଦୀପ ଜାଳିବା ମଧ୍ୟ ଗରୁଡ଼ ସେବକଙ୍କର ହିଁ କାମ।

ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ଅଧରପଣା ସମ୍ପର୍କରେ ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁରେନ୍ଦ୍ର କୁମାର ମିଶ୍ର ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ପ୍ରଯୋଜନାରେ ସହଯୋଗିତା ଗୋଲକବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 92ତମ ଭାଗ।

ଅନ୍ଧାର ଭିତରେ ଯିବାବେଳେ ହନୁମାନ ବାଟରେ ଘଣ୍ଟି ବଜାଇ ଯାଉଥିବା ଲଙ୍କାଦେବୀଙ୍କୁ ଭେଟିଲେ। ପଚାରିଲା ଲଙ୍କାଦେବୀ, ତୁ କିଏ ରେ ବାନର, କୁଆଡ଼େ ଯାଉଛୁ? ବିଧା ଗୋଟାଏ ତାକୁ ଦେଲେ ହନୁମାନ। ଅରକ୍ଷିତ ପରି ମୂର୍ଚ୍ଛା ହୋଇଗଲା ଲଙ୍କାଦେବୀ। ଚେତା ପାଇ କହିଲା, ତୋର ପାଖରେ ପରାଭବ ବା ପରାଜୟ ପାଇଲି। ଏ ଘଟଣା ଘଟିଲେ ଦଶ ମୂର୍ଦ୍ଧା ବା ଦଶଶିର ରାବଣର ଅଶୁଭ ହେବ ବୋଲି ମୋତେ ବେଧା।

ବା ବିଧାତା କହିଥିଲା। ଲଙ୍କାର ବିପଣୀ ବା ବ୍ୟବସାୟ ସ୍ଥଳ ସବୁ ଦେଖି ହନୁମାନ କହିଲେ, ସମୁଦ୍ରକୁ ରତ୍ନାକର କାହିଁକି କୁହାଗଲା? ଏହି ଲଙ୍କାରେ ତ ସବୁ ଭଲ ରହିଛି। ରତ୍ନଶୃଙ୍ଗ ଭଳି ପାହାଡ଼ ସବୁ ମୁଣ୍ଡ ଟେକିଛି। ଏଠି ଥିବା ଘୋଡ଼ା ସବୁ ବୃଷା ବା ଇନ୍ଦ୍ରର ଘୋଡ଼ାମାନଙ୍କୁ ଶୋଭାରେ ବଳିଛନ୍ତି। ହାତୀମାନେ ଦିଗର ରକ୍ଷକ, ଦିଗଦନ୍ତୀ ବା ଦେବସ୍ୱରୂପୀ ହାତୀଙ୍କଠାରୁ ବଳଶାଳୀ। ରଥ ସବୁ ମନୋରମ। ରାବଣର ପ୍ରାସାଦ ସାଙ୍ଗରେ ଇନ୍ଦ୍ର ମନ୍ଦିର ତୁଳନାକୁ ଆସିବ ନାହିଁ। ଘର ଘର ପଶି ସୀତାଙ୍କୁ ଖୋଜିଲେ ହନୁମାନ। ରାତିରେ ଭିଡ଼ାଭିଡ଼ି ହୋଇ ସ୍ୱାମୀ ସ୍ତ୍ରୀ ଶୋଇଥିବା ଭଳି ବଲ୍ଲିକା ଓ ପାଦପ ଅର୍ଥାତ୍ ବୃକ୍ଷ ଓ ଲତା ଶୋଭା ପାଉଥିବା ଦେଖିଲେ ହନୁମାନ। ପୁଷ୍ପମାଳାରେ ଶୋଭିତ ତଥା ମଦ୍ୟପାନରେ ମୋହିତ ଦମ୍ପତିଙ୍କ ପାଖକୁ ହନୁମାନ ଶୀଘ୍ର ବାହାରିଗଲେ ଏବଂ ଦେଖିଲେ ଇନ୍ଦ୍ରଜିତ ଆଉ କୁମ୍ଭକର୍ଣ୍ଣର ସ୍ତ୍ରୀମାନେ କେହି ମଧ୍ୟ ସୀତାଙ୍କ ସହ ସରି ନୁହନ୍ତି। ବକ୍ତ୍ରମାଳୀ ବା ରାବଣପୁରରେ ପହଞ୍ଚି ଦେଖିଲେ ହାତୀ ପୋଖରୀରେ ପଶି ପଦ୍ମବନକୁ ମନ୍ଥି ପକାଇବା ଭଳି ରାବଣ ନିଜର ରମଣୀମାନଙ୍କୁ ଉପଭୋଗ କରିଛି। ହାର ସବୁ ଛିଣ୍ଡି ସତେ ଯେପରି ଦିଶୁଛି, ଶ୍ୱେତ ପଦ୍ମ କଢ଼ି ହସି ଉଠୁଛି।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 92ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ବନ୍ଦିତା ରାୟ, କେଶବ ଚନ୍ଦ୍ର ସାହୁ, ମମତା ଶ୍ରୀଚନ୍ଦନ। ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ଡକ୍ଟର ସୁଚିତ୍ରା ମହାପାତ୍ର। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି।

ଆକାଶବାଣୀ କଟକ ଆରମ୍ଭ କରୁଛୁ ମୋ ପସନ୍ଦ ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ

ହଁ ବନ୍ଧୁ, ଗହଳି ଲାଗିଥିଲା ମାଉସୀ ଘରେ। ବଡ ଦାଣ୍ଡରେ ଝୁଲି ଝୁଲି ହଲି ହଲି କେତେ ଲୀଳା ଦେଖେଇ କାଳିଆ ସାନ୍ତ ଯାଇଥିଲେ ମାଉସୀ ଘରକୁ। ସାଥିରେ ଥିଲେ ବଡ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା।

ସ୍ନାନ ପୂର୍ଣ୍ଣିମାରେ ଅମାନିଆ ହୋଇ ଅତ୍ୟଧିକ ସ୍ନାନ କଲେ ପ୍ରଭୁ, ଆଉ ତାପରେ ପଡିଲେ ଜ୍ୱରରେ। ସେବା ଚାଲିଲା ତିନି ଠାକୁରଙ୍କ ଅଣସର ଘରେ, ଭକ୍ତ କଲା ଭଗବାନଙ୍କର ଆରୋଗ୍ୟ କାମନା।

0: ହେଲେ ସତରେ କଣ ଭକ୍ତଙ୍କୁ ଛାଡି ଭଗବାନ ରହିପାରିବେ? ଜ୍ୱର ଛାଡୁ ଛାଡୁ ମନେ ପଡିଗଲା ଭକ୍ତଙ୍କ କଥା, ବାହାରି ପଡିଲେ ବଡ ଦାଣ୍ଡକୁ।
1: ବଡ ଦାଣ୍ଡରେ ଭକ୍ତଙ୍କ ମେଳରେ ନାଚି ନାଚି ଗଲେ ମାଉସୀ ଘରକୁ। ରତ୍ନ ବେଦୀ ଛାଡି ପ୍ରଭୁ ଚାଲିଗଲେ ଜନ୍ମବେଦୀକୁ। ମାଉସୀ ହାତର ପୋଡ଼ପିଠାରେ ପ୍ରଭୁଙ୍କ ଜରୁଆ ପାଟିର ଅରୁଚି ଛାଡିଲା। ମାଉସୀ କୋଳରେ କେତେ ଗେହ୍ଲା ହେଲେ ଭାଇ ଭଉଣୀ, ଆଉ ଭକ୍ତ ବି ଗହଳି ଲଗେଇଦେଲେ ସେଇ ଶରଧା ବାଲିରେ। ଭଗବାନ ଯୋଉଠି ଭକ୍ତ ବି ସେଇଠି, ଜଗି ବସିଲେ ସେଇଠି ଭକ୍ତ, ପୁଣି ସେଇ ଠାଣି, ସେଇ ଭାବ, ସେଇ ନାଚ, ସେଇ ତାଳ ଭିତରେ ଫେରିଲେ ପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡା ଯାତ୍ରାରେ।

ନଥାଇ ଶୁଣିପାରନ୍ତି ସିଏ ଭକ୍ତର ଡାକ, ବାହୁ ନଥାଇ ମହାବାହୁ କୋଳେଇ ଧରନ୍ତି ଭକ୍ତଙ୍କୁ, ପାଦ ନଥାଇ ବି ଭକ୍ତଙ୍କ ସାଥିରେ ନାଚି ନାଚି ଯାଆନ୍ତି ବଡ଼ ଦାଣ୍ଡରେ।

0: ତେବେ ଏମିତି ଗୋଟିଏ ଭକ୍ତିଭାବ ଭରା ସୁନ୍ଦର ସକାଳରେ
1: ଆରମ୍ଭ କରିଦେବା ଆପଣଙ୍କ ସହିତ ସୁଖ ଦୁଃଖର କେଇପଦ କଥା
0: ଆଉ ମନ ଛୁଆଁ ଗୀତର ଯୁଗଳବନ୍ଦୀ
1: ମୋ ପସନ୍ଦ
2: ଚାଲ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର SIRD କ୍ୟାମ୍ପସ ୟୁନିଟ୍ 8 ଭୁବନେଶ୍ୱର।
2: କିଛି କଥା କିଛି ବ୍ୟଥା କିଛି ଅନୁରୋଧ କିଛି ଅଭିଯୋଗ ଆଉ କିଛି ପ୍ରୀତିକୁ ନେଇ ଆପଣଙ୍କର ସୁନ୍ଦର ଚିଠି।
3: ଚିଠିରେ ଅଛି କିଛି ଶୁଭେଚ୍ଛାର ବାର୍ତ୍ତା କିଛି ଅଭିନନ୍ଦନର କଥା।
2: ଆପଣଙ୍କର ଗୋଟି ଗୋଟି ଚିଠି ଆମ ହାତରେ। ଆପଣ ହେଉଛନ୍ତି ସୋନଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ,
4: ଇନ୍ଦୁମତୀ ବାରିକ ଶାମପୁର ଧାମନଗର ଭଦ୍ରକରୁ,
2: ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ,
4: ନିର୍ମଳ ବେହେରା କନ୍ତଲ ଗୋପାଳ ସାହି ଆଠଗଡ଼ରୁ,
2: ବୁଲୁପଟ୍ଟନାୟକ ଘସିପୁରା କେନ୍ଦୁଝରରୁ,
4: ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
2: ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
4: ନିର୍ମଳ ବେହେରା ସନ୍ତୋଷ ବେହେରା ସମୀକ୍ଷା ସଦୀକ୍ଷା ଶିବାଶିଷ ବିଜୟଲକ୍ଷ୍ମୀ ବୈଜନ୍ତୀ ଦିଦି ଲାବନ ଦିଦି ସ୍ୱର୍ଣ୍ଣ ଉପ ସନ୍ଧ୍ୟା ଉପ ନାତୁଣୀ ଆଦ୍ୟାଶା ଆନନ୍ଦିତା କୁଞ୍ଜ।

0: ଗୋଟିର କନ୍ତଲା ଆଠଗଡ଼ରୁ,
1: ଦିବ୍ୟଲୋଚନ ଭାରିମଲ୍ଲ ମୋଟା ଜଙ୍କିଆ ଖୋର୍ଦ୍ଧାରୁ,
0: ଗୋବିନ୍ଦ ଚନ୍ଦ୍ର ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ,
1: ବିଜୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ,
0: ସୂର୍ଯ୍ୟମଣିନାଥ ଜୟନ୍ତୀନାଥ ଚନ୍ଦ୍ରମଣିନାଥ ଇନ୍ଦ୍ରମଣିନାଥ ପ୍ରଭାତନାଥ ରୋଜି ଓ ଚୁନୁ ହାତୀବାରୀ ସୁକିନ୍ଦା ଯାଜପୁରରୁ,
1: ସୌଦାମିନୀ ଜେନା ବାଲିତୁଠ କୁଜଙ୍ଗ ଜଗତସିଂହପୁରରୁ,
0: କବିରାଜ ପରିଡ଼ା ଷ୍ଟାଲିନା ପ୍ରିୟଦର୍ଶିନୀ ସୂର୍ଯ୍ୟକୁମାର ବାବୁନି ସିଲୁ ଲତାହରଣ କାକଟପୁର ପୁରୀରୁ,
1: ଏବଂ ଅକ୍ଷୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର କଟକରୁ। ମତାମତ ଭରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

0: ସିଲୁ ଲତାହରଣ କାକଟପୁର ପୁରୀରୁ
1: ଏବଂ ଅକ୍ଷୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର କଟକରୁ।
2: ମତାମତ ଭରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

0: ତେବେ ଆମକୁ ଚିଠି ଲେଖନ୍ତୁ ସେହି ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡ଼ିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ। ହ୍ୟାଲୋ ମୋ ପସନ୍ଦ।
2: ଆଜ୍ଞା ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ବନମାଳୀ ସାହୁ ଟିଆ କହୁଛି।
1: ଆପଣଙ୍କର ଚା ବେପାର କେମିତି ଚାଲିଛି?
2: ଆଜ୍ଞା ଆଜ୍ଞା ଭଲ ଚାଲିଛି। ଆଉ
1: ଆପଣ କୋଉଠୁ କହୁଛନ୍ତି କହିଦେଲେ?
2: ଯୋଉ ମଧୁପୁର ପଞ୍ଚାୟତ ମାଙ୍ଗା ଥାନା ମାଙ୍ଗା ନିର୍ବାଚନ ମଣ୍ଡଳୀ ମେରିପୁର। ଆଉ
1: ଆଚ୍ଛା, କେମିତି ଅଛନ୍ତି?
2: ଆଜ୍ଞା ଆଜ୍ଞା ଭଲ
1: ଭଲ ଅଛନ୍ତି। ଆଉ ଘରେ ସବୁ କେମିତି ଅଛନ୍ତି?
2: ହଁ ଘରେ ଆଜ୍ଞା, ଆପଣ ଯୋଉ ମଝିରେ ଫୋନ କରିଥିଲି କହିଥିଲି ଝିଅ ବାହାଘର କଥା, ଝିଅ ବାହାଘର ବି ହେଇଗଲା ବାଲଚନ୍ଦ୍ରପୁର।
1: ଯାଉ, ବହୁତ ବଢିଆ କଥା। ଯୋଉ ଆପଣଙ୍କର କଣ କରନ୍ତି?
2: ଆଜ୍ଞା ମାଷ୍ଟର ଅଛନ୍ତି। ଆଉ ପ୍ରଭୁ,
1: ଆପଣ ଖୋଜି ଖୋଜି ପାଇଗଲେ ତାହେଲେ? ନା
2: ହଁ ହଁ, ପ୍ରଭୁ ଦେଇଦେଲେ। ଜଗନ୍ନାଥ ଉପରେ ରଖିଲୁ ଭରଟା।
1: ଯା ହଉ, ଜଗନ୍ନାଥ ଆପଣଙ୍କର ଆଶା ଆଉ ଇଚ୍ଛା ପୂରଣ କରିଛନ୍ତି। ଆପଣଙ୍କ ଝିଅ ବି ଖୁସିରେ ରୁହନ୍ତୁ ସେଠି।
2: ଆଜ୍ଞା,
1: କେତେ ଦିନ ହେଲା ବାହାଘର କଲେଣି?
2: 2 ମାସ ହେଇଗଲାଣି, 21 ତାରିଖରେ ହେଇଥିଲା, ମାସେ 2 ମାସ ଉପରେ ହେଇଗଲା।
1: ଆଚ୍ଛା, ଝିଅ ଭଲରେ ଅଛନ୍ତି ତ?
2: ଆଜ୍ଞା ଆଜ୍ଞା।
1: ଆଉ ଏବେ ଘରେ କିଏ କିଏ? ଆଉ
2: ଏଇନା ଆଉ ଗୋଟିଏ ଝିଅ ଅଛି, ଆମେ ସ୍ୱାମୀ ସ୍ତ୍ରୀ ଅଛୁ, ଆଉ ଭାଇ ଭାଉଜ ହରିକା ଅଛନ୍ତି। ଆଉ କୁତୁରା ଅଛି ଜଣେ, ତାରି ବାହାଘର ପୂଜା ଚାଲିଛି, ସେ କୋଉଠି ହଉନି।
1: ହବ, ଆପଣଙ୍କର ଝିଅ କଥା କେମିତି ଖୋଜୁଥିଲେ ହେଲା ନା ନାଇଁ? ଏମିତି ଟାଇମ ଆସିଲେ ହବ ଆଉ, ସମୟଠୁ ଆଗରୁ ଆଉ ପାଇବାର ଯେତିକି ଥିବ ତାଠୁ ଅଧିକା କେହି ପାଇନାହାନ୍ତି, ତେଣୁ କରି ଆପଣଙ୍କ ସମୟ ଆସିଲେ ହେଇଯିବ ଆଉ କଣ। ଆପଣଙ୍କର ଚା ଦୋକାନ କେମିତି ଚାଲିଛି?
2: ହଁ ଚାଲିଛି ଭଲ, ଏଇନା ଚାଲିଛି। ସେ ବଜାର ସବୁ ଭାଙ୍ଗିଗଲା, ନୂଆ ଘର ହେଇଛି ସବୁ।
1: ଆଚ୍ଛା, ଆପଣ ଏବେ ବି ସେଇ ଚା ସେତିକି ଟଙ୍କାରେ ବିକୁଛନ୍ତି?
2: ଆଜ୍ଞା ହଁ
1: ହଁ,
2: ନାଲି ଚା 2 ଟଙ୍କା, ଇଟିଲି ତରକାରୀ ବରା
1: ସବୁ।
2: ହଁ ହଉଛି ଆଉ।
1: ଆଚ୍ଛା, ଇଟିଲି ତରକାରୀ ବରା ଏଗୁଡା ସବୁ କିଏ ବନେଇ ଦଉଛନ୍ତି? ଆପଣ ନିଜେ ବନାନ୍ତି?
2: ଆଜ୍ଞା ଆଜ୍ଞା, ମୁଁ ନିଜେ ଏକୁଟିଆ
1: ସବୁ ବନାନ୍ତି। ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ସାହାଯ୍ୟ କରନ୍ତିନି?
2: ହଁ ସିଏ ବିରିଚିରେ ବଟାବଟି କରିଦିଏ।
1: ଯା ହଉ, ବଢିଆ, ଆପଣଙ୍କର ଏମିତି ଖୁସି ବସିରେ ସଂସାର ଚାଲୁ, ଆପଣଙ୍କ ଦୋକାନ ବଢିଆ ଚାଲୁ। ଟିଆ ମଉସାଙ୍କର ଚା ଦୋକାନକୁ ସମସ୍ତେ ଯାଆନ୍ତୁ, ଚା'ର ମଜା ନିଅନ୍ତୁ, ତା ସହିତ ଆଉ ସବୁ ଯାହା ଖାଇବାକୁ ମିଳୁଛି ସବୁ ଖାଆନ୍ତୁ ପିଅନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
2: ଦିଅନ୍ତୁ ଗୋଟେ ଜଗନ୍ନାଥ ଭଜନ, ଏ ତ ରଥ ଟଣା ହଉଛି, ଜଗନ୍ନାଥ ଉପରେ ଗୋଟେ ଦିଅନ୍ତୁ ଆଉ।
1: ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ, ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା

0: କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଲେଖି ପଠାଇଲି ମନ କଥା ମୋର ଏ ସମ୍ପର୍କର ସୂତ୍ର, ଭାବିବନି ମାତ୍ର ଚିଠିଟିଏ ସାଥି ଇ ପ୍ରୀତିପୂର୍ଣ୍ଣ ପତ୍ର। ଲେଖିଛନ୍ତି ନିର୍ମଳା ବେହେରା, କନ୍ତଲ ଗୋପାଳ ସାହି, 8 ବଡ଼ରୁ। ବାହୁଡ଼ିବେ ଜଗା ବଡ଼ ଦେଉଳକୁ, ବାହୁଡ଼ା ବିଜୟ ସାରି, ବଡ଼ ଦାଣ୍ଡେ ବସି ସୁନାବେଶ ହେଲା ତାର ସୁନାରେ ଶରଧା ଭାରି। ନୀଳାଦ୍ରି ବିଜୟ ଗୋଟି ପହଣ୍ଡିରେ ଢଳି ଢଳି ଯିବ ରତ୍ନ ବେଦୀକୁ, ରାଗେ କରଗର ମା ମହାଲକ୍ଷ୍ମୀ ଚାହିଁ ରହିଥିବେ ତାଙ୍କ ବାଟକୁ।
2: ଦୂରୁ ଦେଖି ତାଙ୍କୁ କବାଟ କିଳିବେ, ବଚସା ହୋଇବ ସେ ଦୁହିଙ୍କର, ସବୁ ଦୋଷ ମାନେ କାଳିଆ ଠାକୁର, ରସଗୋଲା ଖୋଇ ମାନ ଭାଙ୍ଗିଦେବେ ଲକ୍ଷ୍ମୀ ମାଙ୍କର।
1: ଲେଖିଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ, ଅଧ୍ୟକ୍ଷ ରିଜିନାଲ କଲେଜ ରାମବାଗ ଯାଜପୁର।
2: କେଉଁ ଶବ୍ଦ ନେଇ ତୁମକୁ ବନିବି, ଭାଷା ମୁଁ ପାଉନି ଖୋଜି।
1: ତୁମେ ତ ପେଢ଼ିଛ ଚାରିକଡ଼େ ମୋର ବାଇୟା ପବନ ପରି, ଶ୍ୱାସ ପ୍ରଶ୍ୱାସରେ ଅନୁଭବେ ସିନା ପାରେ ନା ତୁମକୁ ଧରି।
2: କେବେ ଦେଇଦିଅ ମିଠା ବାସ୍ନା ତକ, ମଧୁର ଆଳାପ କେବେ, ଚୁପଚାପ ହୋଇ ଆସିଯାଅ ତୁମେ, ଭଲ ପାଇଯାଅ କେବେ।
1: ତଥାପି କହୁଛି ତୁମେ ଅଟ ମହାନ, ମୋ ପସନ୍ଦ ତୁମରି ପସନ୍ଦ ଆମର ପସନ୍ଦ।

0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡାରୁ। ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରି ପ୍ରଭୁ ହୋଇଥିଲେ ଜ୍ୱରକ୍ରାନ୍ତ, ସେବାୟତଙ୍କର ନିଷ୍ଠାପର ସେବା କଲା ତାଙ୍କୁ ଜ୍ୱର ମୁକ୍ତ।
1: ନବଯୌବନ ପ୍ରାପ୍ତି ପରେ ପ୍ରଭୁ ହୋଇଛନ୍ତି ହର୍ଷିତ, ଭ୍ରାତା ଭଗ୍ନୀକୁ ସାଥେ ନେଇ ପ୍ରଭୁ ଜନ୍ମବେଦୀକୁ ନିର୍ଗତ।
0: ବଡ଼ଦାଣ୍ଡ ସୁଶୋଭିତ, ଘଣ୍ଟ ଘଣ୍ଟ ଶଙ୍ଖ ଶବ୍ଦ, ହୁଳହୁଳି ଆଉ ହରିବୋଲ ଧ୍ୱନି ଦାଣ୍ଡ କରି ପ୍ରକମ୍ପିତ।
1: ଗଜପତି ତାଙ୍କ ଭକତ ସ୍ୱର୍ଣ୍ଣ ପହଁରାରେ ରଥ ଅଗଣାକୁ କଲେ ଚନ୍ଦନ ଚର୍ଚ୍ଚିତ, ପ୍ରଭୁ ହୁଅନ୍ତି ଆଗତ।
0: ରଥ ରଜୁ ତାଙ୍କ ପବିତ୍ର, ସେ ରଜୁ ସ୍ପର୍ଶରେ ହସ୍ତ ହୋଇଥାଏ କାର୍ଯ୍ୟ ନିପୁଣ ଓ ସଶକ୍ତ।
1: ମୋ ପସନ୍ଦର ଏ ସୁତ କରେ ତାଙ୍କୁ ପ୍ରଣିପାତ, ତାଙ୍କଠି ଶରଣାଗତ।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିଶ କେନ୍ଦ୍ରାପଡ଼ାରୁ।
1: ସୁର ଝଙ୍କରାରେ ମନ କିଣିନେଲ, ତୁମକୁ ପାଇଲି ଭଲ, ମଧୁର କଥାରେ ମନ ଚୋରି କଲ, ଦିଲ ମତେ ପ୍ରୀତି ଫୁଲ।
0: ତୁମ ପ୍ରେମ ମୋତେ ପାଗଳ କରିଛି, ତୁମକୁ ହେଉଛି ଝୁରି, ତୁମେ ମୋର ପ୍ରିୟା, ତୁମେ ମୋର ସାଥୀ, ତୁମେ ମୋ ପ୍ରୀତି କାଉଁରୀ।
1: ସ୍ମୃତିର ପଟଳେ ସାଇତି ରଖିଛି, ତୁମକୁ ପାରୁନି ଭୁଲି, ଜି ଥିବା ଯାଏ ତୁମେ ରହିଥିବ ହୋଇ ମୋ ଗଙ୍ଗ ଶିଉଳି।

0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
1: ଭକ୍ତ ଶ୍ରେଷ୍ଠ ଭଗବାନ ମହାପ୍ରଭୁ, ଭକ୍ତ ଶ୍ରେଷ୍ଠ ଭଗବାନ, ଭକତ ପାଇଁକି ଧାରଣ କରିଛ ଶଙ୍ଖ ଚକ୍ର ଗଦା ଚିହ୍ନ।
0: ଯୁଗେ ଯୁଗେ ପ୍ରଭୁ ଅବତାର ଧରି ଭକତ ଉଦ୍ଧାର ପାଇଁ ଆସିଅଛ ପୁଣି ମର୍ତ୍ତ୍ୟ ବୈକୁଣ୍ଠେ ଲୀଳାମୟ ଭାବଗ୍ରାହୀ।
1: ଧ୍ରୁବ ପ୍ରହଲ୍ଲାଦ ଧୀବର ନାବିକ ଶବରୀ ଅଇଣ୍ଠା ଖାଇ କୁବୁଜା ଉଦ୍ଧାର କରିଲ ପ୍ରଭୁ ଚନ୍ଦନ ତାର ଲଗାଇ।
0: ସୁଦାମାର ଦୁଃଖ ସହିନ ପାରିଲ ବନ୍ଧୁପଣ ମାନ ପାଇଁ ଖୁଦ ଭଜା ଖାଇ ପ୍ରୀତ ହେଲ ପ୍ରଭୁ ସକଳ ସମ୍ପଦ ଦେଇ।
1: ବନ୍ଧୁ ମହାନ୍ତିଙ୍କ ଭାବର ଡାକରେ ସୁନା ଥାଳି ଯାଚିଦେଲ ଦାସିଆ ବାଉରୀ ଯାଚିଲା ନଡ଼ିଆ ହାତେ ତୁମେ ନେଇ ଗଲ।
0: ଭକ୍ତ ସାଲବେଗ ତୁମକୁ ଡାକିଲା ନନ୍ଦୀ ଘୋଷ ଛିଡ଼ା କଲ ମୋର ଯିବା ଯାଇ ରଥ ନ ଗଡ଼ିବ ଡାକ ତାର ଶୁଣିଥିଲ।
1: ଭକ୍ତ ବଳରାମ ଡାକିଲା ଭକ୍ତିରେ ବାଲି ରଥେ ବିଜେ କଲ ଭକ୍ତ ଅପବାଦ ନିଜେ ଦେଖି ପ୍ରଭୁ ପଣ୍ଡାଙ୍କ ଗର୍ବ ଭାଙ୍ଗିଲ।
0: ସାତଶହ କୋଷରୁ ଗଜ ଡାକ ଦେଲା ଡାକ ତାର ଯେ ଶୁଣିଲ ଚକ୍ର ପେଶି ନକ୍ର ନାଶ କଲ ପ୍ରଭୁ ପ୍ରଭୁ ପଣ ରକ୍ଷା କଲ।
1: କରମା ବାଇର ଭାବର ଡାକରେ ଖେଚୁଡ଼ି ଭୋଜନ କଲ ଦାନ୍ତ କାଠିରେ ସେ ପ୍ରସ୍ତୁତ ଖେଚୁଡ଼ି ଆନନ୍ଦେ ସେବନ କଲ।
0: ମାଣିକ ହାତରେ ଦହି ପିଇ ପ୍ରଭୁ ମୁଦ୍ରିକା ଯେ ଯାଚି ଦେଲ ଚକିଆ ପଣ୍ଡାର ପାନ ଖାଇ ପ୍ରଭୁ କୃତାର୍ଥ ତାହାକୁ କଲ।
1: ଭକ୍ତ ଶ୍ରେଷ୍ଠ ବୋଲି ପ୍ରମାଣ ସ୍ୱରୂପ ତୁମେ ଯେ ପ୍ରମାଣ ଦେଲ ଦିନ ବନ୍ଧୁ ବୋଲି ଦିନ ଦୁଃଖ ହରି ପ୍ରଭୁ ପଣ ରକ୍ଷା କଲ।

0: ରେଡିଓ ମେଳା ସାଥି ହୋଇଗଲା।
1: ଠିକ ଅଛି, ଆପଣ ଯଦି ଗାନା ଶୁଣନ୍ତି ତାହେଲେ ନିଶ୍ଚୟ ଆପଣ ଗୋଟେ ଭଲ ଗାନା ଶୁଣେଇବୁ, କିନ୍ତୁ କଣ ଗାନା ଶୁଣେଇବୁ ଆପଣ ଟିକେ କହିଦିଅନ୍ତୁ।
0: ଛବନ କୋ ଆନେ ଦୋ ଟାଇଟଲ ସଙ୍ଗ ମେରା ସାଥି ଭାଇ କା ନାମ
1: ଜରୁର ଜରୁର
0: ଭାଇ କନ ମୁଣ୍ଡା ଅମଲ ବସୁମତାରୀ ବିମଲ ବସୁମତାରୀ ଚନ୍ଦ୍ରକାନ୍ତ ଟାଇଟ ସୁନାରାମ ଲାଲୁଙ୍ଗ ଔର ମେରା ଶ୍ରୀମତୀ କା ନାମ ତୋ ବୋଲା ରୁନୁ ପାତ୍ର ସନ୍ଧ୍ୟା ରାନୀ ଗୋଗୋଇ ଭଗବାନ ସିଂ ପରମାର ରମେଶ ପ୍ରଜାପତି ପୂରଣ ସିଂ ବର୍ମା ରାକେଶ ଔର ସଭି ଲିଷ୍ଟନର କୋ ଏ ଗାନା ଡେଡିକେଟ କର ରହା ହୁଁ।
1: ଠିକ ଅଛି, ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କ।
0: ଧନ୍ୟବାଦ ଧନ୍ୟବାଦ ଦିଦି
1: ଧନ୍ୟବାଦ।

0: ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ 12ଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671-230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

ଆକାଶବାଣୀ କଟକ ସମୟ ଦିନ 10:55 ହେବାକୁ ଯାଉଛି। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଠିକ୍ ଦିନ 11:00। ତା ପୂର୍ବରୁ କିଛି ବିଜ୍ଞାପନ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ ଡିଆର୍ଡିଓ କୁସା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ୍ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ, ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ୍ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ, ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ୍ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସ୍ର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି। ଏଠାକାର ଶିକ୍ଷକ ଅଭିଳାଷଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ 1ର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ।
ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ର

ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ୍ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି, ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ। ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ। ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼ାଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଲଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର
ଇଣ୍ଟରନ୍ୟାସନାଲ

ଫୁଡ୍ ଫେଷ୍ଟିଭାଲରେ ଏହି ହର୍ବାଲ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3.5 ଲକ୍ଷରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, ଏନ୍ସିସି କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମା'ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POPରୁ ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ,
ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି

ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି, ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହା ପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ୍ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ତ୍ୱ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛିଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମ୍ର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗ୍ପ୍ରେଙ୍ଗ୍। ଏହା ସେଠିକାର ଟ୍ରାଇବାଲ୍ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ୱଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗ୍ପ୍ରେଙ୍ଗ୍ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ୍ ଫୋକ୍ ସଙ୍ଗ୍ସ, ବଉଲ୍ ସଙ୍ଗ୍ସ, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

0: ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି। ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିଗନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ ମାଇଗଭ୍ରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है, वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर माँ भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଚୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନଙ୍କ ସହିତ କଥା ହେବା ଭିତରେ ଆସିଯାଇଛି କିଛି ଏସ୍ଏମ୍ଏସ୍। ତାହେଲେ ଚାଲନ୍ତୁ ଦେଖିବା କେଉଁଠୁ ଏସ୍ଏମ୍ଏସ୍ ଆସିଛି, କେଉଁ ଗୀତର ଅନୁରୋଧ ଆସିଛି ଏବଂ କେଉଁ ଶ୍ରୋତାବନ୍ଧୁମାନେ ପଠାଇଛନ୍ତି। ତେବେ ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ରାଇସୁଙ୍ଗୁଡ଼ା ସାଲେପୁର କଟକରୁ ପଠାଇଛନ୍ତି ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, ନିନି, ଲିଟୁନି ଏବଂ ବାପାବୋ। ଶୁଣିବାକୁ ଆପଣମାନେ ଚାହିଁଛନ୍ତି ପ୍ୟାସା ସାବନ କଥା ଚିତ୍ରର ଗୀତ ମେଘାରି ମେଘାରି ମେଘାରି ମତ ପରଦେଶ ଜାରି। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡେକର। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ଅନୁରୋଧରେ ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ପଠାଇଛନ୍ତି ଚନ୍ଦ୍ରକାନ୍ତ ବୃଷ୍ଟି ଆପଣ ଶୁଣିବାକୁ ଚାହିଁଛନ୍ତି କୟାମତ କଥାଚିତ୍ରର ଗୀତ ଓ ଲଡ଼କି ବହତ ୟାଦ ଆତି ହେ ତେବେ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନି ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କ ପାଇଁ ଶୁଣି ନିଅନ୍ତୁ

ପରବର୍ତ୍ତୀ କଥାଚିତ୍ର ପକା କମ୍ବଳ ପୋଚ୍ଛତା। ଏହି କଥାଚିତ୍ରରୁ ଗୀତଟିଏ ଶୁଣିବାକୁ ଚାହିଁଛନ୍ତି ଆଉ ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି। ମହମ୍ମଦପୁର ବିଲହାଟ କଟକରୁ ରଞ୍ଜନ କୁମାର ଗିଲ, ଭାରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ ଏବଂ ବାଉରୀବନ୍ଧୁ ପାତ୍ର। ତେବେ ଆପଣଙ୍କ ଅନୁରୋଧର ଗୀତଟି ଶ୍ରୋତାବନ୍ଧୁ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଜିଗରନ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର ଗପ ହେଲେ ବି ସତର ସୁମନ କଲ୍ୟାଣପୁର ଗାଇଥିବା ଗୀତ ଜୟ ଯଦୁ ନନ୍ଦନ। ତେବେ ସୋମନାଥ ବାବୁ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପି ସୁଶୀଳା ଏବଂ ପ୍ରଣବ କିଶୋର ପଟ୍ଟନାୟକ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ପିପାସା। ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦକ୍ଷିଣକୂଳ ଯାଜପୁରରୁ ବାସୁଦେବ ପୃଷ୍ଟି ଏବଂ ବଳରାମ ପୃଷ୍ଟି।

ଫେରି ଆସିଲା ପୁଣି ବରଷା, ନିଆଁ ଲାଗେରେ ମନେ ସହସା। ସୁନ୍ଦର ଗୀତଟିଏ କନ୍ୟାଦାନ କଥା ଚିତ୍ରରୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ। ତେବେ ଶୁଣିବାକୁ ଇଚ୍ଛା କରିଛନ୍ତି ସେକ୍ଟର 11 CDA କଟକରୁ ଉର୍ମିଳା ନିର୍ମଳା, ପ୍ରତ୍ୟୁଷ ଏବଂ ପ୍ରଭାକର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ବିର୍ଜାର କଥାଚିତ୍ରରୁ ଗାଇଛନ୍ତି ସୋନୁ ନିଗମ ଏବଂ ଲତା ମଙ୍ଗେସ୍କର। ତେବେ ଏହି କଥାଚିତ୍ରର ଗୀତଟିକୁ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ଜଗତପୁରରୁ ରୂପାଲୀ।

ନସିବ କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ପାରାଦୀପରୁ ଦିଲୀପ ନାୟକ। ତେବେ ଗାଇଛନ୍ତି ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମର ଶେଷ ଗୀତ ଫୁଲୁର କାଣ୍ଟେ କଥାଚିତ୍ରରୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଅନୁରୋଧକାରୀ ଶ୍ରୋତା ହେଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା।

ଶିବଙ୍କ ଗଳାରେ ଶୋଭା ପାଉଅଛି ନାଗମଣି କି ସୁନ୍ଦର।

0: ସୁନିଲି ଧୁଡୁକି ଗୀତ ପରିବେଷଣ କଲେ ନବକିଶୋର ମହାରଣା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ ଶୁଣିପାରିବେ ବିଜ୍ଞାପନ ପରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ନାରୀ ମହଲ।

ଭଉଣୀ, ଆଜି ଆମେ ଶ୍ରୋତା ଭଉଣୀ କ୍ରମରେ ଜଣେ ଭଉଣୀଙ୍କୁ ଆମ ଗହଣରେ ପାଇଛୁ, ଯିଏକି ନିୟମିତ ଭାବରେ ଆମର କାର୍ଯ୍ୟକ୍ରମ ଶୁଣନ୍ତି, ମତାମତ ଦିଅନ୍ତି ଆଉ ଚିଠି ମଧ୍ୟ ଲେଖନ୍ତି। ସେ ଆମର ଜଣେ ବହୁ ପୁରୁଣା ଶ୍ରୋତା। ସେ ଭଉଣୀ ହେଲେ ଇନ୍ଦୁମତୀ ବାରିକ।

0: ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ନମସ୍କାର।
1: ନମସ୍କାର।
0: ଆପଣ ପ୍ରଥମେ କୁହନ୍ତୁ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସି କ'ଣ ଅନୁଭବ କରୁଛନ୍ତି?
1: ମୁଁ ବହୁତ ଖୁସି ଅଛି, ଆଜି ଷ୍ଟୁଡିଓକୁ ଆସି ମୁଁ ବହୁତ ଖୁସି ଅଛି। ମୁଁ କେବେ ଭାବିନଥିଲି ଯେ ଆସିକି ଏ ଜାଗାର ଦିନ ମୁଁ ବସିବି ବୋଲି। ମୋର ରେଡିଓକୁ ଆସିବାର ଗୋଟେ ସ୍ୱପ୍ନ ଥିଲା, ଆଜି ପୂରଣ ହୋଇଛି। ନାରୀମୂଳ କାର୍ଯ୍ୟକ୍ରମ ଭାଗ ନେବା ପାଇଁ ମୋର ବହୁତ ଇଚ୍ଛା ଥିଲା, ଆଜି ସେ ସ୍ୱପ୍ନଟା ମୋର ପୂରଣ ହୋଇଛି, ସେଥିପାଇଁ ମୁଁ ବହୁତ ଖୁସି ଅଛି।
0: ଆପଣ ରେଡିଓ କେବେଠୁ ଶୁଣୁଛନ୍ତି?
1: ମୁଁ ରେଡିଓ 10 ବର୍ଷରେ ହେଇଥିଲି ମୁଁ ମାନେ ଶୁଣିବା ଆରମ୍ଭ କରିଛି। ରେଡିଓ ଶୁଣିବାର ମଜାଟା ମୋ ବାପା ମୋତେ ଚଖେଇଛନ୍ତି। ମୁଁ ଯେତେବେଳେ ଛୋଟବେଳେ ବିଛଣାରେ ଶୋଇଦିନି, ମୋ ବାପା ପ୍ରଥମେ ରେଡିଓ ଯେତେବେଳେ ଖୋଲିଦେବେ, ସେତେବେଳେ ମୁଁ ବିଛଣାରେ ଶୋଇ ଶୋଇ ଶୁଣିବି।

ରେଡିଓ ବାପା ବଜେଇଲା ବେଳେ ଶୁଣିଲା ପରେ ମୋ ଦେହଟା ପୁରା ସ୍ଥିର ହେଇଉଠେ। ତାପରେ ଆସ୍ତେ ଆସ୍ତେ କାର୍ଯ୍ୟକ୍ରମ ଆଗକୁ ଆଗକୁ ବଢି ଚାଲେ। ମୁଁ ଶୁଣି ଚାଲେ, ବାପା କହିବେ ଯେ ଏତେବେଳେ ହେଲାଣି କଣ ବିଛଣାରେ ଉଠିବୁନି, ଆଉ ପାଠପଢା କଣ ହବନି। ମୁଁ

0: କାର୍ଯ୍ୟକ୍ରମ ଆଗକୁ ଆଗକୁ ବଢି ଚାଲେ, ମୁଁ ଶୁଣି ଚାଲେ। ବାପା କହିବେ ଯେ ଏତେବେଳେ ହେଲାଣି କଣ ବିଛଣାରେ ଉଠିବୁନି, ଆଉ ପାଠପଢା କଣ ହବନି। ମୁଁ ତାର ବାପା ବିରକ୍ତ ହେଲେ ମୁଁ ଉଠେ। ସବୁ ପ୍ରୋଗ୍ରାମ ମୁଁ ଶୁଣେ, କିନ୍ତୁ ନାରୀ ମୋର ଶୁଣିବା ପାଇଁ ତ ସମୟ ନଥାଏ ନା, ସେତେବେଳେ ସ୍କୁଲ ଟାଇମ୍ ଥାଏ। ତାପରେ ଯେତେବେଳେ ଘରକୁ ରହିପାରିବା ଶୁଣେ, ବାପା ମତେ ଡାକିକି ବୁଝେଇବେ, ଆସେ ଶୁଣୁ ଶୁଣୁ ଏ ଦେଖ ଦେଖ କେମିତି ଯାଇ ଖାଇଦଉଛୁ ବୁଲୁଛୁ, ଦେଖ ସବୁ ନାରୀମାନେ ସବୁ କେମିତି ପାଠଶାଠ ପଢିକି ଉଚ୍ଚ ଶିକ୍ଷିତ ହେଇକି ଦେଖ ଆଜି ନାରୀ ମହଲ ପ୍ରୋଗ୍ରାମ ସବୁ ବସିଛନ୍ତି। ତୁ ଖାଲି ଖାଇଦଉଥା ବୁଲୁଥା ପାଠ ବି ନ ପଢ଼, ଏମିତି ମତେ ବିରକ୍ତି ହୁଅନ୍ତି। ଦେଖ ନାରୀ ସବୁ କଣ କରୁଛନ୍ତି ସବୁ ପାଠଶାଠ ପଢିକି, ଏମିତି ବିରକ୍ତି ହୁଅନ୍ତି ମୋ ଉପରେ। ମତେ ବାପା ଶୁଣାନ୍ତି, ମତେ ନାରୀ ମହଲ ଶୁଣାନ୍ତି।
1: ନାରୀ ମହଲର କୋଉ କୋଉ କାର୍ଯ୍ୟକ୍ରମ ଆପଣ ଶୁଣିଛନ୍ତି?
0: ମୁଁ ସବୁ କାର୍ଯ୍ୟକ୍ରମ ଶୁଣିଛି, ସୀମାନ ଶ୍ରୀମତୀ ଶୁଣିଛି, ଆମ ନାୟିକା ଶୁଣିଛି, ସାହିତ୍ୟ ପତ୍ରିକା ଲିପିକା ଶୁଣିଛି, ସ୍ୱୟଂ ସିଧା ଶୁଣିଛି। ମାନେ ନାରୀ ମହଲର ପ୍ରତ୍ୟେକଟି କାର୍ଯ୍ୟକ୍ରମ ମତେ ବହୁତ ଭଲ ଲାଗେ। ଆଉ ଆମେ ଯୋଉଟା ଜାଣିନଥିବା ରୋଷେଇ ସାମଗ୍ରୀ ସେଠି କରନ୍ତି, ଯୋଉ ଭଉଣୀମାନେ ଆସନ୍ତି ରୋଷେଇ ସାମଗ୍ରୀରେ ସବୁ ବତାନ୍ତି, ସେଥିପାଇଁ ଆମେ ଯୋଉଟା ଜାଣିନଥିବୁ ଶିଖନ୍ତୁ। ମାନେ ସବୁ ଜିନିଷଟା ଶିଖିବାର ସୁଯୋଗ ମିଳେ ସେ ନାରୀ ମହଲରୁ।
1: କୋଉ କାର୍ଯ୍ୟକ୍ରମ ସବୁଠୁ ଭଲ ଲାଗେ ଆପଣଙ୍କୁ?
0: ମତେ ସାହିତ୍ୟ ପତ୍ରିକା ବହୁତ ଭଲ ଲାଗେ, କାରଣ ମୁଁ ଯେତେବେଳେ ଟିକେ ଲେଖାଲେଖି କରେ, ଯେତେବେଳେ ମୁଁ ସେ ଉଚ୍ଚ ଲେଖିବା ଲେଖିବା ଭଉଣୀକୁ ବହୁତ ପ୍ରଶଂସା କରେ, ସେଇଥିପାଇଁ ମତେ ସାହିତ୍ୟଟା ଭଲ ଲାଗେ। ସାହିତ୍ୟର ଅର୍ଥ ହେଲା ଭାଷା ମାଧ୍ୟମରେ ମଣିଷର ଭାବନା, କଳ୍ପନା, ଅନୁଭୂତି, ଚିନ୍ତା ଓ ଜୀବନର ଅନୁଭବର ସୁନ୍ଦର କଳାକୁ ହିଁ ସାହିତ୍ୟ କୁହାଯାଏ। ସେଇ ଲେଖିକା ଭଉଣୀମାନେ ଆସି କେତେ ସୁନ୍ଦର ଉପନ୍ୟାସ ହଉ ବା ଗଳ୍ପ ହଉ ବା ପ୍ରବନ୍ଧ ହଉ ବା କବିତା ହଉ, ସେମାନେ କେତେ ସୁନ୍ଦର ଶବ୍ଦ ଦେଇ ସଜେଇକି ଲେଖିଥାନ୍ତି, ଆମ ଓଡ଼ିଆ ଭାଷାକୁ ସେମାନେ ଜାବୁଡ଼ି ଧରିଥାନ୍ତି, ସେଇଟା ମତେ ବହୁତ ଭଲ ଲାଗେ। ସେଇଥିପାଇଁ ସାହିତ୍ୟ ପତ୍ରିକା ଲିପିକା କାର୍ଯ୍ୟକ୍ରମ ମତେ ବହୁତ ଭଲ ଲାଗେ।
1: ଆପଣଙ୍କର ଲେଖାଲେଖି ପ୍ରତି ରୁଚି ରହିଛି?
0: ଆଜ୍ଞା।
1: କେବେଠୁ ଆପଣ ଲେଖାଲେଖି କରୁଛନ୍ତି ଆଉ କଣ ସବୁ ଲେଖନ୍ତି?
0: ମୁଁ ଖାଲି କବିତା ଲେଖେ, 2003 ଲେଖିବା ଆରମ୍ଭ କରିଥିଲି। ମାନେ ସେତେବେଳେ କବିତା ଲେଖୁଥିଲି ତାର ଜଥିବା ତ ଠିକ୍ ଠାକ୍ ରହୁନଥିଲା, ତାପରେ ଆସ୍ତେ ଆସ୍ତେ ଜଥିବା ତ ଠିକ୍ କରିବାକୁ ଚେଷ୍ଟା କଲି, ଏମିତିରେ ଟିକେ ଟିକେ ଆସ୍ତେ ଆସ୍ତେ ଲେଖୁଛି ଆଉ।
1: ଏଇ ଲେଖାଲେଖି ପ୍ରତି ଆଗ୍ରହ ପାଇଁ ଆପଣ କାହାଠୁ ପ୍ରେରଣା ପାଇଛନ୍ତି?
0: ଲେଖାଲେଖି ପ୍ରତି ଆଗ୍ରହ ପାଇଁ ପ୍ରେରଣା କାହାଠୁ ମୁଁ ପାଇନି, ସତ କହିବାକୁ ଗଲେ ମୁଁ କାହାଠୁ ପ୍ରେରଣା ପାଇନି, କିନ୍ତୁ ମୋର ଯିଏ ସମୁଦୁଣୀ ଅଛନ୍ତି ସତ୍ୟଭାମା ବାରିକ, ସେ ହିଁ ମତେ ସବୁବେଳେ ପ୍ରେରଣା ଦିଅନ୍ତି। ମୋ ସମୁଦୁଣୀ କହିଲେ ମୋ ଝିଆରୀର ଶାଶୁ, ଯେ ସେ ମତେ ପ୍ରେରଣା ଦିଅନ୍ତି ଯେ ସମୁଦୁଣୀ ତମେ ଲେଖିବା ଜାରି ରଖ, ଲେଖିବା କେବେ ବନ୍ଦ କରିବନି, ଦିନେ ନା ଦିନେ ତମକୁ ନିଶ୍ଚୟ ତମକୁ ସଫଳତା ପାଇବ।
1: ଆପଣ ଯୋଉ କବିତା ଲେଖନ୍ତି,
0: ଆଜ୍ଞା,
1: କବିତା କଣ କୋଉଠି କେବେ ପ୍ରକାଶିତ ହେଇଛି କି, ମାନେ କୌଣସି ମ୍ୟାଗାଜିନ ହଉ ବା କୌଣସି ଖବରକାଗଜ ହଉ?
0: ନା ନା, ସେଥିରେ ପ୍ରକାଶିତ ହେଇନି, କିନ୍ତୁ ମୋର ଗୋଟେ ଶ୍ରୋତସନୀ ବୋଲି ଗୋଟେ ବହି ବାହାର କରିଛି ମୁଁ।
1: ନାରୀ ମହଲରେ ବିଭିନ୍ନ ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥାଏ,
0: ଆଜ୍ଞା,
1: ତେବେ ଏହାକୁ ଶୁଣିବା ଦ୍ୱାରା ଆପଣଙ୍କ ପରି ଭଉଣୀ ହୁଅନ୍ତୁ ବା ଆପଣଙ୍କ ଅଞ୍ଚଳରେ ହୁଅନ୍ତୁ ବା ଗାଁ ଗହଳିରେ ଥିବା ମହିଳାମାନେ କେମିତି ଉପକୃତ ହେଇପାରୁଛନ୍ତି ବୋଲି ଆପଣ ଭାବୁଛନ୍ତି?
0: ନାରୀ ମହଲରେ ସପ୍ତାହରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଦିଆଯାଇଥାଏ, ସ୍ୱୟଂ ସିଧା, ଶ୍ରୀମାନ ଶ୍ରୀମତୀ, ସାହିତ୍ୟ ପତ୍ରିକା, ଆଳାପ, ଆମ ନାୟିକା, ଡାକ୍ତରଙ୍କୁ ପଚାରି ବୁଝିବା, ଏସବୁ କାର୍ଯ୍ୟକ୍ରମ ବହୁତ ଭଲ ହୋଇଥାଏ ଏବଂ ବହୁତ ଶିକ୍ଷଣୀୟ। ଯେମିତିକି ସ୍ୱୟଂ ସିଧା କାର୍ଯ୍ୟକ୍ରମ ପ୍ରସାରଣ କରାହୋଇଥାଏ, ସ୍ୱୟଂ ସିଧାରୁ କେମିତି ନିଜ ଗୋଡ଼ରେ ନିଜେ ଠିଆ ହେଇକି ନିଜେ ଆତ୍ମନିର୍ଭରଶୀଳ କରିପାରୁଛନ୍ତି, ତାହା ବି ସେମାନେ ଶୁଣିକି ନିଜେ ନିଜେ ବି କିଛି ନିଜ ଗୋଡ଼ରେ ଠିଆ ହେଇପାରିକି ରୋଜଗାରର କ୍ଷମତା ସେମାନେ ପାଉଛନ୍ତି। ଆଉ ସେହିପରି ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ ଯେଉଁ ପ୍ରସାରଣ କରାହୋଇଥାଏ ସେଥିରେ ସଫଳ ଦମ୍ପତିମାନଙ୍କର ସାକ୍ଷାତକାର ନିଆହୋଇଥାଏ। ଜୀବନର ତ ବହୁତ ଝଡ଼ଝଞ୍ଜା ଆସିଥାଏ, ତଥାପି ସେମାନେ ଝଡ଼ଝଞ୍ଜାକୁ ସାମ୍ନା କରି ନିଜ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସୁସମ୍ପର୍କ ରଖି ଆତ୍ମବିଶ୍ୱାସ ରଖି ଦୀର୍ଘ ଦିନ ଧରି ସେ ଏକାଠି ହେଇ ସଂସାରକୁ ଚଳାଉଛନ୍ତି, ସେମାନଙ୍କ କଥାରୁ ଆମେ ଏହି ପ୍ରେରଣା ପାଇଥାଉ। ଜୀବନ କ୍ଷେତ୍ରରେ ଅନେକ ସମସ୍ୟା ଆସିଲେ ବି ସବୁ ସମସ୍ୟାକୁ ସାମ୍ନା କରି ପରସ୍ପର ଭିତରେ ବିଶ୍ୱାସ ଭଲ ପାଇବାକୁ ନେଇ ଆଗେଇ ଚାଲିବାଟା ହିଁ ଜୀବନ। ଆମ ଅଭିନେତ୍ରୀ କାର୍ଯ୍ୟକ୍ରମ ଏଇଥିପାଇଁ ଭଲ ଲାଗେ, ସେଥିରେ ଫିଲ୍ମ ହଉ ସିରିଏଲ ହଉ ସେଥିରେ ଅଭିନୟ କରୁଥିବା କଳାକାରମାନେ ନିଜର ସାକ୍ଷାତକାର ଦେଇଥାନ୍ତି। ଆମ ମନରେ ବହୁତ ଆଗ୍ରହ ଥାଏ ଫିଲ୍ମ ହିରୋଇନ ମାନଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିବା ପାଇଁ, ଯେଉଁଟାକି ଆମ ଅଭିନେତ୍ରୀ କାର୍ଯ୍ୟକ୍ରମରୁ ଆମେ ଜାଣିପାରୁ। ଆହୁରି ମଧ୍ୟ ଆଳାପ କାର୍ଯ୍ୟକ୍ରମରେ ଅନେକ ମହିଳାମାନେ ଆସନ୍ତି, ନିଜ ନିଜ ସମ୍ପର୍କରେ କୁହନ୍ତି, ଯେଉଁଟାକି ଖୁବ୍ ପ୍ରେରଣାଦାୟକ। ଆହୁରି ମଧ୍ୟ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ଯେଉଁଟା ଆଗରୁ ନାରୀ ମହଲରେ ପ୍ରସାରଣ କରାଯାଉଥିଲା ସେଇଟା ମଧ୍ୟ ଖୁବ୍ ଭଲ ଲାଗେ, କାରଣ ଏଥିରେ ଡାକ୍ତରମାନେ ବିଭିନ୍ନ ରୋଗ ସମ୍ପର୍କରେ ଆଲୋଚନା କରିଥାନ୍ତି ଏବଂ ତାର ନିଦାନ ସମ୍ପର୍କରେ ମଧ୍ୟ ସଚେତନ କରାଇଥାନ୍ତି, ଯାହାକି ଆମ ପାଇଁ ଖୁବ୍ ଶିକ୍ଷଣୀୟ। ତେଣୁ ନାରୀ ମହଲର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆମ ପାଇଁ ଶିକ୍ଷଣୀୟ ଓ ଉପାଦେୟ।
1: ଆଚ୍ଛା, ଅବସର ସମୟରେ ଆପଣ କଣ କରିବାକୁ ଭଲ ପାଆନ୍ତି?
0: ଅବସର ସମୟରେ ମୁଁ ଟିକେ କବିତା ଲେଖେ ଆଉ ମୁଁ ଟିକେ ଖୁସିରେ ଟିକେ ଗୀତ ଗାଏ।
1: ଆପଣଙ୍କର କବିତା

0: ଲେଖିବାରେ ଏତେ ଆଗ୍ରହ ଏବଂ ଆପଣ କବିତା ଲେଖୁଛନ୍ତି, ଆପଣଙ୍କର ଗୋଟେ କବିତା ଆମକୁ ପଢି ଶୁଣାନ୍ତୁ।
1: ମୋର କବିତାର ଶୀର୍ଷକ ହେଲା ସ୍ୱୟଂ ସିଧା ନାରୀ। ପିଲାଦିନେ ମୋତେ ରେଡିଓରୁ ବାପା ଶୁଣାଉଥିଲ ନାରୀ ମହଲ, ନାରୀ ପାଖେ ଅଛି କେତେ ଯେ ପ୍ରତିଭା ମୋତେ ବୁଝାଉଥିଲ। ନାରୀ ନୁହେଁ କେବେ ଅବଳା ଦୁର୍ବଳା, ନାରୀ ଯେ ଶକ୍ତିମୟୀ, ହାରେ ନାହିଁ କେବେ ଡରେ ନାହିଁ କେବେ ଆସୁ ଯେତେ ଝଡ଼ ବହି। କାହାରି ଉପରେ କରେନି ନିର୍ଭର, ନିଜେ ନିଜେ ସ୍ୱୟଂ ସିଧା, ସବୁ ସମସ୍ୟାର କରେ ସମାଧାନ ଆସୁ ଯେତେ ବିଘ୍ନ ବାଧା। ଦୁଃଖ ବିପଦକୁ କରେ ସେ ସାମ୍ନା ମନରେ ବାନ୍ଧି ସାହସ, ଦୁଃଖ ଭିତରୁ ସେ ସୁଖକୁ ସାଉଁଟି ମୁଖରେ ଫୁଟାଏ ହସ। ନାରୀରୁ ପୁଣି ସେ ହୁଏ ନାରାୟଣୀ, ହୁଏ ଶକ୍ତି ସ୍ୱରୂପିଣୀ, ନିଜ ମନକୁ ସେ ଉଚ୍ଚ ଦୃଢ଼ ରଖି ସକଳ କ୍ଷେତ୍ରରେ ସେ ଅଗ୍ରଣୀ। ସର୍ବଗୁଣରେ ନାରୀ ପରିପୂର୍ଣ୍ଣ, ମନେ ରଖିଥାଏ କଥା, ମନେ ବଳ ରଖି ଆଗେଇ ଚାଲିବୁ ନିଶ୍ଚୟ ପାଇବୁ ସଫଳତା। ତୁମ ମନୋବଳ, ତୁମ ଉପଦେଶ, ତୁମର ବାପା ସେ ପ୍ରେରଣା, ପହଞ୍ଚାଇଛି ମୋତେ ଆକାଶବାଣୀର ନାରୀ ମହଲର ଅଗଣା। ନାରୀ ମହଲେ ବସି କରୁଛି ଆଳାପ, ଆଜି ତୁମର ଏ ଝିଅ ମୋର ଏ ଆଳାପ ଶୁଣିବାକୁ ବାପା ତୁମେ ଏ ସଂସାରରେ ନାହୁଁ। ସରଗରେ ଥାଇ କର ଆଶୀର୍ବାଦ, ବଢୁ ମୋ ପାଦର ଗତି, ଜଗତରେ ମୁଁ ସୁନାମର ଜି ରଖେ ଯଶ ଆଉ କ୍ଷତି।
0: ଯାହା ହଉ, ଆପଣ ଖୁବ୍ ସୁନ୍ଦର କବିତା ଲେଖିଛନ୍ତି ଏବଂ ବାପାଙ୍କୁ ମନେ ପକେଇକି ବାପାଙ୍କ ଉଦ୍ଦେଶ୍ୟରେ କବିତାଟି ଲେଖିଛନ୍ତି। ତା ଛଡ଼ା ଆମର ଏଇ ନାରୀ ମହଲ କାର୍ଯ୍ୟକ୍ରମ ପ୍ରତି ଆପଣଙ୍କର କେତେ ଭଲ ପାଇବା ଆପଣଙ୍କ କବିତାରୁ ବାରି ହେଇ ପଡୁଛି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।
1: ଆଉ ଯେତେବେଳେ ମୋତେ ସମୟ ମିଳେ, ରୋଷେଇ ସରିଯାଇଥିବ ଯେଉଁଦିନ ଶୀଘ୍ର, ସେଦିନ ବି ମୁଁ ଯାଇକି ଗଛ ପତ୍ର ଟିକେ ଲଗାଏ ବାଡ଼ିର। ଏବେ ଆଉ ଲଗଉନି ଏଇଥିପାଇଁ ଯେ ମାଙ୍କଡ ଆସିକି ସବୁ ଭାଙ୍ଗି ଦଉଛନ୍ତି ଗଛ, ତାପରେ ବାଉଁଶ ଗଛରେ ପାଣି ଗୁଡା ସବୁ ପଡି ଗଛରେ ପଚି ଯାଉଛି ବୋଲି ଇଚ୍ଛା ହଉନି, ମନ ଛାଡି ଯାଉଛି ଲଗେଇବା ପାଇଁ।
0: କିନ୍ତୁ ଆପଣ ଗଛ ଲଗେଇବେ?
1: ଗଛ ଲଗାଇବାକୁ ମୁଁ ଭଲ ପାଏ, ପନିପରିବା କେବଳ ମାଙ୍କଡ ପାଇଁ ହିଁ ମୁଁ ଆଗ୍ରହ ଛାଡି ଯାଉଛି। ମାଙ୍କଡ ତ ଯାହା ସେ ତ ପଶୁ ଜୀବ ଖାଇବେ, ଆମର ଭୁଲ ପାଇଁ ସେମାନେ ଆସିକି ବାଡ଼ି ଘର ଭାଙ୍ଗୁଛନ୍ତି, ଆମେ ଯଦି ଜଙ୍ଗଲକୁ କାଟିକି ନ ସଫା କରନ୍ତି ସେ କାହିଁକି ଆସିଥାନ୍ତି ଗାଁ ଗହଳିକି? ଆମର ଭୁଲ ଯୋଗୁଁ ସେମାନେ ଆସୁଛନ୍ତି, କଣ କରିବା, ସେ ଦୁଇଟା ଖାଇବେ। କିନ୍ତୁ ଯୋଉ ବାଉଁଶ ଗଛର ଆମ ବାଡ଼ିରେ ବାଉଁଶ ହେଇଯାଇଛି ନା, ସେ ପାଣି ପଡି ସବୁ ଗଛ ପଚିଯାଉଛି, ସେଥିପାଇଁ ଇଚ୍ଛା ହଉନି।
0: କିନ୍ତୁ ଆପଣ ଗଛ ଲଗେଇବା
1: ଭଲ ମୁଁ ପାଏ,
0: ବାଡ଼ିରେ ପନିପରିବା ଲଗେଇବାକୁ
1: ଭଲ ପାଏ, ମତେ ଗୀତ ବି ଶୁଣିବାକୁ ବହୁତ ଭଲ ଲାଗେ, ବିଶେଷ କରି ରେଡିଓରେ ଯୋଉ ଗୀତ ବାଜେ ମତେ ବହୁତ ଭଲ ଲାଗେ ଶୁଣିବାକୁ।
0: ଆପଣ ତ ଗୀତ ଶୁଣିବାକୁ ବି ଭଲ ପାଆନ୍ତି, ତେବେ କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଆପଣ ଚାହୁଁଛନ୍ତି?
1: ସବୁ କଣ୍ଠଶିଳ୍ପୀ ମତେ ଭଲ ଲାଗନ୍ତି, କିନ୍ତୁ ନମିତା ଅଗ୍ରୱାଲ ସେ ମୋର ପ୍ରିୟ କଣ୍ଠଶିଳ୍ପୀ।
0: ତେବେ ଆପଣଙ୍କୁ ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀଙ୍କର ଗୀତ ଶୁଣେଇ ଦଉଛୁ।

0: ଆପଣଙ୍କ ପରିବାର ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ପରିବାର କହିଲେ ଆମର ଯୌଥ ପରିବାର, ଆମର ପରିବାର କହିଲେ ସମସ୍ତେ ଘରେ ଯା ଦେଢ଼ଶୁର ଝିଆରୀ ପୁତୁରା ଶାଶୁ ଶ୍ୱଶୁର ଥିଲେ ଚାଲିଗଲେଣି, ସେ ଏବେ ନାହାନ୍ତି, ଝିଆରୀ ମାନେ ବି ବାହା ହେଇଗଲେଣି, ଏମିତି ଏବେ ପରିବାର ବି ଛୋଟ ହେଇଗଲେଣି। ପରିବାର ସଦସ୍ୟ ଆମେ 15 ଜଣ।
0: ଆଜିର ଯୁଗରେ ଯୌଥ ପରିବାର ଖୁବ୍ କ୍ୱଚିତ ଦେଖିବାକୁ ମିଳୁଛି।
1: ଆଜ୍ଞା,
0: ଏବେ ବି ଆପଣ ଯୌଥ ପରିବାରର ବୋହୂ ଆଉ ଏବେ ବି ଆପଣ ଯୌଥ ପରିବାରରେ ରହିଛନ୍ତି, ଏଇଟା ଖୁବ୍ ଗୌରବର କଥା।
1: ଆଜ୍ଞା,
0: ଆପଣ ଏତେ ବଡ ପରିବାରକୁ କେମିତି ଏକାଠି ବାନ୍ଧି ରଖିଛନ୍ତି, କେମିତି ଆପଣ ସେ ପରିବାରରେ ନିଜକୁ ଖାପ ଖୁଆଇକି ଚଳୁଛନ୍ତି?
1: ନିଜ ମନଟାକୁ ମୁଁ ସବୁବେଳେ ସ୍ୱଚ୍ଛ ନିର୍ମଳ ରଖିଥାଏ, ସେଥିପାଇଁ କି ମୁଁ ଯେତେ ପରିଶ୍ରମ ହେଲେ ସୁଦ୍ଧା ମୁଁ ମନରେ ଦୁଃଖ ନ ରଖି ସବୁକୁ ହିଁ କରିଦିଏ। ସେଥିପାଇଁ କି ମୁଁ ଏପର୍ଯ୍ୟନ୍ତ ବଡ ପରିବାର ସହିତ ମୁଁ ଏପର୍ଯ୍ୟନ୍ତ ବି ରହିଛି, ନିଜର ମନକୁ ସ୍ୱଚ୍ଛ ନିର୍ମଳ ରଖି। ଯୌଥ ପରିବାର କହିଲେ ସମସ୍ତଙ୍କ ମନକୁ ନେଇକି ଚଳିବା, ସମସ୍ତଙ୍କ ଆତ୍ମାକୁ ଚିହ୍ନିବା।

0: କରିବା, ସମସ୍ତଙ୍କ ମନ କଥା ଜାଣିକି କାମ ଠିକ ଠିକ ଟାଇମରେ କରିବା, ସେଇଟା କରିପାରିଲେ ସମସ୍ତଙ୍କ ମନ ବି ଭଲ ରହିବ, ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ବି ରହିବ, ଯୌଥ ପରିବାରଟା ସବୁଦିନ ପାଇଁ ଠିକରେ ରହିବ, ଯୋଉଟାକି ଗୋଟେ ନାରୀ ଦ୍ଵାରା ହିଁ ସେଟା ସମ୍ଭବ। ନାରୀ ହେଉଛି ପରିବାରର ମୂଳପିଣ୍ଡ, ସମସ୍ତଙ୍କୁ ନିଜର ଭାବିବ, ସବୁ ପିଲା ନିଜର ବୋଲି ଭାବିବ, ଯେହେତୁ ନାରୀ ଜାୟା ଜନନୀ ଭଗିନୀ ତିନିଟା ସ୍ଥାନ ପାଇଛି, ତେଣୁକରି ସବୁବେଳେ ସେ ସ୍ନେହ ଶ୍ରଦ୍ଧା କରୁଣା ତା ମନ ଭିତରେ ରଖିବା ଉଚିତ। ତା ଛଡା ତ୍ୟାଗ ହଉଛି ସବୁଠୁ ବଡ ଜିନିଷ, ପ୍ରାର୍ଥପର ନ ହେଇକି ସବୁ ଜିନିଷ ସେଟାକୁ ସହିକି ରହିପାରିଲେ ଗୋଟେ ଯୌଥ ପରିବାର ଭଲରେ ଚାଲିପାରିବ। ମୁଁ ପରିବାରର ହେଉଛି ସାନ ବୋଉ, ସମସ୍ତଙ୍କର ଦାୟିତ୍ୱ ମୋରି ଉପରେ। ଆମେ ତିନି ଭାଇ, ଆମେ ତିନି ଯା, ଝିଆରୀ ଦୁଇ ଜଣ ବାହା ହେଇଗଲେଣି, ଆଉ ଦୁଇ ଜଣ ଝିଆରୀ ବାହା ହେଇନାହାନ୍ତି, ସେବେ ପଢା ତାଙ୍କର ଚାଲିଛି।
1: ଆଚ୍ଛା, ଆପଣଙ୍କ ପରିବାରରେ କଣ ସବୁ ପର୍ବପର୍ବାଣି ପାଳନ କରାଯାଏ?
0: ପରିବାରରେ ଆମର ତ ଓଡ଼ିଆ ଘର, ନିହାତି ସବୁ ପର୍ବପର୍ବାଣି ପାଳନ କରାଯାଏ, ଯେମିତିକି ରଜ, କୁମାର ପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଚିତାଲାଗି ଅମାବାସ୍ୟା, ମାଣବସା, ଯାହା ସବୁ ପର୍ବପର୍ବାଣି ଆମ ଓଡ଼ିଆ ଘରରେ ଅଛି ସବୁ ପାଳନ କରାଯାଏ।
1: ପର୍ବପର୍ବାଣିର ମୁଖ୍ୟ ଆକର୍ଷଣ ହେଉଛି ପିଠାପଣା, ଆପଣଙ୍କୁ କୋଉ ପିଠା ପ୍ରସ୍ତୁତ କରି ଆସେ?
0: ପର୍ବ ନେଇକି ପିଠା ତିଆରି ହୁଏ, ଯେମିତିକି ରଜ ପର୍ବରେ ପୋଡ଼ ପିଠା ହୁଏ, ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ହୁଏ, ସେମିତି ମାଣବସାରେ ମଣ୍ଡା ପିଠା ହୁଏ। ସେଇଭଳିଆ ଆମର ଗୋଟେ ବକୁଳ ଅମାବାସ୍ୟା ଅଛି, ସେଇଟା ବଉଳ ଅମାବାସ୍ୟା ହେଲା କୁହନ୍ତି, ସେ ଯୋଉ ଗଇଁଠା ପିଠା ସେଇଟା ମୁଁ ତିଆରି ଜାଣିଛି, ସେଇ ପିଠାଟା ହିଁ ମୁଁ ଜାଣିଛି, କ୍ଷୀର ଗଇଁଠା।
1: ତେବେ ଆପଣ ସେ କ୍ଷୀର ଗଇଁଠା କେମିତି ପ୍ରସ୍ତୁତ କରନ୍ତି ଟିକେ ସେ ସମ୍ପର୍କରେ ଆମର ଶ୍ରୋତା ଭଉଣୀମାନଙ୍କୁ କୁହନ୍ତୁ।
0: କ୍ଷୀର ଗଇଁଠା ଚାଉଳକୁ ପ୍ରଥମେ ଆମେ ଚୁନା କରିବା, ଗୋଟେ ପାତ୍ରରେ କଡେଇରେ କଲେ ବି ଭଲ, ଘାଣ୍ଟିବା ପାଇଁ ଭଲ ହବ, ନଚେତ ଆମର ବଡ ପରିବାର ବୋଲି ଆମର ହାଣ୍ଡିରେ କରିଦେଉ। ପାଣିଟାକୁ ଗରମ କରିବା, ଫୁଟିଲେ ପାଣିଟା ଗବ ଗବ ହୋଇକି ଚୁନାକୁ ତା ଦେହରେ ପକେଇବା, ଘାଣ୍ଟିବା, ଘାଣ୍ଟିଲା ପରେ ଜନ୍ତିଆ ଜନ୍ତିଆ ଖଳିଟା ସିଝିଗଲେ ତାକୁ କାଢିଦେବା, କାଢିଦେଲା ପରେ ସେ ହାଣ୍ଡିରେ ପାଣି ଦେଇଦେବା, ପାଣି ତାର ଅମୁଲ, କାଜୁ, ବାଦାମ, ନଡ଼ିଆ, ଅଳେଇଚ ଗୁଣ୍ଡ ସବୁ ତା ଦେହରେ ଦେଇଦେବା, ପାଣି ବି ଦେବା, ଯୋଉ ଖଳିଟା ଜନ୍ତା ହେଇଥିବ ସ୍ୱାଦ ଅନୁସାରେ ଲୁଣ ପକେଇଥିବା, ତାପରେ ଏଥିରେ ବି ଟିକେ ଅଳ୍ପ ଲୁଣ ପକେଇବା, ଆଉ ମିଠା ଚିନି ଦେବା, ଗୁଡ ଦେଲେ କଳା ଦେଖାଯିବ, ଭଲ ଦେଖାଯିବନି ଆଖିକି, ଚିନିଟା ଦେବା, ତାପରେ ଯୋଉ ଚୁନା ଜନ୍ତା ହେଇଥିବ ତାକୁ ହାତରେ ବଳିକି ଛୋଟ ଛୋଟ ଗୋଲି ଭଳିଆ, ଗୋଲି ମାନେ ଗୋଲ, ସିଏ ଟିକେ ଲମ୍ବା ଲମ୍ବା ହବ, ସେ ଯେହେତୁ ପାଣିରେ ଅମୁଲ ଯୋଉ ଗୋଳା ହେଇଥିବ ସବୁ ପାଣି ଦିଆହେଇକି ସବୁ ପଡିଥିବ, ଯୋଉ ଅଳେଇଚ ବାଦାମ, ଅମ୍ବୁଲ ଦେଲେ ବହୁତ ଭଲ ଲାଗେ, ଅମ୍ବୁଲଟା ବହୁତ ଭଲ ଲାଗେ, କ୍ଷୀର ବି ଦେଲେ ଭଲ ଲାଗେ, ତାର ସେ ଫୁଟିଲେ ଏଇ ସବୁ ଯୋଉ ଗଇଁଠା ବଳା ହେଇଥିବ ତା ଦେହରେ ପକେଇକି ଆସ୍ତେ ଆସ୍ତେ ନହେଲେ ତଳି ଲାଗିଯିବ, ଘାଣ୍ଟିବାକୁ ପଡିବ, ସେ ତ ଭଳିଆ ଭଳିଆ ଆସିବ ତାକୁ ଓହ୍ଲେଇ ଦେବେ, ଏଇଟା ହେଲା କ୍ଷୀର ଗଇଁଠା।
1: ତେବେ ଆପଣଙ୍କ ଏତେ ବଡ ପରିବାରରେ ରୋଷେଇର ଦାୟିତ୍ୱ କାହା ଉପରେ?
0: ମୋ ଉପରେ।
1: ତାହେଲେ ଆପଣ ତ ବିଭିନ୍ନ ପ୍ରକାରର ରୋଷେଇ ଜାଣିଥିବେ?
0: ଆଜ୍ଞା।
1: କୋଉ ପ୍ରକାରର ଖାଦ୍ୟଟା ଆପଣ ବେଶୀ ଭଲ ଭାବରେ ପ୍ରସ୍ତୁତ କରିପାରନ୍ତି କୁହନ୍ତୁ ତ ସେ ବିଷୟରେ।
0: ମତେ ମଞ୍ଜାର ପତ୍ର ପୋଡାଟା ଭଲ ଭାବରେ ସେଟା ଜାଣିଛି।
1: ତେବେ ସେ ଯୋଉ ମଞ୍ଜାର ପତ୍ର ପୋଡା ଯୋଉ ଆପଣ କହୁଛନ୍ତି ତାର ପ୍ରସ୍ତୁତି କେମିତି ବି ଆମକୁ ଟିକେ କୁହନ୍ତୁ।
0: ପ୍ରଥମେ ମଞ୍ଜାକୁ ପୁରା ଛୋଟ ଛୋଟ କରିକି କାଟିବେ, ଚୁନା ଚୁନା କରିକି, ଚୁନା ଚୁନା କରିକି ତାକୁ ହାତରେ ବି ଦଳି ଦେଲେ ବି ବହୁତ ଭଲ, ତାର କଷା ପାଣିଟା ପଳେଇଯିବ, ତାପରେ ତାକୁ ଧୋଇଦେବେ, ଦେଇ ସୋରିଷ, ଜିରା, ଲଙ୍କା, ପିଆଜ, ମସଲାଟା ବଟା ହେଇଥିବ ସେଇ ମଞ୍ଜା ଦେହରେ ଗୋଳେଇ ଦିଆଯିବ, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ତେଲ ଟିକେ ଦିଆଯିବ, ତା ଦେହରେ ଟିକେ ମସୁର ପକେଇଦେବେ, ତା ଦେହରେ ଟିକେ ବଡି ଚୁରିକି ପକେଇଦେବି, ତାପରେ ସେଟା କଞ୍ଚା ଗୋଳା ହବ, ତାପରେ କଦଳୀ ପତ୍ର ଆଣି ତାକୁ ବାନ୍ଧିବାକୁ ପଡିବ,
1: କଦଳୀ ପତ୍ରରେ ସେଇଟାକୁ
0: ବନ୍ଧାଯିବ, ବାନ୍ଧି ଦେଲା ପରେ ମାନେ ଗୋଟେ ପଲମ ହଉ ନିଆଁ ଦେଇକି ଥୋଇବେ, ତା ଉପରେ ଟିକେ ନିଆଁ ଥୋଇଦେବେ, ତାପରେ ସେ ଆସ୍ତେ ଆସ୍ତେ ଆସ୍ତେ ସିଝି ସିଝି ସିଝି ଯେତେବେଳେ ତାର ଗୋଟେ ବାସ୍ନା ଆସିବ ସେଠି ଜଣାପଡ଼େ ଯେ ହେଇଗଲା ମଞ୍ଜାର ପତ୍ର ପୋଡା।
1: ପତ୍ର ଭିତରେ ରଖାଯାଇକି ମଞ୍ଜାକୁ ପୋଡା ଯାଉଛି ବୋଲି ତା ନାଁ ମଞ୍ଜା ପତ୍ର ପୋଡା,
0: ପତ୍ର ପୋଡା।
1: ଆପଣ ତ ଜଣେ ଅନୁଭୂତି ସମ୍ପନ୍ନ ମହିଳା, ଆପଣ ଏତେ ବଡ ଯୌଥ ପରିବାରର ଦାୟିତ୍ୱ ନେଇଛନ୍ତି, ନିଜ ଅନୁଭୂତିରୁ କହିବେ ଯେ ଜୀବନକୁ ନେଇ ଆପଣଙ୍କର ଅନୁଭବ କ'ଣ?
0: ମୋର ଏଇ ଅନୁଭୂତି ଯେ ଯେତେ ଝଡ଼ଝଞ୍ଜା ଆସିଛି ମୋ ଜୀବନରେ ମୁଁ ସବୁ ସାମ୍ନା କରିକି ମୋ ନିଜ ପରିଚୟକୁ ମୁଁ ନିଜେ ହିଁ ଖୋଜିବି, ଏଇଟା ହେଲା ମୋ ଜୀବନର ଅନୁଭୂତି।
1: ଶେଷରେ ଆଜି ଯୋଉ ଭଉଣୀମାନେ ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଆପଣ କ'ଣ କହିବେ?
0: ସେମାନଙ୍କୁ ଏଇଆ କହିବି ଯେ ସବୁ ଭଉଣୀମାନଙ୍କୁ ଭଗବାନ କଳା ଦେଇଛି, କିଛି ନା କିଛି କଳା ଦେଇଛି, କାହା ଦେହରେ କଳା ଦେଇନାହାନ୍ତି ବୋଲି କେହି କହିପାରିବେନି, ତେଣୁକରି ସେ ପ୍ରତିଭାଟାକୁ କେମିତି ପ୍ରକାଶିତ କରନ୍ତୁ, ଯୋଉ କ୍ଷେତ୍ରରେ ହଉ, ଘରେ ବସିଲେ କିଛି ଲାଭ ନାହିଁ, ସେଟା ପ୍ରକାଶିତ କରନ୍ତୁ, ଲୋକଲୋଚନକୁ ଆଣନ୍ତୁ। ମୁଁ ଆଜି ସବୁ ଭଉଣୀମାନଙ୍କୁ ଏଇଆ କହୁଛି, ଧୈର୍ଯ୍ୟର ସହିତ ମନକୁ ଦୃଢ଼ ରଖି ସବୁ କାର୍ଯ୍ୟକୁ ଆଗେଇକି ଚାଲନ୍ତୁ, ଆଉ ନିଜର ପ୍ରତିଭା, ସମସ୍ତଙ୍କର ପ୍ରତିଭା ଅଛି। କାହାକୁ କବିତା ଦେଇଥିବେ, କିଏ ଭଲ ଗାଇପାରେ, କିଏ ଭଲ ପାଠ ପଢେଇ ପାରେ, କିଏ ସଙ୍ଗୀତ ଶିକ୍ଷା ଦେଇପାରେ, କିଏ ନୃତ୍ୟ ଶିକ୍ଷା ଦେଇପାରେ।

0: କିଏ ଭଲ ଚିତ୍ର ବି ଆଙ୍କିପାରେ, ସମସ୍ତଙ୍କ ପାଖରେ କଳା ଅଛି। ନିଜ ନିଜର ପ୍ରତିଭାଟାକୁ ପ୍ରକାଶିତ କରନ୍ତୁ, ଲୋକଲୋଚନକୁ ସମସ୍ତେ ଆସିବା ପାଇଁ ଚେଷ୍ଟା କରନ୍ତୁ। ମୁଁ ସବୁ ଭଉଣୀମାନଙ୍କୁ ଏତିକି ଅନୁରୋଧ କରୁଛି।
1: ଯା ହଉ, ଆପଣ ଆଜି ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ନିଜର ଜୀବନର କଥା ଆମକୁ କହିଲେ, ସେଥିପାଇଁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଆଜିର ଶ୍ରୋତା ଭଉଣୀ କ୍ରମରେ ଶୁଣିଥିଲେ ଇନ୍ଦୁମତୀ ବାରିକଙ୍କ ସହିତ ସାକ୍ଷାତକାର। ତେବେ ଆସନ୍ତୁ ଆମର ଦୈନନ୍ଦିନ ଜୀବନରେ ଆମେ କେମିତି ଆମର ସୌନ୍ଦର୍ଯ୍ୟ ଚର୍ଯ୍ୟା କରିବା ସେ ସମ୍ପର୍କରେ କିଛି ଜାଣିବା। ପ୍ରକୃତରେ ସୌନ୍ଦର୍ଯ୍ୟ ଚର୍ଯ୍ୟାର ଅର୍ଥ ହେଉଛି ନିଜର ଶରୀର, ଚର୍ମ, କେଶ ତଥା ମନକୁ ସୁସ୍ଥ ଓ ଆକର୍ଷଣୀୟ ରଖିବା ପାଇଁ କରାଯାଉଥିବା ପ୍ରତିଦିନର ଅଭ୍ୟାସ ଏବଂ ଯତ୍ନ। ସରଳ ଭାବରେ କହିଲେ ଏହା ସୁନ୍ଦର ଓ ସୁସ୍ଥ ରହିବାର ଉପଚାର। କେଉଁ ଆବହମାନ କାଳରୁ ପ୍ରାଚୀନ ସାହିତ୍ୟରୁ ଜଣାପଡ଼େ ସେ ସମୟରେ ମଧ୍ୟ ସୌନ୍ଦର୍ଯ୍ୟ ଚର୍ଯ୍ୟା ଉପରେ ଖୁବ୍ ଗୁରୁତ୍ୱ ଦିଆଯାଉଥିଲା। ତେବେ ମୋଟାମୋଟି ଭାବେ ଚର୍ମର ଯତ୍ନ ପାଇଁ ପ୍ରତିଦିନ ଆମେ ମୁହଁକୁ ବାରମ୍ବାର ଧୋଇବା, ଆବଶ୍ୟକ ସ୍ଥଳେ ତେଲର ମଧ୍ୟ ବ୍ୟବହାର କରିବା ଉଚିତ ଏବଂ ଚର୍ମକୁ ସୂର୍ଯ୍ୟ କିରଣରୁ ସୁରକ୍ଷିତ ରଖିବା ପାଇଁ ସନ୍ସ୍କ୍ରିନ୍ ଲୋସନ୍ ମଧ୍ୟ ବ୍ୟବହାର କରିବା ଦରକାର। ସେହିଭଳି କେଶକୁ ସୁସ୍ଥ ଏବଂ ମୁଲାୟମ ରଖିବା ପାଇଁ ସାଧାରଣ ଶାମ୍ପୁ ବ୍ୟବହାର କରାଯାଇପାରିବ। କେଶ ମୂଳରେ ତେଲ ଲଗାଇବା ଉଚିତ ଏବଂ କେଶକୁ ଧୂଳି ଓ ପ୍ରଦୂଷଣରୁ ସୁରକ୍ଷା ଦେବା ଉଚିତ। ଶରୀରର ଯତ୍ନ ପାଇଁ ପ୍ରତିଦିନ ସ୍ନାନ କରିବା ନିହାତି ଜରୁରୀ। ଆମେ ପିନ୍ଧୁଥିବା ଲୁଗାପଟା ସ୍ୱଚ୍ଛ ଏବଂ ପରିଷ୍କାର ରହିବା ନିହାତି ଦରକାର। ଶରୀରକୁ ସୁସ୍ଥ ରଖିବା ପାଇଁ ମୁଖ୍ୟତଃ ଆମକୁ ଆବଶ୍ୟକୀୟ ବ୍ୟାୟାମ କରିବା ଦରକାର ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ। ଇଏ ତ ଗଲା ଶରୀରର ଯତ୍ନ। ମାନସିକ ସୌନ୍ଦର୍ଯ୍ୟ ପାଇଁ ପ୍ରତ୍ୟେକଙ୍କ ପାଇଁ ଆମ ମନରେ ଭଲ ଭାବନା ରହିବା ଉଚିତ। ପ୍ରତିଦିନ ଧ୍ୟାନ ଏବଂ ଯୋଗ କରିବା ଦ୍ୱାରା ଆମର ମାନସିକ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଏ। ଆଉ ସବୁଠୁ ବଡ଼ କଥା ହେଲା ସମସ୍ତଙ୍କ ସହିତ ହସ ହସ ମୁହଁରେ ସୁନ୍ଦର ବ୍ୟବହାର କରିବା ଦ୍ୱାରା ବ୍ୟକ୍ତିର ପ୍ରକୃତ ସୌନ୍ଦର୍ଯ୍ୟ ଫୁଟି ଉଠିଥାଏ।

0: ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ଥଣ୍ଡା ଜ୍ୱର ହୁଏ, ହେଲେ ଏବେ ଥଣ୍ଡା ଜ୍ୱର ଅନେକ ଦିନ ଲାଗି ରହୁଛି। ଜ୍ୱର ଭଲ ହେବାକୁ 3-4 ଦିନ ଲାଗୁଥିଲେ ବି ଦେହରେ ଥଣ୍ଡା ରହୁଛି ଏବଂ କାଶ ପ୍ରାୟ 15-20 ଦିନ ଲାଗି ରହୁଛି। ତେଣୁ ଯାହାକୁ ଥଣ୍ଡା ଜ୍ୱର ହେଉଛି ତାହା ସହଜରେ ଛାଡ଼ୁ ନାହିଁ। ଏ କ୍ଷେତ୍ରରେ ଆପଣ ଛାଇଁ ଅଯଥା ଆଣ୍ଟିବାୟୋଟିକ୍ ଖାଆନ୍ତୁ ନାହିଁ, ବରଂ ଡାକ୍ତରଙ୍କର ପରାମର୍ଶ ନେଇ ଔଷଧ ଖାଆନ୍ତୁ। ଜ୍ୱରର ସ୍ଥିତି ନ ଜାଣି ବିନା ରକ୍ତ ପରୀକ୍ଷାରେ ମଧ୍ୟ ଆରମ୍ଭରୁ ଆଣ୍ଟିବାୟୋଟିକ୍ ଖାଇବା ଶରୀର ପାଇଁ ହାନିକାରକ। ତେଣୁ ଏହି ଥଣ୍ଡା କାଶ ଜ୍ୱରରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କର ପରାମର୍ଶ ନେଇ ଔଷଧ ସେବନ କରନ୍ତୁ। ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେଉଛି। ମୁଁ ସୌଦାମିନୀ, ନମସ୍କାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ୍ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ। ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଜିର ଦିବସ ଆମ ସମସ୍ତଙ୍କୁ ଗର୍ବିତ କରିଥାଏ। ଜୁଲାଇ ମାସ 26 ତାରିଖକୁ ଦେଶବ୍ୟାପୀ କାର୍ଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ଏହି ଦିବସ ସ୍କରଣ କରାଯାଉଛି। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ମାତୃଭୂମିର ସୁରକ୍ଷା ପାଇଁ ସେମାନେ ସର୍ବୋଚ୍ଚ ବଳିଦାନ ଦେବାକୁ ଉତ୍ସର୍ଗୀକୃତ ରହିଥିଲେ। ସେମାନଙ୍କ ସାହସ, ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରଣାମ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି।
2: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
1: ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ରାଲି ଦ୍ରାସର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟରସାଇକେଲ ରାଲି ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ ଉପରେ ଆଲୋକପାତ କରିଛନ୍ତି। ଡିଆର୍ଡିଓ ପକ୍ଷରୁ ମଧ୍ୟ ଇତିମଧ୍ୟରେ ସଫଳତାର ସହ ପରୀକ୍ଷଣ ହୋଇଥିବା ଉଷା କ୍ଷେପଣାସ୍ତ୍ର ଏବଂ ପିନାକ ଦ୍ରୁତଗାମୀ ଗାଇଡେଡ୍ ରକେଟ୍ ସମ୍ପର୍କରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳ ଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ବିକ୍ରମ 1ର ସଫଳ ପରୀକ୍ଷଣ ଉପରେ ଶ୍ରୀ ମୋଦି ଉଲ୍ଲେଖ କରିବା ସହ ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ପ୍ରଶଂସା କରିଛନ୍ତି। ବିଜ୍ଞାନ ଅଲମ୍ପିଆଡ୍ ଉପରେ ଶ୍ରୀ ମୋଦି ଆଲୋକପାତ କରିବା ସହ ଏହାର ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବର୍ଷ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର ସମସ୍ତ 5 ଜଣ ଯାକ ଛାତ୍ର ପଦକ ହାସଲ କରିବା ଗୌରବର ବିଷୟ। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱପ୍ନ, ପ୍ରତିଭା ଏବଂ କିଛି ହାସଲ କରିବାର ଆଗ୍ରହ କୌଣସି ବ୍ୟକ୍ତିଙ୍କୁ ଲକ୍ଷ୍ୟ ହାସଲ ଦିଗରେ ଯାତ୍ରାକୁ ସହଜ କରିଥାଏ। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରୁ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏକ ପେଡ୍ ମା କେ ନାମ ଅଭିଯାନ ମାଧ୍ୟମରେ ଦେଶବାସୀ ପ୍ରକୃତି ପ୍ରତି ସେମାନଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ଅବସରରେ ଅହମ୍ମଦାବାଦର ଉଦାଜ ଅଞ୍ଚଳରେ ଚାରାରୋପଣ ନେଇ ସ୍ଥାପନ ହୋଇଥିବା

0: ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ ଉପରେ ଆଲୋକପାତ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃ ଚକ୍ରଣ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଉପରେ ଶ୍ରୀ ମୋଦି ଏହି ଅବସରରେ ବର୍ଷ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ହସ୍ତତନ୍ତ କ୍ଷେତ୍ରରେ ବିକାଶ ଯୋଗୁଁ ଏହା ଉପରେ ନିର୍ଭରଶୀଳ କାରିଗରଙ୍କ ଜୀବନଶୈଳୀରେ ଉନ୍ନତି ଆସିଛି। ଇତିମଧ୍ୟରେ ଖଦି ଲୋକପ୍ରିୟତା ହାସଲ କରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହସ୍ତକରଘେ ସେ ବନା ହର ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋଗୋଁ କି କାହାନୀକୁ ସାମ୍ନେ ଲାତା ହେ। ୟେ ଭୋ ଲୋଗ୍ ହେଁ ଜୋ ଗର୍ବ କେ ସାଥ ଭାରତ କି ସାଂସ୍କୃତିକ ବିରାସତକୁ ସଂଜୋନେ ମେ ଜୁଟେ ହେଁ। ଆଜ କେ ଦିନ ମେରା ଆଗ୍ରହ ହେ କି ହମ ହସ୍ତକଲାକୁ ପ୍ରୋତ୍ସାହିତ କର ଅପନେ ବୁନକର ସାଥିଓଁ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନାକୁ ଔର ସଶକ୍ତ କରେ।
0: ଶ୍ରୀ ମୋଦି କହିଛନ୍ତି ଆସନ୍ତାକାଲି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ସମାଜର ବିଭିନ୍ନ ବର୍ଗଙ୍କୁ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ଡକ୍ଟର କଲାମଙ୍କ ଜୀବନାଦର୍ଶ ପ୍ରେରଣା ପ୍ରଦାନ କରିଆସୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପରିଶେଷରେ ହର୍ ଘର ତିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛନ୍ତି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁଙ୍କୁ ପରାସ୍ତ କରିବାରେ ଭାରତୀୟ ସୈନିକମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍କରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ। ଆଜି କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ବହୁ ସଦସ୍ୟ ମାତୃଭୂମିର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭୂସ୍କଳନ ଜନିତ ଜମ୍ମୁ ଓ ଶ୍ରୀନଗର ଜାତୀୟ ରାଜପଥକୁ ସଫା କରିବା ପରେ ଆଜି ସକାଳେ ଜମ୍ମୁ ମୂଳ ଶିବିରରୁ 4,474 ଜଣ ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଛନ୍ତି। 166 ଯାତ୍ରୀବାହୀ ଗାଡ଼ିରେ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ହେଉଛି 19ତମ ତୀର୍ଥଯାତ୍ରୀ ଦଳ। ସେମାନେ ଆଜି ଗଣ୍ଡରବାଲ ଜିଲ୍ଲାର ବାଲତାଲ ମୂଳ ଶିବିରରୁ ଯାତ୍ରା କରିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି ହେତୁ ଅନନ୍ତନାଗ ଜିଲ୍ଲାରେ ଥିବା ପେହେଲଗାମ୍ ମୂଳ ଶିବିରରୁ କୌଣସି ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାଇନାହାନ୍ତି। 57 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି। ଆସାମ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଏ ବିଷୟରେ ଶ୍ରୀ ମୋଦି ବିସ୍ତୃତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମର ପୋଷ୍ଟରେ ଶ୍ରୀ ସୋନୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ସେ ନିଜେ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର କ୍ଷତ୍ରିୟ ସମୀକ୍ଷା କରିଛନ୍ତି। ଆସାମରେ ଏଭଳି ପ୍ରାକୃତିକ ଦୁର୍ବିପାକ ଅବସରରେ ରିଲିଫ୍ ଏବଂ ପୁନର୍ବାସ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ଶ୍ରୀ ସୋନୱାଲ ପ୍ରତିଶ୍ରତି ଦେଇଛନ୍ତି। ରାଞ୍ଚିଠାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଝାଡ଼ଖଣ୍ଡ କ୍ରୀଡ଼ା ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆମ ସମ୍ଭାଦଦାତା କହିଛନ୍ତି ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆରମ୍ଭ ହେବାକୁ ଥିବା କ୍ରୀଡ଼ାର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏହି ଫୁଟବଲ ପ୍ରତିଯୋଗିତା ଏସିଆ ମହାଦେଶର ସର୍ବପୁରାତନ ଓ ମର୍ଯ୍ୟାଦାଜନକ କ୍ରୀଡ଼ା ଭାବେ ଜଣାଶୁଣା। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍ ଜାମସେଦପୁର ଏଫ୍ସି ଓ ଶ୍ରୀଲଙ୍କା ସହ ଡିଫେଣ୍ଡର ଏଫ୍ସି ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30ରେ ମ୍ୟାଚ୍ ଆରମ୍ଭ ହେବ। ସିରିଜ୍ରେ ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟ ହାସଲ କରି ଭାରତ 2-0ରେ ଆଗୁଆ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍କରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଓ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହେବ। ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାଶୁଆର ରଥ ଉପରେ ରଖିବାର ପରମ୍ପରା ରହିଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର ତିନୋଟି ହାଣ୍ଡି ରଖାଯାଏ। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ କୂଅରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖିଥାନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକ ତିନି ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣାହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀ ଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ଆସନ୍ତାକାଲି ଠାକୁରମାନେ ନୀଳାଦ୍ରି ବିଜେ କରିବେ। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନରେ ଦେଶବ୍ୟାପୀ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କ ଅସାଧାରଣ ସାହସକୁ ଏହି ଦିବସ ସ୍କରଣ କରାଉଛି। କାର୍ଗିଲର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଊର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେହି ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने

ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ନମ୍ରତା ଓ ଗଭୀର କର୍ତ୍ତବ୍ୟବୋଧ ସହିତ ଏହି ଦାୟିତ୍ୱକୁ ନିର୍ବାହ କରିବି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟଠାରେ ଚାଷୀମାନଙ୍କୁ ସାର ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର ରାଉଳ ବୈଠକରେ ଯୋଗଦେଇ ସାର ମହଜୁଦ, ବଣ୍ଟନ ବ୍ୟବସ୍ଥା, ସମୟୋପଯୋଗୀ ସାର ଯୋଗାଣ ସମ୍ପର୍କରେ କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଅଗଷ୍ଟ ପହିଲାକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ଆୟୋଜନ କରାଯାଉଛି। ଏହି ଅବସରରେ ମଞ୍ଚ ପକ୍ଷରୁ ମା ସମଲେଶ୍ୱରୀଙ୍କ ମନ୍ଦିରଠାରେ ସ୍ୱତନ୍ତ୍ର ଥିମ୍ ସଙ୍ଗକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍କୋଚିତ କରିଛନ୍ତି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ତାଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଉପସ୍ଥାପନା ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରିଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ରାମଚନ୍ଦ୍ର ଜେନା, ସିଡିଏ କଟକରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରେ ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକ ତାଙ୍କୁ ବହୁତ ଭଲ ଲାଗୁଛି। ସକାଳ କାର୍ଯ୍ୟକ୍ରମ ଶୁଣି ମନରେ ଭକ୍ତିଭାବ ଜାଗ୍ରତ ହେଉଥିବା ସେ ଲେଖିଛନ୍ତି। ଚଳିତ ମାସ 7 ତାରିଖରେ ପ୍ରସାରିତ ବନ୍ଦନା କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଛି। ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଗୀତଗୋବିନ୍ଦ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଜୁନ୍ ମାସ 20 ତାରିଖ ସନ୍ଧ୍ୟାରେ ସମ୍ବଲପୁରୀ ଅଞ୍ଚଳର ଗୀତ ଯାହା ପ୍ରସାରଣ କରାଯାଇଥିଲା ତାହା ମନମୁଗ୍ଧକର ହୋଇପାରିଛି। ସେଥିପାଇଁ ଶ୍ରୋତାବନ୍ଧୁ କଣ୍ଠଶିଳ୍ପୀଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ ଅନୁରୋଧ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରନ୍ତୁ। ବନ୍ଦନା କାର୍ଯ୍ୟକ୍ରମରେ ପୁରାତନ ଗୀତଗୁଡ଼ିକର ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ କୃଷି ସଂସାର, ନାଟକ, ନାରୀ ମହଲ, ଓଡ଼ିଶୀ କୀର୍ତ୍ତନ, ଯୁବବାଣୀ ଆଦି କାର୍ଯ୍ୟକ୍ରମ ବହୁତ ଉନ୍ନତମାନର ହୋଇପାରୁଛି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ତାଙ୍କର ମେସେଜ୍ କାହିଁକି ଦିନ 12 ବେଳେ ପଢାଯାଉ ନାହିଁ।
3: ଶ୍ରୋତାବନ୍ଧୁ, ଚିଠିରେ ଆପଣଙ୍କର ପ୍ରଶଂସା ରହିଛି, କିଛି ଅଭିଯୋଗ ରହିଛି। ଅଭିଯୋଗରୁ ଆରମ୍ଭ କରିବା। ଆପଣ ଯେଉଁ SMS ମାଧ୍ୟମରେ ଆମର 12 ବେଳେ ମାନେ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମନ କରୁଛନ୍ତି, SMS ଆସିଲା ମାତ୍ରେ ହିଁ ଆମର ଯିଏ ଉଦ୍ଘୋଷଣା ଦାୟିତ୍ୱରେ ରହୁଛନ୍ତି ଆପଣଙ୍କର SMS ଗୀତର ପ୍ରସାରଣ କରିଥାନ୍ତି, ଚଳଚ୍ଚିତ୍ର ଗୀତ ହିନ୍ଦୀ ହେଉ ବା ଓଡ଼ିଆ ହେଉ। ତେଣୁ ନିଶ୍ଚିତ ଭାବରେ SMS କରନ୍ତୁ ଏବଂ ନମ୍ବର ଠିକ୍ ଲେଖନ୍ତୁ, ଯାହାଫଳରେ SMS ଆମ ପାଖରେ ପହଞ୍ଚି ପାରିବ। ଆଉ ଗୋଟିଏ ଅଭିଯୋଗ କରିଛନ୍ତି ଆମର ବନ୍ଦନା କାର୍ଯ୍ୟକ୍ରମରେ ପୁରୁଣା ଭଜନର ପ୍ରସାରଣ କରିବା ପାଇଁ। ଯଦି ଆମର କାର୍ଯ୍ୟକ୍ରମ ଆପଣ ଶୁଣୁଥିବେ, ତେବେ ସକାଳ 6:05ରେ ଆମେ ବିଶେଷ ବନ୍ଦନା କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ, ଯାହା ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ଏହି ଭଜନଗୁଡ଼ିକରେ ଆପଣ ଯାହା ଲେଖିଛନ୍ତି ପୁରୁଣା ଭଜନର ପ୍ରସାରଣ କରିବା ପାଇଁ, ତାହାର ତ ପ୍ରସାରଣ କରାଯାଉଛି, ତେଣୁ ଆମେ ଅନୁରୋଧ କରୁଛୁ ଆମର ବନ୍ଦନା କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣିବା ପାଇଁ। ଆହୁରି ଲେଖିଛନ୍ତି ଜୁନ୍ ମାସର 20 ତାରିଖ ଦିନ ଆଞ୍ଚଳିକ ଗୀତ କ୍ରମରେ ଯେଉଁ ସମ୍ବଲପୁରୀ ଗୀତର ପ୍ରସାରଣ କରାଯାଇଥିଲା ଆପଣ ଶୁଣିପାରିନାହାନ୍ତି। ଆମର ତ ପ୍ରତ୍ୟେକ ଶନିବାର ସନ୍ଧ୍ୟା 6:30ରେ ଆଞ୍ଚଳିକ ଗୀତର ପ୍ରସାରଣ କରାଯାଉଛି, ଆପଣ ଯେଉଁ ଗୀତଗୁଡ଼ିକ ଶୁଣିପାରିନାହାନ୍ତି ଏହା ମଧ୍ୟ ଭବିଷ୍ୟତରେ ଶୁଣିପାରିବେ। ଏହା ବ୍ୟତୀତ ଆପଣଙ୍କର ଚିଠିରେ ଯେଉଁ ପ୍ରଶଂସା ରହିଛି, ଆମ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି, ଏହି ବନ୍ଦନା କାର୍ଯ୍ୟକ୍ରମ କଥା ମଧ୍ୟ ଲେଖିଛନ୍ତି, ଏବଂ ଅନ୍ୟାନ୍ୟ ଗୀତ ଯାହା ପ୍ରସାରଣ କରାଯାଇଛି ସେ ସମ୍ପର୍କରେ ମଧ୍ୟ ଲେଖିଛନ୍ତି, ଭଲ ଲାଗିଛି, ଆନ୍ତରିକ କୃତଜ୍ଞତା ଆପଣଙ୍କୁ। ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ସେ ସମ୍ପର୍କରେ ନିଜର ମତାମତ ଲେଖି ଚିଠି ପଠାଇଛନ୍ତି।
2: ଶ୍ରୋତବନ୍ଧୁ ଜଗଜୀବନ ବୋଷ ଲେଖିଛନ୍ତି ଇନ୍ଦୁପୁର କେନ୍ଦ୍ରାପଡ଼ାରୁ। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ର ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କୁ ଶୁଣିବାକୁ ଭଲ ଲାଗୁଛି। ତେବେ ଶ୍ରୋତବନ୍ଧୁ ଏକ ନିର୍ଦ୍ଦିଷ୍ଟ କଥାଚିତ୍ରର ଗୀତ ଶୁଣିବାକୁ ଚାହିଁଛନ୍ତି, ତେବେ ସେ ଜାଣିବାକୁ ଚାହିଁଛନ୍ତି ଯେ ସେହି ଗୀତଟିର ଗୀତିକାର କିଏ।
3: ଶ୍ରୋତାବନ୍ଧୁ ଆପଣଙ୍କର ଚିଠିରେ ଯାହା ରହିଛି, ଆମର କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଉଛି ମଞ୍ଜୁଳ ମଧ୍ୟାହ୍ନ ହେଉ ବା ଶ୍ରୋତାଙ୍କ ଅନୁରୋଧରେ କଥାଚିତ୍ର ଗୀତ ଯେଉଁ ପ୍ରସାରଣ କରାଯାଉଛି, ଏହି କାର୍ଯ୍ୟକ୍ରମକୁ ଆପଣ ଚିଠି ଲେଖିଲେ ବା SMS ଜରିଆରେ ଜାଣିପାରିବେ କଳାକାରଙ୍କର ନାଁ ଏବଂ ମନପସନ୍ଦର ଗୀତ ଶୁଣିପାରିବେ। ଆପଣଙ୍କ ଚିଠି କାର୍ଯ୍ୟକ୍ରମକୁ ଆପଣ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ଲେଖନ୍ତୁ ଯାହା ଭଲ ଲାଗୁଛି, ବା ଯଦି କୌଣସି ଅଭିଯୋଗ ରହିଛି କିମ୍ବା ଯଦି କୌଣସି ପ୍ରସ୍ତାବ ରହିଛି। ଧନ୍ୟବାଦ ଆପଣଙ୍କୁ।
2: ଶ୍ରୋତାବନ୍ଧୁ ଅଶୋକ କୁମାର ଭଞ୍ଜ, ଶରତ ଚନ୍ଦ୍ର ପଢିଆରୀ, ସୁରେଶ କୁମାର ମଲ୍ଲିକ, ଦାଶରଥୀ ମଲ୍ଲିକ, ପରୀକ୍ଷିତ ସେଠୀ ଆଉ ପହଲି ବେହେରା ମିଳିତ ଭାବରେ ଏହି ଚିଠିଟି ଲେଖିଛନ୍ତି ଦେକୁରୀରୁ। ସେମାନେ ଲେଖିଛନ୍ତି ଯେ ରଥଯାତ୍ରା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ଯାହା ସେମାନଙ୍କୁ ଭଲ ଲାଗୁଛି। ତେବେ ସେମାନେ ଲେଖିଛନ୍ତି ଯେ ଆକାଶବାଣୀ ଦଶନ୍ଧି ଦଶନ୍ଧି ଧରି ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରିଆସୁଛି, ସେଥିପାଇଁ ସେମାନେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଆମ କେନ୍ଦ୍ରରୁ ଯେଉଁ ଧାରାବିବରଣୀର ପ୍ରସାରଣ କରାଯାଇଥିଲା ଏବଂ ଯେଉଁ ବିଶେଷଜ୍ଞମାନେ ଧାରାବିବରଣୀ ପ୍ରଦାନ କରିଥିଲେ ସେମାନଙ୍କୁ ସେମାନେ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ରୁବିନା ରୁବାଇ ଏହି ନାଟକର ପୁନଃ ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
3: ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା। ଆମର କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଚିଠି ଲେଖିଥିବାରୁ 1948 ମସିହାରୁ

0: ନିରନ୍ତର ଭାବେ ଆମେ ଘୋଷଯାତ୍ରାର ଧାରା ବିବରଣୀ ପ୍ରସାରଣ କରିଆସିଛୁ। ପ୍ରତ୍ୟେକ ବର୍ଷ ଆମର ଧାରା ବିବରଣୀ ଶୁଣି ଅନେକଗୁଡ଼ିଏ ଚିଠି ଆସିଥାଏ। ଏଥରକ ଆପଣମାନଙ୍କର ଚିଠି ଆମର ପ୍ରଥମେ ହସ୍ତଗତ ହୋଇଛି। ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛୁ। ବିସ୍ତୃତ ଭାବରେ ତ ଚିଠିରେ ଲେଖିଛନ୍ତି, ଧାରା ବିବରଣୀ ଭଲ ଲାଗିଛି। ଆମର ଧାରା ବିବରଣୀ ପ୍ରଦାନ କରୁଥିବା ପ୍ରତ୍ୟେକ ବିଶେଷଜ୍ଞମାନଙ୍କର ଆପଣ ନାଁ ଲେଖିଛନ୍ତି, ଯାହା ଆପଣଙ୍କୁ ଭଲ ଲାଗିଛି। ଏତତ୍ ବ୍ୟତୀତ ଯେଉଁ ନାଟକ କଥା ଲେଖିଛନ୍ତି, ଆମେ ଏ ସମ୍ପର୍କରେ ନାଟକ ବିଭାଗକୁ ଜଣାଇଦେବୁ। ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଯେଉଁ ନାଟକ ଶୁଣିବା ପାଇଁ ମନ କରୁଛନ୍ତି, ସୁବିଧା ଦେଖି ଏହାର ପ୍ରସାରଣ କରାଯିବ।
1: ପୂର୍ଣ୍ଣଚନ୍ଦ୍ର ବେହେରା ଲେଖିଛନ୍ତି ଗଜଲକ୍ଷ୍ମୀ ସାହି ଚୌଦ୍ୱାର କଟକରୁ। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ପୂର୍ବ ଅପେକ୍ଷା ଏବେକାର ଆକାଶବାଣୀର କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗୁଛି, ବିଶେଷକରି ବନ୍ଦନା ଅନୁଚିନ୍ତା ନାଟକ, ଦାସକାଠିଆ, ପାଲା, ଘୋଡ଼ନାଚ, ଗୋପାଳଙ୍କ ଓଗାଳ ଆଦି କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗୁଛି। ନାଟକଗୁଡ଼ିକ ମଧ୍ୟ ସେ ଶୁଣୁଛନ୍ତି, ଯାହା ତାଙ୍କ ହୃଦୟକୁ ଛୁଇଁ ଯାଉଛି ବୋଲି ଶ୍ରୋତବନ୍ଧୁ ଲେଖିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଯେଉଁ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ କରାଯାଉଛି, ତାହା ମଧ୍ୟ ଶ୍ରୋତବନ୍ଧୁଙ୍କୁ ଭଲ ଲାଗୁଛି। ନାରୀ ମହଲରେ ମହିଳାମାନେ ରୋଜଗାରକ୍ଷମ ହେବା ପାଇଁ ଯେଉଁ ଯେଉଁ ସବୁ ସୁଯୋଗ ରହିଛି, ସେ ସମ୍ପର୍କରେ ବିଶେଷଜ୍ଞମାନେ ଯେଉଁ ଆଲୋଚନା କରିଛନ୍ତି, ତାହା ମଧ୍ୟ ଭଲ ଲାଗୁଥିବା ଶ୍ରୋତବନ୍ଧୁ ଲେଖିଛନ୍ତି। ପାଲା ଗାୟିକାଙ୍କର ପାଲା ଅଧିକ ପ୍ରସାରଣ କରିବାକୁ ଶ୍ରୋତବନ୍ଧୁ ଅନୁରୋଧ କରିଛନ୍ତି। ରଥଯାତ୍ରାର ତାରିଖକୁ ନେଇ ଏକ ଭୁଲ ଉଦ୍ଘୋଷଣା କରାଯାଇଥିବା ସମ୍ପର୍କରେ ଶ୍ରୋତବନ୍ଧୁ ଆମକୁ ଲେଖିଛନ୍ତି।
0: ଶ୍ରୋତାବନ୍ଧୁ, ବହୁତ ଦିନ ପରେ ଆପଣଙ୍କର ଚିଠି ହସ୍ତଗତ ହୋଇଛି। ଆଶା କରୁଛୁ ଆମର କାର୍ଯ୍ୟକ୍ରମ ଶୁଣୁଥିବେ, କାରଣ ଆପଣ ତ ଆମର ନିୟମିତ ଶ୍ରୋତା, ନିୟମିତ ଚିଠି ମଧ୍ୟ ଲେଖନ୍ତି। ଏହି ଚିଠିରେ ଆପଣ ଆମର ନାରୀ ମହଲ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି, ଏତଦ୍ ବ୍ୟତୀତ ନାଟକ କଥା ଲେଖିଛନ୍ତି, ଆମେ ନାଟକ ବିଭାଗକୁ ଏ ସମ୍ପର୍କରେ ଜଣାଇଦେବୁ। ଆମର ନିୟମିତ ଲୋକସଙ୍ଗୀତ କ୍ରମରେ ପାଲାର ପ୍ରସାରଣ କରାଯାଉଛି। ଏଥିରେ ଆମ ପାଖରେ ଗଚ୍ଛିତ ଥିବା ପାଲା ଗାୟିକାମାନଙ୍କର ପାଲାର ମଧ୍ୟ ପ୍ରସାରଣ କରାଯାଉଛି। ତେଣୁ ଆମର କାର୍ଯ୍ୟକ୍ରମ, ଯାହା ପ୍ରତ୍ୟେକ ଦିନ 11:30 ପ୍ରସାରଣ କରାଯାଉଛି ଅଧଘଣ୍ଟା ପାଇଁ, ଆପଣ ଏହାକୁ ଶୁଣନ୍ତୁ। ଏଥିରେ ଉଭୟ ପାଲା ଗାୟକ ଏବଂ ଗାୟିକାଙ୍କର ପାଲା ଆପଣ ଶୁଣିପାରିବେ। ତେବେ ଶେଷରେ ଆପଣ ଅଭିଯୋଗ କରିଛନ୍ତି, ପବିତ୍ର ରଥଯାତ୍ରାର ତାରିଖ 16 ପରିବର୍ତ୍ତେ 17 ଆପଣ ଶୁଣିଥିଲେ, କେଉଁ କାର୍ଯ୍ୟକ୍ରମରେ ଶୁଣିଥିଲେ ତାହା ଆପଣ ଲେଖିନାହାନ୍ତି। ଯଦି ବିସ୍ତୃତ ଭାବରେ ଲେଖିବେ କେଉଁ କାର୍ଯ୍ୟକ୍ରମରେ ଏହା ପ୍ରସାରଣ କରାଯାଇଛି, ତେବେ ଆମେ ଜାଣିପାରିବୁ। ଆପଣଙ୍କୁ ଆଉ ଥରେ କୃତଜ୍ଞତା ଜଣାଉଛୁ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ।
1: ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଏହି ଚିଠିଟି ଲେଖିଛନ୍ତି ଆମର ନିୟମିତ ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ, ହାତୀବାରୀ ସୁକିନ୍ଦା, ଯାଜପୁରରୁ। ଆମ କେନ୍ଦ୍ରରୁ ପ୍ରସାରିତ ପ୍ରତିଟି କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗେ। ପ୍ରଭାତ ପରିକ୍ରମା, ନାରୀ ମହଲ, କୃଷି ସଂସାର, ସ୍କୃତିର ପାହାଚ, ଯୁବବାଣୀ, ଉଦୟ ଭାରତ ଆଉ ସମ୍ବାଦ ଶୁଣିବାକୁ ମଧ୍ୟ ତାଙ୍କୁ ଭଲ ଲାଗେ। ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପନା ଶୈଳୀ ସରସ, ସୁନ୍ଦର ଆଉ ମନଛୁଆ ହୋଇପାରିଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ 1960 ସେ ଆମର କାର୍ଯ୍ୟକ୍ରମ ଶୁଣିଆସୁଛନ୍ତି, ଆମ କେନ୍ଦ୍ରରୁ ସଙ୍ଗୀତ ଶୁଣିବାକୁ ତାଙ୍କୁ ଭଲ ଲାଗେ।
0: ଶ୍ରୋତାବନ୍ଧୁ, ଏଥରକ ମଧ୍ୟ ଆପଣ ଆମକୁ ପ୍ରଶଂସା ପତ୍ରଟି ପଠାଇଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି ଯାହା ଭଲ ଲାଗୁଛି, ଏପରିକି ଆଞ୍ଚଳିକ ସମ୍ବାଦ ବିଭାଗ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ କଥା ମଧ୍ୟ ଲେଖିଛନ୍ତି। କାର୍ଯ୍ୟକ୍ରମ ଯଦି ଭଲ ଲାଗୁଛି, ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ ଯାହା ରହିଛି, ଅପଲୋଡ ହେଉଛି ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ, ସେଠାରେ ମଧ୍ୟ ଆଉଥରେ ଶୁଣିପାରିବେ।
1: ଆନନ୍ଦପୁର ହାଟଡିହିରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ଶାନ୍ତନୁ ନାୟକ, ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ଲାଗୁଛି ଏବଂ ସେ ନିୟମିତ ଭାବରେ ଆମର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିଆସୁଛନ୍ତି। ବନ୍ଦନା ଅନୁଚିନ୍ତା, ଶ୍ରୀମଦ୍ ଭାଗବତ, ମୋ ପସନ୍ଦ, ଗୀତ ଗୀତିକା, ମଞ୍ଜୁଳ ମଧ୍ୟାହ୍ନ, ଅନୁରୋଧରେ ଓଡ଼ିଆ ଆଉ ହିନ୍ଦୀ କଥାଚିତ୍ରର ଗୀତ, ଲଘୁ ସଙ୍ଗୀତ, ନାଟକ, ଯୁବବାଣୀ, ଗୀତିନାଟ୍ୟ, ଚିଠିପତ୍ରର ଉତ୍ତର, ସର୍ବୋପରି ସମ୍ବାଦ ଶୁଣିବାକୁ ତାଙ୍କୁ ଭଲ ଲାଗେ। ମହାଶୟ ଶଙ୍କର୍ଷଣ ମଙ୍ଗରାଜଙ୍କ ଅନୁଚିନ୍ତାର ନିବେଦନ ତାଙ୍କୁ ବହୁତ ଭଲ ଲାଗେ ବୋଲି ଶ୍ରୋତବନ୍ଧୁ ଲେଖିଛନ୍ତି।
0: ଏଇଠି ମଧ୍ୟ ଆଉ ଗୋଟିଏ ପ୍ରଶଂସା ପତ୍ର, ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗିଛି ବୋଲି ଜଣାଇଛନ୍ତି, ଏପରିକି ପୁରୁଣା ଦିନରେ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଆଞ୍ଚଳିକ ସମ୍ବାଦ ପାଠକଙ୍କ ସମ୍ପର୍କରେ ଲେଖିଛନ୍ତି, ଯାହା ସେ ସ୍କୁଲ ସମୟରେ ଶୁଣୁଥିଲେ, ଭଲ ଲାଗିଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ସହ ଏମିତି ଯୋଡ଼ି ହୋଇ ରହିଥିବାରୁ।
1: ଈଶ୍ୱର ଚନ୍ଦ୍ର ମଲ୍ଲିକ ଲେଖିଛନ୍ତି ହାଟଡିହି ନନ୍ଦୀପଦା କେନ୍ଦୁଝରରୁ। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ଗୀତ ଗୀତିକାରେ ଉପସ୍ଥାପିକାମାନେ ଭଲ ଉପସ୍ଥାପନା କଲାବେଳେ ଉପସ୍ଥାପକ ଭାଇମାନଙ୍କର ଉପସ୍ଥାପନା ଅତି ନିମ୍ନମାନର ହେଉଛି, ଏଥିପ୍ରତି ଧ୍ୟାନ ଦେବାକୁ ଶ୍ରୋତବନ୍ଧୁ ଅନୁରୋଧ କରିଛନ୍ତି। ଶ୍ରୋତବନ୍ଧୁ ଆହୁରି ଲେଖିଛନ୍ତି, ଭଲ ପ୍ରସାରଣ ଉପଯୋଗୀ କଣ୍ଠସ୍ୱର ଆକାଶବାଣୀକୁ ଲୋକଙ୍କ ନିକଟତର କରାଇଥାଏ।
0: ଶ୍ରୋତାବନ୍ଧୁ, ଆପଣଙ୍କ ଚିଠିରେ ଯାହା ଆପଣ ଲେଖିଛନ୍ତି ଆପଣଙ୍କ ନିଜସ୍ୱ ମତ, ଆମର ତ ବିଭିନ୍ନ ଦିନରେ ଉପସ୍ଥାପକ ଉପସ୍ଥାପିକା ରହିଥାନ୍ତି। ଯଦି କୌଣସି ଉପସ୍ଥାପକଙ୍କର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁନାହିଁ, ନିର୍ଦ୍ଦିଷ୍ଟ ଭାବରେ ତାଙ୍କ ନାଁ ଲେଖିଲେ ଜଣାପଡ଼ିବ ଯେ ଉପସ୍ଥାପନା କାହିଁକି ଆପଣଙ୍କୁ ଭଲ ଲାଗୁନାହିଁ, ଯାହାଫଳରେ ସେମାନେ ମଧ୍ୟ ତାଙ୍କର ଉପସ୍ଥାପନା ଶୈଳୀରେ ପରିବର୍ତ୍ତନ କରିବେ ବା ଯେଉଁ ଗୀତର ପ୍ରସାରଣ କରୁଛନ୍ତି।

0: ଗୀତିକା କାର୍ଯ୍ୟକ୍ରମ କଥା ଯେହେତୁ ଆପଣ ଲେଖିଛନ୍ତି, ସେ ଗୀତର ଚୟନରେ କିଛି ଅସୁବିଧା ରହୁଛି, ଆପଣଙ୍କୁ କଣ ଖରାପ ଲାଗୁଛି ତାହା ଲେଖିକି ଜଣାଇବା ପାଇଁ ଆମେ ଅନୁରୋଧ କରୁଛୁ।
1: ଗୋଲକ ପ୍ରସାଦ ବୟରୀ ଲେଖିଛନ୍ତି ଅଚକ ମହରମପୁର ଦୋଳସାହି ଭଦ୍ରକରୁ। ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆକାଶବାଣୀ କଟକ ହିଁ ତାଙ୍କର ପ୍ରେରଣାର ଉତ୍ସ, ଆଉ ଜୀବନ କହିଲେ କିଛି ଭୁଲ ହେବ ନାହିଁ। ତେବେ ସକାଳରୁ ରାତି ଯାଏ ସବୁ କାର୍ଯ୍ୟକ୍ରମ ସେ ଶୁଣିଥାନ୍ତି। ନିକଟରେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଗୋପାଳ ଚୌଧୁରୀ ଏବଂ ଚକ୍ରଧର ତ୍ରିପାଠୀଙ୍କ ସାକ୍ଷାତକାର ସେ ଶୁଣିଥିଲେ, ଯାହା ଶୁଣି ସେ ମୁଗ୍ଧ ହୋଇଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଚଳିତ ମାସ 11, 12 ଓ 13 ତାରିଖ ନାରୀମାଳ କାର୍ଯ୍ୟକ୍ରମ ତାଙ୍କୁ ବହୁତ ଆନନ୍ଦ ଦେଇଛି, ସେଥିପାଇଁ ସେ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ତେବେ ଶ୍ରୋତାବନ୍ଧୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ଚିଠିର ଉତ୍ତର ବିଳମ୍ବରେ ଦିଆଯାଉଛି।
0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦୀର୍ଘ ଦିନ ଧରି ଆମର କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି, ଯାହା ଚିଠିରେ ଆପଣ ଲେଖିଛନ୍ତି। ତେବେ ସ୍ମୃତିର ପାହାଚ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି। ନିକଟ ଅତୀତରେ ଆମେ ମହାଶୟ ଚକ୍ରଧର ତ୍ରିପାଠୀଙ୍କର ସାକ୍ଷାତକାରର ପ୍ରସାରଣ କରିଥିଲୁ, ତେବେ ମହାଶୟ ଗୋପାଳ ଚୌଧୁରୀଙ୍କର ଯାହା ପ୍ରସାରଣ କରାଯାଇଥିଲା ତାହା ପୁରୁଣା କାର୍ଯ୍ୟକ୍ରମ ଥିଲା, ପୁନଃ ପ୍ରସାରଣ କରାଯାଇଥିଲା। ଆପଣଙ୍କୁ ଦୁଇଟି ଯାକ କାର୍ଯ୍ୟକ୍ରମ ଭଲ ଲାଗିଛି, କୃତଜ୍ଞତା ଜଣାଉଛୁ। ନାରୀମହଲ କାର୍ଯ୍ୟକ୍ରମ କଥା ଯାହା ଲେଖିଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ନାରୀମହଲ କାର୍ଯ୍ୟକ୍ରମକୁ ମଧ୍ୟ ଆପଣ ସିଧାସଳଖ ଚିଠି ଲେଖିପାରିବେ, ଯେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି। ଆଉ ଗୋଟିଏ କଥା ଶ୍ରୋତାବନ୍ଧୁ, ଆପଣ ଅଭିଯୋଗ କରିଛନ୍ତି ଯେ ଆପଣଙ୍କର ଚିଠି ଆମର କାର୍ଯ୍ୟକ୍ରମରେ ସ୍ଥାନ ଦିଆଯାଉ ନାହିଁ। ଆପଣଙ୍କର ଚିଠି ହସ୍ତଗତ ହେଲା ମାତ୍ରେ ଆମେ କାର୍ଯ୍ୟକ୍ରମରେ ତ ସ୍ଥାନ ଦେଇଥାଉ। ଆପଣ ନିୟମିତ ଭାବରେ ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କ ଚିଠି, ଯାହା ପ୍ରତ୍ୟେକ ରବିବାର ଅପରାହ୍ନ 2:45 ପ୍ରସାରଣ କରାଯାଉଛି, ଶୁଣିବା ପାଇଁ ଅନୁରୋଧ କରୁଛୁ।
1: ଦିବ୍ୟରଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଲେଖିଛନ୍ତି ଯେ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗେ। ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ଆମ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶିକା ସୁଧା ମିଶ୍ରଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ଚମତ୍କାର ଥିଲା। ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ଆଲୋଚନା, ବରିଷ୍ଠ ନାଗରିକଙ୍କ ପାଇଁ ଭରଣ ପୋଷଣ ଆଇନ, ଏ ସମ୍ପର୍କରେ ମହାଶୟ ଯେଉଁ ଆଲୋଚନା କରିଥିଲେ ତାହା ବରିଷ୍ଠ ନାଗରିକଙ୍କ ପାଇଁ ଉପାଦେୟ ହୋଇପାରିଛି। ଠିକ୍ କହନ୍ତୁ ଠିକ୍ ଲେଖନ୍ତୁରେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଆଲୋଚନା ଶିକ୍ଷଣୀୟ ଥିଲା। ଗାନ୍ଧୀ ଚର୍ଚ୍ଚାରେ ବାଉରୀବନ୍ଧୁ ବେହେରାଙ୍କ ଆଲୋଚନା, ଗାନ୍ଧିଜୀ ଓ ଯୋଗ ଉଚ୍ଚକୋଟୀର ହୋଇପାରିଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ସଙ୍ଗୀତ ରୂପକ ବରଷକେଥରେ ଆସିଛି ରଜ ନାଟକ ଅଶାନ୍ତ ଗ୍ରହ, ଏହା ସେମାନଙ୍କୁ ଭଲ ଲାଗିଛି। ସେଭଳି ଗୀତରେ ହୃଦୟସ୍ପର୍ଶୀ ହୋଇପାରିଥିବା ସେମାନେ ଲେଖିଛନ୍ତି। ତେବେ ସେମାନେ ଲେଖିଛନ୍ତି ଯେ ଅଧଘଣ୍ଟିଆ ନାଟକର ପ୍ରସାରଣ ନ କରି ନାଟକ ଯଦି 1 ଘଣ୍ଟା ପ୍ରସାରଣ କରାଯାଇପାରନ୍ତା ତାହେଲେ ଭଲ ହୁଅନ୍ତା।
0: ଆପଣ ଦୁଇ ଜଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ପ୍ରତ୍ୟେକ ସପ୍ତାହରେ ଆପଣମାନେ ଆମର କାର୍ଯ୍ୟକ୍ରମ ତ ଶୁଣିଥାନ୍ତି, ସେ ସମ୍ପର୍କରେ ନିଜର ମତାମତ ଲେଖି ଚିଠି ମଧ୍ୟ ପଠାଇଥାନ୍ତି। ପ୍ରାୟତଃ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗେ ସେ ସମ୍ପର୍କରେ ଲେଖିଥାନ୍ତି, ପ୍ରସ୍ତାବ ମଧ୍ୟ ରହିଥାଏ। ଏଥରକ ଯେଉଁ ଦୁଇଟି ଚିଠି ଆମର ହସ୍ତଗତ ହୋଇଛି, ଗୋଟିଏ ଚିଠିରେ ଆପଣ ଲେଖିଛନ୍ତି ଯେ ଅଧଘଣ୍ଟା ଅବଧିର ନାଟକ ପ୍ରସାରଣ ନ କରି 1 ଘଣ୍ଟା ଅବଧିର ନାଟକ ପ୍ରସାରଣ କରିବା ପାଇଁ। ଶ୍ରୋତାବନ୍ଧୁ, ଆମର ଶନିବାର ଦିନ ଯେହେତୁ ଶାସ୍ତ୍ରୀୟ ସଙ୍ଗୀତ ପ୍ରସାରଣ କରାଯାଉଛି 10:30, ତେଣୁ ଅଧଘଣ୍ଟାର ନାଟକ ଆମେ ପ୍ରସାରଣ କରିଥାଉ, ବା 10:02 ସୋମବାର ଶୁକ୍ରବାର ଆମେ ନାଟକର ଯେଉଁ ପ୍ରସାରଣ କରୁ ଅଧଘଣ୍ଟା ପାଇଁ ପ୍ରସାରଣ କରିଥାଉ। ଏତଦ୍ ବ୍ୟତୀତ ଆମେ 1 ଘଣ୍ଟା ଅବଧିର ନାଟକ ପ୍ରତ୍ୟେକ ଦିନ ତ ପ୍ରସାରଣ କରୁଛୁ। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 7530001।
0: ଆମର ମେଲ୍ ଆଇଡି ହେଉଛି
1: aircutak@gmail.com।
0: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।
2: ଶୁଣିଲି ଆପଣଙ୍କ ଚିଠି। ଉପସ୍ଥାପନାରେ ଥିଲେ ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। ତେବେ ଚାଲନ୍ତୁ ଆଜି ଏଥିରେ ଶୁଣିବା ୟଶୁଦାସ ଗାଇଥିବା କେତୋଟି ଗୀତ। ପ୍ରଥମେ କଥାଚିତ୍ର ମାନ ଅଭିମାନର ଏହି ସୁନ୍ଦର ଗୀତଟି ଶୁଣନ୍ତୁ, ପରେ ପରେ ଶୁଣିବା।

କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ଚାଲନ୍ତୁ ଆଜି ଶୁଣିବା ଆଶିକି କଥାଚିତ୍ରର କେତୋଟି ଗୀତ। ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ

କାର୍ଯ୍ୟକ୍ରମର ଶେଷ ଗୀତ କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ଶୁଣନ୍ତୁ କଥାଚିତ୍ର ଜିନା ତେରି ଗଲିମେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: କଣ ହେଲା
2: ଫିସ୍ ର ଟେନସନ।

ଚିରହରିତ କାର୍ଯ୍ୟକ୍ରମରେ ଶୁଣିବା ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ତେବେ ଶ୍ରୋତାବନ୍ଧୁ, ସେଥିପାଇଁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ। ଠିକଣାଟି କହି ରଖୁଛି, ଆମର ଠିକଣାଟି ହେଲା କ୍ୟାପିଟାଲ ଏସିଟିସି ସ୍ପେସ୍ ଦେଇ ଗୀତର ନାଁ ଲେଖନ୍ତୁ, ତାପରେ ସ୍ପେସ୍ ଦିଅନ୍ତୁ, ଗୀତଟି କେଉଁ ଆଲବମ୍ରୁ ଆସିଛି ତା'ର ନାଁ ଲେଖନ୍ତୁ, ତାପରେ ନିଜ ନାଁ, ଗାଁ ଏବଂ ଠିକଣା ଲେଖିକି ଆମ ପାଖକୁ ପଠାନ୍ତୁ 09495963210 ନମ୍ବରରେ। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଏସ୍ଏମ୍ଏସ୍ କରନ୍ତୁ, ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆଲବମ୍ ଏକା ଏକାର ଏହି ଗୀତଟିକୁ ଗାଇଛନ୍ତି ରତିକାନ୍ତ ଶତପଥୀ। ତେବେ ଶୁଣିବାକୁ ଇଚ୍ଛା ପ୍ରକାଶ କରି ଏସଏମଏସ୍ କରିଛନ୍ତି ଭୁବନେଶ୍ୱରରୁ ପୂଜା।

0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ପରବର୍ତ୍ତୀ ଅନୁରୋଧର ଗୀତଟି ହେଉଛି ଜଗନ୍ନାଥ ଧାମକୁ ମୁଁ ଯିବି ରେ ଯିବି।

12 ମାସେ 13 ଯାତରା ଦେଖିବି ଆଲବମ୍ ଜଗତ ଠାକୁର କଣ୍ଠଦାନ କରିଛନ୍ତି ସୋନୁ ନିଗମ। ତେବେ ଶୁଣିବାକୁ ଚାହିଁଛନ୍ତି ମହମ୍ମଦପୁର ବିଲହାଟ କଟକରୁ ଦୁର୍ଯ୍ୟୋଧନ ପାତ୍ର, ମିଟୁ ପାତ୍ର ଏବଂ ସୁଦାମ ଦେବତା।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଖୋର୍ଦ୍ଧାରୁ ପଠାଇଛନ୍ତି ଓସିନ୍ ଶୁଣିବାକୁ ଚାହିଁଛନ୍ତି ଅନାମିକା ନାୟିକା ଆଲବମ୍ର ଗୀତ ଶ୍ରାବଣର ରାତି ଥିବ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି ତେବେ ଓସିନ୍ ଆପଣଙ୍କ ଅନୁରୋଧର ଗୀତଟି ଆପଣଙ୍କ ପାଇଁ ଶୁଣି ନିଅନ୍ତୁ

ଚିରହରିତ କାର୍ଯ୍ୟକ୍ରମରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଶୁଣିବା ସମବେତ କଣ୍ଠରେ ଦେଶଭକ୍ତି ଗୀତ। ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ। ଗୀତ ରଚନା ସ୍ନେହଲତା ମହାନ୍ତି।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ।

ସ୍ମୃତି କେବେ ବଦଳେନି। ସ୍ମୃତି କେବଳ ଅତୀତର କାହାଣୀ ନୁହେଁ, ଏହା ଆମର ପରିଚୟ, ଆମର ଅନୁଭବ ଆଉ ଆମର ଶିକ୍ଷାର ଭଣ୍ଡାର। ସୁଖଦ ସ୍ମୃତି ଆମକୁ ଆନନ୍ଦ ଦିଏ ଆଉ କଠିନ ସ୍ମୃତି ଆମକୁ ଜୀବନର ସଂଘର୍ଷକୁ ସାମ୍ନା କରିବାକୁ ଶିଖାଏ। କିନ୍ତୁ ମନେ ରଖିବା ଉଚିତ ଯେ ଆଜିର ଏହି ଛୋଟ ଛୋଟ ମୁହୂର୍ତ୍ତଗୁଡ଼ିକ ଆସନ୍ତାକାଲିର ସୁନ୍ଦର ସ୍ମୃତି ହୋଇ ରହିଯିବ।

0: ଶ୍ରୋତାବନ୍ଧୁ, ଗତ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଆମର ଅତିଥି ଥିଲେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର। ଚାରି ଦଶନ୍ଧି ଧରି ଶ୍ରୀଜଗନ୍ନାଥ ଚେତନା, ଅନ୍ୱେଷଣ ଏବଂ ଅନୁଶୀଳନରେ ବ୍ରତୀ ହୋଇ ତାଙ୍କ ରୂପ, ଲୀଳା, ଧାମ, ତତ୍ତ୍ୱ ଏବଂ ଦର୍ଶନର ସ୍ୱତନ୍ତ୍ରତା, ବୈଶିଷ୍ଟ୍ୟ, ବୈଚିତ୍ର୍ୟ ଏବଂ ମହତ୍ତ୍ୱର ବହୁ ଅନାଲୋଚିତ ତଥ୍ୟ ସେ ଲୋକଲୋଚନକୁ ଆଣିଛନ୍ତି। ଗତଥର ସେ ଆମ ସହିତ ତାଙ୍କ ଅତୀତ ଆଉ ଅନୁଭୂତିର ପେଡ଼ିକୁ ଅଧା ଖୋଲିଥିଲେ। ଚାଲନ୍ତୁ ଆଜି ଆଉ କିଛି ତାଙ୍କ ସହ ସ୍କୃତିଚାରଣ କରିବା, ଖୋଲିବା ଅତୀତର ପେଡ଼ିକୁ। ଯେଉଁଠି କଥା ଅଧା ରହିଯାଇଥିଲା ସେଇଠୁ ପୁଣି ଆରମ୍ଭ କରିବା। ପୁଣିଥରେ ସ୍ୱାଗତ କରିବା ଆମର କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ। ତାଙ୍କୁ ଭେଟିଛନ୍ତି ସୁମିତ୍ରା ମହାପାତ୍ର।
1: ଆଜିର ସ୍କୃତିର ପାହାଚ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର।
1: ଆପଣ ତ ଅନେକ ମର୍ଯ୍ୟାଦାଜନକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି, ତେବେ ସମ୍ମାନଜନକ ପଦ୍ମ ପୁରସ୍କାର ପାଇବା ପାଇଁ ଆପଣ ଯେତେବେଳେ ଯୋଗ୍ୟ ବିବେଚିତ ହେଲେ ବୋଲିକିରି ଶୁଣିଲେ ଆପଣଙ୍କର କ'ଣ ଅନୁଭବ ହେଲା ଆମ ଶ୍ରୋତାମାନଙ୍କୁ ଟିକେ କୁହନ୍ତୁ।
2: ମୁଁ 250-250 ସମ୍ମାନ ପୁରସ୍କାର ପାଇଛି, କିନ୍ତୁ ମୋ ବୈଠକ ଖାନାରେ କୌଣସି ପୁରସ୍କାର ମୁଁ ଟାଙ୍କିନି ସମ୍ମାନପତ୍ର। କାରଣ ମୁଁ ଜଣେ ଆଦର୍ଶ ଗାନ୍ଧୀବାଦୀଙ୍କର ପୁଅ, ସେ ମୋତେ ସେ ପ୍ରକାର ଶିକ୍ଷା ଦେଇଛନ୍ତି। ପ୍ରଥମେ ଯେତେବେଳେ ମୁଁ ସମାଜରେ ଲେଖିଲି, ମୋ ବାପା ଗୋଟିଏ କଥା କହିଲେ, କହିଲେ ଅନ୍ତର୍ଯ୍ୟାମୀ ତୁ ଆଜି ଯାହା ଲେଖୁଛୁ ତାକୁ ପଢ଼ିବେ 2.5 ଲକ୍ଷ 3 ଲକ୍ଷ ଲୋକ, କିନ୍ତୁ ତୋର ଆଚରଣ କ'ଣ 50 ଲକ୍ଷ ଲୋକ ଚାହିଁବେ। ତେଣୁ ସମାଜରେ ଲେଖନୀ ଚାଲଣା ପୂର୍ବରୁ ନିଜ ଆଚରଣ ସୁଧି ହେବା ଦରକାର। ଏଇଟା ଗୋପବନ୍ଧୁଙ୍କ ପତ୍ରିକା ମୋତେ ଏଇଟା ଚେତେଇ ଦେଇଥିଲେ, ସେ କଥା ଆଜି ସୁଦ୍ଧା ମନେ ରଖିଛି। ଅନେକ ପୁରସ୍କାର ସମ୍ମାନ ପାଇଛି, କିନ୍ତୁ ମୋ ଘରେ ଟାଙ୍କିନି, ଏଇଟା ତା ଯାପରେ ଥୁଆ ହୋଇଛି। ପଦ୍ମ ପୁରସ୍କାର ସନ୍ଧ୍ୟାବେଳେ ଫୋନ୍ ପାଇଲି ଦିଲ୍ଲୀରୁ, ମୁଁ ଅଭିଭୂତ ହେଲି, କାରଣ ମୁଁ ତ ଦରଖାସ୍ତ କରିନଥିଲି, କେମିତି ମୋର ହେଲା ମୁଁ ବି ଜାଣିନି। ଜଗନ୍ନାଥଙ୍କର ପଦ୍ମବେଶ କହୁଥାଏ, ମୁଣ୍ଡିଆଟି ମାରିଲି ଜଗନ୍ନାଥ, ମୁଁ କହିଲି ପ୍ରଭୁ ତୁମେ ଆଜି ପଦ୍ମବେଶ ହଉଛ, ମୋତେ ପଦ୍ମଶ୍ରୀ କ'ଣ ମିଳିବ ବୋଲି ସମ୍ବାଦ ଆଣିଲାଣି, ଏଟା ତୁମର ଆଉ ତୁମ କୃପାରେ ହେଇଛି ଆଉ। ସେଦିନ ଆଉ ଜାଣିପାରିଲିନି 25 ତାରିଖ, ତାଦିନ ରିପବ୍ଲିକରେ ଜାଣିପାରିଲିନି, 27 ତାରିଖ ଦିନ ମୋ ଜଣେ ସାଙ୍ଗକୁ ଫୋନ୍ କଲି, ବୋଲି ଗୃହ ମନ୍ତ୍ରଣାଳୟ ଯାଇ ବୁଝ କେମିତି ମୋର ହେଲା, ମୁଁ ତ ଦରଖାସ୍ତ କରିନି। ସେ ମୋତେ ଖବର ଦେଲା ଯେ ଓଡ଼ିଶା ସରକାର ମୋ ନାଁ ପଠାଇଛନ୍ତି, ଆନ୍ଧ୍ର ଗଭର୍ଣ୍ଣର ବିଶ୍ୱଭୂଷଣ ହରିଚନ୍ଦ୍ର ମୋ ନାଁ ନୋମିନେସନ ଦେଇଥିଲେ, ଓଡ଼ିଶାରୁ 38 ଜଣ ଲୋକ ମୋ ନାଁ ପଠାଇଛନ୍ତି, ରିଟାୟାର୍ଡ IAS ଅଫିସର, ରିଟାୟାର୍ଡ ପ୍ରଫେସର, ଓଡ଼ିଶା ବାହାରୁ 11 ଜଣ ଲୋକ ପଠାଇଛନ୍ତି ଏବଂ ଭାରତ ବାହାରୁ ବି 6 ଜଣ ଲୋକ ପଠାଇଛନ୍ତି। ବିଚାରରେ ହେଲା ଆଉ, ଏଇଟା ମୁଁ ଖବର ପାଇଲି, ମୁଁ ତେପର୍ଯ୍ୟନ୍ତ ଯାଇନି, ମୁଁ କେନ୍ଦ୍ର ସାହିତ୍ୟ ଏକାଡେମୀର ମେମ୍ବର ଅଛି, କେନ୍ଦ୍ର ସାହିତ୍ୟ ଏକାଡେମୀ ମିଟିଂ 11-12, ମୁଁ 10ରେ ଯିବି ଗୃହ ମନ୍ତ୍ରଣାଳୟକୁ, ଦେଖିବି କୋଉ କୋଉ ମାନେ ମୋ ନାଁ ଦେଇଛନ୍ତି, ମୋତେ ଏତେ ଭଲ ପାଆନ୍ତି।

0: ଆଉ ଏଇଟା ଦେଖିଲା ପରେ 26 ତକ ଗଲା 27 ଟୁ ଏପର୍ଯ୍ୟନ୍ତ 58ଟା ଯାକ ମୋତେ ସମ୍ବର୍ଦ୍ଧନା ଦେଲି।
1: ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏଇଟା ଗୋଟେ ଗର୍ବ
0: ମାନେ ଉଦ୍ବେଳିତ ହଉଛନ୍ତି କାରଣ ମୁଁ ତ ଚାଲିବାର ଶକ୍ତି ନାହିଁ 50 ବର୍ଷର ଅଚଳ ଶକ୍ତି ବିହୀନ ସେମାନେ ମୋତେ ନଉଛନ୍ତି ତେଣୁ ମୁଁ ଦୁଃଖି ପବ୍ଲିକ ସପୋର୍ଟିଂ ବି ଭଲ ଅଛି ମୋ ପାଠକ ସଂସ୍ଥା ମାନେ ଭଲ ପାଉଛନ୍ତି ସେଇଟା ଜଗନ୍ନାଥଙ୍କୁ ସମର୍ପଣ କରିଦେଉଛି ଏବଂ ଯେହେତୁ ଭାଷାଟା ଜାତିର ଭାଷା କୌଣସି ବ୍ୟକ୍ତି ସୃଷ୍ଟି କରେନି ଗୋଟେ ଜାତି ପାରସ୍ପରିକ ଭାବ ବିନିମୟ ଲାଗି ଭାଷା ସୃଷ୍ଟି କରେ ଓଡ଼ିଆ ଜାତି ଓଡ଼ିଆ ଭାଷା ସୃଷ୍ଟି କରିଛି ଯେହେତୁ ଓଡ଼ିଆ ଭାଷା ଯୋଉଟା ମିଳିଲା ଏଇଟା ଓଡ଼ିଆ ଜାତିର ପଦ୍ମଟା ମୋ ପଦ୍ମଶ୍ରୀଟା ମୋର ନୁହଁ ଓଡ଼ିଆ ଜାତିର ଗୋଟା ସମୟ ଉତ୍ସର୍ଗ କରିଦେଇଛି ଓଡ଼ିଆ ଜାତି ପାଖରେ।
1: ଆଜ୍ଞା ଆପଣ ତ ଅନେକ ପୁରସ୍କାର ପାଇଛନ୍ତି ତେବେ ପୁରସ୍କାର ଜଣେ ସୃଜନ ଶିଳ୍ପୀକୁ କୋଉ ଭାବରେ ସମୃଦ୍ଧ କରେ ବୋଲି ଆପଣ କହିବେ?
0: ଜଣେ ଯେକୌଣସି ପୁରସ୍କାର ପାଇଲେ ନିଶ୍ଚୟ ଆନନ୍ଦିତ ହବ ମୁଁ ବି ଆନନ୍ଦିତ ହେଇଛି କିନ୍ତୁ ମୁଁ ଏଇ ଭାବରେ ଗ୍ରହଣ କରିଛି ଶ୍ରୀଜଗନ୍ନାଥଙ୍କ କରୁଣାରେ ପୁରସ୍କାର ମିଳିଲାନି ଯେ ଗୋଟେ ଉତ୍ତରଦାୟିତ୍ୱ ମୋତେ ଆସିଗଲା।
1: ଆଜ୍ଞା
0: ଆଉ କିଛି ଜାତୀୟ କାର୍ଯ୍ୟ ମୁଁ କରିବି
1: ଦାୟିତ୍ୱଟା ବଢିଗଲା।
0: ହଁ ମୁଁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହେଲା ପରେ ମୁଁ ଭାବିଲି ଆଉ କିଛି ମୋତେ କାମ କରିବାକୁ ଅଛି କାହିଁକି ନା ଭାଷା ବିଜ୍ଞାନ ଉପରେ କୌଣସି ବହି ନାହିଁ ଜଗନ୍ନାଥ ମୁଁ ତ ଲେଖୁଛି ଆନ୍ତର୍ଜାତିକ ଥରକ ଜଗନ୍ନାଥଙ୍କ ବହି ଲେଖିଲି ଭାଷା ବିଜ୍ଞାନ ଉପରେ କିଛି ବହି ନାହିଁ ମାନେ ଓଡ଼ିଆ ଧ୍ୱନି ବିଜ୍ଞାନ ଲିପି ବିଜ୍ଞାନ ପଦ ବିଜ୍ଞାନ ବାକ୍ୟ ବିଜ୍ଞାନ ଶୈଳୀ ବିଜ୍ଞାନ ଭୌଗୋଳିକ ଭାଷା ବିଜ୍ଞାନ ଐତିହାସିକ ଭାଷା ବିଜ୍ଞାନ ସରଞ୍ଚନାତ୍ମକ ଭାଷା ବିଜ୍ଞାନ ବର୍ଣ୍ଣାତ୍ମକ ଭାଷା ବିଜ୍ଞାନ ତୁଳନାତ୍ମକ ଭାଷା ବିଜ୍ଞାନ ସମାଜ ଭାଷା ବିଜ୍ଞାନ ୟା ଉପରେ ବହି ଲେଖିବି ବୋଲି ଏଇଟା ପ୍ରେରଣା ପଦ୍ଧତିଟା ମୁଁ ଭାବିନେଇଛି।
1: ଆଜ୍ଞା ଆପଣ ତ ଓଡ଼ିଆ ଭାଷା ସାହିତ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ବହି ଲେଖିଛନ୍ତି ସେମାନେ ନିଶ୍ଚିତ ଭାବରେ ଆପଣଙ୍କ ନିକଟରେ କୃତଜ୍ଞ ହେବେ କାରଣ ଓଡ଼ିଆ ସାହିତ୍ୟ ସଂସ୍କୃତି ଏସବୁ ବିଷୟରେ ଏବଂ ଗବେଷଣାତ୍ମକ ପୁସ୍ତକ ଏତେ ନଥିଲା ଆପଣ ସେମାନଙ୍କ ଅଧ୍ୟୟନ ପାଇଁ ଅନେକ ବହି ଲେଖିଛନ୍ତି ତେବେ ବର୍ତ୍ତମାନ ସମୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହକୁ ଆପଣ କେମିତି ଦେଖନ୍ତି?
0: ମୁଁ ବିଭିନ୍ନ କଲେଜକୁ ବିଭିନ୍ନ ୟୁନିଭର୍ସିଟି ଯାଉଛି ଉତ୍କଳ ୟୁନିଭର୍ସିଟି ଯାଉଛି ରମାଦେବୀ ଯାଉଛି ସୁଦୂର ବାଲେଶ୍ୱର ଏବେ ଯାଇଥିଲି 3 ତାରିଖ ଦିନ ବାଲେଶ୍ୱର କଲେଜକୁ ବ୍ରହ୍ମପୁର ଗଲି ବ୍ରହ୍ମପୁର ଗୋଟେ ଭଞ୍ଜ ବାହାରିଛି ସମ୍ମାନ ଦେଲେ ମୋତେ ଚିକିଡ଼ି ମହାବିଦ୍ୟାଳୟ ଏବଂ ସାଉଣ୍ଟିଆପଲ୍ଲୀ ଭରତପତି ମହାବିଦ୍ୟାଳୟ ଥିଲା ତେଲୁଗୁ ରାଜ୍ୟ ଭିତରେ ସେଠିକି ବି ନେଲେ ପିଲାଙ୍କର ବହୁତ ଆଗ୍ରହ ଅଛି ଓଡ଼ିଆ ଭାଷା ପାଇଁ ସେ ଜାଣିପାରୁନାହାନ୍ତି ବହୁତ କଥା ମୋତେ ପଚାରୁଛନ୍ତି ମଧ୍ୟ ଯେତେ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟକୁ ଯାଇଛି ପିଲାଙ୍କର ବହୁତ ଆଗ୍ରହ ଅଛି ଓଡ଼ିଆ ଭାଷା ମାତୃଭାଷା ପ୍ରତି କାହାର ଆଗ୍ରହ ନ ରହିବ ତେଣୁ ମୁଁ କହୁଛି ଛାତ୍ରଛାତ୍ରୀଙ୍କୁ ପିଲେ ଯାହା ବୁଝିନା ଏବେ ଗୋଟେ ଘଟଣା ଗୋଟେ ପୁଷ୍ପଶ୍ରୀ ଜେନା ବୋଲି ଗୋଟେ ଝିଅ ପଚାରିଲା କଲା ଅଭିଯାନ ଆଜ୍ଞା କେମିତି ଭାଷା ବିଜ୍ଞାନ ଭିତରେ ସଂକଳନ ହେବ ବୋଲି ମା ବଢିଆ କୋଶ୍ଚିନ୍ ପଚାରିଲୁ କାରଣ ଭାଷା ବିଜ୍ଞାନକୁ ଆଧାର କରିକି ଏପର୍ଯ୍ୟନ୍ତ ଅଭିଯାନ ପ୍ରସ୍ତୁତ ହେଇନି ସମସ୍ତେ ଖାଲି ଗୋପାଳ ପ୍ରହରାଜ ଆଉ ଗୋପୀନାଥ ଚନ୍ଦ ଏଙ୍କ ଲାଞ୍ଜ ଧରି ସେ ତାଙ୍କ ଢାଞ୍ଚା ଧରି ଅଭିଯାନ ପ୍ରସ୍ତୁତ କରିଛନ୍ତି ଲାଭ ନାହିଁ ବର୍ତ୍ତମାନ ଭାଷା ବିସ୍ଫୋରଣ ଫଳରେ ଭାଷାର ଗତି ପ୍ରଗତି ବହୁତ ଦିଗନ୍ତ ବିସ୍ତାର ହେଇଗଲାଣି ଆଉ ସେ ପୁରୁଣା ଡିକ୍ସନାରୀ ଦରକାର ନାହିଁ ବର୍ତ୍ତମାନ ଭାଷା ବିଜ୍ଞାନକୁ ଆଧାର କରି ଲେଖିବାକୁ ପଡ଼ିବ ଭାଷା ବିଜ୍ଞାନକୁ ଆଧାର କରି ଲେଖିଲେ ପ୍ରଥମେ ହେଉଛି ଯେ ଶବ୍ଦାନୁଶୀଳନ କାରଣ ଶବ୍ଦ ହେଉଛି ଭାଷାର ଶକ୍ତି ଆଉ ସମ୍ପତ୍ତି ଶବ୍ଦଟାକୁ ଅନୁଶୀଳନର ଧାରା ଅଛି 9 ପ୍ରକାର ତାକୁ ମୁଁ କହିଲି ତାପରେ ଶବ୍ଦ ସଂଗ୍ରହଣ ଶବ୍ଦ ସଂଗ୍ରହଣ କର ମନେ କରନ୍ତୁ ଗୋଟେ କମାର କେତେ ପ୍ରକାର ଯନ୍ତ୍ର ବ୍ୟବହାର କରେ ଆମ ଡିକ୍ସନାରୀ ନାହିଁ ଗୋଟେ ବଣିଆ କେତେ ପ୍ରକାର ନଳ କେତେ ପ୍ରକାର ଚିମୁଟା ବ୍ୟବହାର କରେ ନାହିଁ ସେଗୁଡ଼ା ଶବ୍ଦ ସଂଗ୍ରହଣ କୋଣାର୍କ ମନ୍ଦିର ପୁରୀ ମନ୍ଦିର ଭୁବନେଶ୍ୱର ମନ୍ଦିର ଆମ ଶିଳ୍ପୀମାନେ କରିଥିଲେ ସେ ଯେଉଁ ବୈଷୟିକ ଶବ୍ଦର ବ୍ୟବହାର କରିଥିଲେ ଆମେ ଡିକ୍ସନାରୀ ଗ୍ରହଣ କରିନୁ ତାର ଶବ୍ଦ ପଞ୍ଜୀକରଣ ଆମେ କେମିତି କରିବା ଡିକ୍ସନାରୀ ସେଗୁଡ଼ା ସଂଗ୍ରହ ହେଇନି ତେଣୁ ସଂଗ୍ରହର ଧାରା ମଧ୍ୟ 7 ପ୍ରକାର ତାପରେ ଶବ୍ଦର ଭାବାର୍ଥ ନିର୍ଣ୍ଣ ଏହି ଶବ୍ଦଟା କୋଉଠୁ ଆସିଲା ଏଇଟା ଦେଶର ନା ବୈଦେଶିକ ନା ତଦ୍ଧିତ ପ୍ରକରଣରୁ ଆସିଛି ନା କୃଦନ୍ତ ପ୍ରକରଣରୁ ଆସିଛି ତାକୁ ନିର୍ଣ୍ଣୟ କରିବାକୁ ପଡ଼ିବ ତାପରେ ଯାଇ ଡିକ୍ସନାରୀ ସେମିତି କଲେ ଭାଷାଟା ସଂରକ୍ଷିତ ରହିବ।
1: ଆପଣ ତ ଏହି ଛାତ୍ରଛାତ୍ରୀଙ୍କ କଥା କହିଲେ ଯେ ସେମାନଙ୍କର ଓଡ଼ିଆ ଭାଷା ପ୍ରତି ବେଶ ଆଗ୍ରହ ରହିଛି କିନ୍ତୁ କେବଳ ଛାତ୍ରଛାତ୍ରୀ ବୋଲି ନୁହେଁ ଆମର ପ୍ରତ୍ୟେକ ଓଡ଼ିଆଙ୍କର କ'ଣ ବିଶେଷ କର୍ତ୍ତବ୍ୟ ରହିଛି ବୋଲି ଆପଣ କହିବେ?
0: ଗୋଟେ ଭାଷା ହେଉଛି ଗୋଟେ ସାମାଜିକ ବସ୍ତୁ ସମାଜରୁ ଭାଷା ଶକ୍ତି ପାଏ ଯେଉଁ ଭାଷାଟାର ସାମାଜିକ ଚଳଣି ବେଶୀ ସେ ଭାଷାଟା ସେତିକି ଶକ୍ତ ଆସ୍ତେ ଆସ୍ତେ ଓଡ଼ିଆ ସମାଜରୁ ଓଡ଼ିଆ ଭାଷା ବ୍ୟବହାର କମି ଆସିଲାଣି ସେଥିପାଇଁ ଆମକୁ ପ୍ରକଳ୍ପ କରିବାକୁ ପଡ଼ିବ କେମିତି ବ୍ୟାପକ ବ୍ୟବହାର ହେବ ସାମାଜିକ କ୍ଷେତ୍ର ତାପରେ ଶିକ୍ଷା କ୍ଷେତ୍ର ଆଚ୍ଛା ତାପରେ ଆମର ଆଇନ ଅଦାଲତ କ୍ଷେତ୍ର ବାଣିଜ୍ୟ କ୍ଷେତ୍ର ଏହି କ୍ଷେତ୍ର ଗୁଡ଼ାକ ଯଦି ଓଡ଼ିଆ ଭାଷାର ବ୍ୟାପକ ପ୍ରଚଳନ ହେବ ତା ଖାଲି ଛାତ୍ରଛାତ୍ରୀଙ୍କ ବିଷୟରେ ଓଡ଼ିଆ ଭାଷାକୁ ସୀମିତ ରଖିଲେ ହେବ ସାମାଜିକ କ୍ଷେତ୍ରରେ ବାଣିଜ୍ୟ କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ମନେ କରନ୍ତୁ ରେଳ ବିଭାଗ କୋଟି କୋଟି ଟଙ୍କା ଆମ ଓଡ଼ିଶାର ରାଜସ୍ୱ ନେଉଛି ସାମ୍ବିଧାନିକ ନିୟମ ଅନୁସାରେ ସେ ଲେଖିବା କଥା ଶୟନ ଗୃହ ସେ ହିନ୍ଦୀରେ ଲେଖୁଛନ୍ତି ଶୟନ ଯାନ ଇଂଲିଶରେ ଲେଖୁଛନ୍ତି ସ୍ଲିପିଂ କୋଚ୍ କିନ୍ତୁ ଓଡ଼ିଆ

0: લખવાથી બોલો ઉસદ કંપની તાર જીની સબ બિક્રી કરી ચોરી છે સે ઓડિયા રે રેટ લખવો ના લખવો એ નિયમ તું કે માનુ ના સે જોગી લેસલા હબો અમે સતી વાત રખુને કથા કુ ખામખેલ ભાવે નહી જાઉચે ભાષા કુ ખામખેલ નબા ઉચિત નું ભાષા હોચી વ્યક્તિ જાતિ ઉભયંકર પરિચય અમે ઓડિયા મોર પરિચય હલા ઓડિયા મો ભાષા હલા ઓડિયા એવું ઓડિયા જાતિર પરિચય હલા ઓડિયા તેણુ ઓડિયા ભાષાટા વ્યક્તિ જાતિ ઉભયંકર પરિચય ଏଇଟାକୁ ସ୍ୱାଭିମାନ ଭାବରେ ଗ୍ରହଣ କଲେ ଆଉ କିଛି ଭୁଲ ହବନି କିଛି ତ୍ରୁଟି ରହିବନି।
1: ସୁନ୍ଦର କଥା କହିଲେ ଆପଣ। ଆପଣଙ୍କ ଲେଖା ଯୋଉ ପ୍ରବନ୍ଧ ସେଥିରେ ଆମେ ଦେଖୁ ଅଧ୍ୟୟନ ଅନୁଶୀଳନ ଏବଂ ଅନ୍ୱେଷଣର କଳାକୌଶଳ ବିଶେଷ ଭାବରେ
0: ଲେଖାରେ ଯଦି ସେଇ କଳାକୌଶଳ ଆମେ ରହିବ ପାଠକ ସବୁ ଗ୍ରହଣ କରିବେନି। ବର୍ତ୍ତମାନ ଓଡ଼ିଆ ଭାଷାରେ 2000 ବହି ବାହାରୁଛି କିନ୍ତୁ ସବୁ ବହି ଗ୍ରହଣ କରୁନାହାନ୍ତି କାହିଁକିନା କିଛି ଗୋଟେ ଲେଖା ଗଙ୍ଗାଧର ସାହିତ୍ୟରେ ଚରିତ୍ର ଚିତ୍ରଣ ୟା ଲେଖା ତା ଲେଖା କପି କରିକି ଗୋଟେ ତିଆରି କରିଦେବା ସେଟା ପାଠଙ୍କୁ ହୃଦୟକୁ ସ୍ପର୍ଶ କରିବନି। ତେଣୁ ଗୋଟେ ପଢୁ ପଢୁ ଯଦି ଜଣେ ତା ଭିତରୁ ଅଧ୍ୟୟନର କଳାକୌଶଳଟା ନ ପାଇବ ଅଧ୍ୟୟନ ମାନେ ପଢିବା ଖାଲି ପଢିବା ନୁହଁ ମାନେ ରାପିଡ୍ ରିଡିଂ ନୁହଁ ଡିପ୍ ରିଡିଂ ସେ ପଢୁ ପଢୁ ଏକାଥର ତା ମୁଣ୍ଡରେ ହେଲେ ଛାପି ହେଇଯିବ ସେଇଟା ହେଉଛି ଯଥାର୍ଥ ଅଧ୍ୟୟନ ଅନୁଶୀଳନ ସେ ଯାହା ପଢିଲା ତାକୁ ନିଜେ ଆଚରଣ କରିବା ହେଉଛି ଅନୁଶୀଳନ। ଏଇ କଳାକୌଶଳଟା ପୁରେଇବା ପାଇଁ କେବଳ ମା' ବାଗଦେବୀ ମା' ବାଗଦେବୀ କରୁଣା ନ କଲେ ଜମା ଶୁଣା ହୋଇପାରିବନି। ତେଣୁ ବାଗଦେବୀଙ୍କୁ ଲୟ ରଖି ମା' ଶାଳାଙ୍କୁ ଲୟ ରଖିକରି ମୁଁ କଲମ ଧରେ। ମୋର କୌଣସି ବହି ହାତରୁ ମୁଁ ଛପେଇନି। ମୋର 37 ଖଣ୍ଡ ବହି 10 ଖଣ୍ଡ ପାଠ୍ୟ ପୁସ୍ତକ 2 ଖଣ୍ଡ ଭାରତ ସରକାର ବାହାର କଲେ କେମିତି ଭାବେ ଘଟଣା ଘଟେ ଘଟିବ ତାକୁ ଅସ୍ୱୀକାର କଲେ ମଧ୍ୟ ସେ ଡେଣା ମେଲି ତାର ସ୍ୱରୂପ ବିଚାର କରିବ ସେ ଘଟଣାକୁ ପ୍ରକୃତ ଅନୁଭୂତି ସମ୍ପନ୍ନ ଭାବେ ରୂପ ଦେବା ହେଉଛି ମହାନ ଲେଖକୀୟ କୌଶଳ। ଅନେକ ଲେଖକ ଏଟାକୁ ଭୁଲି ଯାଉଛନ୍ତି ମୁଁ କିନ୍ତୁ ଭୁଲିନି ଏହା ହେଲା କଥା। ଉଦାହରଣ ଯଦି ଦଉଛି ମୋ ପିଲାଦିନେ ରେଭେନ୍ସାଙ୍କ ସାମ୍ନାରେ ଗୋଟେ କେବିନ୍ ଥିଲା ସେ କେବିନ୍ରେ ଗୋଟେ ଗଦା ବୁଢ଼ାଟେ କେବିନ୍ ତଳେ ଶୁଏ ବିକ ମାଇକି ଖାଏ ଯେ ସକାଳକୁ ସେଟା ମରିଯାଇଛି ମରିଯାଇଛି ଆମେ ସବୁ ଛୁଆ ନେଇ ତାକୁ ପଡ଼ିଦେଲୁ କାଳିଆ ପଦ ସଂସାର ନେଇ ତାପରେ ମୁଁ ଗୋଟେ ଗପ ଲେଖିଲି ସେଟା ବି ଆପଣଙ୍କ ରେଡ଼ିଓ ରୂପାନ୍ତର ହେଇଛି ଛୁଆ ବୋଲି ମୋ ନାଁରେ ଏଇଟା ନହେଇ ଆଉ ଜଣଙ୍କ ନାଁରେ ହେଇଛି ମାନେ ତାକୁ ରୂପ ଦେଲି। କେମିତି ରୂପ ଦେଲି ନା କେବିନ୍ ତଳେ ପଡ଼ିଛି ମଲା ଲୋକଟା କେବିନ୍ ବାଲା ଆସିଲା ତା ଦୋକାନଟି ଖୋଲି ପାରୁନି ତା ଚଳିବେ କେମିତି କୁଟୁମ୍ବ ସେଣେ ଅଧ୍ୟାପକଙ୍କୁ ରିକ୍ୱେଷ୍ଟ କଲା ମୁଁ ରୂପ ଦେଲି ଆହୁରି କଳ୍ପନା ଦ୍ୱାରା ଅଧ୍ୟାପକ କହିଲେ କି ଆମେ ଯାହାକୁ ନେଇପାରିବାନି ମୁଁ ଦେଖେ ଗୋଟେ ଲୋକଠୁ ଜଣେ ବ୍ରାହ୍ମଣ ଆସୁଛନ୍ତି କହିଲେ ଆଜ୍ଞା ଲାଷ୍ଟଟା ଉଠିବ ନାହିଁ ଏଇଟା କିଜାଠି କ'ଣ ମୁଁ ଛୁଇଁବିନି ସେ ପଛକୁ ଚାଲିଲେ ପିଲାବେଳେ ମୁସଲମୀ ଆସୁଛନ୍ତି ମୋର ବି ତାଙ୍କୁ କହିଲା କହିଲା ଆଜ୍ଞା ଲାଷ୍ଟଟା କେମିତି ଉଠିବ ମୁଁ ଟିକେ ହେଲ୍ପ କରନ୍ତୁ ନା ଏଇଟା ମୁସଲମାନ କି ନାହିଁ ମୁଁ ଜାଣିନି ଯାହା ତଚି ମୁସଲମାନ ତାର ଛିଆ କି ସିନା ମୁଁ ଜାଣିନି ମୁଁ ତା ଲାଷ୍ଟ ଛୁଇଁବିନି ଜଣେ ଖ୍ରୀଷ୍ଟିଆନ ପ୍ରାର୍ଥୀ ଆସୁଛନ୍ତି ତାଙ୍କୁ ରିକ୍ୱେଷ୍ଟ ଇଏ ଅଧ୍ୟାପକ କଲେ ଯେ ଆଜ୍ଞା କେମିତି ଲାଷ୍ଟଟା ଉଠେଇବ ଆପଣ ଜଣେ ପ୍ରାର୍ଥୀ ନାହିଁ ଇଏ ଖ୍ରୀଷ୍ଟିଆନ କି ନାହିଁ ମୁଁ ଜାଣିନି ଯଦି ଖ୍ରୀଷ୍ଟିଆନ ପ୍ରୋଟେଷ୍ଟ ଅଛି କ୍ୟାଥଲିକ ମୁଁ ଜାଣିନି ମୁଁ ତା ପାଇଁ ଗୋଟେ ପେୟାର କରିଦେବି କିନ୍ତୁ ତା ଲାଷ୍ଟ କବର ଦେଇପାରିବି। ସେ ପଳେଇଲେ ଦେଖିଲେ ଜଣେ ପ୍ରାକ୍ତନ ଛାତ୍ର ଅଧ୍ୟାପକ ଆସୁଛନ୍ତି କହିଲା ଆରେ ବାପା ତୁମର ଛାତ୍ର ନା ସାର୍ କ'ଣ କୁହନ୍ତୁ ନା ଲାଷ୍ଟଟା ନା ଖରାପ ପୁଣି ଚିନ୍ତା କରନ୍ତୁନି ମୁଁ ଏଇଟା ନେଇଯାଉଛି ଟ୍ରଲି ଆଣିକିରି ଆନାଟମି କ୍ଲାସରେ ବିକିଦେବି ମେଡିକାଲରେ 300 ଟଙ୍କା ପାଇବି ମୋ ସିନେମା ଖର୍ଚ୍ଚ ହେଲା ଆପଣ ଦାୟ ମୁକ୍ତ ହେଲେ କିନ୍ତୁ ଅଧ୍ୟାପକ ତା କରେଇବାକୁ ଦେଲେନି ଇଏ ଦେଖିଲେ କେହି ହେଲ୍ପ କରିବେନି ଗୋଟେ ଟ୍ରଲି ଡାକି ପାନ ଦୋକାନୀ ଅଧ୍ୟାପକ ନେଇକି କାଳିଆ ବଦ ସଂସ୍ଥାନ ଲାସ୍ ପଡ଼ୁଛନ୍ତି ପୋଲିସ ପହଞ୍ଚିଗଲା କାରଣ ହେତୁ ଆସେମ୍ବଲି କ୍ୱେଶ୍ଚିନ୍ ହେଇଗଲାଣି ଅନାହାର ମୃତ୍ୟୁ ସରକାର ଅନାହାର ମୃତ୍ୟୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ତେଣୁ ଗିରଫ କରାହେଲା ଗଦାକୁ ମର୍ଡର କରିଥିବା କହିଥିଲେ କେଡ଼େ ସୁନ୍ଦର ଗପଟା ହେଇଗଲା ଗପଟି ନା ହେଉଛି ଶବ ପଡ଼ିଛି ଏମିତି କଳ୍ପନା ନେଇକି ରଚନା କଲେ ସେଟା ପାଠକିଆ ଦୃଷ୍ଟି ଲାଭ କରିବ କେତେବେଳେ ଏତିକି କଳ୍ପନା ନେଇ ଲେଖୁଛନ୍ତି ଏଇଟା ହେଉଛି ଲେଖକୀୟ କଳାକୌଶଳ।
1: ଆଜ୍ଞା ଆପଣ ଯେତେବେଳେ ଗୋଟିଏ ସ୍ତମ୍ଭ ରଚନା କରନ୍ତି ସେତେବେଳେ ଆପଣ ଗୋଟିଏ ସୁସ୍ଥ ବିଚାର ବିମଳ ପ୍ରଗତିର ଧାରା ପ୍ରତି ଧ୍ୟାନ ଦେଇଥାନ୍ତି ନା?
0: ହଁ, କାହିଁକି ମୁଁ ସ୍ତମ୍ଭ ରଚନା ବେଳେ ପ୍ରଥମେ ଏକ ସମସ୍ୟାଟାକୁ ତନତନ ଅନୁଧ୍ୟାନ କରେ ଏବଂ ସେ ସମସ୍ୟାର ସମାଧାନଟା କେମିତି ହେବ ତାକୁ ମଧ୍ୟ ଖୁବ୍ ଦୂରଦୃଷ୍ଟିରେ ମୁଁ ଦେଖେ ତେଣୁ ସମସ୍ୟା ସମସ୍ୟାର ସମାଧାନ ଏକୁ ପରିବେଷଣ କରେ ଏବଂ ପରିବେଷଣ ପରିଚ୍ଛନ୍ନତା ନ ରହିଲେ ପାଠକଙ୍କର ଗ୍ରାହ୍ୟ ହେବନି ସେଇଟା ସ୍ତମ୍ଭରେ ଥାଏ ତେଣୁ ଗୋଟେ ଗୋଟେ ସ୍ତମ୍ଭ ବାହାରିଲେ ସମାଜରେ ମୁଁ 500-600 ଫୋନ୍ ପାଏ 2-3 ଦିନ ପର୍ଯ୍ୟନ୍ତ ସ୍ତମ୍ଭ ଅଧିକା ହେଲେ ବହି ଏକାରେ ବାହାରି ଯାଉଛି ସ୍ତମ୍ଭ ମୁଁ ଲେଖୁଛି 54 ବର୍ଷ ଲାଗିଥିଲି ଆଉ।
1: ତା ଛଡ଼ା ଓଡ଼ିଆ ବ୍ୟାକରଣର ବିବିଧ ବର୍ଣ୍ଣନା ଅନୁଶୀଳନାତ୍ମକ ରଚନାରେ ମଧ୍ୟ ଆପଣ ସିଦ୍ଧହସ୍ତ।
0: ହଁ, ମୌଳିକ ଓଡ଼ିଆ ବ୍ୟାକରଣ ତାହା ନଥିଲା କାରଣ ସଂସ୍କୃତ ବ୍ୟାକରଣ ଢାଞ୍ଚାରେ ଆମେ ଚାଲିଛେ ଏପରିକି ଲୋକପ୍ରିୟ ସର୍ବସାଧାରଣ ବ୍ୟାକରଣ ମଧ୍ୟ ଯାହା ଶ୍ରୀଧର ଦାସ ଆଉ ମହାପାତ୍ର ବାବୁ ଲେଖିଛନ୍ତି ସେ ମଧ୍ୟ ସଂସ୍କୃତ ଢାଞ୍ଚାରେ ତେଣୁ ମୁଁ ଏଇ ଯେଉଁ କୋଭିଡ୍ ପିରିୟଡ଼ଟା ଘରେ ବସିବା ଅପେକ୍ଷା 2 ବର୍ଷ ଲାଗିକରି ମୌଳିକ ଓଡ଼ିଆ ବ୍ୟାକରଣ ରଚନା କରିଛି।

0: จะสัตว์สัตว์ที่สุดทั้งกล่าวถึงบ่อย
1: อันนี้
0: โอริชาราชย์ปัตตมุสตุกทัพเป็นที่เชื่อว่าสัตว์ประหลาดที่สุดบ่อยชอบเลี้ยงสักครั้งบุญนี้ก็บ่แต่ฉันเอาไปตั้งแต่ทำกันจนที่เอ็มสัตว์สัตว์ที่สุดทั้งกล่าวถึงบ่อยฉันจะแบกกล้องมือกันซะแบกกล้องที่สุดทั้ง
1: อันนี
0: ้ปริชานี่แค่กรณีสุดทั้งไรแบกกล้อง
1: อ
0: ัน
1: นี้
0: ฉันว่าน่าสุดทั้งบุกเรื่องบ่อยมือเล็กที่มือกูโอริยาแบกกล้องแบกกล้องที่สุดทั้ง
1: ता छोड़ा आपण ये जो श्री जगन्नाथ चेतना संपर्कित अनेक अनालोचित तथ्य आउ प्रसंग को नहीं लेखा सब लेखी लोकलोचन को आनी चंदी से संपर्क रे आमुटी एक कोंतु
0: संतु श्री जगन्नाथ महोदय कुल रे आराधित महोदय कुल रे प्रशस्त बड़दान रो एवं बड़दान रो ऊपर श्री जगन्नाथ चंदी आपण लक्ष्य करंतु समग्र विश्व रो अग्नि कुल रे भारत भारत रो अग्नि कुल रे ओडिसा ओडिसा रो अग्नि कुल रे पुरी पुरी रो अग्नि कुल रे श्री मंदिर श्री मंदिर रो अग्नि कुल रे अछि रोसशाला ଏବଂ ତାର ଅଗ୍ନିକୋଣରେ ବୈଷ୍ଣବାଗ୍ନି ପ୍ରଜ୍ୱଳିତ ହେଉଛି ମନ୍ଦିର ହେଲା ତ ଏଇ ବୈଷ୍ଣବାଗ୍ନି ସମଗ୍ର ବିଶ୍ୱର ବାସ୍ତୁତାକୁ କଣ୍ଟ୍ରୋଲ କରୁଛି ପ୍ରଶସ୍ତ ବଡ଼ଦାଣ୍ଡ ବଡ଼ଦାଣ୍ଡ ସଭା ଶେଷରେ ନବସ୍ତମୀ ମନ୍ଦିର ନବସ୍ତମୀ ମନ୍ଦିର ଉପରେ ଫର ଫର ହୋଇ ବୁଲୁଛି ନୀଳଚକ୍ରରେ ପତ୍ରପ୍ରବାହ ବାଲା ଏବଂ ଗମ୍ଭୀରା ଭିତରେ ରତ୍ନ ଶ୍ରୀଗାତ୍ରୀ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଶ୍ରୀ ସୁଭଦ୍ରା ଶ୍ରୀ ସୁଦର୍ଶନ କି ସମୂହ ଶକ୍ତି ତାଙ୍କଠି ଅଛି କେତେ ବେଦାନ୍ତି ଜ୍ଞାନୀ ଯୋଗୀ ସାଧକ ସିଦ୍ଧ ବୈଷ୍ଣବ ଏଇ ଧାମକୁ ଆସିଛନ୍ତି କିନ୍ତୁ ବଡ଼ଦାଣ୍ଡର ସରଧାପାଲି ସ୍ପର୍ଶ କରିବା ମୋତେ ତାଙ୍କର ବେଦ ଜ୍ଞାନ ଯୋଗ କୁଆଡ଼େ ହଜିଯାଇଛି ଏକାକାର ହେଇଯାଇଛନ୍ତି ଜଗନ୍ନାଥଙ୍କଠାରେ ଏବଂ ଛତା ପୋତି ମଠଟିଏ କରି ଅଛନ୍ତି 752 ମଠ ପୁରୀରେ ଇଏ ହେଉଛି ଜଗନ୍ନାଥଙ୍କ ମହିମା କାହିଁକି ନା ସେ ବାହୁ ପ୍ରସାରୀ ସେ କହିଲେ ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ସଭିଏ ଆସ ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି ସମସ୍ତଙ୍କୁ କୋଳେଇ ନେଇଛନ୍ତି ତେଣୁ ସର୍ବଧର୍ମ ସମନ୍ଦର ମାନବବାଦର ଦେବତା ହେଉଛନ୍ତି ଜଗନ୍ନାଥ ତାଙ୍କ ଉପାସନାରେ ସାକ୍ଷରତା ନାହିଁ ତାଙ୍କ ଧ୍ୟାନରେ ବୈଭିଷିକ ଚିନ୍ତା ନାହିଁ କି ତାଙ୍କ କେବଳ ଭାବ ଦାସିଆ ବାହୁରି ଘରୁ ନଡ଼ିଆ ପଠେଇଲା ଅଛବ କିଏ ନଡ଼ିଆ କେମିତି ଗ୍ରହଣ କଲେ ଠାକୁର ଗୋସେଇ ମହାପୁରଙ୍କର ମନେ ନଥିଲା ଯେତେବେଳେ ଫେରିକି ଆସି ସିଂହଦ୍ୱାରରେ ହୁଅନ୍ତି ମନେ ପଡ଼ିଲା ଦାସିଆ ନଡ଼ିଆଟା ନଡ଼ିଆଟା ଯେତେବେଳେ ଉଠେଇଛନ୍ତି ଦାସିଆ ସେତିକବେଳେ ବହୁ କ'ଣ କରିଛି ଯୋଖା ଟିକିଏ ଘରେ କରିଛି ଗୀତ ନାହିଁ କୁଦ ମିଚରେ ଥିଲା ଯୋଖା କରିଛି ଗୋଟେ ପତ୍ରରେ ଯୋଖା ମିଚରେ ଝାଡ଼ିଦେଇ କଳମ ସାଗତା ମଧ୍ୟରେ ଥୋଇଦେଇଛି ଦାସିଆ ଆନନ୍ଦରେ ନାଚୁଛି ପ୍ରଭୁ ମୁଁ ତୁମ ମନ୍ଦିରକୁ ଯାଇପାରିଲିନି କିନ୍ତୁ ଥଳା ଦୋଳା ଭିତରେ ଏ ଯୋଉ କଳମ ସାଗତା ଟଙ୍କା ଅଛି ଠିକ୍ ସେତିକବେଳେ ପ୍ରଭୁ ହାତ ବଢ଼େଇ ତା ନଡ଼ିଆକୁ ନେଇଯାଇଛନ୍ତି ତେଣୁ ଭାବ କେମିତି ବାନ୍ଧିଲା ପ୍ରଭୁଙ୍କୁ 750 କୋଷ ଚାଲି ପାରୁନି ଛାଲବାୟୁ କହିଲା ରଥ ଅଟକି ଗଲା ତେଣୁ ଭାବର ଠାକୁର ତାଙ୍କ ସହିତ ଭାବର ଡୋରି ବଡ଼ ମାୟାଟା କେମିତି କଟିବ ଜୀବ ଆଉ ବ୍ରହ୍ମ ବିଷୟରେ ମାୟା ଅଛି ଜଗନ୍ନାଥ ଗୋଟେ ମାୟା କଟିବାର ସୂକ୍ଷ୍ମ ସୂତ୍ର ହେଉଛି ତୁ ମୋର ମୁଁ ତୋର ମାୟା କଟିଗଲା ମୁଁ ମୋର ତୁ ତୋର ଏଟା ମାୟା ହେ ପ୍ରଭୁ ମହାବାହୁ ତୁ ମୋର ମୁଁ ତୋର ମାୟା କଟିଗଲା ଏଇ ଭାବଟା ଆଉ କୋଉଠି ନାହିଁ ଏଇଟା ହେଉଛି ଜଗନ୍ନାଥ ଚେତନାର ବିଶେଷତ୍ଵ ମହନୀୟତା
1: ଆଜ୍ଞା ଆପଣ ବେଦ ବେଦାନ୍ତ ଭାଗବତ ରାମାୟଣ ପ୍ରଭୃତିକୁ ସ୍ୱାଧ୍ୟାୟ କରିବା ପରେ ଏହି ପରମ ଗ୍ରନ୍ଥ ସବୁକୁ ଲୋକଚରିତ୍ର ଗଠନର ଉପାଦେୟ ଗ୍ରନ୍ଥ ଭାବରେ ପ୍ରତିପାଦିତ କରିବା ତଥା ଏହାର ଲୋକପ୍ରିୟ ପ୍ରବକ୍ତା ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି ଏହାର ଉତ୍ତରରେ କ'ଣ କହିବେ
0: ଆମର ପାରିବାରିକ ଜେଜେବାପା ତାଙ୍କ ବାପା ମୋ ବାପା ମୁଁ ତେଣୁ ମୁଁ ବେଦ ବେଦାନ୍ତ ଅଧ୍ୟୟନ କରିକି ଏଇ ସିଦ୍ଧାନ୍ତରେ ପହଞ୍ଚିଲି ଧର୍ମ ହେଉଛି ମନୁଷ୍ୟତା ମାନବିକତା ଆଉ ସବୁ ସମ୍ପ୍ରଦାୟ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ବେଳେ ହେଲେ ସମ୍ପ୍ରଦାୟ କିନ୍ତୁ ଧର୍ମ ହେଉଛି ମାନବିକତା ଆହାର ନିଦ୍ରା ଭୟମୟ ଚୁନାନ୍ତ ସାମାନ୍ୟ ନିମେତ ପଶୁବିହୀନ ନାରାୟଣ ଧର୍ମ ହିଁ ମେଷା ଅଧିକ ବିଶେଷା ଧର୍ମାଣ ହୀନା ପଶୁ ବିଷମାନା ଆହାର ନିଦ୍ରା ଭୟ ମଥୁନ ମନୁଷ୍ୟର ଅଛି ପଶୁର ଅଛି ମନୁଷ୍ୟର ଗୋଟେ ଅଧିକା ଅଛି ଧର୍ମ କ'ଣ ଧର୍ମ ନା ମାନବିକତା ପାଣିର ଧର୍ମ ଶୀତଳତା ଅଗ୍ନିର ଧର୍ମ ଦାହିକା ଫୁଲର ଧର୍ମ ସୌନ୍ଦର୍ଯ୍ୟ ମହୁର ଧର୍ମ ମାଧୁର୍ଯ୍ୟ ଭଗବାନ ସବୁଠି ଅଛନ୍ତି ସେ ସୂର୍ଯ୍ୟ ଭିତରେ ଜ୍ୟୋତି ସେ ଚନ୍ଦ୍ର ଭିତରେ ଜୋସା ସେ ଫୁଲ ଭିତରେ ସୌନ୍ଦର୍ଯ୍ୟ ସେ ମହୁ ଭିତରେ ମାଧୁର୍ଯ୍ୟ ସେ ଶିଶୁ ଭିତରେ ହସ ସେ ଜଳପଦାର୍ଥ ଭିତରେ ସୁପ୍ତ ଆଉ ଜୀବ ଭିତରେ ଚେତନା ଆଉ ଜଳପଦାର୍ଥ ଭିତରେ ସୁପ୍ତ ତାଙ୍କୁ ଉପଲବ୍ଧି କରିବା ପାଇଁ ଏହି ଶାସ୍ତ୍ର କେବଳ ସେଇଥିପାଇଁ ବେଦରେ କୁହାଯାଇଛି ମନରୁ ଭବ ମଣିଷଟିଏ ହୁଅ ତେଣୁ ମାନବିକତାର ପୁନଃନିର୍ମାଣ ପର୍ଯ୍ୟନ୍ତ ନିମିତ୍ତ ମୁଁ ଅସୁସ୍ଥ ହେଲେ ସୁଦ୍ଧା ଚାଲିବାର ଶକ୍ତିର ସୁଦ୍ଧା ଦୀର୍ଘ 50 ବର୍ଷ ଧରି ଭାରତର ପ୍ରମୁଖ ସ୍ଥାନରେ ବେଦବେଦାନ୍ତ ପ୍ରଚାର କରିଆସୁଛି କେବଳ ଶ୍ରୀ ଜଗନ୍ନାଥଙ୍କ କରୁଣାରେ ଲୋକଙ୍କ ଭିତରେ ମାନବିକତାର ସଞ୍ଚାର କେମିତି ହଉ ନିଜକୁ ମଣିଷ ଭଳିଆ ମଣିଷଟିଏ କରନ୍ତୁ ମନରୁ ଭବ ବେଦରେ ସେ କଥା କହିଛି ମନରୁ ଭବ ମଣିଷଟିଏ ହୁଅ ଗୋପବନ୍ଧୁ ଦାସ 9 ମାସରେ ଥିଲେ ବାରିପଦାରେ ସରକାରୀ ଓକିଲ ଉତ୍କଳମଣି ଉପାଧି ପାଇନଥିଲେ ଯେତେବେଳେ ବିଦା ନେଇକରି ଆସିଲେ ସତ୍ୟବାଦୀ ବନ ବିଦ୍ୟାଳୟ କରିବାକୁ ମହାରାଜା ରାମଚନ୍ଦ୍ର ଭଞ୍ଜ

0: ଗୋଟେ ମାନପତ୍ରରେ, ସେ ମାନପତ୍ରରେ ଗୋଟିଏ ଧାଡ଼ି ଲେଖିଥିଲେ, ଶ୍ରୀ ଗୋପନ ଦାସ ଇଜ୍ ଏ ମ୍ୟାନ୍। ଆମ ମାନପତ୍ରରେ କେତେ ବିଶେଷଣ ରହୁଛି, ସେ ଲେଖିଥିଲେ ଶ୍ରୀ ଗୋପନ ଦାସ ଇଜ୍ ଏ ମ୍ୟାନ୍। କାରଣ ଗୋପନ ଦାସ ପ୍ରକୃତରେ ମଣିଷ ଭଳିଆ ମଣିଷ ଥିଲେ, ତେଣୁ ମଣିଷ ଭାବ ପାଇଁ ଏଇ ଶାସ୍ତ୍ରଟା ହଉଛି ଆଧାର।
1: ଆଜ୍ଞା, ଖୁବ୍ ସୁନ୍ଦର ଭାବରେ ବୁଝେଇଦେଲେ ଆପଣ। ଓଡ଼ିଶାର ସବୁ ଜିଲ୍ଲାମାନଙ୍କ ସାଂସ୍କୃତିକ ଇତିହାସ ସମ୍ବଳିତ ପୁସ୍ତକ ରଚନା କରିବାରେ ଆପଣ ସକ୍ରିୟ ଅଂଶଗ୍ରହଣ କରିଛନ୍ତି।
0: କାରଣ ମୁଁ ଦେଖିଲି ଏଇ ଇତିହାସ ହଉଛି ଗୋଟେ ଜାତିର ସମଷ୍ଟିଗତ ସ୍ମୃତି। ଏକଦା ଓଡ଼ିଆଙ୍କ ସୌର୍ଯ୍ୟ ବୀର୍ଯ୍ୟରେ ଆଗଙ୍ଗା ଗୋଦାବରୀ ପ୍ରକମ୍ପିତ ହଉଥିଲା। ଓଡ଼ିଶା କହିଲେ ଗୋଟେ ଭୂଖଣ୍ଡ ନୁହଁ, ବିଶାଳ ସାମ୍ରାଜ୍ୟ ବୁଝାଉଥିଲା। ଉତ୍ତର ଭାରତରେ 16 ଛୋଟ ଛୋଟ ଜନପଦ ଥିଲା, ସେତେବେଳେ କଳିଙ୍ଗ ଗୋଟେ ବିଶାଳ ସାମ୍ରାଜ୍ୟ ଥିଲା। ଉତ୍ତରରେ ଗଙ୍ଗା, ଦକ୍ଷିଣରେ ଗୋଦାବରୀ, ପୂର୍ବରେ ମହୋଦଧି ଏବଂ ପଶ୍ଚିମରେ ଅମରକଣ୍ଟକ। ଏ ବିଶାଳ ଭୂଖଣ୍ଡ ଥିଲା ଓଡ଼ିଶା। ଏଥିରେ ବିଭିନ୍ନ ଛୋଟ ଛୋଟ ରାଜ୍ୟ ଥାଇପାରେ, କିନ୍ତୁ ଭାବ ଭାବ ଦୃଷ୍ଟିରୁ ଭାବାତ୍ମକ ଐକ୍ୟ ଗୋଟିଏ ଥିଲା ଓଡ଼ିଶାର। ସେଇଟା ବର୍ତ୍ତମାନ ବିନଷ୍ଟ ହେବାକୁ ବସିଲାଣି। ତେଣୁ ମୁଁ ଇତିହାସ ଆଉ ସଂସ୍କୃତି, ସଂସ୍କୃତିର ପ୍ରକୃତ ଡେଫିନେସନ୍ ପ୍ରତି ନିର୍ଣ୍ଣୟ କରାଇପାରିନି, କିନ୍ତୁ ଇତିହାସକୁ ଜାବୁଡ଼ି ରଖିବାର ଯେଉଁ ଆଧାର ତାହା ହେଉଛି ସଂସ୍କୃତି। ନୃତ୍ୟ, ଗୀତ, ସଙ୍ଗୀତ, ୟା ଭିତରେ ସଂସ୍କୃତି ରହିଛି। ଏଇଟା ସବୁ ଆସ୍ତେ ଆସ୍ତେ ସ୍ୱାମୀ ବିବେକାନନ୍ଦ ଚିକାଗୋରେ କହିଥିଲେ ଯେ ଫରେନର୍ସ ଆର୍ ଅନ୍କଲ୍ଚର୍ ବଟ୍ ଦି ଇଣ୍ଡିଆନ୍ସ ଆର୍ କଲ୍ଚର୍। ଆମେ କଲ୍ଚର୍, ଆମେ ସଂସ୍କୃତି ସମ୍ପନ୍ନ, ତେଣୁ ଓଡ଼ିଆମାନେ ସଂସ୍କୃତି ସମ୍ପନ୍ନ, ଇତିହାସ ସଚେତନ। ଏଇଟା ତାଙ୍କ ପ୍ରାଣରେ ପୁରେଇବା ପାଇଁ ମୁଁ ଏପର୍ଯ୍ୟନ୍ତ 11 ବାହାରିଛି, 30 ବାହାରିନି କଲ୍ଚରାଲ ହେରିଟେଜ୍। ମାତ୍ର ମୁଁ ଏକାଟିଆ ନୁହଁ, ମୋ ସାଙ୍ଗେ ମୋର ସାଙ୍ଗ ମଧ୍ୟ 3-4 ପ୍ରଫେସର ଅମୀୟ ପଟ୍ଟନାୟକ, ହରିପଦ ଶତପଥୀ, ଗୋପୀନାଥ ମହାନ୍ତି ବଢ଼ିଗଲେ ଏବେ ଆଇଏଏସ୍, ଆମେ ମିଳିତ ଭାବରେ ଏଇ ଚେଷ୍ଟାଟା ଆରମ୍ଭ କରିଛୁ। ତା ଭିତରେ ମୋର ଗୋଟେ ଭଣଜା ତପନ କୁମାର ଶତପଥୀ, ଆମେ ମିଳିତ ଭାବେ ଏଇଟାକୁ ଆରମ୍ଭ କରିଛୁ। ବର୍ତ୍ତମାନ କାମଟା ଟିକେ ଗୋପୀ ବାବୁ ମରିଗଲା ପରେ ବ୍ଲକ ହେଇଯାଇଛି, 11 ଆମେ ବାହାର କରିଦେଇଛୁ।
1: ଆପଣ ଜୀବନବ୍ୟାପୀ ଗବେଷଣା ଏବଂ ଅଧ୍ୟୟନ କରିଚାଲିଛନ୍ତି, କେବେ ଥକି ପଡ଼ିବା ପରି ଅନୁଭବ ହେଇଛି ଆପଣଙ୍କର? ଯଦି ନା, ତାହେଲେ ତାର ରହସ୍ୟଟି କ'ଣ କହିବେ?
0: ତାର ରହସ୍ୟ ହେଉଛି ମୁଁ ନିଜେ କିଛି କରୁନି, ଶ୍ରୀଜଗନ୍ନାଥଙ୍କ କରୁଣା, ମୋର ପିତାମାତାଙ୍କର ପୁଣ୍ୟ ଏବଂ ଗୁରୁଦେବଙ୍କର ଆଶୀର୍ବାଦ। ଏଇ ତିନିଟାକୁ ମୁଁ ସମ୍ବଳ କରିଛି, ମୋର ତ କିଛି କରିବାର ନାହିଁ। ଏଇ ତିନିଟାକୁ ପ୍ରଚୁର ଶକ୍ତି ମୁଁ ପାଉଛି, ଯେତେବେଳେ ମୁଁ କାମ ଆରମ୍ଭ କରୁଛି ଶ୍ରୀଜଗନ୍ନାଥଙ୍କୁ ଶ୍ରଣ କରୁଛି, ଗୁରୁଦେବଙ୍କର କରୁଣାକୁ ଆଶା କରୁଛି ଏବଂ ବାପା ମାଙ୍କର ପୁଣ୍ୟ। ମୋ ବାପାଙ୍କର ଅଶେଷ ପୁଣ୍ୟ ଥିଲା ବୋଲି ମୁଁ ଏହି କାମରେ ବ୍ରତୀ ହେଉଛି। ମୁଁ ନିଜେ କିଛି କରୁଛି, ଏ ଅହମିକା ମୋ ଭିତରେ ନାହିଁ। କାରଣ ବିଦ୍ୟାର ସେଇଟା ହେଉଛି ବଡ଼ କଣ୍ଟକ, ବିଦ୍ୟା ତଦାରଖ ବିନମ। ବର୍ତ୍ତମାନ ବିଦ୍ୟା ସମସ୍ତଙ୍କ ଭିତରେ ଅହମିକା ସୃଷ୍ଟି କରିଦେଉଛି, ସେମାନେ ହାରିଯିବେ। କିନ୍ତୁ ଠାକୁରଙ୍କ କୃପାରୁ ମୋ ଭିତରେ ଅହମିକା ସୃଷ୍ଟି ହେଇନି, ମୁଁ ଆପଣଙ୍କ ଭିତରେ ବ୍ରହ୍ମଙ୍କୁ ଦର୍ଶନ କରୁଛି, ସମସ୍ତଙ୍କ ଭିତରେ ବ୍ରହ୍ମଙ୍କୁ ଦର୍ଶନ କରୁଛି। ତୁଳସୀ ପତ୍ର ସାନ ବଡ଼ କ'ଣ, କିନ୍ତୁ ମୁଁ ନିଜକୁ ଅଲଗା ଭାବୁନି, ମୁଁ ନିଜକୁ ମଣିଷ ସମାଜ ଭିତରେ ଜଣେ ଭାବୁଛି ଏବଂ ଏତେ କାମଟା ମୁଁ କରୁଛି ବୋଲି ଭାବୁନି, ଏଟା ସାମଗ୍ରିକ କୃତି ବୋଲି ମୁଁ ଭାବୁନି, ତେଣୁ ମୋତେ ବାଧା ଲାଗୁନି।
1: ଆପଣଙ୍କ ସହିତ ଆଲୋଚନା କଲେ ଓଡ଼ିଆ ଭାଷା, ସାହିତ୍ୟ, ବେଦ, ବେଦାନ୍ତ ଏସବୁ ବିଷୟରେ ଆଲୋଚନାର ସମୟ ସରିଯିବ ପଛେ, କିନ୍ତୁ ଆମର ଆଲୋଚନା ସରିବନି। ତେବେ ଆମର ଶ୍ରୋତାମାନେ ନିଶ୍ଚୟ ଆପଣଙ୍କର ପରିବାର ବିଷୟରେ ଜାଣିବାକୁ ଚାହୁଁଥିବେ, ଆପଣ ସଂକ୍ଷେପରେ ଆମର ଶ୍ରୋତାମାନଙ୍କୁ ଟିକେ କହିଦିଅନ୍ତୁ।
0: ମୋର ସହଧର୍ମିଣୀ ଛାରାଣୀ ମିଶ୍ର, ସେ ମୋର ପ୍ରଥମ ସହାୟିକା। ମୋର ଅସୁସ୍ଥତା ଯୋଗୁଁ ମୋ ସହଧର୍ମିଣୀକି ଧରିକିରି ମୁଁ ସବୁବେଳେ ବୁଲୁଛି, ଖାଲି ବୁଲୁନି, ସେ ଘରେ ମଧ୍ୟ ମୋର 20 ବହି ଦରକାର, ମୁଁ ବାଥରୁମ୍କୁ ଯିବି, ମୁଁ ବାସିଲାକୁ ଆଲମାରୀରୁ ବହି ବାହାରି ଥୁଆ ହେଇଥିବ, ସେ ହେଲ୍ପଟା ପାଉଛି। ଏବଂ ଛୁଆମାନେ, 4 ଝିଅ ମୋର, 4 ସାଙ୍ଗ ବାହାରି ତାଙ୍କ ଘର ସଂସାର କରିଗଲେ। ପୁଅ ଦେହାଙ୍କ ଏତେ ବ୍ୟସ୍ତ ଯେ ବଡ଼ ପୁଅ ଗୋଟେ କମ୍ପାନୀରେ ସେଲ୍ସ ଏକ୍ଜିକ୍ୟୁଟିଭ୍, ଫରେନ୍ କମ୍ପାନୀରେ, ତାର ହେଡ଼କ୍ୱାର୍ଟର୍ସ କଲିକତା, ତା ବହୁ ଆଉ ଛୁଆଟି ଆମ ପାଖରେ ଅଛି। ସାନ ପୁଅ ଥିଲା କଲିକତାରେ, ଏବେ ବଦଳି ହେଇଯାଇଛି ବକ୍ସି ବଜାର ବ୍ୟାଙ୍କକୁ। ସେମାନେ ତାଙ୍କ କାମରେ ଏତେ ବ୍ୟସ୍ତ, ସେମାନେ କିନ୍ତୁ ବରାବର ୱାଚ୍ କରୁଛନ୍ତି ବାପାଙ୍କ ସ୍ୱାସ୍ଥ୍ୟ, ଟିକେ କ'ଣ ହେଲେ ସାଙ୍ଗେ ସାଙ୍ଗେ ଡାକ୍ତର ଡାକିଦେବା, ଏବଂ ଗୋଟେ କାର୍ଟେ ଗୋଟେ ଡ୍ରାଇଭରଟେ ମୋତେ ଦେଇଛନ୍ତି, ବାପା ଯେତେବେଳେ ଇଚ୍ଛା କରିବେ ଯିବେ। ତେଣୁ ପରିବାର ତ ବହୁତ ହେଲ୍ପ ମୁଁ ପାଉଛି, ଖାଲି ସେତିକି ନୁହଁ, ଝିଅ ଜୁଇଁମାନେ ମଧ୍ୟ ଫୋନ୍ କରୁଛନ୍ତି, ବାପା ଯାଇଥିଲେ କଥା କ'ଣ ଅସୁବିଧା ଲାଗି, 3 ଫୋନ୍ କରିବେ, ବାପା ଆସି ଘରକୁ ଫେରିଲେଣି, ତେଣୁ ସେମାନେ ମୋତେ ଜଗିଛନ୍ତି, ତେଣୁ ମୋର କିଛି ଅସୁବିଧା ହେଉଛି। ଭଲ ପରିବାରଟିଏ ମୁଁ ପାଇଛି, ଭଲ ପରିବାରଟିଏ ପାଇଛି, ତା ନହେଲେ ମୁଁ ଏତେ ବାଟ ଅଗ୍ରସର ହେଇପାରନ୍ତିନି, ଏତେ କାମ କରିପାରନ୍ତିନି।
1: ଆପଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ, ଆଜି ଆମ ଷ୍ଟୁଡିଓକୁ ଆସିଛନ୍ତି, ଜଗନ୍ନାଥଙ୍କର ଭଜନ ପଦିଏ ଆପଣଙ୍କୁ ଆଜି ଆମେ ଶୁଣେଇବାକୁ ଚାହୁଁଛୁ, ତେବେ କୋଉ ଶିଳ୍ପୀଙ୍କର ଗୀତ ଆପଣ ଶୁଣିବାକୁ ଚାହିଁବେ?
0: ନିମେଇ ହରଚନ୍ଦନ, କାହିଁକି ନା ମୁଁ ପ୍ରତ୍ୟକ୍ଷ ଦର୍ଶୀ, ହେ ପ୍ରଭୁ ତୁମେ ବାହୁଡ଼ି ଯାଉଛ, ମୋତେ ବାହୁଡ଼ି ହେଇ ନିଅ, କୋଉ କୋଉ ସେ ତଳି ପଡ଼ିଲେ ସେଠି ଉପସ୍ଥିତ ଥିଲି, ମୋତେ ଆପଣଙ୍କ ଲୋକ ସମ୍ପର୍କ ବିଭାଗ ଆଉ ରେଡିଓ ନିତ୍ୟ ଧାର ବିବରଣୀ ଦେବାକୁ।
1: ଆଜ୍ଞା,
0: ରଘୁନନ୍ଦନ ପାଠାଗାରରେ ଧାରବରଣୀ ଦେଇକିରି ମୁଁ ଯେତେବେଳେ ଫେରିଲି, ମୋତେ ଅଜା ତୁମେ ଗୀତ ବୋଲିବ କି ନା, ହଁ ମୁଁ ଏଠି ବସିଲି, ଦେଖନ୍ତୁ ସେ ଗୀତ ବୋଲୁ ବୋଲୁ ଚାଲିଗଲେ, ପ୍ରଭୁ ମୋତେ ବାହୁଡ଼ି ଯାଉଛ, ମୋତେ ବାହୁଡ଼ି ହେଇନିଅ,

ଆଜି ଆମର ଅନୁରୋଧ କ୍ରମେ ଆପଣଙ୍କର ଅସୁସ୍ଥତା ସତ୍ତ୍ୱେ ମଧ୍ୟ ଆପଣ ଆମ ଷ୍ଟୁଡିଓକୁ ଆସିଲେ। ଆମର ଶ୍ରୋତାମାନଙ୍କୁ ଆପଣଙ୍କର ଦୀର୍ଘ ଦିନର ଯେଉଁ ଅନୁଭବ ଅନୁଭୂତି ସେ ବିଷୟରେ କହିଲେ। ଆମେ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଦେଉଛୁ। ପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ କଲ୍ୟାଣ କରନ୍ତୁ, ଘଣ୍ଟ ଘୋଡ଼େଇକରି ଏମିତି ରଖିଥାନ୍ତୁ। ଆପଣ ଆହୁରି ଅନେକ ଲେଖା ଆମର ଓଡ଼ିଶାବାସୀଙ୍କୁ ଭେଟି ଦିଅନ୍ତୁ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ପ୍ରତିବେଶୀ ପାକିସ୍ତାନ ବିଶ୍ୱାସଘାତକତାର କୁହୁଡ଼ି ଆଢୁଆଳରେ କାର୍ଗିଲର ଶୀତଳ ପାହାଡ଼କୁ କବ୍ଜା କରିବାକୁ ଦୁଃସାହସ କରିଥିଲା, ସେତେବେଳେ ଭାରତ ମାତାର ମୁକୁଟ ସଦୃଶ ଲଦାଖର ଦୁର୍ଗମ ଶୃଙ୍ଗଗୁଡ଼ିକରେ ଶତ୍ରୁର କଳା ଛାଇ ମାଡ଼ି ଆସିଥିଲା। ଭାରତର ସୀମା ଓ ସାର୍ବଭୌମ୍ୟତାକୁ ରକ୍ଷା କରିବା ପାଇଁ ଆମର ସେନାବାହିନୀ ଆରମ୍ଭ କରିଥିଲେ ଅପରେସନ ବିଜୟ।
1: ହଁ ବନ୍ଧୁ, କାର୍ଗିଲର ଭୂଗୋଳ ଥିଲା ଅତ୍ୟନ୍ତ ଭୟାବହ, ଯେଉଁଠି ରକ୍ତ ଜମାଟ ବାନ୍ଧି ଦେଉଥିବା -ଡିଗ୍ରୀର ତାପମାତ୍ରା ସହ ସୁଉଚ୍ଚ ଶିଖରରେ ଲୁଚି ରହିଥିବା ଶତ୍ରୁର ପ୍ରବଳ ଗୁଳି ବର୍ଷା ସତ୍ତ୍ୱେ ଆମ ଯବାନମାନଙ୍କ ମନୋବଳ ଆକାଶଠାରୁ ଉଚ୍ଚ ଥିଲା। ମୃତ୍ୟୁକୁ ସାମ୍ନାରେ ଦେଖି ମଧ୍ୟ ସେମାନେ ପଛକୁ ହଟି ନଥିଲେ। ପ୍ରାୟ 60 ଦିନର ରକ୍ତ ଖେଇ ସଂଗ୍ରାମ ପରେ ଜୁଲାଇ 26 ତାରିଖରେ ଆମର ବୀର ସୈନ୍ୟମାନେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ତଡ଼ି କାର୍ଗିଲ ଘାଟିରେ ପୁନର୍ବାର ବିଜୟର ପ୍ରତୀକ ସ୍ୱରୂପ ଉଡ଼ାଇଥିଲେ ପବିତ୍ର ତ୍ରିରଙ୍ଗା।
0: ଭାରତ ମାତାର ରକ୍ତରଞ୍ଜିତ ଇତିହାସ ପୃଷ୍ଠାରେ ଜୁଲାଇ 26 କେବଳ ଏକ ତାରିଖ ନୁହେଁ, ବରଂ ଏହା ହେଉଛି ଭାରତୀୟ ସେନାର ଅସୀମ ଶୌର୍ଯ୍ୟ, ଅଦମ୍ୟ ପରାକ୍ରମ ଏବଂ ଅପରିସୀମ ତ୍ୟାଗର ଏକ ଜାଜୁଲ୍ୟମାନ ମହାକାବ୍ୟ। କାର୍ଗିଲ ବିଜୟ ଦିବସ ହେଉଛି ସେହି ପବିତ୍ର ଦିବସ, ଯେଉଁଦିନ ହିମାଳୟର ବରଫାବୃତ ଶୃଙ୍ଗରେ ଭାରତୀୟ ବୀର ଯବାନମାନେ ନିଜ ରକ୍ତରେ ବିଜୟ ତିଲକ ପିନ୍ଧାଇଥିଲେ। ଏହା ହେଉଛି ସ୍ୱାଭିମାନର ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏକ ଗୌରବମୟ ଉତ୍ସବ।
1: ହଁ ବନ୍ଧୁ, ଏହି ମହାନ ଯୁଦ୍ଧରେ ଦେଶର 527 ଜଣ ବୀର ସନ୍ତାନ ମାତୃଭୂମିର ଚରଣରେ ନିଜ ଜୀବନର ଶେଷ ରକ୍ତବିନ୍ଦୁ ଅର୍ପଣ କରି ହୋଇଥିଲେ ଶହୀଦ। କ୍ୟାପ୍ଟେନ ବିକ୍ରମ ବାର୍ତ୍ତାଙ୍କ ୟେ ଦିଲ ମାଙ୍ଗେ ମୋର୍ର ସେହି ସିଂହ ଗର୍ଜନ ଏବଂ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେଙ୍କ ଅସୀମ ସାହସ ଆଜି ବି ଦେଶବାସୀଙ୍କ ଶିରାରେ ବଢାଇ ଦିଏ ରକ୍ତର ସ୍ପନ୍ଦନ। ଏହି ମହାଯଜ୍ଞରେ ଓଡ଼ିଶାର ବୀରପୁତ୍ର ଶହୀଦ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଶହୀଦ ଗୋପୀନାଥ ମହାରଣା ନିଜର ଆହୁତି ଦେଇ ଓଡ଼ିଆ ଜାତିର ବୀରତ୍ୱର ପରମ୍ପରାକୁ ବିଶ୍ୱ ଦରବାରରେ କରିଛନ୍ତି ଜାଜୁଲ୍ୟମାନ।
0: ବନ୍ଧୁ, କାର୍ଗିଲ ବିଜୟ ଦିବସ କେବଳ କୌଣସି ଭୂଭାଗକୁ ଫେରିପାଇବାର ଆନନ୍ଦୋତ୍ସବ ନୁହେଁ, ବରଂ ଏହା ହେଉଛି ପ୍ରତିଟି ଶହୀଦଙ୍କ ପବିତ୍ର ଚିତାଭସ୍ମ ଆଗରେ ନତମସ୍ତକ ହୋଇ କୃତଜ୍ଞତା ଜଣାଇବାର ଦିନ। ଏହି ଦିବସ ଆମକୁ ସ୍ମରଣ କରାଇ ଦିଏ ଯେ ଯେଉଁ ସ୍ୱାଧୀନତାର ମୁକ୍ତ ପବନ ସେବନ କରୁଛୁ, ତାହା ପଛରେ କେତେ ମାଙ୍କର କୋଳ ହୋଇଛି ଶୂନ୍ୟ ଏବଂ କେତେ ଭଗିନୀଙ୍କ ସିନ୍ଦୁର ହୋଇଛି ପୋଛି। ଆସନ୍ତୁ, ଆଜିର ଏହି ଗୌରବମୟ ଦିବସରେ ଆମେ ସମସ୍ତେ ଶପଥ ନେବା ଦେଶର ଏହି ଅଖଣ୍ଡତା ଏବଂ ଗୌରବକୁ ସଦାସର୍ବଦା ଅକ୍ଷୁର୍ଣ୍ଣ ରଖିବା। ଯେଉଁମାନେ ଦେଶ ପାଇଁ ଦେଲେ ପ୍ରାଣବଳି, ତାଙ୍କ ଚରଣରେ କୋଟି କୋଟି ପ୍ରଣାମ ଢାଳି।
1: ଜୟ ହିନ୍ଦ୍, ଜୟ ଭାରତୀୟ ସେନା।

0: ବନ୍ଧୁ, ନଦୀ ପାଇଁ ତରଙ୍ଗ ଯେପରି, କାବ୍ୟ ପାଇଁ ଛନ୍ଦ ଯେପରି, ମାନବ ଜୀବନ ପାଇଁ ସମ୍ପର୍କ ଠିକ୍ ସେହିପରି ଏକ ଅନନ୍ୟ ଅଳଙ୍କାର। ମଣିଷ କେବଳ ରକ୍ତ ମାଂସର ଏକ ପିଣ୍ଡୁଳା ନୁହେଁ, ବରଂ ସେ ଭାବନାର ଏକ ସୂକ୍ଷ୍ମ କାନଭାସ। ଏହି କାନଭାସରେ ବିଭିନ୍ନ ସମ୍ପର୍କର ରଙ୍ଗ ହିଁ ଜୀବନକୁ ଚିତ୍ତାକର୍ଷକ ଓ ସୁନ୍ଦର କରି ଗଢ଼ି ତୋଳେ। ସମ୍ପର୍କ ହେଉଛି ଆତ୍ମାରୁ ଆତ୍ମାକୁ ସଂଯୋଗ କରୁଥିବା ଏକ ଅଦୃଶ୍ୟ ରେଶମୀ ସୂତା, ଯାହା ମଣିଷକୁ ସମାଜ ରୂପୀ ମାଳରେ ଗୁନ୍ଥି ରଖିଥାଏ। ସେଥିପାଇଁ ତ କୁହାଯାଇପାରେ, ସମ୍ପର୍କ ହେଉଛି ଏକ ସୁଲଳିତ ସଙ୍ଗୀତ, ଯାହା ଜୀବନର ନିରସତାକୁ ଦୂର କରିଦିଏ, ଏହାକୁ ଅହଙ୍କାରର କାଳବୈଶାଖୀରୁ ରକ୍ଷା କରି ପ୍ରେମ ଓ ଶ୍ରଦ୍ଧାର ମଳୟ ପବନରେ ବଞ୍ଚାଇ ରଖିବାକୁ ହୁଏ। ଧନ, ଦୌଲତ ଓ ପ୍ରତିପ୍ରତି କ୍ଷଣସ୍ଥାୟୀ, କିନ୍ତୁ ଏକ ନିବିଡ଼ ସମ୍ପର୍କର ସ୍ମୃତି ଚିରନ୍ତନ। ତେଣୁ ସମ୍ପର୍କ ରୂପକ ଏହି ଅମୂଲ୍ୟ ରତ୍ନକୁ ଯତ୍ନର ସହ ସାଇତି ରଖିବା ପ୍ରତ୍ୟେକ ମାନବର ପରମ କର୍ତ୍ତବ୍ୟ। ରକ୍ତର ସେତୁରେ ଗଢ଼ାଏ ଜୀବନ, ଭାବନାର ରଙ୍ଗେ ରଙ୍ଗୀନ ଭୁବନ। ସମ୍ପର୍କ ସେପରା ଆତ୍ମାର ଆଭୂଷଣ, ମୋର ଜୀବନରେ ଶୀତଳ ଚନ୍ଦନ। କାହିଁ ମା କୋଳେ ବାତ୍ସଲ୍ୟର ଧାରା, ପିତାଙ୍କ ସେ ସ୍ନେହ ଆକାଶର ତାରା, ଭାଇ ଭଉଣୀର ସେମିଠା ଅଭିମାନ, ଜୀବନ ତରଣୀରେ ଶ୍ରେଷ୍ଠ ସନ୍ଧାନ। ନାହିଁ ରକ୍ତ ସୀମା ବନ୍ଧୁତାର ପଥେ, ଚାଲେ ସେ ଜୀବନ ଅକୁତୟ ଭୟ ରଥେ। ଦୁଃଖରେ ଯେ ଦିଏ ସାହସର ହାତ, ଝଡ଼ ଝଞ୍ଜା ମଧ୍ୟେ ସେ ପ୍ରଭାତ ସାଥ। ସୁବର୍ଣ୍ଣର ସୂତା ବିଶ୍ୱାସର ନାମ, ଭାଙ୍ଗିଗଲେ ସବୁ ହୁଏ ସେ ବିରାମ। ସେହି ସମ୍ପର୍କ ତ ସଂସାରେ ଅମୂଲ୍ୟ, ଯାହାର ନାହିଁ କିଛି ସଂସାରରେ ତୁଲ୍ୟ। ଯାନ୍ତ୍ରିକ ଦୁନିଆରେ ସ୍ୱାର୍ଥର ସେବାତେ, ହଜି ନ ଯାଉ ଏ ସମ୍ପର୍କ ଆଜି ଆପଣଙ୍କ ସାଥେ। ସାଇତି ରଖିବା ପ୍ରେମର ସେ ମହକ, ଦୂର ହେଉ ସବୁ ଅହଙ୍କାରର କୁହୁକ।
1: ବନ୍ଧୁ, ସମ୍ପର୍କ ଆମକୁ କେବଳ ଆନନ୍ଦ ଦିଏ ନାହିଁ, ବରଂ ଜୀବନ ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ମଧ୍ୟ ପ୍ରଦାନ କରେ। ଆପଣାର ଲୋକମାନଙ୍କ ଆଶୀର୍ବାଦ ଓ ସ୍ନେହ ହିଁ ମଣିଷର ସର୍ବଶ୍ରେଷ୍ଠ ପାଥେୟ।
0: ତେବେ ଶୁଭଶ୍ରୀ, ଚାଲ ଆଉ ଡେରି ନ କରି ପୁଣି ଶ୍ରୋତା ବନ୍ଧୁଙ୍କ ସହ ଯୋଡି ହୋଇଯିବା ଆଜିର ଫୋନ୍ ଇନ୍ ସମ୍ପର୍କ ମାଧ୍ୟମରେ, ଆଉ ସାଉଣ୍ଡ ଆଣିବା ଶ୍ରୋତା ବନ୍ଧୁଙ୍କର ଆଶୀର୍ବାଦ ଏବଂ ଭଲ ପାଇବା।
1: ନିଶ୍ଚୟ ଶ୍ରୀ, ତେବେ ଦେଖିନବା ଆମକୁ ପ୍ରଥମ କଲ୍ଟି କିଏ ଏବଂ କେଉଁଠାରୁ କରିଛନ୍ତି।
0: ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ। ନମସ୍କାର ଭଉଣୀ।
1: ଭଉଣୀ, ଆପଣଙ୍କୁ ଆଜିର ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ତେବେ ଭଉଣୀ, ଆପଣ ଆମ କାର୍ଯ୍ୟକ୍ରମକୁ ଶୁଣନ୍ତି, ଆପଣଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ସେ ସମ୍ପର୍କରେ ଆପଣଙ୍କର କଣ ମତାମତ ରହିଛି?
2: ଜୁଲାଇ ମାସରେ ଆମର ଗୋଟେ ନାଟକ ବାଜିଥିଲା ସ୍ୱପ୍ନର ସତ୍ୟବାଦୀ, 1 ତାରିଖରେ, ବହୁତ ଭଲ ଲାଗିଥିଲା। ଆଉ ତା ସାଙ୍ଗେ ସାଙ୍ଗେ ସ୍ୱର୍ଣ୍ଣଲତା ସାହୁଙ୍କର ବି କବିତା ବହୁତ ଭଲ ଲାଗିଥିଲା, ବାଜିଥିଲା ଏବେ। ଆଉ ଜଗନ୍ନାଥଙ୍କର କବିତା ବାଜିଥିଲା ଏଇ ଜୁଲାଇ ମାସରେ, ବହୁତ ଭଲ ଲାଗୁଥିଲା। ଆଉ ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି, ଯେମିତିକି କାହାକୁ କହିଲା କି କବିତା ନିର୍ମଳ ବେହେରାଙ୍କର ବି ବହୁତ ଭଲ ଲାଗୁଥିଲା। ଏଥିରେ ସାପ୍ତାହିକ ସୃଜନରେ ଯୁବ ସାହିତ୍ୟିକ ବେଦପ୍ରକାଶ ଭାଇଙ୍କର ବି ବହୁତ ଭଲ ଲାଗୁଥିଲା। ଆଉ ତାଙ୍କର ସାକ୍ଷାତକାର ଆମର ନଉଥିଲେ ଗୌରୀପ, ବହୁତ ସୁନ୍ଦର ଭାବେ ନଉଥିଲେ। ଆଉ ବଇଁଶୀ ବାଜିରେ କବିତା ସେ ବି ବହୁତ ଭଲ ଲାଗିଥିଲା, କବିରାଜ ଭାଇଙ୍କର ଥିଲା। ସବୁକିଛି ଭଲ ଲାଗୁଛି। ଦୀପଲୋଚନ ଭାଇଙ୍କର ବି ବହୁତ କବିତା ସୁନ୍ଦର ଭାବରେ ମାନେ ଲେଖିଥିଲେ ସେ, ତାଙ୍କର ବି ବହୁତ ଭଲ ଲାଗୁଛି। ଆଉ ଆମର ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି। ଆଉ ମୋ ବିଷୟରେ ତୁମେ ସାହିତା ସେଇ କବିତାଟି ବି ବହୁତ ଭଲ ଲାଗିଥିଲା, ମୁଁ ଓଡ଼ିଆ କବିତାଟି ବି ବହୁତ ଭଲ ଲାଗିଥିଲା। ଯେମିତିକି ଏପ୍ରିଲ 28 ଉତ୍କଳ ଗୌରବର ସେଇଟା ବି ବହୁତ ଭଲ ଲାଗିଥିଲା କବିତାଟି। ଆଉ ଅପା ମାନଙ୍କର ବି ସୁନ୍ଦର ଭାବରେ ଉପସ୍ଥାପନା ଶୈଳୀ ବହୁତ ଭଲ ଲାଗୁଛି, ଯେମିତିକି ଆମର ସୁବର୍ଷୀ ଅପା, ଆଉ ଚଳ ଅପା, ଗୌରୀ ଅପା, ସ୍ୱୟଂପ୍ରଭା ଅପା, ବ୍ୟକ୍ତି ଅପା, ଆଉ ଯେତିକି ଅପା ମାନେ ଅଛନ୍ତି ସମସ୍ତଙ୍କର ବି ବହୁତ ଭଲ ଲାଗୁଛି। ଆଉ ପ୍ରତିକ୍ରିୟା

0: ଭଲ ଲାଗୁଛି, କ୍ଷୀର ଦେବତାର ହାଲଚାଲ ବି ବହୁତ ଭଲ ଲାଗୁଛି, ତା ସାଙ୍ଗେ ସାଙ୍ଗେ ମଲାର ବି ପୁଣି ବହୁତ ଭଲ ଲାଗୁଛି, ଆଉ ପ୍ରତିକ୍ରିୟା ଯଦି ନୂଆ ନୂଆ ଟପିକ ରଖା ହୁଅନ୍ତା ଆହୁରି ବହୁତ ବଢିଆ ଲାଗନ୍ତି।
1: ଧନ୍ୟବାଦ ଭଉଣୀ, ନମସ୍କାର। ହ୍ୟାଲୋ, ଫୋନ ଇନ୍ ସମ୍ପର୍କ।
2: ହ୍ୟାଲୋ, ଫୋନ ଇନ୍ ସମ୍ପର୍କ। ହ୍ୟାଲୋ ମ୍ୟାମ୍।
1: ଭଉଣୀ, ଆପଣଙ୍କ ପରିଚୟ ଏବଂ ଆପଣ କେଉଁଠାରୁ ଆମକୁ କଲ୍ କରିଥିଲେ?
2: ଫାର୍ଷ୍ଟ ଅଫ୍ ଅଲ୍ ଦୁଇ ଜଣଙ୍କୁ ନମସ୍କାର, ହାପି ସନ୍ଡେ, ଗୁଡ୍ ଇଭିନିଂ, ଶୁଭ ସନ୍ଧ୍ୟା। ତ ଦିସ୍ ଇଜ୍ ମାମା ମିଶନ ଭୁବନେଶ୍ୱର, ଆପଣ ମେ ବି ଡବଲ ଏ ଶୁଭଶ୍ରୀ ଆଉ ଶ୍ରୀ।
1: ଧନ୍ୟବାଦ ଭଉଣୀ, ଆପଣ ଆମକୁ ଚିହ୍ନି ପାରିଥିବାରୁ ଆମକୁ ବହୁତ ଖୁସି ଲାଗୁଛି।
2: ନିଜ ଲୋକକୁ ଥୋଡି ଭୁଲି ହବ, ଆପଣ ବହୁତ ଦିନ ପରେ ଶୁଭଶ୍ରୀ ମ୍ୟାମ୍ ଆସିଛନ୍ତି, ତଥାପି ଆପଣ ଦିଲ୍ଲୀରେ ଥିଲେ ଆଉ ଶ୍ରୀ ମ୍ୟାମ୍ ସହିତ ମୁଁ କଥା ହେଇଥିଲି।
1: ଆଜ୍ଞା।
2: ଦିଲ୍ ସେ ଦିଲ୍ କୋ ଚୁରାୟା ହେ ତୁମନେ, ଦୂର ହୋତେ ହୁଏ ଭି ଅପ୍ନା ବନାୟା ହେ ତୁମନେ, ଏ ଦୋସ୍ତ ତୁଝେ କଭି ଭୁଲ ନା ପାଏଙ୍ଗେ, ଏ ଦୋସ୍ତ ତୁଝେ କଭି ଭୁଲ ନା ପାଏଙ୍ଗେ, କ୍ୟୁଁକି ପ୍ୟାର କରନା ସିଖାୟା ହେ ତୁମନେ।
1: ବହୁତ ସୁନ୍ଦର ହେଇଛି ସାଇରିଟି ଆପଣଙ୍କର ଭଉଣୀ, ଆପଣଙ୍କ ଏଇ ସାଇରି ଶୁଣି ଆଜିର ସନ୍ଧ୍ୟା ଆଉ ଟିକେ ରଙ୍ଗୀନ ମଧ୍ୟ ହେଇଯାଇଛି। ଧନ୍ୟବାଦ ଭଉଣୀ।
3: ତେବେ ଭଉଣୀ, ଆପଣ ଆମ କାର୍ଯ୍ୟକ୍ରମକୁ ଶୁଣନ୍ତି, ଆପଣଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ସେ ସମ୍ପର୍କରେ ଆପଣଙ୍କର କଣ ମତାମତ ରହିଛି?
2: ଠିକ ଅଛି, ଆପଣ ଫାର୍ଷ୍ଟ ଅଫ୍ ଅଲ୍ ଥ୍ୟାଙ୍କ ୟୁ ବୋଥ ଅଫ୍ ୟୁ, ଏତେ ବର୍ଷା ମାନ ମାନିକ ବି ଆପଣ ଆମ ପାଇଁ ପ୍ରୋଗ୍ରାମ କରୁଛନ୍ତି, ଆସିଛନ୍ତି, ଏଣ୍ଟରଟେନମେଣ୍ଟ କରୁଛନ୍ତି, ତ ଅଲ୍ କ୍ରେଡିଟ୍ ଗୋଜ୍ ଟୁ ଶ୍ରୀ ମ୍ୟାମ୍ ଆଣ୍ଡ ଶୁଭଶ୍ରୀ ମ୍ୟାମ୍। ହଁ, ଅନ୍ୱେଷଣରେ ମତେ ଭଲ ଲାଗିଥିଲା ବର୍ଷା ସଂରକ୍ଷଣ ନେଇକି, ହାଉ ଟୁ ସେଭ୍ ୱାଟର, ବର୍ଷା ସଂରକ୍ଷଣ, ତାପରେ ମତେ ଭଲ ଲାଗିଥିଲା ଏଆଇ ଉପରେ ଭଲ ଲାଗିଥିଲା, ତାପରେ ମତେ ସବୁ ପ୍ରକାର ଅପଡେଟ୍ ଭଲ ଲାଗିଥିଲା, ଯେମିତିକି କ୍ରିକେଟର ଥିଲା, ଯେମିତିକି ଆୟରଲ୍ୟାଣ୍ଡ ହଉ, ଆଫଗାନିସ୍ତାନ ହଉ, କି ଆମର ଟି ଟ୍ୱେଣ୍ଟି ଓମେନ୍ସ ୱାର୍ଲଡ କପ୍ ହଉ, କି ଇଂଲଣ୍ଡ ହଉ, ସବୁ ବି ସବୁ ମତେ ଅନ୍ୱେଷଣରେ ଭଲ ଲାଗିଥିଲା। ତାପରେ ମତେ ସୁଜନୀରେ ଭଲ ଲାଗିଥିଲା ହାରା ମାଉସୀ, ଗୋବିନ୍ଦ ବେହେରାଙ୍କର ଷ୍ଟୋରୀଟା ହାରା ମାଉସୀ ମତେ ଭଲ ଲାଗିଥିଲା। ତାପରେ ମତେ ସୁଜନୀରେ ରଥଯାତ୍ରା ଉପରେ ଆମର ଶ୍ରୋତା ବନ୍ଧୁମାନେ ଏତେ ଭଲ ଭଲ ରଥଯାତ୍ରା ଉପରେ ଲେଖିଥିଲେ, ମୁଁ ତାଙ୍କୁ ଇନ୍ସପାୟାର୍ଡ ହେଇଥିଲି, ନେକ୍ସଟ ମୁଁ ଟ୍ରାଏ କରିବି ରଥଯାତ୍ରା ଉପରେ ମୁଭି ଲେଖିବାକୁ, ସେଇଟା ମତେ ଭଲ ଲାଗିଥିଲା। ତାପରେ ଆଇନାରେ ମତେ ଭଲ ଲାଗିଥିଲା, ବିବେକ ଭଲ ଲାଗିଥିଲା, ଆଉ ଗୋଟେ ଆଇନାରେ ମତେ ଭଲ ଲାଗିଥିଲା ଜୀବନର ପଥ, ବହୁତ ଦର୍ଦ ଭରା ଥିଲା ମାନେ ଭଲ ଲାଗିଥିଲା, ପ୍ରତିକ୍ରିୟା ତ ମତେ ଆଜି ଯାଏ ଭଲ ଲାଗେ। ଏଥର ମୁଁ ଜାଣିକି ପାର୍ଟିସିପେଟ କମ୍ କରିଥିଲି, ଅନ୍ୟମାନଙ୍କୁ ଚାନ୍ସ ଦେଇଥିଲି, କିନ୍ତୁ ମୁଁ ଶୁଣିଥିଲି ମତେ ଭଲ ଲାଗିଲା। ଶୁକ୍ରବାର ଦିନ ବିଶ୍ୱଜିତା ମ୍ୟାମ୍ ଆଣ୍ଡ ଦୀପ୍ତି ରଞ୍ଜନ ସାର୍ଙ୍କର ବର୍ଷା ଉପରେ ମଲାରେ ଭଲ ଲାଗିଥିଲା। ତାପରେ ଆମର ଯୁବବାଣୀ ନେକ୍ସଟରେ ଶ୍ରୀଚରଣୀ ଆଉ ଅନିମେନ୍ସଙ୍କର ଭଲ ଲାଗିଥିଲା। ତାପରେ ଆମର କଲେଜ କ୍ୟାମ୍ପସ ବି ଭଲ ଲାଗିଥିଲା। ରବିବାର ମତେ ମୋ ମେଲ୍ ପ୍ରଥମ ପଢିଥିଲେ ଶ୍ରୀ ମ୍ୟାମ୍ ଆଉ ପଢିଥିଲେ ସ୍ୱାତୀ ମ୍ୟାମ୍, ତାଙ୍କର ତ ମୁଁ ପ୍ରଥମଥର କଥା ହେଇଥିଲି, ମତେ ସେଇଟା ବହୁତ ଭଲ ଲାଗିଥିଲା, ପୁରା ନିଜର ନିଜର ଲାଗିଥିଲା। ତାପରେ ମତେ ଭଲ ଲାଗିଥିଲା ଆମର ଶ୍ରୀ ମ୍ୟାମ୍ଙ୍କ ସହିତ ଗୋଟେ ସାକ୍ଷାତକାର ହେଇଥିଲା, ସେଟା ମତେ ବହୁତ ଭଲ ଲାଗିଥିଲା। ତାପରେ ଆମର ଯୋଉ ରଥଯାତ୍ରା ଉପରେ ବି ଆଲୋଚନା ହେଇଥିଲା, ସେଇଟା ଭଲ ଲାଗିଥିଲା। ତାପରେ ଆମର ମେଲ୍ ବି ପଢା ହେଇଥିଲା, ଯେମିତିକି ପଢିଥିଲେ ପ୍ରତୀକ୍ଷା ମ୍ୟାମ୍ ହଉ, ବିଶ୍ୱଜିତା ମ୍ୟାମ୍ ହଉ, ସ୍ୱାତୀ ମ୍ୟାମ୍ ହଉ, ଅନନ୍ୟା ମ୍ୟାମ୍ ହଉ, ସମସ୍ତଙ୍କୁ ଥ୍ୟାଙ୍କ ୟୁ।
1: ଧନ୍ୟବାଦ ଭଉଣୀ, ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ସେ ସମ୍ପର୍କରେ ନିଜର ମତାମତ ଦେଇଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଛୁ। ଧନ୍ୟବାଦ ଭଉଣୀ, ନମସ୍କାର। ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ। ଭାଇ, ଆପଣଙ୍କ ପରିଚୟ ଏବଂ ଆପଣ ଆମକୁ କେଉଁଠାରୁ କଲ୍ କରିଥିଲେ? ଭାଇ ନମସ୍କାର, ଆପଣ କେମିତି ଅଛନ୍ତି?
4: ମୁଁ ତ ବହୁତ ଭଲରେ ଅଛି, ଲ ମଙ୍ଗଳାଙ୍କ କୃପାରୁ ଭଲରେ ଅଛି, ଜଗନ୍ନାଥଙ୍କ କୃପାରୁ ଭଲରେ ଅଛି। ଆପଣ ମାନେ କୁହନ୍ତୁ ଆଗ କେମିତି ଅଛନ୍ତି?
1: ଭାଇ ଆମେ ତ ବହୁତ ଭଲରେ ଅଛୁ, ଆପଣଙ୍କ ସହିତ କଥା ହେଇକି ବି ବହୁତ ଭଲ ଲାଗିଲା। ଆପଣ ତ ଆମର ନିୟମିତ ଶ୍ରୋତା, ଆପଣଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ଆପଣଙ୍କ ମତାମତ ଜଣାଇବେ?
4: ସର୍ବପ୍ରଥମେ ଜୀବବାଣୀ ଅଗଣର ସମସ୍ତ ଆଦରଣୀୟ ଭାଇ ଭଉଣୀ ମାନଙ୍କୁ ଜଣାଉଛି, ଅନ୍ତରରେ କେଉଁ ଏକ ନିଦୃତ କୋଣରେ ଉଙ୍କି ମାରି ଜାଗି ଉଠିଥିବା ସେହି ସ୍ନେହ ପ୍ରେମ ଭରା ଶୁଭେଚ୍ଛା ଶୁଭକାମନା, ଯାହା ପ୍ରତ୍ୟେକ ଭାଇ ଏବଂ ଭଉଣୀ ମାନଙ୍କ ମନରେ ଭରିଦେବ ଆନନ୍ଦ, ପୁନଶ୍ଚ ଯୋଗାଇଦେବ ସକାରାତ୍ମକ ପ୍ରେରଣା, ଆଗାମୀ କାର୍ଯ୍ୟକ୍ରମ ପାଇଁ ସେମାନେ ହେବେ ପ୍ରସ୍ତୁତ। ଏହି ଆଶା ଓ ବିଶ୍ୱାସ ନିଜଠାରେ ପୋଷଣ କରି ଗୁରୁତ୍ୱ ଆରୋପ କରୁଛି ଚଳିତ ଜୁଲାଇ ମାସ ଅଗଣାର ସମୁଦ୍ରରେ ଛାଉଁଟିଥିବା କେତେକ ମୁକ୍ତା ରୂପକୁ ଉପହାର। ବିଶେଷ କରି ପ୍ରତ୍ୟେକ ସପ୍ତାହର ସୋମବାରର ଅନୁସାରେ ବିଜ୍ଞାନ ଭିତ୍ତିକ ସାରଗର୍ଭକ ଆଲୋଚନା, ସାଙ୍ଗକୁ ବିଜ୍ଞାନର ନୂଆ ନୂଆ ରୋଚକ ତଥ୍ୟ ଓ ଖେଳ ଖବର, ବହୁତ ଜ୍ଞାନବର୍ଦ୍ଧକ ସବୁ ଅପା ଏବଂ ଭାଇମାନଙ୍କର ଯୁଗଳବନ୍ଦୀ ଉପସ୍ଥାପନା, ମନରେ ଭରି ଦେଇଥିବା ଅନେକ ମାଦକ ଭରା ଚିହରଣ। ଦ୍ୱିତୀୟରେ ତର୍ଜମା କରୁଛି ମଙ୍ଗଳବାର ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ସୂର୍ଯ୍ୟନୀ ସମ୍ପର୍କରେ। ତା ସହିତ ଯୁବବାଣୀ ସୃଜନୀରେ ଶ୍ରୀ ଅପା ଏବଂ ଶ୍ରୀ ଅପାଙ୍କର ଉପସ୍ଥାପନ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। 14-7 ସୃଜନୀରେ ଆଲୋଚନା ମହାଜାଗତିକ ଜଗତରେ ଜଗନ୍ନାଥ, ଯାହାକୁ ଆଲୋଚନା କରିଥିଲେ ଅମର ଖଟୁଆ, ତତ୍ପରେ ଶୀତଳ ଅପା ଏବଂ ଦ୍ୱିତୀୟ ଅପାଙ୍କର ଯୁଗଳବନ୍ଦୀ ଉପସ୍ଥାପନା ବହୁତ ସରସ ସୁନ୍ଦର ଥିଲା। ସେହିପରି 8-7 ଆଇନାରେ ନାଟକ ବିଭେଦ ବହୁତ ସରସ ସୁନ୍ଦର ସାବଲୀଳ ଥିଲା। ଗୁରୁବାର ପ୍ରତିକ୍ରିୟା ସ୍ତମ୍ଭରେ ଶିକ୍ଷଣୀୟ ବିଷୟବସ୍ତୁ ସାଙ୍ଗକୁ ଅପା ମାଈ ମାନଙ୍କର ଉପସ୍ଥାପନା ବହୁତ ସରସ

0: ସୁନ୍ଦର ଥିଲା। ସେହିପରି ଯୁବବାଣୀ ଶୁକ୍ରବାର ମଫମୈନୀ ମଲ୍ଲହାର ଉପସ୍ଥାପନା ଦାୟିତ୍ୱ ବହନ କରିଥିଲେ ଶ୍ରିୟା ଅପା ଓ ଅନ୍ୟାନ୍ୟ ଅପା। ଦୁଇ ଅପାଙ୍କର ନୃତ୍ୟକୋଟିର ଉପସ୍ଥାପନା ଶୈଳୀ ବହୁତ ସରସ ଏବଂ ସୁନ୍ଦର ଥିଲା। ଯୁବବାଣୀ ନେକ୍ସଟରେ ଯେଉଁ ଜାତୀୟ କ୍ରୀଡ଼ାବିତ୍ଙ୍କର ବିଶେଷ କରି ଭାରତୀୟ ମହିଳା ଦଳର ବାମ ହାତୀ ବୋଧରେ ଶ୍ରୀଚରଣୀଙ୍କ ସହିତ ଯେଉଁ ସାକ୍ଷାତକାର ହୋଇଥିଲା, ମୁଁ ଆଶା ବ୍ୟକ୍ତ କରୁଛି ତାହା କ୍ରୀଡ଼ାପ୍ରେମୀ ମାନଙ୍କ ଉପରେ ବହୁତ ପ୍ରଭାବ ବିସ୍ତାର କରିଥିବ। ତେଣୁ ଏହି ସମୟରେ ପ୍ରସ୍ତାବ ଦେଉଛି କି ଯଦି ଓଡ଼ିଶାର ଖେଳାଳି ମାନଙ୍କ ସହିତ ତାଙ୍କର ସାକ୍ଷାତ ଆଲୋଚନା ବା ତାଙ୍କର ସଂସ୍ପର୍ଶ ଆସି ତାଙ୍କ ବିଷୟରେ କିଛି ଯଦି କୁହାଯାଏ, ତାହେଲେ ହୁଏତ ଓଡ଼ିଶାରେ ଥିବା ଖେଳାଳି ମାନଙ୍କ ଉପରେ କିଛି ପ୍ରଭାବ ବିସ୍ତାର କରିବ ବୋଲି ଆଶା ବ୍ୟକ୍ତ କରିବି। ପରେ ଆଉ ଗୋଟେ ପ୍ରସ୍ତାବ ରଖିଛି, ଆମର ଯେଉଁ ପ୍ରତିକ୍ରିୟା ସ୍ତମ୍ଭ ରହୁଛି ମାନେ ବିଶେଷ କରି ଯୁବପିଢି ମାନଙ୍କ ଉପରେ, ବିଷୟ ବସ୍ତୁ ତ ବହୁତ ଶିକ୍ଷଣୀୟ ଏବଂ ଉଚ୍ଚକୋଟିର, ତେଣୁ ଆଶା ବ୍ୟକ୍ତ କରୁଛି ପାଠ ପୁସ୍ତକ ସମ୍ବନ୍ଧୀୟ ଆଉ ଅନ୍ୟାନ୍ୟ ବିଷୟ ଉପରେ ଯଦି ଆଲୋଚନା କରାଯାଆନ୍ତା, ବିଷୟ ବସ୍ତୁ ରୁହନ୍ତା, ତାହେଲେ ବହୁତ ଭଲ ହୁଅନ୍ତା। ଆଉ ଗୋଟେ ପ୍ରସ୍ତାବ ଦଉଛି, ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମଟା ଯୋଉ ଆମର ରହିଛି କ୍ୟାମ୍ପସ ବିଚିତ୍ରା, କ୍ୟାମ୍ପସ ବିଚିତ୍ରାରେ ଆପଟପୁର ମଙ୍ଗଳା ମହାବିଦ୍ୟାଳୟକୁ ଯଦି ସ୍ଥାନ ଦିଆଯାଆନ୍ତା,
1: ଧନ୍ୟବାଦ ଭାଇ ଆପଣ ଏତେ ସୁନ୍ଦର ମତାମତ ନିଜର ଦେଇଥିବାରୁ। ଆଶା କରୁଛି ଆପଣଙ୍କର ଯାହା ଯାହା ବି ରହିଛି ପ୍ରସ୍ତାବ, ସେ ସମ୍ପର୍କରେ ଆମେ ଆମ ନିଷ୍ପାଦକ ସାର୍ଙ୍କ ସହିତ କଥାବାର୍ତ୍ତା କରିବୁ। ଆଶା କରିବୁ ଭବିଷ୍ୟତରେ ଆମେ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ମାନ ଆପଣଙ୍କୁ ଭେଟି ଦେଇପାରିବୁ। ଧନ୍ୟବାଦ ଭାଇ, ରହୁଛୁ, ନମସ୍କାର। ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ।
2: ଅପା ନମସ୍କାର।
1: ନମସ୍କାର ଭାଇ, ଆପଣଙ୍କ ପରିଚୟ ଏବଂ ଆପଣ କେଉଁଠାରୁ କହୁଥିଲେ?
2: ମୁଁ ବୁଲୁ ପଟ୍ଟନାୟକ, ଘସିପୁରା, ଆନନ୍ଦପୁର, କେନ୍ଦୁଝରରୁ କହୁଛି।
1: ତେବେ ବୁଲୁ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ଆଜି ସ୍ୱାଗତ କରୁଛୁ, ଆଉ ଆପଣ ତ ଆମ ନିୟମିତ ଶ୍ରୋତା, ଆପଣଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ଆମକୁ ମତାମତ ଜଣାଇବେ?
2: ଅପା ମୋର କାର୍ଯ୍ୟକ୍ରମ ସମ୍ପର୍କ ମତାମତ ରହିଛି, ପ୍ରଶଂସା ରହିଛି, ଅଭିଯୋଗ ରହିଛି। ପ୍ରଥମେ ପ୍ରଶଂସାରୁ ଆରମ୍ଭ କରୁଛି। ଜୁନ ମାସ 28 ତାରିଖ ରବିବାର ଯୁବବାଣୀ ବିଭାଗର ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥାପିକା ଦ୍ୱୟ ସ୍ୱାତି ଅପା ଓ ଶ୍ରୀ ଅପାଙ୍କର ଉପସ୍ଥାପନା ଶୈଳୀ ବହୁତ ଭଲ ହୋଇଥିଲା, ଆଉ ଶ୍ରୋତାମାନଙ୍କର ମତାମତ, ଅଭିଯୋଗର ଉତ୍ତର ଏବଂ ତାଙ୍କ ଅଭିଯୋଗ ଚିଠି ଗୁଡ଼ିକର ପାଠ ପଢିବାର ଶୈଳୀ ମଧ୍ୟ ଭଲ ହୋଇଥିଲା। ସ୍ୱାତି ଅପା ଏବଂ ଶ୍ରୀ ଅପାଙ୍କୁ ମୁଁ ଧନ୍ୟବାଦ ଶୁଭେଚ୍ଛା ଜଣାଉଛି। ଏହାପରେ ମୋର ଅଭିଯୋଗ ରହିଛି, ଜୁନ ମାସ 28 ତାରିଖ ରବିବାର ଯୁବବାଣୀ ବିଭାଗର ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମକୁ 7 ମିନିଟ୍ ପୂର୍ବରୁ ସ୍ୱାତି ଅପା ଶ୍ରୀ ଅପା ଶେଷ କରିଦେଲେ କାହିଁକି? 7 ମିନିଟ୍ ପୂର୍ବରୁ କାର୍ଯ୍ୟକ୍ରମକୁ ଶେଷ କରିଦେବା ଯଥାର୍ଥ ଥିଲା କି? 7 ମିନିଟ୍ ସମୟକୁ ଅତିବାହିତ କରିବାକୁ ହେଲେ ସ୍ୱାତି ଅପା ଓ ଶ୍ରୀ ଅପାଙ୍କର ବହୁତ ପ୍ରସଙ୍ଗ ଥିଲା। ପ୍ରଥମ ପ୍ରସଙ୍ଗ ହେଲା, କାର୍ଯ୍ୟକ୍ରମ ଆରମ୍ଭରୁ ଉପସ୍ଥାପନା ଅଧିକା କରିଥିଲେ ଭଲ ହୋଇଥାନ୍ତା। ଦ୍ୱିତୀୟ ପ୍ରସଙ୍ଗ ହେଲା, ମୋର ମତାମତକୁ କିଛିଟା କାଟି ଦିଆଯାଇଥିଲା, ସେଥିପାଇଁ ମୁଁ ଦୁଃଖିତ। ସେହିପରି ଅନ୍ୟ ଶ୍ରୋତାମାନଙ୍କର ମତାମତକୁ ମଧ୍ୟ ରେକର୍ଡିଂରେ କାଟି ଦିଆଯାଇଥିବ ବୋଲି ମୁଁ ଭାବୁଛି। 3 ପ୍ରଶ୍ନ ଅପାଦୟ ପଚାରିଥିଲେ, ସେହି 3 ପ୍ରଶ୍ନ ଟିକେ ରହି ରହି ପଚାରିଥିଲେ ଭଲ ହୋଇଥାନ୍ତା। 3 ଲେଖ ପ୍ରଶ୍ନ ଲମ୍ବା ପ୍ରଶ୍ନ ଥିଲା, ଏବଂ ଯୋଉ ପ୍ରତିକ୍ରିୟା ସ୍ତମ୍ଭ ଥିଲା ସେ ପ୍ରତିକ୍ରିୟା ସ୍ତମ୍ଭର ବିଷୟବସ୍ତୁ ଟିକେ 2 କହିଥିଲେ ରହି ରହି ଭଲ ହୋଇଥାନ୍ତା, ଯୋଉଟା କି ହେଇପାରିଲା ନାହିଁ। ତାପରେ ଏଇ ଯୋଉ 3 ପ୍ରଶ୍ନ ପଚରା ଯାଇଥିଲା, ସେ 3 ପ୍ରଶ୍ନ ଭିତରେ ଗୋଟିଏ ପ୍ରଶ୍ନ ପୂର୍ବରୁ ପଚରା ଯାଇଥିଲା, ସେଟା ପୁଣି ରିପିଟ୍ କରାହେଲା। ଯାହା ହଉ, ରିପିଟ୍ କରାହେଲା ଠିକ ଅଛି, କିନ୍ତୁ ଫିଫା ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି, ତା ସହିତ ଇଂଲଣ୍ଡ ଭାରତ ମଧ୍ୟରେ କ୍ରିକେଟ ଟିମ୍ର ଉପରେ ମଧ୍ୟ ପ୍ରଶ୍ନ ପଚରା ଯାଇଥିଲେ ଟିକେ ଭଲ ହୋଇଥାନ୍ତା, ଯୋଉଟା କି ସ୍ୱାତି ଅପା ଶ୍ରୀ ଅପା କରିପାରିଲେ ନାହିଁ। ତାପରେ ଆଉ ଗୋଟେ ମତାମତ ରହିଛି, ଜୁଲାଇ ମାସ 5 ରବିବାର ସମ୍ପର୍କ କାର୍ଯ୍ୟକ୍ରମରେ ସମ୍ପର୍କ ଉପରେ ଦୀପ୍ତି ରଞ୍ଜନ ଭାଇ ଓ ବିଶ୍ୱଜିତା ଅପାଙ୍କର ଉପସ୍ଥାପନା ଶୈଳୀ ଭଲ ଓ ସୁନ୍ଦର ହୋଇଥିଲା, ତେଣୁ ବିଶ୍ୱଜିତା ଦୀପ୍ତି ରଞ୍ଜନ ଭାଇଙ୍କୁ ମୁଁ ଧନ୍ୟବାଦ ଶୁଭେଚ୍ଛା ଜଣାଉଛି। ଆଉ ସେହି କାର୍ଯ୍ୟକ୍ରମକୁ ମଧ୍ୟ ବିଶ୍ୱଜିତା ଅପା ଆଉ ଦୀପ୍ତି ରଞ୍ଜନ ଭାଇ 7 ପୂର୍ବରୁ ଶେଷ କରିଦେଇଥିଲେ। ତାପରେ ଜୁଲାଇ ମାସ 12 ରବିବାର ଯୁବବାଣୀ ବିଭାଗର ସମ୍ପର୍କ କାର୍ଯ୍ୟକ୍ରମରେ ପ୍ରତୀକ୍ଷା ଅପା ଓ ବିଶ୍ୱଜିତା ଅପାଙ୍କ ସମ୍ପର୍କକୁ ନେଇକି ଉପସ୍ଥାପନା ଶୈଳୀ ବହୁତ ଭଲ ହୋଇଥିଲା। ଏହାପରେ ଶ୍ରୋତାମାନଙ୍କର ଚିଠି ପତ୍ର ପାଠ ଓ ଉତ୍ତର ଦେବାର ଶୈଳୀ ବହୁତ ଭଲ ହୋଇଥିଲା, ତେଣୁ ବିଶ୍ୱଜିତା ଅପା ଓ ପ୍ରତୀକ୍ଷା ଅପାଙ୍କୁ ମୁଁ ମୋର ଧନ୍ୟବାଦ ଶୁଭେଚ୍ଛା ଜଣାଉଛି ଭାଇ।

0: ଆମେ ଏଠାରେ କହି ରଖୁଛୁ, ଆମର କାର୍ଯ୍ୟକ୍ରମର ଅବଧି ସମ୍ପୂର୍ଣ୍ଣ ରୂପେ 23 ମିନିଟ୍ର ହିଁ ରହିଥାଏ। କାର୍ଯ୍ୟକ୍ରମ ଅନୁସାରେ ବିଜ୍ଞାପନର ଅବଧି ଅନୁସାରେ କମ୍ ବେଶୀ ଏହା ହୋଇଥାଏ, ତେଣୁ ଏଥିପାଇଁ କହି ରଖୁଛି ସେଦିନର କାର୍ଯ୍ୟକ୍ରମର ସମୟସୀମା ଠିକ୍ ରହିଥିଲା ଏବଂ ଶ୍ରୋତାମାନଙ୍କର କୌଣସି କଥାକୁ କଟାଯାଉ ନାହିଁ। ଯାହା କାର୍ଯ୍ୟକ୍ରମ ପାଇଁ ପ୍ରଯୁଜ୍ୟ ସେହି କଥାଟି ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାରିତ କରିଥାଉ। ମାତ୍ର ଆପଣଙ୍କୁ ଏହା ଦୁଃଖିତ କରିଥିବାରୁ ସେଥିପାଇଁ ମଧ୍ୟ ଆମେ ଦୁଃଖ ପ୍ରକାଶ କରୁଛୁ ଏବଂ ଆପଣ କରିଥିବା ଅନ୍ୟ ଅଭିଯୋଗ ପ୍ରତି ଆମେ ଧ୍ୟାନ ଦେବୁ ଏବଂ ଭବିଷ୍ୟତରେ ଆପଣଙ୍କୁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମମାନ ଭେଟିଦେବୁ।
1: ଆପଣମାନଙ୍କର ଚମତ୍କାର ଆଉ ବହୁତ ଭଲ ଉପସ୍ଥାପନା ଶୈଳୀ ପାଇଁ ମୁଁ ପୁଣି ଥରେ ଆପଣମାନଙ୍କୁ ଧନ୍ୟବାଦ ଶୁଭେଚ୍ଛା ଜଣାଉଛି। ନମସ୍କାର।
0: ଧନ୍ୟବାଦ ଭାଇ, ନମସ୍କାର। ହ୍ୟାଲୋ, ଫୋନ ଇନ୍ ସମ୍ପର୍କ।
2: ମୁଁ ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରା କେନ୍ଦ୍ରାପଡ଼ାରୁ କହୁଛି।
0: ସ୍ୱର୍ଣ୍ଣଲତା ଭଉଣୀ, ଆପଣଙ୍କୁ ଆଜିର ଫୋନ ଇନ୍ ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଆପଣ କେମିତି ଅଛନ୍ତି?
2: ଭଲ ଅଛି ଆଉ।
0: ଆପଣ ତ ଆମର ନିୟମିତ ଶ୍ରୋତା, ତେବେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର କଣ ମତାମତ ରହିଛି?
2: ସୁଜନୀରେ ଜଗନ୍ନାଥଙ୍କ ଉପରେ ଆଲୋଚନା ଭଲ ଲାଗିଥିଲା। ଆଲୋଚକ ଏ ରଥରେ ବାମନ ଦୃଷ୍ଟି ଭଲ ଲାଗିଥିଲା। ସେ ଯୋଉ ଆଲୋଚକଙ୍କୁ ଧନ୍ୟବାଦ ହେଲା।
0: ଆଜ୍ଞା।
2: କବିତା କ୍ରମରେ ଗୋବିନ୍ଦ ବେହେରା କବିତା ବନ ମହୋତ୍ସବ ଉପରେ ଗୋଟିଏ ବାଜିଥିଲା ଆର ସପ୍ତାହରେ ଜଗନ୍ନାଥ ଉପରେ ଏଇ ଯୋଉ ଆଉ ସେଇ ଭଲ ଲାଗିଥିଲା। ଆଉ ପତିତ ପାବନଙ୍କର କବିତା ସେ ଜଗନ୍ନାଥ ଉପରେ ଆର ସପ୍ତାହରେ ଥିଲା, ସେ ଭଲ ଲାଗିଥିଲା। ସୁଜନୀରେ ପତିଗ୍ରାଇ ବି ଶ୍ରୋତାଙ୍କର ମତାମତ ଭଲ ଲାଗିଥିଲା। ତାପରେ ଗୋଟିଏ ଗୀତି କଥା ବର୍ଷା ଉପରେ ଥିଲା, ସେ ଗୀତି କଥା ବହୁତ ଭଲ ଲାଗିଥିଲା, ମନକୁ ଛୁଇଁ ଯାଇଥିଲା। ବର୍ଷା ଉପରେ ଆଲୋଚନା ଏବଂ କବି ଯୋଉ ଗୀତ ସେ ବହୁତ ଭଲ ଲାଗିଥିଲା। ସମସ୍ତଙ୍କ ସବୁ ଅପରାଧୀଙ୍କ ଉପସ୍ଥାପନା ଭଲ ଲାଗୁଛି। ଉପସ୍ଥାପନା ଯୋଉ କରୁଛନ୍ତି ସବୁ ପ୍ରୋଗ୍ରାମ ସବୁ ଭଲ ଲାଗୁଛି। ତା ଭିତରେ ମୋର ଅନୁରୋଧ ଯୋଉ ମହାରେ ଯୋଉ ଦଉଛନ୍ତି ଫୋନ ମହାରେ ଯୋଉ ଦିଆଯାଉଛି ଗୀତ, ତାଧିରେ ଜମାରୁ 5ଟି କଲ୍ ନିଅନ୍ତୁ। ଯୋଉ ଗାଁରୁ ଯୁବବାଣୀ ପ୍ରସାରଣ କରନ୍ତି, ମାନେ ଗାଁକୁ ଯାଇକି ରେକର୍ଡିଂ କରିକି ଆଣି ପ୍ରସାରଣ କରନ୍ତି। ଆଉ କ୍ୟାମ୍ପସ ବି ଗୀତ ବି ଭଲ ଲାଗୁଛି। ଶୈଳିକା ଆଉ ଯୋଉ ଶ୍ରୋତାମାନେ ଦଉଛନ୍ତି କବିତା ଗଳ୍ପ କହୁଛନ୍ତି ଏକ ମାନେ ତାଙ୍କ କଲେଜରେ ଯାଇକି ଛାତ୍ରଛାତ୍ରୀ ମାନେ କବିତା କହୁଛନ୍ତି, ପହିଲିକା ଯୋଉ ତାଙ୍କୁ ପଚାରୁଛନ୍ତି ସେମାନେ ଉତ୍ତର ଦଉଛନ୍ତି, ଗୀତ ଗାଉଛନ୍ତି। ସେ କଲେଜ ଉପରେ ବହୁତ ଭଲ ଲାଗୁଛି, ତାଙ୍କର ମତାମତ କରୁଛନ୍ତି ବହୁତ ଭଲ ଲାଗୁଛି ସେ ପ୍ରୋଗ୍ରାମଟା। ଆଉ ଖାଲି ରହିଲା ମାନେ ଗାଁରୁ ଯୁବବାଣୀ, ଗାଁରୁ ଯୁବବାଣୀ ଟିକେ ଦେଲେ ଟିକେ ଭଲ ଲାଗନ୍ତା।
0: ଧନ୍ୟବାଦ ଭଉଣୀ, ଆପଣଙ୍କର ଏତେ ସୁନ୍ଦର ବହୁମୂଲ୍ୟ ମତାମତ ରଖିଲେ। ପ୍ରଥମ କଥା ଆପଣ କହିଲେ କି ଆପଣଙ୍କୁ ସବୁ କାର୍ଯ୍ୟକ୍ରମ ମାନ ଭଲ ଲାଗୁଛି, ସେଥିପାଇଁ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ରହୁଛୁ, ନମସ୍କାର।
2: ଆଉ ରହୁଛି, ନମସ୍କାର।

0: ବନ୍ଧୁ, ବର୍ତ୍ତମାନ ଜାଣିବା ପୂର୍ବ ମାସରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ କ'ଣ ଥିଲା, ଏହାର ସଠିକ୍ ଉତ୍ତର କ'ଣ ଏବଂ ସଠିକ୍ ଉତ୍ତରଦାତାଙ୍କ ନାମ। ଗତ ମାସ ଫୋନ୍ ଇନ୍ ସମ୍ପର୍କରେ ପଚରାଯାଇଥିବା ପ୍ରଥମ ପ୍ରଶ୍ନଟି ଥିଲା, 2026 ମହିଳା T20 ବିଶ୍ୱକପ୍ରେ ଭାରତୀୟ ଦଳର ଅଧିନାୟକ କିଏ ଅଛନ୍ତି। ଏହାର ସଠିକ୍ ଉତ୍ତର ହେଉଛି ହରମନପ୍ରୀତ କୌର।
1: ଦ୍ୱିତୀୟ ପ୍ରଶ୍ନଟି ଥିଲା, 2026 ମାର୍ଚ୍ଚ ମାସରେ ଓଡ଼ିଶାର କେଉଁ ଅଭୟାରଣ୍ୟରେ ଇଣ୍ଡିଆନ୍ ବାଇସନ୍ ଫେଷ୍ଟ ଅନୁଷ୍ଠିତ ହୋଇଥିଲା। ଏହାର ସଠିକ୍ ଉତ୍ତର ହେଉଛି ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ସମ୍ବଲପୁର।
0: ତୃତୀୟ ଏବଂ ଶେଷ ପ୍ରଶ୍ନଟି ଥିଲା, 2026 କେଉଁ ଓଡ଼ିଆ କଳାକାରଙ୍କୁ ପଟ୍ଟଚିତ୍ର ପେଣ୍ଟିଂ ପାଇଁ ଜାତୀୟ ସ୍ତରରେ ସମ୍ମାନ ମିଳିଥିଲା। ଏହାର ସଠିକ୍ ଉତ୍ତର ହେଉଛି ସୁଧୀର କୁମାର ମହାରଣା। ଏବଂ ସଠିକ୍ ଉତ୍ତର ଦେଇଥିବା ସଠିକ୍ ଉତ୍ତରଦାତାମାନଙ୍କର ନାମଗୁଡ଼ିକ ହେଉଛି ମାମା ମିଶ୍ର, ନିରଞ୍ଜନ ନାୟକ, ଦୀପ୍ତିମୟୀ ପ୍ରଧାନ, ପାର୍ଥସାରଥୀ ଦାସ, ବାବାଜୀ ଚରଣ ନାୟକ, ସ୍ୱର୍ଣ୍ଣଲତା ସାହୁ, ଜ୍ୟୋତ୍ସ୍ନାମୟୀ ପ୍ରଧାନ, ତନ୍ମୟ କୁମାର ସ୍ୱାଇଁ, ଜଗନ୍ନାଥ ପାତ୍ର, ଅନ୍ନତା ପ୍ରସାଦ ପଟ୍ଟନାୟକ ଏବଂ ନରେନ୍ଦ୍ର ସାହୁ। ବନ୍ଧୁ, ଆଗାମୀ ମାସ ପାଇଁ ରହିଥିବା ପ୍ରଥମ ପ୍ରଶ୍ନଟି ହେଉଛି 1937 ମସିହାରେ ଗଠିତ ପ୍ରଥମ ସ୍ୱାଧୀନତା ପୂର୍ବ ଓଡ଼ିଶା ବିଧାନସଭାର ବାଚସ୍ପତି କିଏ ଥିଲେ। ପୁଣି ଥରେ କହି ରଖୁଛି, ପ୍ରଶ୍ନଟି ହେଉଛି 1937 ମସିହାରେ ଗଠିତ ପ୍ରଥମ ସ୍ୱାଧୀନତା ପୂର୍ବ ଓଡ଼ିଶା ବିଧାନସଭାର ବାଚସ୍ପତି କିଏ ଥିଲେ। ଦ୍ୱିତୀୟ ପ୍ରଶ୍ନଟି ହେଉଛି, ବର୍ତ୍ତମାନ ଓଡ଼ିଶାରେ କେତୋଟି ରାମସାର ସ୍ଥଳୀ ରହିଛି। ପୁଣି ଥରେ କହି ରଖୁଛି, ଦ୍ୱିତୀୟ ପ୍ରଶ୍ନଟି ହେଉଛି, ବର୍ତ୍ତମାନ ଓଡ଼ିଶା

ଜିଲ୍ଲାରେ କେତୋଟି ରାମସାର ସ୍ଥଳୀ ରହିଛି? ବନ୍ଧୁ, ତୃତୀୟ ଏବଂ ଶେଷ ପ୍ରଶ୍ନଟି ରହିଛି, ଓଡ଼ିଶାର ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ସାହାଯ୍ୟ କରୁଥିବା ମୁଖ୍ୟ ବ୍ୟାଙ୍କ କେଉଁଟି? ପୁଣି ଥରେ କହି ରଖୁଛି, ଶେଷ ପ୍ରଶ୍ନଟି ହେଉଛି, ଓଡ଼ିଶାର ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ସାହାଯ୍ୟ କରୁଥିବା ମୁଖ୍ୟ ବ୍ୟାଙ୍କ କେଉଁଟି?

0: ବନ୍ଧୁ, ଆଗାମୀ ମାସ ପାଇଁ ପ୍ରତିକ୍ରିୟାର ବିଷୟବସ୍ତୁ ରହିଛି ଏବେର ଯୁବପିଢ଼ିଙ୍କ ପାଇଁ ସ୍ୱାଧୀନତାର ସଂଜ୍ଞା ତଥା ମୂଲ୍ୟବୋଧ କ'ଣ ହୋଇପାରେ। ପୁଣି ଥରେ କହି ରଖୁଛି, ପ୍ରତିକ୍ରିୟାର ବିଷୟବସ୍ତୁଟି ରହିଛି ଏବେର ଯୁବପିଢ଼ିଙ୍କ ପାଇଁ ସ୍ୱାଧୀନତାର ସଂଜ୍ଞା ତଥା ମୂଲ୍ୟବୋଧ କ'ଣ ହୋଇପାରେ। ସମୟର ବାଲୁକା ଚରରେ ଆଜିର ଏହି ସମ୍ପର୍କ କାର୍ଯ୍ୟକ୍ରମର ଏକ ସୁବର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ମଧ୍ୟ ଆମ ହୃଦୟର ସ୍ପନ୍ଦନ କହୁଛି ଯେ ଏହା ସମାପ୍ତି ନୁହେଁ, ବରଂ ଏକ ନୂତନ ଆତ୍ମୀୟତାର ଶୁଭାରମ୍ଭ। ଆମର ଏହି ସମ୍ପର୍କର ସେତୁ ଆଗାମୀ ଦିନରେ ଆହୁରି ସୁଦୃଢ଼ ହେଉ। ଆପଣଙ୍କର ଉପସ୍ଥିତି ଏହି ପରିବେଶକୁ ଯେଉଁ ସୁବାସରେ ମହକାଇ ଦେଇଛି, ଯାହା ଚିରକାଳ ଅଭୁଲା ହୋଇ ରହିବ। ମିଳନର ଏହି ମଧୁର ମୁହୂର୍ତ୍ତ ବିତି ଯାଇପାରେ ସତ, ହେଲେ ସ୍ମୃତିର ସେହି ସୁବାସ ପ୍ରାଣରେ ରହିବ ଅବିରତ। ଆଜି ପାଇଁ ବିଦାୟ ନେଉଛୁ ଏହି ଆଶା ଓ ବିଶ୍ୱାସ ସହ, ପୁଣି ଦେଖା ହେବ ଆଗାମୀ କାଲିର ଏକ ନୂତନ ସନ୍ଧ୍ୟା ସହ।
1: ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆଉ ଆମର ମେଲ୍ ଆଇଡିଟି ହେଉଛି yv.aircitc@gmail.com।
0: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଥିଲି ଆପଣଙ୍କ ଉପସ୍ଥାପିକା ଶ୍ରୀ,
1: ଆଉ ମୁଁ ଶୁଭଶ୍ରୀ।
0: ରହୁଛୁ,
1: ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ରଥର ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ ଅଧରପଣା। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ବ୍ରହ୍ମ ତାଳଧ୍ୱଜ ରଥରେ ରଘୁନାଥ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀ ବଳଦେବଜୀଉ। ଆଜି ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହେବ ନୀଳାଦ୍ରି ବିଜେ। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି 27ତମ କାର୍ଗିଲ ବିଜୟ ଦିବସ। ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି କୃତଜ୍ଞ ରାଷ୍ଟ୍ର। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ଆକାଶବାଣୀରେ ଆଜି 136ତମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 27ତମ କାର୍ଗିଲ ବିଜୟ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ, ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଦେଶକୁ ଏକତ୍ରିତ କରିଛି ବୋଲି କହି ଅଗଷ୍ଟ 15 ତାରିଖ ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶ ପଠାଇବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ। ଜାମ୍ମୁର ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ। ସମ୍ଭଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଅଗଷ୍ଟ 1କୁ ସମ୍ଭଲପୁରୀ ଦିନ ଭାବରେ ପାଳନ କରିବା ଲାଗି ଆୟୋଜନ କରୁଛି ସମ୍ଭଲପୁରୀ ଏକତା ମଞ୍ଚ। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ଭାରୋତ୍ତଳକ ରିଷିକାନ୍ତ ସିଂହ। 60 କେଜି ବର୍ଗରେ ଏହି ସଫଳତା ହାସଲ କଲେ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସମସ୍ତ ସ୍କୁଲ୍ ଛୁଟି ନେଇ ଜିଲ୍ଲାପାଳଙ୍କ ଘୋଷଣା। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କରାଯାଇଛି ବାରଣ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ।

ଅତସୀ କୁସୁମ ସକାଳ 7:40ରେ, କଣ୍ଠଶିଳ୍ପୀ ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ଶୁଣିବେ ନୀଳାଦ୍ରି ବିଜେ ସମ୍ପର୍କରେ, ଆଲୋଚନା କରିବେ ରାମଚନ୍ଦ୍ର ଦାସ ମହାପାତ୍ର। ସକାଳ 8:45ରେ ବୈଦେହୀଶ ବିଳାସର 93ତମ ଭାଗ। ଦିନ 10:00ରେ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ଅଭୁଲା ଗୀତ ଦିନ 11:10ରେ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ ଏବଂ ରଘୁନାଥ ପାଣିଗ୍ରାହୀ। ଦିନ 8:10ରେ ଶୁଣିବେ ମୃଦଙ୍ଗ ବାଦନ, ପରିବେଷଣ କରିବେ ଗଜେନ୍ଦ୍ର ନନ୍ଦ। ନାରୀମହଲ ଦିନ 8:20ରେ, ଏଥିରେ ଶ୍ରୀମାନ ଶ୍ରୀମତୀରେ ଶୁଣିବେ ଗୋପାଳ ସାମନ୍ତରାୟ ଏବଂ ନନ୍ଦିତା ସାମନ୍ତରାୟଙ୍କ ସହିତ ସାକ୍ଷାତକାର। ଅପରାହ୍ନ 5:30ରେ ଯୁବବାଣୀରେ ଅନ୍ୱେଷା। ସନ୍ଧ୍ୟା 6:10ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 91ତମ ଭାଗ ଯୁବଶକ୍ତି ପ୍ରଚାର କରିବୁ ସନ୍ଧ୍ୟା 6:30ରେ। ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ରାତି 17:25ରେ। ରାତି 17:30ରେ କୃଷି ସଂସାର, ଏଥିରେ ଶୁଣିବେ କପା ଫସଲରେ ଶୋଷକ କୀଟ ଓ ଫଳବିନ୍ଧା ପୋକର ପରିଚାଳନା ସମ୍ପର୍କରେ ଡକ୍ଟର ଉତ୍ତମ କୁମାର ବେହେରାଙ୍କ ସହିତ ଆଲୋଚନା। ପାର୍ଲାମେଣ୍ଟ ରିଭ୍ୟୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:15ରେ। ଓଡ଼ିଶୀ ଗୀତ ରାତି 8:30ରେ କଣ୍ଠଶିଳ୍ପୀ ବୀଣା ଦେବୀ। ସ୍ପଟ୍ଲାଇଟ୍ ରାତି 9:15ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ଗୀତନାଟ୍ୟ ନୀଳାଦ୍ରି ବିଜେ ପ୍ରଚାର କରିବୁ ରାତି 10:00ରେ। ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଗୀତଗୀତିକା ଶୁଣିବେ ସକାଳ 9:00ରେ। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00ରେ। ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ଅପରାହ୍ନ 5:00ରେ ଓଡ଼ିଆ କଥାଚିତ୍ର ଗୀତ। ରାତି 8:00ରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 90ତମ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଥା ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ଭାରତୀୟ ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବଂ ଅବପାତର ପ୍ରଭାବରେ ରାଜ୍ୟର 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହୋଇଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର 3 ହାଣ୍ଡି ରଖାଯାଇଛି। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ ଗୋରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖୁଛନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପ୍ରତିବଡୁ ସୁଆରବଡୁ ଓ ଗରାବଡୁ ପାଳିଆ ସେବକ 3 ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣା ହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡିଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ତ୍ରୟୋଦଶୀ ତିଥିରେ ଶ୍ରୀ ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଆଜି ନୀଳକନ୍ଦ୍ରକୁ ବିଜେ କରିବେ। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭେଟମଣ୍ଡପକୁ ବିଜେ କରାଯିବ। ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ମାଉସୀମା ମନ୍ଦିର ଘରକୁ ଯାଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଘୁନାଥ ବେଶ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି। ସୁନା ଅଳଙ୍କାର ସମେତ ମହଣ ମହଣ ରୂପା ଅଳଙ୍କାରରେ

0: ସଜିତ ହୋଇ ଶ୍ରୀ ବଳଦେବଜୀଉ ମା ସୁଭଦ୍ରା ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବୌଦ୍ଧଠାରେ ତିନି ଠାକୁରଙ୍କର ଦୈନିକ ନୀତିକାନ୍ତି ପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିରରେ ପ୍ରବେଶ କରାଇବା ସହ ରତ୍ନ ସିଂହାସନରେ ବିରାଜମାନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର ନୟାଗଡ଼ ଖଣ୍ଡପଡ଼ା ଦଶପଲ୍ଲା ଭାପୁର ଗଣିଆ ସରଳଙ୍କୁଳ ରାଜନଗଳାଠାରେ ରାଥରଗଡ଼ ଶ୍ରୀଜୀଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଦେଶରେ ଗତ ଦଶନ୍ଧିରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖର ଛୁଇଁ ପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିରନ୍ତର ଭାବେ ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସୁଦୃଢ଼ କରିବାରେ ଲାଗିଛି। କିଛିଦିନ ପୂର୍ବରୁ ଭାରତୀୟ ନୌସେନାରେ ସ୍ୱଦେଶ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଯାଇଛି, ଯାହା ଆତ୍ମନିର୍ଭର ଭାରତର ପରିଚୟ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ଡିଆର୍ଡିଓ ପକ୍ଷରୁ ଉଷା ଓ ଦୂରଗାମୀ କ୍ଷେପଣାସ୍ତ୍ର ପିନାକ୍ର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा उत्पादन हो, रक्षा निर्यात हो या मित्र देशों के साथ राजनीतिक सहयोग, भारत लगातार नई ऊंचाइयों की ओर बढ़ रहा है। इस महीने की शुरुआत में मैं इंडोनेशिया में था, जहां ब्रह्मोस और अस्त्र मिसाइलों के लिए एक बड़ा समझौता हुआ है। दुनिया का भरोसा भारत के रक्षा उपकरणों और तकनीक पर बढ़ रहा है। आइए इस करगिल विजय दिवस पर हम अपने अमर शहीदों को नमन करें और एक सुरक्षित, सक्षम और आत्मनिर्भर भारत के निर्माण का अपना संकल्प और मजबूत करे।
0: ଦେଶରେ ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନ ଜାରି ରହିଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଜଳଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନକୁ ସ୍କରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେ ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି, ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋକପାତ କରିଥିଲେ। ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲିମ୍ପିଆଡ୍ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲ୍ରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ସଂସ୍କୃତିରେ ସାମୁହିକ ଅଂଶଗ୍ରହଣକୁ ଶକ୍ତିର ଉତ୍ସ ଭାବେ ଗ୍ରହଣ କରାଯାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଭାସୀ ଜରିଆରେ ଆଜି ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ବିକାଶର ପ୍ରକ୍ରିୟାରୁ ପୂର୍ବରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ବିକାଶର ଧାରାରେ ସାମିଲ କରିବା ସରକାରଙ୍କ ପ୍ରାଥମିକତା। ବ୍ୟକ୍ତିଗତ ଅଭିଜ୍ଞତାକୁ ଆଧାର କରି ଅନେକ ସମ୍ପ୍ରଦାୟ ଏକତ୍ର ଭାବେ କାର୍ଯ୍ୟ କରି ସାମୁହିକ ପ୍ରୟାସକୁ ମଜବୁତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭାରତର ଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ସାହସର ପ୍ରତିଫଳନ। ସରକାର ଦେଶର ଯୁବପିଢ଼ି ବିଶେଷକରି ବାଳିକାଙ୍କ ଆତ୍ମବିଶ୍ୱାସ, ସାହସ ଓ ପ୍ରତିବଦ୍ଧତାକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ହମାରେ ସୀମାବର୍ତ୍ତୀ ଗାଓଁ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତୋ ଲଗତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ। ଦେଶ ପହଲେ ବାକି ସାରି ସୁବିଧାଏ ବାଦ ମେ ୟେ ହମକୋ ସୀମାବର୍ତ୍ତୀ ଗାଓଁ ମେ ଖାସ ଅନୁଭବ ଆତି ହେ।
0: ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74ଟି ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି।

0: 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଭାରୋତ୍ତୋଳନକାରୀ ରିଷିକାନ୍ତ ସିଂ ପୁରୁଷ 60 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ମାଲେସିଆର ମହମ୍ମଦ ଆନିକ୍ ବିନ୍ କାସ୍ତନ 273 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ଭାରତର ଲଭ୍ଲିନା ବାରଗୁହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରଠାରେ 180 ଏବଂ ଚାନ୍ଦବାଲିଠାରୁ 170 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଘରୋଇ ସ୍କୁଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ଅବପାତର ପ୍ରଭାବରେ ରାଜ୍ୟର 6ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଓମ୍ବୁଡସମ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସମଗ୍ର ଦେଶ ଆଜି ସଗର୍ବେ ପାଳନ କରୁଛି 27ତମ କାର୍ଗିଲ୍ ବିଜୟ ଦିବସ। 1999 ମସିହା ଆଜିର ଦିନରେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ ସୀମା ଭିତରେ ରହି ଏବଂ କୌଣସି ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ ନ କରି ଭାରତୀୟ ସେନା ଶତ୍ରୁପକ୍ଷକୁ ବିତାଡ଼ିତ କରିଥିଲା। ଦିନ ବଦଳି ଯାଇଛି, ହେଲେ ପଡ଼ୋଶୀର ବିଶ୍ୱାସଘାତକତାର ଚିହ୍ନ ଏବେ ବି ଜଳଜଳ ରହିଛି କାର୍ଗିଲ୍ ବକ୍ଷରେ। ଯୁଦ୍ଧ ତ ଖୁବ୍ ଭୟଙ୍କର, ତଥାପି କାର୍ଗିଲ୍ ଯୁଦ୍ଧରେ ଏପରି କେତେକ ନାମ ରହିଥିଲା ଯାହାକୁ ମନେ ପକାଇଲେ ମନ ଗର୍ବିତ ହେବା ସହ ଓଠରେ ଧାରେ ହସ ଖେଳିଯାଏ। ଏମିତି କେତେକ ନାମ ସମ୍ପର୍କରେ ଆସନ୍ତୁ ଜାଣିବା। କାର୍ଗିଲ୍ ଯୁଦ୍ଧର ଅନନ୍ୟ ନାୟକ ବିକ୍ରମ ବତ୍ରା, ଶେର ଶାହ ନାମରେ ସେ ବେଶ୍ ପରିଚିତ ଥିଲେ। ମାତ୍ର 25 ବର୍ଷ ବୟସରେ ଶହୀଦ ହୋଇଯାଇଥିଲେ ଏହି ଯୋଦ୍ଧା। କାର୍ଗିଲ୍ ଯୁଦ୍ଧ ବେଳେ 1999 ମସିହା ଜୁନ୍ 20 ତାରିଖ ଭୋର୍ରୁ 0.5140 ନିଜ ଅକ୍ତିଆରକୁ ନେଇ ସେ ଯେତେବେଳେ ଘୋଷଣା କଲେ ଇଏ ଦିଲ୍ ମାଙ୍ଗେ ମୋର୍, ସମଗ୍ର ଭାରତରେ ବିକ୍ରମ ବତ୍ରାଙ୍କ ନାଁ ଏବଂ କଥା ବ୍ୟାପି ଯାଇଥିଲା। ଏହାପରେ ଜୁଲାଇ 7 ତାରିଖରେ ସେ 0.4875 ଶତ୍ରୁକୁ ଘଉଡ଼ାଇବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ସଳଖ ପାହାଡ଼ ରାସ୍ତାରେ କଷ୍ଟକର ଥିବାରୁ ଏକ ସଂକୀର୍ଣ୍ଣ ରାସ୍ତା ଦେଇ ଶତ୍ରୁ ସୈନ୍ୟଙ୍କ ପାଖରେ ପହଞ୍ଚି ଆକ୍ରମଣ କରିଥିଲେ ବିକ୍ରମ ଏବଂ ତାଙ୍କ ଦଳ। ଗୁରୁତର ଆହତ ହୋଇଥିଲେ।

0: ମଧ୍ୟ ନିଜ ସାଥୀ ସୈନିକଙ୍କୁ ତମର ପିଲା ପରିବାର ଅଛନ୍ତି କହି ପଛକୁ ଠେଲିଦେବା ସହ ଆହତ ଅବସ୍ଥାରେ ବି ଶତ୍ରୁର ସାମ୍ନା କରିଥିଲେ ବିକ୍ରମ ଏବଂ ଶହୀଦ ହୋଇଥିଲେ ବି .4875ରେ ତ୍ରିରଙ୍ଗା ଉଡ଼ାଇ ଏହାକୁ ଭାରତ ଅକ୍ତିଆରକୁ ଆଣିଥିଲେ। ଦ୍ରାସ ସେକ୍ଟରର ଏହି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟର ନାମ ବିକ୍ରମ ବତ୍ରାଙ୍କ ନାମ ଅନୁସାରେ ବତ୍ରା ଟପ୍ ରଖାଯାଇଛି। ଭାରତୀୟ ସେନାରେ ଜଣେ ଥିଲେ କ୍ୟାପ୍ଟେନ୍ ନିମ୍ବୁ ସାହେବ। ଚାରି ମାସ ହେବ ଯୋଗ ଦେଇଥିବା ନିମ୍ବୁ ସାହେବଙ୍କ ପ୍ରକୃତ ନାମ ଥିଲା ନିକେ ଜାକୋ କେଙ୍ଗୁରୁସେ। ତାଙ୍କ ନାଁ କହିବାରେ ସମସ୍ୟା ହେବାରୁ ସାଥୀମାନେ ଜାଣିଲେ ଘରେ ତାଙ୍କୁ ନେମ୍ବୁ ଡାକନ୍ତି, ତେଣୁ ସେମାନେ ସ୍ନେହରେ ତାଙ୍କୁ ଡାକିଲେ ନିମ୍ବୁ ସାହେବ। 1999 ଜୁନ୍ 28 ତାରିଖରେ ଦ୍ରାସ ସେକ୍ଟରରେ ଲୋନ୍ ହିଲ୍ ନାମକ ଶିଖର ଦଖଲ କରିବାର ଥିଲା, ତେବେ ରାସ୍ତାରେ ଥିବା ବ୍ଲାକ୍ ରକ୍ ନାମକ ଚଟାଣ ଉପରୁ ପାକିସ୍ତାନୀ ସେନା ଗୁଳି ବର୍ଷା କରୁଥିଲେ। 16,000 ଫୁଟ ଉଚ୍ଚତା ଏବଂ ବିଯୁକ୍ତ 10 ଡିଗ୍ରୀ ତାପମାତ୍ରା। ନିମ୍ବୁ ସାହେବ ନାଗାଲାଣ୍ଡର ଏକ ଲଢୁଆ ସମ୍ପ୍ରଦାୟରୁ ଆସିଥିଲେ। ଘାତକ ପ୍ଲାଟୁନ୍ର ଯବାନଙ୍କ ନେତୃତ୍ୱ ନେଇ ଉପରକୁ ଉଠିଲେ ସେ। ହାଡ଼କମ୍ପା ପରିବେଶକୁ ଶତ୍ରୁପକ୍ଷର ଗୋଟିଏ ଗୁଳି ନିମ୍ବୁ ସାହେବଙ୍କ ପେଟରେ ବାଜିଲା, କାହାକୁ କିଛି ଜାଣିବାକୁ ନ ଦେଇ ଆଗେଇଥିଲେ ସେ। ଜୋତା ଖସିବାରୁ ତୁରନ୍ତ ଜୋତାମୋଜା କାଢ଼ି ଖାଲି ପାଦରେ ବରଫାଚ୍ଛାଦିତ ପାହାଡ଼ରେ 6,000 ଫୁଟ ଉଚ୍ଚକୁ ଉଠିବା ସହ ସାଥୀମାନଙ୍କୁ ବି ଚଢ଼ାଇଲେ। କ୍ଷତାକ୍ତ ଅବସ୍ଥାରେ ରକେଟ୍ ଲଞ୍ଚରରେ ଆକ୍ରମଣ କରି 7ଟି ପାକିସ୍ତାନୀ ବଙ୍କର ଏବଂ 3-4 ଜଣ ପାକିସ୍ତାନୀ ସେନାଙ୍କୁ ବିନାଶ କରିଥିଲେ, ତେବେ ପୋଷ୍ଟ କବ୍ଜା କରିବା ପରେ ସାଥୀମାନେ ଦେଖିଲେ ପାଖରେ ଥିବା ଏକ ଖାତରେ ମାତ୍ର 25 ବର୍ଷୀୟ ନିମ୍ବୁ ସାହେବଙ୍କ ନିଶ୍ଚଳ ଶରୀର ପଡ଼ିଛି। ଆଖିରେ ଲୁହ ନେଇ ସେମାନେ ଘୋଷଣା କରିଥିଲେ, ଏ ବିଜୟ କେବଳ ତମର ନିମ୍ବୁ ସାହେବ। ନବେ ଦଶକରେ ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ଥିଲେ ରବିନା ଟଣ୍ଡନ। ଏକ ସାକ୍ଷାତକାରରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ରବିନାଙ୍କୁ ନିଜ ପସନ୍ଦର ଅଭିନେତ୍ରୀ ବୋଲି କହିଥିଲେ। ଏହାର କିଛି ବର୍ଷ ପରେ କାର୍ଗିଲ୍ ଯୁଦ୍ଧ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନୱାଜ ସରିଫ ନିଜ ନୀତି ପାଇଁ ଖୁବ୍ ସମାଲୋଚିତ ହେଲେ। ଭାରତୀୟ ସେନା ନୱାଜଙ୍କୁ ଉପଯୁକ୍ତ ଉପହାର ଦେବା ଲାଗି ବୋମା ଏବଂ ମିସାଇଲ୍ଗୁଡ଼ିକ ଉପରେ ଗୋଟିଏ ଗୋଟିଏ ହୃଦୟ ଚିତ୍ର ଆଙ୍କି ସେଥିରେ ରବିନା ଟଣ୍ଡନଙ୍କ ପକ୍ଷରୁ ନୱାଜ ସରିଫଙ୍କ ପାଇଁ ବୋଲି ଲେଖିବା ସହ ଏସବୁକୁ ପାକିସ୍ତାନ ବିପକ୍ଷରେ ବ୍ୟବହାର କରିଥିଲେ। ଏହି ବୋମା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାଧାରଣ ଲୋକେ ଭାରତୀୟ ସେନାର ଏଭଳି ବିଚକ୍ଷଣ ବୁଦ୍ଧିକୁ ଯଥେଷ୍ଟ ପ୍ରଶଂସା କରିଥିଲେ। ଏହା ମଧ୍ୟ ସେନାକୁ ବେଶ୍ ଉତ୍ସାହିତ କରିଥିଲା। ଭାରତୀୟ ସେନା ଶତ୍ରୁପକ୍ଷର ସୈନିକଙ୍କ ବୀରତ୍ୱକୁ ବି ସମ୍ମାନ ଦେଇଥାଏ। ଭାରତର ଶେରଶାହ ବିକ୍ରମ ବତ୍ରାଙ୍କ ସହ ପାକିସ୍ତାନର ଶେର ଖାନ କାର୍ଗିଲ୍ ଯୁଦ୍ଧର ଅନ୍ୟତମ ଚର୍ଚ୍ଚିତ ନାମ। ପାକିସ୍ତାନର ନଦର୍ନ ଲାଇଟ୍ ଇନ୍ଫାଣ୍ଟ୍ରି ଅଧିକାରୀ କ୍ୟାପ୍ଟେନ୍ ଶେର ଖାନ କାର୍ଗିଲ୍ ଯୁଦ୍ଧରେ ଟାଇଗର ହିଲ୍ ଦାୟିତ୍ୱରେ ଥିଲେ। ଭାରତ ପକ୍ଷରୁ ସେଠାକୁ ଯାଇଥିବା 18 ଗ୍ରେନେଡିୟର ସ୍ଥଳର ନେତୃତ୍ୱ ନେଇଥିଲେ ବ୍ରିଗେଡିୟର ଏମ୍ପିଏସ୍ ବାଜୱା। ବେଶ୍ ଡେଙ୍ଗା ଚୌଡ଼ା ଶେର ଖାନଙ୍କ ଯୁଦ୍ଧକୌଶଳ ବାଜୱାଙ୍କୁ ପ୍ରଭାବିତ କରିଥିଲା। ସେମାନେ ଟାଇଗର ହିଲ୍ରେ 5ଟି ସ୍ଥାନ କବ୍ଜା କରିନେଇଥିଲେ। ଶେର ଖାନଙ୍କୁ ଭାରତୀୟ ସେନାର ଶିଖ୍ ଯବାନ କୃପାଳ ସିଂ ନିହତ କରିବା ପରେ ଦୁର୍ବଳ ହୋଇପଡ଼ିଥିଲା ପାକିସ୍ତାନୀ ସେନା ଏବଂ ଭାରତୀୟ ସେନା ଟାଇଗର ହିଲ୍କୁ କବ୍ଜା କରିପାରିଥିଲେ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ଆସନ୍ତାକାଲି ନୀଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି 27ତମ କାର୍ଗିଲ୍ ବିଜୟ ଦିବସ। ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି କୃତଜ୍ଞ ରାଷ୍ଟ୍ର। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ଆକାଶବାଣୀରେ ଆଜି 136ତମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 27ତମ କାର୍ଗିଲ୍ ବିଜୟ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ, ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଦେଶକୁ ଏକତ୍ରିତ କରିଛି ବୋଲି କହି ଅଗଷ୍ଟ 15 ତାରିଖ ପୂର୍ବରୁ ମାଇଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶ ପଠାଇବାକୁ ଦେଶବାସୀଙ୍କୁ କଲେ ଅନୁରୋଧ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ। କହିଲେ, ଭାରତୀୟ ସଂସ୍କୃତିରେ ସାମୁହିକ ଅଂଶଗ୍ରହଣ ସର୍ବଦା ଶକ୍ତିର ଏକ ବିରାଟ ଉତ୍ସ ଭାବେ ଗ୍ରହଣ କରାଯାଇଛି। ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଅଗଷ୍ଟ 1କୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ଆୟୋଜନ କରୁଛି ସମ୍ବଲପୁରୀ ଏକତା ମଞ୍ଚ। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ

ପାଇଁ ରୌପ୍ୟ ପଦକ ଆଣିଲେ ଭାରୋତ୍ତଳକ ରିଷିକାନ୍ତ ସିଂହ 60 କେଜି ବର୍ଗରେ ହାସଲ କଲେ ଏହି ସଫଳତା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ପ୍ରଭାବରେ ରାଜ୍ୟରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନୁମାନ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସମସ୍ତ ସ୍କୁଲ୍ ଛୁଟି ନେଇ ଜିଲ୍ଲାପାଳଙ୍କ ଘୋଷଣା। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କରାଯାଇଛି ବାରଣ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଭିକାରୀ ଚରଣ ବଳ କଥାଚିତ୍ର ଭକ୍ତ ସାଲବେଗ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ତୁମକୁ ନୁହେଁ ୟାକୁ ମୋବାଇଲ ଚାର୍ଜ କରିବାର ଥିଲା,
2: ନିଜର ଅକଲ ଚାର୍ଜ କର।
1: ଏମିତି ପବ୍ଲିକ ପୋର୍ଟ ରେ ଫୋନ ଚାର୍ଜ କରିବ ତ ପର୍ସନାଲ ଡେଟା ହେବ ପବ୍ଲିକ।
2: ଦେଖିଲୁ
3: ବାପା ମୁଁ ପେ କରୁଛି, ନୋ ସିଗନାଲ।
1: ଏବେ କଣ କରିବ,
3: ଫ୍ରି ୱାଇଫାଇ ଅଛି ନା।
2: ବୋକା ସୁଧୁରି ଯା।
1: ପେମେଣ୍ଟ ପାଇଁ ନୋ ଓପନ ୱାଇଫାଇ,
3: ମାନେ ଫ୍ରଡ୍ କୁ କର ବାଏ ବାଏ।
1: ଆର୍ବିଆଇ କହେ
4: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
5: ପରବର୍ତ୍ତୀ ଗୀତ ଗାଇଛନ୍ତି ଭିକାରୀ ଚରଣ ବଳ ଓ ସାଥୀ, କଥାଚିତ୍ର ଭକ୍ତ ସାଲବେଗ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଦେଶର ସାଂସ୍କୃତିକ ପରମ୍ପରାରେ ସାମୂହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଚୀନ୍ରେ ବାତ୍ୟା ଓ ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ ଭାରତର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ଏକ ପ୍ରମୁଖ ଶକ୍ତି ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ ବେଳେ ଏହା କହିଛନ୍ତି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 400ରୁ ଅଧିକ ଯୁବ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ପାରମ୍ପରିକ ଭାବେ ଗ୍ରାମାଞ୍ଚଳବାସୀ ଗୀତ ଗାଇ ମିଳିମିଶି କାମ କରିଥାନ୍ତି ଯାହା ପରସ୍କର ମଧ୍ୟରେ ଏକତାକୁ ଦୃଢ଼ୀଭୂତ କରିବା ସହ କାର୍ଯ୍ୟକୁ ଉତ୍ସାହପୂର୍ଣ୍ଣ କରିଥାଏ ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଏକାକୀ ଯାତ୍ରା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି ମାଇ ଭାରତ ଅଭିଯାନ ମାଧ୍ୟମରେ ଅନେକ ଯୁବକ ଯୁବତୀ ପୃଥକ୍ ପୃଥକ୍ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ଶେଷରେ ଏକ ପରିବାର ଭାବେ ପରସ୍କର ସହ ଜଡ଼ିତ ହୋଇପାରିଛନ୍ତି ଏହି ପଦକ୍ଷେପ ବ୍ୟକ୍ତିଗତ ଅଭିଜ୍ଞତାକୁ ଏକ ଜାତୀୟ ଏକତା ଏବଂ ଭାତୃଭାବନାରେ ରୂପାନ୍ତରିତ କରିଛି ବୋଲି ସେ ମତ ଦେଇଛନ୍ତି
2: ହମାରେ ସୀମାବର୍ତ୍ତୀ ଗାଓ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତୋ ରଖତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ ଦେଶ ପହଲେ ବାକି ସାରି ସୁବିଧାଏ ବାଦ ମେ ୟେ ହମକୋ ସୀମାବର୍ତ୍ତୀ ଗାଓ ମେ ଖାସ ଅନୁଭବ ଆତୀ ହେ और इसलिए उद्देश्य ये था कि देश के अलग अलग जिलों के युवा हिमाचल उत्तराखंड और लद्दाख के गांवों की यात्रा करें
1: स्वाधीन भाव में

0: ରେ ସାମିଲ ହୋଇଥିବା ଯୁବତୀମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କର ସକ୍ରିୟ ଭାଗିଦାରୀ ଭାରତୀୟ ନାରୀଙ୍କ ଆତ୍ମବିଶ୍ୱାସ ଏବଂ ସାହସର ପ୍ରତୀକ। ଦେଶର ପ୍ରତ୍ୟେକ ଯୁବକ ଓ ବିଶେଷକରି ବାଳିକାମାନେ ଯେପରି ଆତ୍ମନିର୍ଭରଶୀଳତା ଏବଂ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବେ ସେଥିପାଇଁ ସରକାର ସଦାସର୍ବଦା ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଦ୍ୱାରା ଯୁବପିଢ଼ିମାନେ ଦେଶର ସୀମାନ୍ତ ଅଞ୍ଚଳର ସାମାଜିକ ଅର୍ଥନୈତିକ ସ୍ଥିତି ସାଂସ୍କୃତିକ ଐତିହ୍ୟ ଏବଂ ବିକାଶମୂଳକ ଲକ୍ଷ୍ୟଗୁଡ଼ିକୁ ପାଖରୁ ଅନୁଭବ କରିବାର ସୁଯୋଗ ପାଇଥାନ୍ତି। ଏହା ସହିତ ଏହା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର କୌଶଳଗତ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଜାତୀୟ ଅଖଣ୍ଡତାକୁ ମଧ୍ୟ ସୁଦୃଢ଼ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାର୍ଗିଲ୍ ଦିବସ ଅବସରରେ ଭାରତୀୟ ସୈନିକଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ମନେ ପକାଇଛନ୍ତି। ଏହା ଆମ ସମସ୍ତଙ୍କୁ ଗର୍ବିତ କରିଥାଏ ବୋଲି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କାର୍ଗିଲ୍ର ଉଚ୍ଚ ଶିଖର ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକମାନେ ମୁକାବିଲା କରିପାରିଥିଲେ। ସେମାନଙ୍କ ସାହସ ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରମାଣିତ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି। ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ର୍ୟାଲି ଦ୍ରାସର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା ଗୋଟିଏ ରାଷ୍ଟ୍ର ଗୋଟିଏ ସଲାମ୍, ଏହି ପ୍ରସଙ୍ଗରେ ମୋଟରସାଇକେଲ ର୍ୟାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାରେ ପିଭି ସିନ୍ଧୁଙ୍କ ସଫଳତା ଏବଂ ଲର୍ଡସ୍ଠାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଥମ ଟେଷ୍ଟ ବିଜୟକୁ ପ୍ରଶଂସା କରିଛନ୍ତି। ହର୍ ଘର ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଥାଏ। ଅଗଷ୍ଟ 15 ତାରିଖ ପୂର୍ବରୁ ମାଇଁ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ଯୋଶୀଙ୍କୁ ଏହି ପଦ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଶ୍ରୀ ଯୋଶୀ ମଧ୍ୟ ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଜାରି ରଖିବେ। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି, କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ନିଖୁଣ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
1: आज सुबह चार्ज दिया हूं, पूरा डिटेल्स हमको देखना है, निर्णय लेना है, इस सब के बारे में इन्फॉर्मेशन लेने का और पूरा मिनिस्ट्री समझने का कोशिश मैंने किया हूं। मुझे विषय नया है और सीनियर ऑफिसर्स पे मैंने डिटेल में बातचीत करने का कोशिश किया हूं। ये बहुत बड़ी डिपार्टमेंट है, इसलिए पूरा समझ के मैं आपके साथ बात
0: करूंगा। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅତ୍ୟାଧୁନିକ ଏଆଇ ହୋଲୋବକ୍ସ ଉଦ୍ଘାଟନ କରାଯାଇଛି। ଏହା ପରିଦର୍ଶକମାନଙ୍କୁ ବାଜପେୟୀଙ୍କ ଜୀବନୀ, ନେତୃତ୍ୱ ଏବଂ ପ୍ରେରଣାଦାୟୀ ଅନୁଭୂତିଗୁଡ଼ିକୁ ଜାଣିବାର ସୁଯୋଗ ଦେବ। ଉଦ୍ଘାଟନୀ ସମାରୋହରେ ବାଜପେୟୀଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ 1999 କାର୍ଗିଲ୍ ଯୁଦ୍ଧ ହୋଇଥିଲା। ଆଜି ସଂଗ୍ରହାଳୟ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଭାରତୀୟ ସେନାର ସାହସ, ଶୌର୍ଯ୍ୟ ଓ ବଳିଦାନକୁ ଦର୍ଶାଉଥିବା ଅନେକ ଦୁର୍ଲଭ ଫଟୋ, ପୁରୁଣା ଭିଡ଼ିଓ, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଚିଠି ଏଥିରେ ସ୍ଥାନ ପାଇଛି। ଏହି ଏଆଇ ହୋଲୋବକ୍ସରେ କୃତ୍ରିମ ବୁଦ୍ଧିମତା, ଏଆଇ ପ୍ରଯୁକ୍ତିର ବ୍ୟବହାର କରାଯାଇ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଅଟଳ ବିହାରୀ ବାଜପେୟୀ ଏବଂ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କର 3D ଛବି ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପରିଦର୍ଶକମାନେ ମହାନ ବ୍ୟକ୍ତିତ୍ୱମାନଙ୍କ ବିଚାର ଏବଂ ଦର୍ଶନ ସମ୍ପର୍କରେ ସିଧାସଳଖ ଜାଣିପାରିବେ। ଚୀନ୍ର ଗାନ୍ସୁ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବା କାରଣରୁ 10 ଜଣଙ୍କର ମୃତ୍ୟୁ ଘଟିଛି। ଆଜି ନୋଲ ନାମକ ଏକ ପ୍ରଳୟଙ୍କରୀ ବାତ୍ୟା ଗୁଆଙ୍ଗଡୋଙ୍ଗରେ ସ୍ଥଳଭାଗ ଛୁଇଁବା ପରେ ଦେଶର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି 162 କିଲୋମିଟର ବେଗରେ ପବନ ବହିଥିଲା। ଚଳିତ ବର୍ଷ ଚୀନ୍ରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା।

0: ଯୋଗୁଁ ଗୁଆଙ୍ଗଡୋଙ୍ଗରେ ବହୁ ସଂଖ୍ୟକ ବିମାନ ଏବଂ ଦ୍ରତଗାମୀ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବାବେଳେ ପ୍ରଶାସନ ପକ୍ଷରୁ ଚତୁର୍ଥସ୍ତରୀୟ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ବେଜିଂ ସରକାର 100 ନିୟୁତ ୟୁଆନ୍ ଆବଶ୍ଚନ କରିବା ସହ ପ୍ରଭାବିତ ଅଞ୍ଚଳକୁ ସ୍ୱତନ୍ତ୍ର ଦଳ ପଠାଇଛନ୍ତି। ପାକିସ୍ତାନରେ ମୌସୁମୀ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 97ରେ ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 25 ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୂର୍ବ ପଞ୍ଜାବ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ସିନ୍ଧ ଅଞ୍ଚଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ଲାସ୍କୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ରିଷିକାନ୍ତ ସିଂ ଚରମ୍ବାମ୍ ପୁରୁଷ 60 କିଲୋଗ୍ରାମ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ରିଷିକାନ୍ତ ସ୍ନାଚ୍ରେ 121 କେଜି ଉତ୍ତୋଳନ କରି ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଧ୍ୟ କ୍ଲିନ୍ ଆଣ୍ଡ ଜର୍କରେ 143 କେଜି ଉତ୍ତୋଳନ କରି ମୋଟ 264 କିଲୋଗ୍ରାମ ସହ ଖେଳ ଶେଷ କରିଥିଲେ। ମାଲେସିଆର ମହମ୍ମଦ ଅନିକ୍ କାଷ୍ଟନ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ବମୋଟ 273 କିଲୋଗ୍ରାମ ରେକର୍ଡ ସୃଷ୍ଟି ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ କେନିଆର ଜୋସୁଆ ଅମୁଙ୍ଗା ମୁମ୍ବାୟ 260 କିଲୋଗ୍ରାମ ବର୍ଗର ସମଗ୍ର ଉତ୍ତୋଳନ ସହିତ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳାଳି ଅନନ୍ତ ସିଂଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଛନ୍ତି। ଭାରତ ଜିମ୍ବାୱେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ ସଂଗ୍ରହ କରିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 11 ଓଭରରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି। ଦେଶର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ ଟି20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ଭାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅନ୍ତର୍ଗତ ଖସଡ଼ା ମତଦାତା ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଖସଡ଼ା ତାଲିକା ଦାବି ଓ ଆପତ୍ତି ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ଆସନ୍ତା ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଯୋଗ୍ୟ ମତଦାତାଙ୍କୁ ତାଲିକା ଯାଞ୍ଚ କରି ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ କହିଛନ୍ତି।
3: ପବ୍ଲିକେସନ ହେଲା ଆଜି ସବୁ ବୁଥରେ ଏଟା ପବ୍ଲିଶ ହେଲା। ଏଥିରେ ଆମର 29 ବୁଥ ନୂତନ ଭାବରେ ତିଆରି ହେଇଛି। ସର୍ବମୋଟ ବୁଥ ସଂଖ୍ୟା ହେଲା 367। ଏଥିରେ 5/7/2026 ଚିଟା ଭୋଟର ତାଲିକା ପ୍ରକାଶ କରାଗଲା ଏବଂ ଆଗାମୀ 1 ମାସ ମଧ୍ୟରେ 4/8/2026 ପର୍ଯ୍ୟନ୍ତ ଲୋକ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ସେଥିପାଇଁ ଫର୍ମ ନମ୍ବର 6, 7, 8 ର ବ୍ୟବହାର କରିବେ। ଫର୍ମ ନମ୍ବର 6 ନିଜକୁ ଭୋଟର ଲିଷ୍ଟରେ ଯୋଗଦାନ କରିବା ପାଇଁ, ଫର୍ମ ନମ୍ବର 7 ଯଦି ଭୋଟର ଲିଷ୍ଟରୁ ବାଦ ଦେବା ପାଇଁ, ଯଦି ବିବାହ ହୋଇଯାଇଛି, ଅନ୍ୟତ୍ର ପଳେଇ ଯାଇଛନ୍ତି ବା ମୃତ୍ୟୁ ହୋଇଯାଇଛି, ଫର୍ମ ନମ୍ବର 7 ଦେଇପାରିବେ ତାଙ୍କ ପରିବାର ବର୍ଗର ଲୋକମାନେ। ଫର୍ମ ନମ୍ବର 8 ଯଦି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଆପଣ ଯିବାକୁ ଚାହୁଁଛନ୍ତି ବା ଗୋଟିଏ ବୁଥରୁ ଆଉ ଗୋଟିଏ ବୁଥକୁ ଯିବାକୁ ଚାହୁଁଛନ୍ତି, ସେ ବାବଦରେ ଫର୍ମ ନମ୍ବର 8 ଦେଇ ଆପଣ ବୁଥ ପରିବର୍ତ୍ତନ, ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ମଧ୍ୟ କରିପାରିବେ। ଏଥିରେ ବଡ଼ ଜିନିଷ ହେଉଛି ଆମେ ପଲିଟିକାଲ ପାର୍ଟିକୁ ଗୋଟେ କପି ଦେଇଥିଲୁ ଏବଂ ତାଙ୍କୁ ମଧ୍ୟ ଅନୁରୋଧ କରିଛୁ ଯେ ଆପଣମାନେ ଗାଁରେ ପ୍ରତ୍ୟେକ ଲୋକକୁ ସଚେତନ କରୁନ୍ତୁ ନିଜର ଭୋଟର ତାଲିକା

0: ଶୁଣନ୍ତୁ, ଯଦି ଭୋଟର ତାଲିକାରେ ନାଁ ନାହିଁ ତାହେଲେ 6-7-8 ଫର୍ମରେ ସଂଶୋଧନ ନିମନ୍ତ ବା ନୂତନ ଭାବରେ ଦାବି କରିବା ପାଇଁ ବା ଭୁଲ ହେଇଥିଲେ ଫର୍ମ 8 ସଂଶୋଧନ କରିବା ପାଇଁ ସେମାନେ ନିଜର ଦାବି ଉପସ୍ଥାପନ କରିପାରିବେ। ଏ ସମସ୍ତ ଦାବିକି ସବ୍ କଲେକ୍ଟର ଦାବି ପାଇବା ପରଦିନ ଠାରୁ ଶୁଣାଣି କରି 2-9-2026 ଭିତରେ ଶୁଣାଣି ଶେଷ କରିବେ ଏବଂ ଶୁଣାଣି ଶେଷ ହେଲା ପରେ ଅନ୍ତିମ ଭୋଟର ତାଲିକା 6-9-2026 ପବ୍ଲିଶ ହେବ।
1: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ମତ ବିନିମୟ କରିଥିଲେ। ପରେ ସେ ଜିଲ୍ଲାର ବିକାଶ କାର୍ଯ୍ୟ ଓ ସରକାରୀ ଜନକଲ୍ୟାଣ ଯୋଜନାର ଅଗ୍ରଗତି ସମୀକ୍ଷା କରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଜିଲ୍ଲା ନୋଡାଲ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆ ଦୁଇଦିନିଆ ଗସ୍ତରେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ପରଖିଥିଲେ। ସେ ଛାତ୍ରାବାସ, ହସ୍କିଟାଲ, ପାନୀୟ ଜଳ ପ୍ରକଳ୍ପ, ଦକ୍ଷ

0: ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଜିଲ୍ଲା ନୋଡାଲ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆ ଦୁଇଦିନିଆ ଗସ୍ତରେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ପରଖିଥିଲେ। ସେ ଛାତ୍ରାବାସ, ହସ୍କିଟାଲ, ପାନୀୟଜଳ ପ୍ରକଳ୍ପ, ଦକ୍ଷତା ବିକାଶ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଓ ଜୀବିକା ପ୍ରକଳ୍ପ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସମେତ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ମାସିକ ସମୀକ୍ଷା ବୈଠକ ହୋଇଥିଲା। ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଜନ୍ମ ଜୟନ୍ତୀ ଅବସରରେ ଦେବଗଡ଼ରେ ତାଙ୍କ ପ୍ରତିମୂର୍ତ୍ତି ଉନ୍କୋଚନ କରାଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଏହାର ଉନ୍କୋଚନ କରିଥିଲେ। ଉପସ୍ଥିତ ଅତିଥିମାନେ ଡକ୍ଟର ପ୍ରଧାନଙ୍କ ଜନସେବା, ନେତୃତ୍ୱ ଓ ଅବଦାନକୁ ସ୍କରଣ କରିଥିଲେ। ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ 2026 ପାଳିତ ହୋଇଛି। ଏହି ଅବସରରେ ପରିବାର କଲ୍ୟାଣ ଓ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଅନ୍ତରା କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦେବଗଡ଼ ଜିଲ୍ଲାର ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: पापा देखो
3: हैप्पी बर्थडे भाई
2: देखो वाह मोर फेवरेट कलर
3: सब बेले शॉपिंग
2: आई नो मा खर्च करिवार वयस एटा राइट
4: सेविंग करिवार भी वयस एटा
5: आई नो बापा सेव करो उचित जगह रे निवेश करो मूलधन ऊपर सुध मिलिबो जहा को पूर्ण थरे विनियोग करले सुध मिलि चालिथिबो आई नो ना आरबीआई कहे
6: करो सटीक आरंभ हुआ फाइनेंशियली स्मार्ट।
7: ପ୍ରଚାର କରୁଛୁ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ।

ପାଳନ କରୁଛୁ ଇଣ୍ଟରନ୍ୟାସନାଲ ଡେ ଫର ଦି କନଜରଭେସନ ଅଫ୍ ଦି ମ୍ୟାଙ୍ଗ୍ରୋଭ ଅନ୍ତର୍ଜାତୀୟ ଲୁଣା ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ଦିବସ ସାଧାରଣତଃ ସମୁଦ୍ର କୂଳରେ ସୃଷ୍ଟି ହେଉଥିବା ଏହି ପ୍ରକାର ପ୍ରାକୃତିକ ଜଙ୍ଗଲ ଆମ ଜୈବ ବିବିଧତା ଓ ଜୀବଜଗତ ପାଇଁ ବହୁ ଦିଗରୁ ଉପକାରୀ ସମୁଦ୍ର ଉପକୂଳ ଅଞ୍ଚଳକୁ ଏହା ବନ୍ୟା ବାତ୍ୟା ଦାଉରୁ ରକ୍ଷା କରିଥାଏ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିଥାଏ ବହୁ ପ୍ରକାର ଜଳଚର ବନ୍ୟପ୍ରାଣୀ ଏବଂ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ନିରାପଦ ବାସସ୍ଥାନ ପରିଭ୍ରମଣ ପାଇଁ ଆକର୍ଷଣୀୟ ସ୍ଥାନ ତେଣୁ ଏହି ଜଙ୍ଗଲର ସୁରକ୍ଷା ଏବଂ ବୃଦ୍ଧି ଆମ ପାଇଁ ଗୋଟିଏ ସାମାଜିକ ଦାୟିତ୍ୱ ଏହାଦ୍ୱାରା ଆମ ଅର୍ଥନୀତି କୃଷି ପରିବେଶର ସନ୍ତୁଳନ ଠିକ୍ ରହିପାରିବ ଏହା ସରକାରଙ୍କ ଯୋଜନା ବେସରକାରୀ ସଂଗଠନ ସାଧାରଣ ଜନତାଙ୍କ ମିଳିତ ଉଦ୍ୟମରେ ସଫଳ ହୋଇପାରିବ ଶ୍ରୋତାବନ୍ଧୁ ସେହିପରି ଆଜି ଆମେ ପାଳନ କରୁଛୁ କାର୍ଗିଲ ବିଜୟ ଦିବସ ଯାହା 1999 ଅପରେସନ ବିଜୟ ଭାବରେ ଜଣାଶୁଣା ଜାମ୍ମୁ କାଶ୍ମୀରର ଲଦାଖ କାର୍ଗିଲ ଇତ୍ୟାଦି ସ୍ଥାନରୁ ଶତ୍ରୁମାନଙ୍କୁ ନିପାତ କରି ଆମ ସୈନ୍ୟମାନେ ଅପୂର୍ବ ସାହସ ଶକ୍ତି ପ୍ରଦର୍ଶନ କରିଥିଲେ ଏହି ବିଜୟ ପାଇଁ ବହୁ ବୀର ସୈନିକ ତାଙ୍କ ଜୀବନ ଦାନ କରିଥିଲେ ମାତୃଭୂମି ଓ ଆମମାନଙ୍କ ଧନ ଜୀବନକୁ ସୁରକ୍ଷା କରିଥିଲେ ତେଣୁ ଏଥିରେ ଭାଗ ନେଇଥିବା ବୀର ସୈନିକ ତାଙ୍କ ପରିବାର ବଳିଦାନ ଦେଇଥିବା ଶହୀଦ ବୀରମାନଙ୍କ ପ୍ରତି ଆମର ଅଜସ୍ର ପ୍ରଣାମ।

0: ଶ୍ରୋତା ବନ୍ଧୁ, ସମୟ କମ୍, ଏବେ ଆସନ୍ତୁ ଆଜିର ଆଲୋଚନା ଶୁଣିବା। ବିଷୟ ଅଛି ଲୁଣା ଜଙ୍ଗଲର ପରିଚାଳନା। ବିଶେଷଜ୍ଞ ଅଛନ୍ତି କେଦାର କୁମାର ସ୍ୱାଇଁ, ତାଙ୍କ ସହ କଥା ହେଉଛନ୍ତି ଦୁର୍ଗା ମାଝି।
1: କେଦାରବୁ, ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
2: ଧନ୍ୟବାଦ, ନମସ୍କାର।
1: କେଦାରବୁ, ଗୋଟେ ସମୟ ଉପଯୋଗୀ ଆଲୋଚନା ଏବଂ ଉପାଦ୍ୟ ବିଷୟବସ୍ତୁ, କାହିଁକିନା ଆମର ଯେଉଁ ଜଙ୍ଗଲ ସୁରକ୍ଷା କଥା ଆମେ କହୁଛେ, ଆଉ ବିଶେଷ କରିକି ବର୍ତ୍ତମାନ ଯେଉଁ ସମୟ ଆମେ ଦେଖୁଛେ ଯେ ଆମର ଯେଉଁ ଜଙ୍ଗଲ ଅଞ୍ଚଳ ରହିଛି ତା'ର କେମିତି ସୁରକ୍ଷା।

0: ଅଭିବୃଦ୍ଧି ହେବ। ତେବେ ବିଶେଷ କରି ଯେହେତୁ ରାଜନଗର ବନଖଣ୍ଡରୁ ଆପଣ ଆସିଛନ୍ତି, ସେଇଟା ଗୋଟିଏ ଲୁଣା ଜଙ୍ଗଲ ଏବଂ ବନଖଣ୍ଡ ମଧ୍ୟ ସ୍ୱତନ୍ତ୍ର ଭାବରେ ସେଇଟା ରହିଛି ଓଡ଼ିଶାରେ। ଆମେ ଯଦି ଦେଖିବା ସେହି ଅନୁସାରେ ଆମର ଲୁଣା ଜଙ୍ଗଲର ଯେଉଁ ପରିଚାଳନା କଥା କହୁଛେ, ସୁଦୀର୍ଘ ଯେଉଁ 480 କିଲୋମିଟର ବ୍ୟାପୀ ଯେଉଁ ଉପକୂଳ ଅଞ୍ଚଳ ରହିଛି, ଯେଉଁ ଲୁଣା ଅଞ୍ଚଳ ରହିଛି, ସେଠି ଲୁଣା ଜଙ୍ଗଲ ମଧ୍ୟ ସୃଷ୍ଟି ହେଉଛି। ସରକାରଙ୍କ ଠାରୁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନିଆଯାଉଛି। ଲୁଣା ଜଙ୍ଗଲ ରହିଛି ବା ଲୁଣା ଜଙ୍ଗଲ କହୁଛେ, ୟାର ଯେଉଁ ବିଶେଷତ୍ୱ ରହିଛି ସେ ବିଷୟରେ ପ୍ରଥମ ଧାରଣା ଦେବେ।
1: ଆମର ଲୁଣା ଜଙ୍ଗଲ ବନଖଣ୍ଡ ରାଜନଗରଠାରେ ସରକାର ସ୍ଥାପନ କରିଛନ୍ତି। 1990 ମସିହାରୁ ଏହି ବନଖଣ୍ଡ ସ୍ଥାପିତ ହୋଇଛି। ଆମ ରାଜ୍ୟରେ କେବଳ ଗୋଟିଏ ଲୁଣା ଜଙ୍ଗଲ ବନଖଣ୍ଡ ରହିଛି। ଆମ ରାଜ୍ୟରେ ଉପକୂଳ ଅଞ୍ଚଳର ଦୈର୍ଘ୍ୟ ହେଉଛି 480 କିଲୋମିଟର। ଆମର 480 କିଲୋମିଟର ମଧ୍ୟରୁ ଆମର ଅସ୍ତରଙ୍ଗ ପର୍ଯ୍ୟନ୍ତ, ଆମର ଆରମ୍ଭ ହେଉଛି ଧାମରା ମାଉଥରୁ ଦେବୀ ମାଉଥ ପର୍ଯ୍ୟନ୍ତ 120 କିଲୋମିଟର, ଦୁଇଟା ଜିଲ୍ଲାରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆମର ଲୁଣା ଜଙ୍ଗଲ ବନଖଣ୍ଡ ରାଜନଗର ବନଖଣ୍ଡ ପରିଚାଳନାରେ ରହିଅଛି।
0: ଆଜ୍ଞା,
1: ଆଉ ଆମ ରାଜ୍ୟରେ ଯେତେ ଲୁଣା ଜଙ୍ଗଲ ରହିଛି, 95% ଅଧିକ ଲୁଣା ଜଙ୍ଗଲ ରହିଛି ଆମର କେନ୍ଦ୍ରାପଡ଼ା ଆଉ ଜଗତସିଂହପୁରରେ। ଜଗତସିଂହପୁରରେ 7 ବର୍ଗ କିଲୋମିଟର ଅଛି, ଆଉ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର
0: ଉପଗ୍ରହ ମାଧ୍ୟମରେ
1: ଯୋଉ ହେଇଛି, ଦୁଇଟା ଜିଲ୍ଲାରେ ମିଶି ଆମ ଓଡ଼ିଶାରେ ଅଛି 213 ବର୍ଗ କିଲୋମିଟରର, ଜଗତସିଂହପୁରରେ 7 ଆଉ ଏଇଠି ରହିଛି 185 ବର୍ଗ କିଲୋମିଟର ରହିଅଛି। ତେଣୁ ଏହି ଜଙ୍ଗଲର ବିଶେଷତ୍ୱ ହେଉଛି ଯେ ଉପକୂଳ ଅଞ୍ଚଳରେ ଯେଉଁ ବାସସ୍ଥାନ ଅଛି, ଚାଷ ଜମି ଅଛି, ସେଗୁଡ଼ିକ କିପରି ପ୍ରାକୃତିକ ଯେଉଁ ବିପର୍ଯ୍ୟୟ ଘଟୁଛି, ସୁନାମି, ମହାବାତ୍ୟା, ଫାଇଲିନ, ହୁଡ଼ୁହୁଡ଼ୁ, ଏହିସବୁ ଦାଉରୁ ଆମର ଉପକୂଳ ଅଞ୍ଚଳକୁ ଏହି ଘଞ୍ଚ ଲୁଣା ଜଙ୍ଗଲ ରକ୍ଷା କରିଥାଏ। ଭିତରକନିକା ଯେଉଁ ଆମର ବିରଳ ଅଛି, ଲୁଣା ଜଙ୍ଗଲର ସମାବେଶ ଅଛି ଭିତରକନିକା ଅଭୟାରଣ୍ୟ, ଏଇଟା ସୃଷ୍ଟି ହେଇଛି ଆମର ବ୍ରାହ୍ମଣୀ ବୈତରଣୀର ତ୍ରିକୋଣ ଭୂମି ଅଞ୍ଚଳରେ। ଆଉ ଆମର ପାରାଦୀପ ଠାରୁ ଦେବୀ ପର୍ଯ୍ୟନ୍ତ ସେଠି ମଧ୍ୟ ମହାନଦୀର ତ୍ରିକୋଣ ଭୂମି ଅଞ୍ଚଳରେ ଲୁଣା ଜଙ୍ଗଲ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇପାରିଛି। ଆଉ ଏହି ଜଙ୍ଗଲ ଗୁଡ଼ିକ ହେଉଛି ଘଞ୍ଚ, ଗଛ ଗୁଡ଼ିକ ଗହଳ, ବହୁ ସଂଖ୍ୟାରେ ଗଛ ଥାଏ, ଗୋଟିଏ ହେକ୍ଟରରେ ହାରାହାରି 25ରୁ ଅଧିକ ଗଛ ରହିଥାଏ। ତେଣୁ ଇଏ ପର୍ଯ୍ୟାପ୍ତ ବୃକ୍ଷରାଜିର ସମାବେଶ, ଯୋଉ ଆମର ହେଉଛି ମହାବାତ୍ୟା କିମ୍ବା ଯୋଉ ବନ୍ୟା ତା ଦାୟରୁ ଏମାନେ ଯୋଉ ଆମର ବାସସ୍ଥାନ ଗୁଡ଼ିକୁ ସୁରକ୍ଷା ଯୋଗାଇଥାଏ।
0: ତାମାନେ ଏଇଟା ଗୋଟେ ପାଚେରୀ ସଦୃଶ୍ୟ କାମ କରୁଛି, ଯୋଉଟାକି ଧରନ୍ତୁ ବନ୍ୟା ହେଲା କି ବାତ୍ୟା ହେଲା, ଏଇ ଯୋଉ ଜିନିଷ ଆପଣଙ୍କ 1919 ମସିହା ଯୋଉ ମହାବାତ୍ୟା ହେଇଥିଲା, ଯୋଉଟାକି କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ସେ ରାଜକନିକା ସେଇ ଯୋଉ ଅଞ୍ଚଳ ଭିତରକନିକା ଅଞ୍ଚଳ, ଏଇ ଯୋଉ ଘଞ୍ଚ ବନାନୀ ଯୋଉ ସୃଷ୍ଟି ହେଇଛି, ହେନ୍ତାଳ ବନ ସବୁ ସୃଷ୍ଟି ହେଇଛି, ଯାହାଫଳରେ ଲୋକମାନେ ଏତେ କ୍ଷତିଗ୍ରସ୍ତ ହେଇନଥିଲେ। ଯଦି ସେଇଟା ନଥାନ୍ତା ହୁଏତ ଅନେକ କ୍ଷତିଗ୍ରସ୍ତ ସେ ଅଞ୍ଚଳ ହେଇଥାନ୍ତା। ତେବେ ସେ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ୟାର କିଛି ପ୍ରକାର ଭେଦ ଅଛି କି, ଯୋଉ ବୃକ୍ଷ ସ୍ୱତନ୍ତ୍ର ଭାବରେ ଯେଉଁଗୁଡ଼ିକ ରହିଛି, ଧରନ୍ତୁ ସମୁଦ୍ର କୂଳିଆ ଯୋଉ ଜାଗା ସବୁ ରହିଛି, ଆମେ ଝାଉଁ ଗଛ କଥା ଆମେ କହୁଛୁ, ଏଇଠି ଯୋଉ ଭିତରକନିକା ଆପଣ କହୁଛନ୍ତି, ୟାର କିଛି ତାରତମ୍ୟ ରହିଛି କି ସ୍ୱତନ୍ତ୍ର?
1: ସମୁଦ୍ର କୂଳରେ ଯୋଉଠି ବାଲି ରହିଛି ସେଠି କେବଳ ଝାଉଁ ବୃକ୍ଷରୋପଣ କରାହେଇଛି। 1970 ଦଶକରୁ ଆମର ରାଜ୍ୟ ସରକାର ସେହି କାର୍ଯ୍ୟକ୍ରମ ନେଇଛନ୍ତି। ସେତେବେଳେ ଗୋଟେ କୋଷ୍ଟାଲ ସେଲ୍ଟର ବେଲ୍ଟ ଡିଭିଜନ ଥିଲା, ଆମର ବନୀକରଣ ମାଧ୍ୟମରେ ଉପକୂଳ ଅଞ୍ଚଳରେ ଯୋଉ ବାଲୁକା ସଜ୍ଜାରେ ଆମର ପର୍ଯ୍ୟାପ୍ତ ପରିମାଣରେ ଝାଉଁ ଗଛ ବୃକ୍ଷରୋପଣ କରାଯାଇଛି। ଝାଉଁ ଗଛ ହିଁ କେବଳ ବାଲିରେ ହେବ, ବାଲିରେ ଯୋଉ ଲୁଣା ଜଙ୍ଗଲ ହେଇପାରିବ ନାହିଁ। ଲୁଣା ଜଙ୍ଗଲ ବର୍ତ୍ତମାନ ଯୋଉ ଆମେ ଦେଖିଛୁ 73 ପ୍ରଜାତିର ଯୋଉ ବୃକ୍ଷ ଅଛି ସେଗୁଡ଼ିକ ଭିତରକନିକା ମହାନଦୀ ଯୋଉ ତ୍ରିକୋଣ ଭୂମିରେ, ସେଗୁଡ଼ା କାଦୁଅ ମାଟିରେ ହବ, କାଦୁଅ ଯୋଉଠି ଜମିବ ସେଇଠି ତାପରେ ଏଟା ପ୍ରାକୃତିକ ଉପାୟରେ ସୃଷ୍ଟି ହେଉଛି। କେତେକାଂଶରେ ମଧ୍ୟ ଆମେ ଯୋଉଠି ପ୍ରାକୃତିକ ଉପାୟରେ ନ ହୋଇପାରୁଛି ଆମେ ତାକୁ ପ୍ଲାଣ୍ଟେସନ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଲୋକମାନଙ୍କ ସହଯୋଗରେ ଭାଗିଦାରୀରେ କରାହଉଛି।
0: ତେବେ ପ୍ରାକୃତିକ ଉପାୟରେ ଛାଁ ଛାଁ ସେଗୁଡ଼ିକ ଉଠିଛି ଆପଣଙ୍କ କହିବା ଅନୁସାରେ, ଯେହେତୁ ସ୍ଥିତି ପରିସ୍ଥିତି ମଧ୍ୟ ସେଇଠି ସେଭଳି ରହିଛି ଯାହାଫଳରେ ପ୍ରାକୃତିକ ଉପାୟରେ ଗଛଗୁଡ଼ିକ ବୃଦ୍ଧି ହେଉଛି, ଏହାର ଜୈବ ବିବିଧତା କ୍ଷେତ୍ରରେ କିଛି ଆପଣଙ୍କର ଗୁରୁତ୍ୱ କିଭଳି ବହନ କରୁଛି ଆପଣ ସେ ଲୁଣା ଜଙ୍ଗଲ?
1: ଟିକେ ଆଗରୁ କହିଛି ଯେ 73 ପ୍ରଜାତିର ଆମର ବୃକ୍ଷରାଜି ଏଠି ଅଛି, ଏଟା ଲୁଣା ଜଙ୍ଗଲର ବିବିଧତା ଯୋଉ ଜୈବତାର ସୁନ୍ଦରବନର ଆୟତନ ବହୁତ ବେଶୀ, କିନ୍ତୁ ଭିତରକନିକାର ଆୟତନ 150 ବର୍ଗ କିଲୋମିଟର ଭିତରେ ହବ ଲୁଣା ଜଙ୍ଗଲ, କିନ୍ତୁ ଯଦି ବୃକ୍ଷରାଜିର ସମାବେଶ ଦେଖିବେ ଏହା ସୁନ୍ଦରବନ ଠାରୁ ବହୁତ ଅଧିକ ବୃକ୍ଷରାଜି ଅଛି। ଏଠି ଯୋଉ 73 ପ୍ରକାର ଅଛି ଏଟା ଯୋଉଟା ଆମେ କହୁଛନ୍ତି ଜୈବ ବିବିଧତା, ଏଟା ପାପୁଆ ନ୍ୟୁଗିନିଆ ହେଉଛି ପ୍ରଥମ, ବିଶ୍ୱରେ ଦ୍ୱିତୀୟ ସ୍ଥାନ ରହିଛି ଭିତରକନିକା, ତେଣୁ ଜୈବ ବିବିଧତାରେ ପରିପୂର୍ଣ୍ଣ। ଏଟା ଲୁଣା ଜଙ୍ଗଲ ଯୋଉ ନଷ୍ଟ ହେଉଥିଲା ପ୍ରାକୃତିକ ଉପାୟରେ ପ୍ରଜନନ ଯୋଉ ବ୍ୟାଘାତ ହେଉଥିଲା, ମୁଖ୍ୟତଃ ମଇଁଷି ଗାଈ ଗୋରୁ ପଶିକି ସେଗୁଡ଼ିକ ନଷ୍ଟ କରିଦେଉଥିଲେ। ବର୍ତ୍ତମାନ ଲୋକମାନେ ସଚେତନ ହୋଇଛନ୍ତି, ଆମର ବିଭିନ୍ନ କାର୍ଯ୍ୟକ୍ରମ ସଚେତନତା ଶିବିର ଆୟୋଜନ କରାଯାଉଛି, ପ୍ରାୟ ପ୍ରତି ପଞ୍ଚାୟତରେ ସେଟାକୁ ଆମେ କରୁଛୁ ଲୋକମାନଙ୍କୁ ନେଇ। ତେଣୁ ଗାଈ ଗୋରୁ ମଇଁଷି ବର୍ତ୍ତମାନ ଛାଡୁନାହାନ୍ତି।

0: ପ୍ରାୟ ବନ୍ଦ ହେଇଯାଇଛି, ଏତେଟା ନଷ୍ଟ ହଉନାହିଁ। ସେଥିପାଇଁ ପ୍ରାକୃତିକ ପ୍ରଜନନଟା ଉପାୟରେ ଯୋଉ ହଉଛି ପୁନରୁଦ୍ଧାର ହେଇପାରୁଛି ଅଧିକା। ତା ସତ୍ତ୍ୱେ ଆମେ ଦେଖୁଛୁ କେତେକ ଜାଗାରେ ଯୋଉଠି ବିଭିନ୍ନ ଯୋଜନାରେ ଆମକୁ ବୃକ୍ଷରୋପଣ କରିବାକୁ ପଡୁଛି, ICZMPରେ ମଧ୍ୟ କିଛି ଫଣ୍ଡିଂ ମିଳିଛି, ଆମେ ସେଠି କରିପାରୁଛୁ। ଆମ ରାଜ୍ୟ ଯୋଜନାରେ ମଧ୍ୟ କିଛି ଲୁଣାଜଗନ ପାଇଁ କିଛି ଅନୁଦାନ ପ୍ରତିବର୍ଷ ମିଳୁଛି, ସେଥିରେ ଆମେ ଲୁଣାଜଗନର ସୁରକ୍ଷା ଆଉ ଅଭିବୃଦ୍ଧି ପାଇଁ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରତିବର୍ଷ କରୁଅଛୁ।
1: ତେବେ ଯେହେତୁ ଆପଣଙ୍କର ସେ ଗୋଟେ ପ୍ରାକୃତିକ ପରିବେଶ, ଆପଣଙ୍କର ଜୁଆରିଆ ପାଣି ଯେତେବେଳେ ଆସୁଛି, ସେ ଯୋଉ ଶ୍ୱାସ ମୂଳି ସବୁ ରହିଥାଏ ବା ଯୋଉ ଗଛ ବି ହେଲା, ଧରନ୍ତୁ ଫୁଲ ଫଳ ହେଲା, ସେ ଯୋଉ ମଞ୍ଜି ପଡିବ, ସେ ହୁଏତ ସେ ଯୋଉ ଜୁଆରିଆ ପାଣିରେ ସେ ପୁଣି ଭାସି ଯାଉଥିବ ବା ନଷ୍ଟ ହେଇଯାଉଥିବ। ତାଙ୍କର ଯୋଉ ପ୍ରଜନନ ପ୍ରକ୍ରିୟା ରହିଛି, ଯେମିତି ଛାଞ୍ଚା ପ୍ରାକୃତିକ ଉପାୟରେ ସେ ଗଛଟି ହେବା କଥା ମଞ୍ଜି ପଡିଲା ପରେ ହୁଏତ ସେଟା ଠିକ ଭାବରେ ସଫଳ ହେଉନଥିବ, ତେଣୁ ସେଇ ଦୃଷ୍ଟିକୋଣରୁ ଯୋଉ ଚାରା ଉତ୍ପାଦନ କରୁଛନ୍ତି ବା ବୃକ୍ଷରୋପଣ କାର୍ଯ୍ୟକ୍ରମ କରୁଛନ୍ତି, ଏଟାକୁ କେମିତି ପ୍ରାକୃତିକ ଉପାୟରେ କେମିତି ଏଇଟା ସଫଳ ହେଇପାରୁଛି, କେମିତି ବ୍ୟବସ୍ଥା କରୁଛନ୍ତି?
0: ପ୍ରାକୃତିକ ଉପାୟରେ ଯୋଉ 73 ପ୍ରଜାତିର ଅଛି, ପ୍ରାୟତଃ ଯେତେ ଲୁଣା ଜଙ୍ଗଲର ବୃକ୍ଷ ପ୍ରାକୃତିକ ଉପରେ ଗଛରେ ଯେତେବେଳେ ଫଳଟା ଥାଏ ବା ଛୁଇଁଟା ଥାଏ, ସେଇଠି ଚେର ବାହାରି ଯାଇଥାଏ, ଗଛରେ ଥାଇକି ମଧ୍ୟ ଚେରଟା ବାହାରି ଯାଇଥାଏ। ସେଠି ସେ ଯେତେବେଳେ ମାଟିରେ ପଡେ, ଯୋଉଟା ମୁଁ କହିଲି କାଦୁଅ ଜାଗା, ପଟୁ ମାଟିର ଯୋଉ ମଡ୍ଫ୍ଲାଟ୍ଟା ରହିଛି, ସେଠି ପଡିଲା ମାତ୍ରେ ଚେରଟା ଲାଗିଲା ମାନେ ସେଠି ହେଇଯାଇଥାଏ। ଗୋଟିଏ ବାଧକ ହେଇଥାଏ ପାରେ, କେତେବେଳେ କେମିତି ଜୁଆର ବେଶୀ ଆସିଲେ ସେଟାକୁ ଭସେ ନେଇଯାଏ, ଭସେ ନେଲେ ମଧ୍ୟ ସେ ଅନ୍ୟ ଜାଗା ଯାଇକି ଲାଗିବ ସେଟା। ତାପରେ ମଧ୍ୟ କେତେଗୁଡ଼ିଏ ମଞ୍ଜିକି ଆମେ ସଂଗ୍ରହ କରିକି ଆମେ ବିଭିନ୍ନ ଜାଗାରେ ଆମର ଲୁଣା ପ୍ରଜାତିର ବୃକ୍ଷ ପାଇଁ ଆମର ସବୁ ନର୍ସରୀ ରହିଛି, ସେ ନର୍ସରୀ ଆଣିକି ତାକୁ ରଖୁଛୁ। ରଖିଲା ପରେ ଆମେ ନର୍ସରୀରୁ ନେଇକି ଯୋଉଠି ଖାଲି ଜାଗା ଅଛି ସେଠି ଆମେ ବୃକ୍ଷରୋପଣ କରୁଛୁ। ସେଇ ନର୍ସରୀରୁ ମଧ୍ୟ ଆମେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ଯୋଉ ମାନଙ୍କର କାର୍ଯ୍ୟକ୍ରମ ଅଛି, ସେମାନେ ମଧ୍ୟ ଗାଁରେ ଯୋଉ ଅଛି କମ୍ୟୁନିଟି ଲ୍ୟାଣ୍ଡ, ସେ ଜାଗାରେ ମଧ୍ୟ ସେମାନେ ବୃକ୍ଷରୋପଣ କରୁଛନ୍ତି। ସେମାନେ ବିଭିନ୍ନ ସଂସ୍ଥାରୁ ଅନୁଦାନ ପାଉଛନ୍ତି, ସେମାନେ ଆମଠାରୁ ଚାରା ନିଅନ୍ତି, ସେମାନଙ୍କୁ ଆମେ ଚାରା ଦଉ, ସେମାନଙ୍କୁ ଆମେ ଯୋଉ ନର୍ସରୀରେ ଯେତିକି ପଇସା ଖର୍ଚ୍ଚ ହୋଇଥାଏ ସେତିକି ପଇସାରେ ଚାରା ତାଙ୍କୁ ଦିଆଯାଇଥାଏ, ତେଣୁ ସେମାନେ ଆମଠାରୁ ଚାରା ନେଇକି ଅନ୍ୟ ଜାଗାରେ ମଧ୍ୟ ଜଙ୍ଗଲ ସୃଷ୍ଟି କରିପାରୁଛନ୍ତି। ଆହୁରି ସବୁଠାରୁ ବଡ଼ କଥା ହେଉଛି, ରାଜନଗର ବ୍ଲକରେ କେତେ ଜଣ ଲୋକ ତାଙ୍କର ନିଜ ରହତି ଜାଗାରେ ମଧ୍ୟ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି, କାହିଁକି ଯୋଉ ନଦୀ କୂଳ ଖାଇଯାଉଛି, ଯୋଉ ଆମର ମୃତ୍ତିକା କ୍ଷୟ ହେଉଛି, ସେଥିପାଇଁ ଲୋକମାନେ ଦେଖିଲେଣି ଯେ ତାଙ୍କର ଚାଷ ଜମି ମଧ୍ୟ ନଦୀ ଗର୍ଭକୁ ଚାଲିଗଲାଣି, ତାଙ୍କର ଘର ବାସସ୍ଥାନ ମଧ୍ୟ ବିପଦପୂର୍ଣ୍ଣ ହେଇଯାଉଛି, ନଦୀ ଯେହେତୁ ଖାଇଯାଉଛି, ତେଣୁ ସେମାନେ ଜାଣିଛନ୍ତି, ସେମାନଙ୍କର ଧାରଣା ଅଛି, ସେମାନେ ଦେଖୁଛନ୍ତି ମଧ୍ୟ ଯୋଉଠି ଲୁଣା ଜଙ୍ଗଲ ଅଛି ସେଠି ଏତେ କ୍ଷୟ ହେଉନାହିଁ, ଯୋଉଠି ଲୁଣା ଜଙ୍ଗଲ ନାହିଁ ସେଠି ବେଶି ଅବକ୍ଷୟ ହେଉଛି, ତେଣୁ ସେମାନେ ମଧ୍ୟ ତାଙ୍କ ନିଜ ଜମିରେ ଯୋଉଠି ତ ଲୁଣା ପାଣି ମାଡି ଯାଉଛି ସେଠି ଧାନ ହେଇପାରିବନି, ଅନ୍ୟ କିଛି ଫସଲ ହେଇପାରିବନି, ତେଣୁ ସେମାନେ ସ୍ୱତଃପ୍ରବୃତ ଭାବରେ ଆସି କହୁଛନ୍ତି ଯେ ଆମକୁ ଲୁଣା ଜଙ୍ଗଲରେ ଯୋଉ ଗଛ ବଞ୍ଚିବ, ଯୋଉ ଚାରା ହେବ ଆମକୁ ଦେବ, ଆମେ ସେଠି ବୃକ୍ଷରୋପଣ କରିବୁ। ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେମାନେ ସେ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଆଉ ଲୋକମାନଙ୍କୁ ମଧ୍ୟ ଉତ୍ସାହ ଦେଇଛନ୍ତି, ସହଯୋଗ କରିଛନ୍ତି, ଆମେ ମଧ୍ୟ ଲୋକମାନଙ୍କୁ ଚାରା ଦେଇଛୁ। ବର୍ତ୍ତମାନ ଜନସଚେତନତା ସୃଷ୍ଟି ହେଇଗଲାଣି, ଲୋକମାନେ ନିଜେ ଜାଣିଲେଣି ଯେ ଲୁଣା ଜଙ୍ଗଲର କ'ଣ ଉପକାରିତା ରହୁଛି, ତେଣୁ ସେ ପ୍ରକାର ସେମାନେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଲେଣି।
1: ତେବେ ଯେମିତି ଆପଣଙ୍କର ସୀମିତ କର୍ମଚାରୀ ଭିତରେ ବନ ବିଭାଗ ତରଫରୁ ଯେମିତି ଆପଣଙ୍କର ମୁଖ୍ୟ ଯୋଉ ଉଦ୍ଦେଶ୍ୟ ରହୁଛି ଯେ ଜଙ୍ଗଲଟା କେମିତି ସୁରକ୍ଷିତ ରହିବ ଲୁଣା ଜଙ୍ଗଲ ଏବଂ ତାର ଅଭିବୃଦ୍ଧି ହେବ, ଏବଂ ସେଠି ଯୋଉ ଜୈବ ବିବିଧତା ରହିଛି, ବିଭିନ୍ନ ପ୍ରକାର ଆପଣଙ୍କର ଜୀବଜନ୍ତୁ ଯୋଉମାନେ ସବୁ ରହିଛନ୍ତି ସେମାନେ ବି ମଧ୍ୟ କେମିତି ସୁରକ୍ଷିତ ହେବେ, ଯୋଉ ପରିବେଶ ପର୍ଯ୍ୟଟନ କଥା ଆମେ କହୁଛେ ଲୋକମାନେ ଆକୃଷ୍ଟ ହେବେ, ଅନେକ ସମୟରେ ସେମାନେ ଜାଣିବେ ବି ମଧ୍ୟ ପ୍ରକୃତରେ ଆମର ଏଇ ଜୈବ ବିବିଧତା ଆମ ପାଇଁ କେତେ ଉପକାରୀ ବା ପରିବେଶ ପାଇଁ କେତେ ଉପକାରୀ। ସେହି ଦୃଷ୍ଟିକୋଣରୁ ଯୋଉ ବିଭିନ୍ନ କାର୍ଯ୍ୟକ୍ରମ ନିଆଯାଉଛି, ହୁଏତ ବନ ବିଭାଗ ତାଙ୍କର ସୀମିତ କର୍ମଚାରୀ ଭିତରେ ଏ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ହୁଏତ ତଦାରଖ କରିପାରନ୍ତି, କାର୍ଯ୍ୟକ୍ରମ ନେଇପାରନ୍ତି, କିନ୍ତୁ ଲୋକମାନଙ୍କର ସହଭାଗିତା ସହଯୋଗିତା ଯୋଉଟାକି ଆପଣଙ୍କର ସେହି ଅଞ୍ଚଳରେ ଯେଉଁ ଲୋକମାନେ ସବୁ ରହୁଛନ୍ତି ସେମାନେ ବି ଆଶା କରନ୍ତି ତାଙ୍କର ଜୀବନ ଜୀବିକା କିଭଳି ସୁରକ୍ଷିତ ରହୁ ଏବଂ ତାଙ୍କୁ ନେଇକି ଆପଣ କାର୍ଯ୍ୟକ୍ରମ କରିବେ, ଏ ଦିଗରେ ଆପଣଙ୍କର କିଭଳି ଭାବରେ କାର୍ଯ୍ୟକ୍ରମ ରହିଛି, ଯେମିତି ଆପଣଙ୍କର ପରିବେଶ ଉନ୍ନୟନ କମିଟି ସବୁ ଗଠନ କରିଥିବେ, କିଭଳି ଭାବରେ କାର୍ଯ୍ୟଗୁଡ଼ିକ ସମ୍ପାଦନ କରାଯାଉଛି ଲୁଣା ଜଙ୍ଗଲ ପରିଚାଳନା ପାଇଁ?
0: ଲୁଣା ଜଙ୍ଗଲ ସୁରକ୍ଷା ପାଇଁ ଆମର ପରିବେଶ ଉନ୍ନୟନ ସମିତି ଗଠନ କରାଯାଇଛି ଆମ ବନଖଣ୍ଡ ତରଫରୁ, ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ ଗଠନ କରାଯାଇଛି, ଆମର ମଧ୍ୟ ଜଗତସିଂହପୁର ଜିଲ୍ଲାରେ ଗଠନ କରାଯାଇଛି। ଆମେ ସେହି ପରିବେଶ ଉନ୍ନୟନ ସମିତିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଚେଷ୍ଟା କରୁଛୁ। ତାପରେ ମୁଖ୍ୟତଃ ଆମେ ଗୁରୁତ୍ୱ ଦେଉଛୁ ବର୍ତ୍ତମାନ ପଲ୍ଲୀସଭା ଆଉ ଗ୍ରାମସଭାକୁ, ଆମେ ଯେକୌଣସି କାର୍ଯ୍ୟକ୍ରମ କଲେ ଗ୍ରାମସଭା ଆଉ ପଲ୍ଲୀସଭାରେ ମଧ୍ୟ ତାର ମଞ୍ଜୁରୀ ନେଉଛୁ, ସେଠି ଲୋକମାନଙ୍କ ସହିତ ଆଲୋଚନା କରାଯାଉଛି କି ପ୍ରକାର ଚାରା ଲଗେଇଲେ ସେ ଅଞ୍ଚଳରେ ଭଲ ଆସିବ, ସେମାନଙ୍କର ସମ୍ୟକ ଧାରଣା ଅଛି, ସେମାନେ ମଧ୍ୟ ଆମକୁ

0: ତାଙ୍କର ମତାମତ ଦେଉଛନ୍ତି। ତାଙ୍କ ମତାମତକୁ ଆମେ ସୁଚିନ୍ତିତ ଉପାୟରେ ନେଇ ଆମେ କାର୍ଯ୍ୟକ୍ରମ ନେଉଛୁ। ସେଇ ଯୋଉ ସ୍ଥାନୀୟ ଲୋକମାନଙ୍କୁ ନେଇ ଆମର 15 ଗୋଟି ସ୍କ୍ୱାଡ କରାହେଇଛି। ଆମର 2ଟା ଜିଲ୍ଲାରେ 15 ଗୋଟି ସ୍କ୍ୱାଡ କରାହେଇଛି ଲୁଣା ଜଙ୍ଗଲର ସୁରକ୍ଷା ପାଇଁ। ସେଇ ସ୍ଥାନୀୟ ଲୋକକୁ ପ୍ରତି ସ୍କ୍ୱାଡରେ 5 ଜଣ ଲେଖା ନିୟୋଜିତ କରାଯାଇଛି। ସେମାନଙ୍କୁ ଆମର ସରକାରଙ୍କ ନିୟମ ଅନୁସାରେ ଯେତିକି ସେମାନେ ମଜୁରୀ ପାଇବା କଥା ସେହି ଅନୁସାରେ ତାଙ୍କୁ ମଜୁରୀ ଦିଆହେଉଛି। ଲୁଣା ଜଙ୍ଗଲର ନର୍ସରୀ ଗାଈଗୋରୁ କେମିତି ନ ପଶିଏ ମହଞ୍ଚି ତାଙ୍କୁ ଜଗିବା ପାଇଁ ସେମାନଙ୍କ ସହାୟତାରେ ଆମେ ଜଗାରଖା କାର୍ଯ୍ୟ କରୁଅଛୁ। ଆଉ ପ୍ଲାଣ୍ଟେସନ ହେଲେ ମଧ୍ୟ ସ୍ଥାନୀୟ ଲୋକମାନଙ୍କୁ ଗଛ ଲଗାଇବା କାର୍ଯ୍ୟକ୍ରମରେ ମଧ୍ୟ ନିୟୋଜିତ କରାଯାଉଛି। ସେଥିରୁ ମଧ୍ୟ ସେମାନେ ମଜୁରୀ ପାଉଛନ୍ତି, ତାଙ୍କର ଜୀବିକା ଉପାର୍ଜନ ମଧ୍ୟ ହେଇପାରୁଛି। ତାପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଯେଉଁମାନେ ଭଲ ଅଛନ୍ତି ଆଉ ସାଧାରଣ ଲୋକମାନେ ଯେଉଁମାନେ ଅଧିକ ସଚେତନ ଅଛନ୍ତି ସେମାନଙ୍କୁ ନେଇକି ଆମେ ବିଭିନ୍ନ ଜାଗାରେ ସଭାସମିତି କରୁଛୁ। ସେମାନେ ଲୁଣା ଜଙ୍ଗଲର ଉପକାରିତା ଲୋକମାନଙ୍କ ଭିତରେ ଅଧିକ ପ୍ରଚାର ଓ ପ୍ରସାର କରିବାରେ ସହାୟକ ହେଉଛନ୍ତି।
1: ବର୍ତ୍ତମାନ ସ୍ଥିତି କେମିତି ଅଛି ଲୁଣା ଜଙ୍ଗଲ ଯେଉଁଟା ଆମ ଭିତରକନିକା ଅଞ୍ଚଳ ଏବଂ ଆମର ଯେଉଁ ଉପକୂଳବର୍ତ୍ତୀ ଯେଉଁ ଆପଣଙ୍କ ଝାଉଁ ଜଙ୍ଗଲ ସବୁ ରହିଛି, ଲୋକମାନେ କେତେ ଦୂର ସଚେତନ ଅଛନ୍ତି ବା ସ୍ଥିତି ଅନୁସାରେ ବର୍ତ୍ତମାନ ସମୃଦ୍ଧି ରହିଛି ଆମର ଲୁଣା ଜଙ୍ଗଲ ସେ ବିଷୟରେ ଟିକେ ଧାରଣା?
0: ଯଦି ଆମେ ଦେଖିବା ଗୋଟିଏ ଦଶନ୍ଧି ପୂର୍ବରୁ ଯାହା ଅବସ୍ଥା ଥିଲା ଏବେ ଲୁଣା ଜଙ୍ଗଲ ଅଭିବୃଦ୍ଧି ହୋଇଛି। ଚିଙ୍ଗୁଡ଼ିଗାରୀ ଯେତେ ଥିଲା ସେଗୁଡ଼ିକ ସବୁ କ୍ଲିୟରାନ୍ସ କରାହେଇଛି। ସିଆର୍ଜେଡ୍ ଏରିଆରେ ଜିଲ୍ଲା ପ୍ରଶାସନର ସହାୟତା ନିଆହେଇଛି, ସ୍ଥାନୀୟ ଲୋକମାନଙ୍କର ସହାୟତା ନିଆହେଇଛି। ଚିଙ୍ଗୁଡ଼ିଗାରୀ ଗୁଡ଼ାକ ଯୋଉଠି ଥିଲା ସେଠି ଆମେ ମଧ୍ୟ ଲୁଣା ଜଙ୍ଗଲ ସୃଷ୍ଟି କରିପାରିଛୁ। ମହାନଦୀ ତ୍ରିକୋଣଭୂମିରେ ସେଠି ମଧ୍ୟ ବୃକ୍ଷରୋପଣ କାର୍ଯ୍ୟ କରାଯାଉଅଛି। ତେଣୁ ଯଦି ଆକଳନ କରିବା ସଠିକ୍ ଭାବରେ ଆକଳନ ହୋଇପାରିବ ଲୁଣା ଜଙ୍ଗଲର ଅଭିବୃଦ୍ଧି ଘଟିଛି। କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ନୁହେଁ, ଜଗତସିଂହପୁରରେ ଅଭିବୃଦ୍ଧି ହୋଇଛି, ବାଲେଶ୍ୱରରେ ମଧ୍ୟ ଅଭିବୃଦ୍ଧି ହୋଇଛି, ଭଦ୍ରକରେ ହୋଇଛି, ପୁରୀରେ ମଧ୍ୟ ଅଭିବୃଦ୍ଧି ହୋଇଛି। ଆମର ଯେତିକି ଉପକୂଳ ଅଞ୍ଚଳରେ ଯେତିକି ବନଖଣ୍ଡ ଅଛି ପ୍ରତ୍ୟେକ ବନଖଣ୍ଡରେ ଲୁଣା ଜଙ୍ଗଲର ଅଭିବୃଦ୍ଧି ହୋଇଛି। ବାଲେଶ୍ୱର ଭଦ୍ରକରେ ମଧ୍ୟ ଓଡ଼ିଶା ଫରେଷ୍ଟ ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ ଯୋଉ ଆମର ଜାଇକା ଆସିଷ୍ଟେଡ୍ ପର୍ଯ୍ୟାପ୍ତ ପରିମାଣରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଅଛି। ତେଣୁ ସଠିକ୍ ଆକଳନ କରିବା ଆବଶ୍ୟକତା ରହିଛି ଯେ ଲୁଣା ଜଙ୍ଗଲର ଅଭିବୃଦ୍ଧି ହେଉଛି ଆଉ ଜନସଚେତନତା ସୃଷ୍ଟି ହୋଇପାରିଛି। ଆଉ ସବୁଠାରୁ ବଡ଼ କଥା ଯେ ସେମାନେ ସ୍ୱତଃପ୍ରବୃତ୍ତରେ ଆସି ମଧ୍ୟ ଟିକେ ପୂର୍ବରୁ ଯେଉଁ ମୁଁ କହିଲି ତାଙ୍କ ନିଜ ଜାଗାରେ ମଧ୍ୟ ସେମାନେ ଲୁଣ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆଗେଇ ଆସିଛନ୍ତି ଆଉ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଛନ୍ତି।
1: ତାମାନେ ସେ ଅଞ୍ଚଳର ଲୋକମାନେ ସଚେତନ ହେଉଛନ୍ତି ବା ଅନୁଭବ କରୁଛନ୍ତି ଯେ ଆମର ଏ ଲୁଣା ଜଙ୍ଗଲ ରହିବା ଯୋଗୁଁ ଆମର କ'ଣ ଉପକାର ହେଉଛି ଏବଂ ଯେଉଁଠି ବି ଧରନ୍ତୁ ଲୁଣା ଜଙ୍ଗଲ କିଛି ପ୍ରଭାବିତ ହୋଇଛି ସେଠି ମଧ୍ୟ ବୃକ୍ଷରୋପଣ ପାଇଁ ଲୁଣା ଅଞ୍ଚଳର ଯେଉଁ ଗଛ ଅଭିବୃଦ୍ଧି ହୋଇପାରିବ ସେଭଳି ଗଛ ମଧ୍ୟ ସେମାନେ ଲଗାଉଛନ୍ତି। ତେବେ ସେ ଦୃଷ୍ଟିକୋଣରୁ ଆମେ ଦେଖିବା ଯେଉଁ ପର୍ଯ୍ୟଟକମାନେ ସବୁ ଆସୁଛନ୍ତି, ପରିବେଶ ପର୍ଯ୍ୟଟକମାନେ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବେ, ସେମାନେ ଉପଭୋଗ କରୁଥିବେ, ସେଥିରେ ମଧ୍ୟ ଆମର ଦାୟିତ୍ୱ ରହୁଛି ଯେ ସେମାନଙ୍କୁ ସଚେତନ କରିବା, ଜାଣିବା ଯେ ପ୍ରକୃତରେ ପରିବେଶ ଆମ ପାଇଁ କେତେ ହିତକାରୀ ଏବଂ ସେହି ଦୃଷ୍ଟିକୋଣରୁ ସେ ଯେଉଁ ଭିତରକନିକା ଅଞ୍ଚଳ ରହିଛି, ଲୁଣା ଜଙ୍ଗଲ ରହିଛି, ସୁରକ୍ଷା ଦୃଷ୍ଟିକୋଣ ଏବଂ ତାଙ୍କୁ ସଚେତନତା ଦୃଷ୍ଟିକୋଣ କିଭଳି ଭାବରେ ବ୍ୟବସ୍ଥା ରହିଛି?
0: ଆମର ପର୍ଯ୍ୟଟକମାନଙ୍କ ପାଇଁ 2ଟି ଜାଗାରେ ଅଛି। ଚାନ୍ଦବାଲି ଗୋଟେ ଏଣ୍ଟ୍ରି ପଏଣ୍ଟ ଅଛି, ଖୋଳାଠାରେ ଗୋଟେ ଅଛି, ଗୁପ୍ତିଠାରେ ଗୋଟେ ଅଛି। ଆମର ଡିଭିଜନରେ ଗୁପ୍ତି ଆଉ ଖୋଳା ଆସୁଛି। ଆମର ଇଣ୍ଟରପ୍ରିଟେସନ ସେଣ୍ଟର ରହିଛି ଗୁପ୍ତିଠାରେ, ସେଠି ଲୁଣା ଜଙ୍ଗଲର ଉପକାରିତା, ସେଠାରେ ବସବାସ କରୁଥିବା ଜୀବଜନ୍ତୁମାନଙ୍କର ବିଶେଷତ୍ୱ ଇଏ ବିଷୟରେ ରଖାଯାଇଛି ସେଇ ଓରିଏଣ୍ଟେସନ ସେଣ୍ଟରରେ ପର୍ଯ୍ୟଟକମାନଙ୍କ ପାଇଁ। ତାପରେ ମଧ୍ୟ ଆମର ସୋଭେନିୟର ସପ୍ ଅଛି ଯୋଉଠି ବ୍ରୋସିୟର ରହିଛି, ବିଭିନ୍ନ ପ୍ରକାର ଆମର ବ୍ରୋସିୟର ମାଧ୍ୟମରେ ଯେ ଭିତରକନିକା ଗହୀରମଥା ସେଠାରେ ଥିବା ଯୋଉ ଜୀବଜନ୍ତୁ ସେମାନଙ୍କର ବିଶେଷତ୍ୱ କ'ଣ, ତାଙ୍କର ପ୍ରକୃତି ପ୍ରତି କ'ଣ ଅବଦାନ ରହିଛି, ମାନବ ସମାଜ ପ୍ରତି ସେମାନଙ୍କର କ'ଣ ଅବଦାନ ରହିଛି, ସେଗୁଡ଼ିକ ସବୁ ଓଡ଼ିଆରେ ମଧ୍ୟ ଲେଖାହେଇଛି ଆଉ ଇଂରାଜୀରେ ମଧ୍ୟ ଲେଖାହେଇଛି, ସେଗୁଡ଼ା ରଖାହେଇକି ପର୍ଯ୍ୟଟକମାନଙ୍କୁ ଦିଆହେଉଛି। ଆଉ ବିଭିନ୍ନ ସ୍ଥାନରେ ମଧ୍ୟ ଆମେ ହୋର୍ଡିଂ ମଧ୍ୟ ଦେଇଛୁ, ସାଇନେଜ୍ ଦେଇଛୁ, ତେଣୁ ପର୍ଯ୍ୟଟକମାନେ ସେଥିରୁ ଅଧିକ ସଚେତନ। ମୁଖ୍ୟତଃ ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି ସେ ଯୋଉ ବିରଳ ପ୍ରାକୃତିକ ପରିବେଶ ଦେଖି ବହୁତ ଖୁସି ହେଉଛନ୍ତି, ଆନନ୍ଦ ଉପଭୋଗ କରୁଛନ୍ତି। କାରଣ ଭିତରକନିକାକୁ ଯିଏ ଆସେ ସେ ନିଶ୍ଚିତ ଭାବରେ ହରିଣ ଦେଖିବ, ବୁଳା କୁମ୍ଭୀର ମଧ୍ୟ ଦେଖିବ। ବର୍ଷରେ କୌଣସି ଗୋଟିଏ ଦିନ ନାହିଁ ଗୋଟିଏ ପର୍ଯ୍ୟଟକ ଆସିଲେ ଯେ ସେ ଜନ୍ତୁ କିଛି ନ ଦେଖିକି ଫେରିବ, ଏଇଟା ହେଉଛି ଆର ବିଶେଷତ୍ୱ ଭିତରକନିକା।
1: ତେବେ ବିଶ୍ୱ ମାନଚିତ୍ର ଯଦି ଆମେ ଦେଖିବା ଏ ଯୋଉ ଭିତରକନିକା ଯୋଉ ଲୁଣା ଜଙ୍ଗଲ ରହିଛି କିଭଳି ରହିଛି ବା ୟାର ଗୁରୁତ୍ୱ କେତେ ଉପଲବ୍ଧି ହେଉଛି
0: ବିଶ୍ୱ ମାନଚିତ୍ରରେ? ଆର ବିଶେଷତ୍ୱ ପାଇଁ ଆକୁ 2002 ମସିହାରେ ରାମସର ସାଇଟ୍ ଭାବରେ ଆକୁ ଘୋଷଣା କରାଯାଇଛି। ରାମସର ସାଇଟ୍ ମାନେ ଏଇଟା ଗୋଟେ ହେଉଛି ଆର୍ଦ୍ରଭୂମି, ଆମର ଚିଲିକା ହେଉଛି ପ୍ରଥମ ଆର୍ଦ୍ରଭୂମି ଆମ ଓଡ଼ିଶାର, ଦ୍ୱିତୀୟ ଆର୍ଦ୍ରଭୂମି ରହୁଛି ଭିତରକନିକା। ଏହାକୁ ମଧ୍ୟ ଆମର ୱାର୍ଲଡ ହେରିଟେଜ୍ ସାଇଟ୍ ପାଇଁ ଏଇଟା ଏମ୍ପାନେଲ୍ ହେଇଛି, ଏଇଟା ମଧ୍ୟ ଆଗଧାଡ଼ରେ ରହିଛି। ଭିତରକନିକା ଖୁବ୍ ଶୀଘ୍ର ୱାର୍ଲଡ ହେରିଟେଜ୍ ସାଇଟ୍ ଭାବରେ ଘୋଷଣା କରାଯିବ। ତେଣୁ ବିଶ୍ୱ ଦରବାରରେ ଆମର ଓଡ଼ିଶା କହିଲେ ଆମର ଜଗନ୍ନାଥ ମହାପ୍ରଭୁଙ୍କୁ ଜାଣିଛନ୍ତି, ଆଉ ଯଦି କହିବେ କୋଣାର୍କକୁ ଜାଣିଛନ୍ତି, ଆଉ।

0: ଦ୍ୱିତୀୟ କଥା ପରିଚୟ ଓଡ଼ିଶାର ପରିଚୟ କହିଲେ ସେମାନେ ଭିତରକନିକା କହିବେ, ଚିଲିକା କହିବେ, ଏହି ଦୁଇଟି ନିଶ୍ଚୟ ଆସିବ, ତାପରେ ମଧ୍ୟ ଶିମିଳିପାଳ ଆସିବ। ତେଣୁ ବାହାରର ଲୋକମାନେ ଆମର ଓଡ଼ିଶାକୁ ଜାଣୁଛନ୍ତି, ଯୋଉ କହିଲି ଜଗନ୍ନାଥ ମହାପ୍ରଭୁ, କୋଣାର୍କ, ଭିତରକନିକା, ଚିଲିକା ଆଉ ଶିମିଳିପାଳ ପାଇଁ, ତେଣୁ ଏହାର ଏତିକି ବୈଶିଷ୍ଟ୍ୟ ରହିଛି।
1: ତେବେ ଜନସାଧାରଣଙ୍କ ପାଇଁ ଆପଣଙ୍କର କ'ଣ ପରାମର୍ଶ ରହିବ ବା ଆପଣଙ୍କ ବାର୍ତ୍ତା କ'ଣ ରହିବ, ଯେଉଁମାନେ ଆପଣଙ୍କ କଥା ଶୁଣୁଥିବେ, ଯେଉଁ ଭିତରକନିକା ମଧ୍ୟ ଯାଉଥିବେ ବା ଶୁଣିଥିବେ ନା, ଯେ ପ୍ରକୃତରେ ଆମର ଯେଉଁ ଗୁରୁତ୍ୱ ରହିଛି?
0: ମୁଁ ମୁଖ୍ୟତଃ ଅନୁରୋଧ କରିବି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯେ ଜନସାଧାରଣ ଆଗେଇ ଆସନ୍ତୁ, ସହଯୋଗ କରନ୍ତୁ ଆଉ ସେମାନେ ପ୍ରଚେଷ୍ଟା ମଧ୍ୟ କରନ୍ତୁ। ଉପକୂଳ ଅଞ୍ଚଳରେ ବ୍ୟାପକ ଭାବରେ ଏହି ଲୁଣା ଜଙ୍ଗଲ କିପରି ପ୍ରାକୃତିକ ଉପାୟରେ ଯେଉଁ ସୃଷ୍ଟି ହେଉଛି ତାର କିପରି ରକ୍ଷଣାବେକ୍ଷଣ ହୋଇପାରିବ, ଆଉ ଯେଉଁଠି କିଛି ସୁବିଧା ସୁଯୋଗ ଅଛି ଆମେ କିପରି ବୃକ୍ଷରୋପଣ ଯେଉଁ ବିଭିନ୍ନ ବନଖଣ୍ଡ ମାଧ୍ୟମରେ ହେଉଛି ସେମାନଙ୍କ ସହିତ ପରାମର୍ଶ କରିକି ସେମାନେ ମଧ୍ୟ ସୃଷ୍ଟି କରନ୍ତୁ। ଝାଉଁ ଜଙ୍ଗଲ ମଧ୍ୟ କିପରି ସୁରକ୍ଷା ହୋଇପାରିବ, କାରଣ ଉପକୂଳ ଅଞ୍ଚଳର ସେମାନଙ୍କର ଭବିଷ୍ୟତ ଚିନ୍ତା କରିବା, ତାହେଲେ ଏଇ ଯେଉଁ ଆପଣ କହିଲେ ସବୁଜ ବଳୟ, ଝାଉଁ ଜଙ୍ଗଲ ହିଁ ଗୋଟେ ସବୁଜ ବଳୟ ଭାବରେ, ଗୋଟେ ପ୍ରାଚୀର ଭାବରେ ସେମାନଙ୍କୁ ଭବିଷ୍ୟତର ଯେଉଁ ବାତ୍ୟା ବନ୍ୟା ଯେଉଁ ପ୍ରାକୃତିକ ଦୁର୍ବିପାକ ଆସୁଛି ସେଥିରୁ ରକ୍ଷା କରିପାରିବ।
1: ଆମର ପ୍ରତିବର୍ଷ କୁମ୍ଭୀର ଗଣନା ହୁଏ, ସେ ଗୋଟେ ଆପଣଙ୍କର ପ୍ରସିଦ୍ଧି ସେଠି ରହିଛି ଆପଣ ଡାଙ୍ଗମାଳ, ଯୋଉଟାକି ବଉଳା କୁମ୍ଭୀର ପାଇଁ ଗଣନା ଅନୁସାରେ ସଂଖ୍ୟା କେତେ ଅଛନ୍ତି?
0: ଡିସେମ୍ବର 2013 ଗଣନା କରିଥିଲୁ, ତାହାର ଗଣନା ଅନୁସାରେ 1644 କୁମ୍ଭୀର ଥିଲେ, ସେଥିରୁ 500ରୁ ଉର୍ଦ୍ଧ୍ୱ ଥିଲେ ପ୍ରାପ୍ତ ବୟସ୍କ, ଆଉ ଅନ୍ୟମାନେ ଥିଲେ ଆମର ଛୁଆ ବା ଅପ୍ରାପ୍ତ ବୟସ୍କ ଥିଲେ। ଚଳିତ ବର୍ଷ ମଧ୍ୟ ଗଣନା ହେବ, ଗୋଟିଏ ଦିନ ପ୍ରଶିକ୍ଷଣ ଦିଆଯିବ ଗଣନା ଆଗରୁ, ଗଣନା ପରଦିନ ସମୀକ୍ଷା କରାଯିବ। ତା ପୂର୍ବରୁ ଆମର ଯୋଉଟା ହୁଏ ପ୍ରତିବର୍ଷ, ଯୋଉ ବିଦେଶରୁ ଯୋଉ ପକ୍ଷୀମାନେ ଆସନ୍ତି ଭିତରକନିକାକୁ, ସେ ପକ୍ଷୀ ଗଣନା କାର୍ଯ୍ୟ ମଧ୍ୟ ହେବ। ମୁଁ ମଧ୍ୟ ଏ ବର୍ଷ ଯୋଜନା କରିଛି ଯେ ଆଉ ଯେଉଁମାନେ ରହିଲେ, ଯୋଉ ସ୍ତନ୍ୟପାୟୀ ପ୍ରାଣୀ ରହିଲେ, ଯେଉଁମାନେ କି ସ୍ଥଳ ଭାଗରେ ରହୁଛନ୍ତି, ସେମାନଙ୍କର ବର୍ଷା ଋତୁରେ ଗଣନା କାର୍ଯ୍ୟକ୍ରମ ସାରିଦେଇଛୁ।
1: ତାମାନେ ସେଠି ଗୋଟେ ପ୍ରାକୃତିକ ପରିବେଶ ଏଭଳି ସୃଷ୍ଟି ହୋଇଛି, ପ୍ରାକୃତିକ ଉପାୟରେ ଯୋଉ ଜୀବଜନ୍ତୁ ଗୁଡ଼ିକ ମଧ୍ୟ ରହିଛନ୍ତି, ଗୋଟେ ତାଙ୍କର ଯୋଉ ଜୀବନଶୈଳୀ ରହିଛି କୁମ୍ଭୀରମାନଙ୍କର, ବା ଯୋଉ ବଡ଼ ବଡ଼ ଗଧି ସବୁ ରହିଛନ୍ତି, ବା ସେଠି ଯୋଉ କଙ୍କଡ଼ା ସବୁ ରହିଛନ୍ତି, ସେ ଯୋଉ ଅଣୁଜୀବ ଯେଉଁଗୁଡ଼ିକ ସବୁ ଉପକାରୀ ମାଟି ପାଇଁ, ସେ ଯୋଉ ପରିବେଶ ପାଇଁ, ଗଛ ବୃଦ୍ଧି ପାଇଁ, ଏ ଯୋଉ ଜିନିଷ ଆମକୁ ତାକୁ ସୁରକ୍ଷା ନିଶ୍ଚିତ ଭାବରେ ରଖିବାକୁ ପଡିବ। ଯଦି ଋଣା ଜଙ୍ଗଲ ଛାଁ ଛାଁ ହିଁ ଯଦି ପ୍ରାକୃତିକ ଉପାୟରେ ବଢି ସେ ଯଦି ଠିକ୍ ଭାବରେ ରହିପାରୁଛି ସୁରକ୍ଷିତ ଭାବରେ, ନିଶ୍ଚିତ ଭାବରେ ଏଇଟା ଆମ ପାଇଁ ଗର୍ବ, ଏବଂ ପରିବେଶ ପାଇଁ ମଧ୍ୟ ଆମେ ସମସ୍ତେ ନିଶ୍ଚିତ ଭାବରେ ଭଲରେ ରହିପାରିବା। ତେବେ ଯା ହଉ କେଦାରବାବୁ, ଏଇ ଯୋଉ ଆଲୋଚନାକୁ ଆସିଲେ ଲୁଣା ଜଙ୍ଗଲର ପରିଚାଳନା ସମ୍ପର୍କରେ, ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଉପକୃତ ହେବେ, ଅବଗତ ହେବେ ଯେ ବିଶେଷ କରି ଏହା ଆମର କେତେ ଗୁରୁତ୍ୱ ବହନ କରୁଛି ଲୁଣା ଜଙ୍ଗଲ। ତେଣୁ ଆମେ ସମସ୍ତେ ଯଦି ଆଗେଇ ଆସିବା, ସହଯୋଗର ହାତ ବଢ଼ାଇବା, ନିଶ୍ଚିତ ଭାବରେ ଏହାର ସୁରକ୍ଷା ରହିବ ଏବଂ ଅଭିବୃଦ୍ଧି ମଧ୍ୟ ହୋଇପାରିବ। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ଆଲୋଚନା ଲୁଣା ଜଙ୍ଗଲର ପରିଚାଳନା, ବିଶେଷଜ୍ଞ ଥିଲେ କେଦାର କୁମାର ସ୍ୱାଇଁ, ତାଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଦୁର୍ଗା ମାଝି। ଶ୍ରୋତାବନ୍ଧୁ, ଗତ 19 ତାରିଖ ଆକାଶବାଣୀରୁ କୃଷି ଶିକ୍ଷାର ବିଷୟ ଥିଲା ଫଳ ବଗିଚା ପ୍ରତିଷ୍ଠା ଏବଂ ଏହାର ପରବର୍ତ୍ତୀ ଯତ୍ନ। ଏଥିରେ ବିଶେଷଜ୍ଞ ଥିଲେ ଡକ୍ଟର ପ୍ରଭଞ୍ଜନ ମିଶ୍ର। ଏବେ ସେ ପଚାରିଥିବା ପ୍ରଶ୍ନର ଉତ୍ତର କହୁଛନ୍ତି, ଜାଣି ରଖନ୍ତୁ।
3: ମୋର ପ୍ରଥମ ପ୍ରଶ୍ନଟି ଥିଲା, ବଡ଼ ଫଳ ଗଛ ଗାତର ଆକାର କେତେ ଘନ ଫୁଟ ହେବା ଆବଶ୍ୟକ? ତ ଏହାର ଉତ୍ତର ହେଲା, ବଡ଼ ଫଳ ଗଛର ଗାତର ଆକାର 3 ଘନ ଫୁଟ ହେବା ଆବଶ୍ୟକ, ବା ଗୋଟିଏ ଗାତର ଲମ୍ବ, ପ୍ରସ୍ତ, ଉଚ୍ଚତା ସବୁ 3 ଫୁଟ ଲେଖେ ଲମ୍ବା ହେବା ଆବଶ୍ୟକ। ମୋର ଦ୍ୱିତୀୟ ପ୍ରଶ୍ନଟି ଥିଲା, ଫଳ ବଗିଚା ଚିହ୍ନିତ ଜମିରେ ସିଧାସଳଖ ଲମ୍ବ ପ୍ରସ୍ତ ପାଇବା ପାଇଁ କେଉଁ ନିୟମଟିକୁ ଅବଲମ୍ବନ କରାଯାଏ? ତ ଏହାର ଉତ୍ତର ହେଲା, ପିଥାଗୋରସ୍ ଥିଓରମ୍ ବା 3-4-5-1 ନିୟମ ଅବଲମ୍ବନ କରାଯାଏ। ମୋର ତୃତୀୟ ପ୍ରଶ୍ନଟି ଥିଲା, ଗୁଚ୍ଛ ଚେର ଜାତୀୟ ଗୁଆ ନଡ଼ିଆ ଗଛର ଗାତର କେତେ ଅଂଶ ପୂରଣ କରି ଗଛ ଲଗାଇବା ଦ୍ୱାରା ଗଛ ଉପର ଚେର ହୁଏ ନାହିଁ? ଏହାର ଉତ୍ତର ହେଲା, ଗାତର 2/3 ପୂର୍ଣ୍ଣ କରି ଓ 1/3 ଗ୍ୟାପ୍ ଛାଡ଼ି ଗୁଆ ଓ ନଡ଼ିଆ ଗଛ ଲଗାଇଲେ ଗୁଆ ଏବଂ ନଡ଼ିଆ ଗଛ ଉପର ଚେରୁଆ ହୁଏ ନାହିଁ। ଧନ୍ୟବାଦ।
4: ଶୁଣିଲେ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ୍ ୱାର୍ ମେମୋରିଆଲ୍ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ୍ ୱାର୍ ମେମୋରିଆଲ୍ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରି ଦେଇ ହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ ଡିଆର୍ଡିଓ ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ ଡିଆର୍ଡିଓ କୁଶା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି।

ବ୍ୟାସ ଦରେନର ବାର୍ତ୍ତା ବହୁତ ସ୍ପଷ୍ଟ, ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି। ଏଠାକାର ଶିକ୍ଷକ ଅଭିଳାଷଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ 1ର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ
ଆମ ଦେଶର ଛାତ୍ରଛାତ୍ରୀ

ମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ଼ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ଼ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମାଥମେଟିକ୍ସ ଅଲମ୍ପିଆଡ଼ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ। ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ। ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼ାଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫୁଡ୍ ଫେଷ୍ଟିଭାଲରେ ଏହି ହର୍ବାଲ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3.5 ଲକ୍ଷରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, ଏନ୍ସିସି କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ।

ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମା'ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POPରୁ ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି, ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହା ପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍
କେବଳ ଦେଶର ମାନଚିତ୍ରରେ ନୁହେଁ

ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ତ୍ୱ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛିଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମାଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ୍ ଇନ୍ଷ୍ଟ୍ରୁମେଣ୍ଟ ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗ୍ପ୍ରେଙ୍ଗ୍। ଏହା ସେଠିକାର ଟ୍ରାଇବାଲ୍ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ୱଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗ୍ପ୍ରେଙ୍ଗ୍ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରୁକ୍ ଫୋକ୍ ସଙ୍ଗ୍ସ, ବଉଲ୍ ସଙ୍ଗ୍ସ, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ।

0: ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି। ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ ମାଇଗଭ୍ରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

ଆଜି ଜୁଲାଇ 26 କାର୍ଗିଲ୍ ବିଜୟ ଦିବସ। 1999 ମସିହାରେ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ଅଦମ୍ୟ ସାହସ, ଅପୂର୍ବ ବୀରତ୍ୱ ଏବଂ ସର୍ବୋଚ୍ଚ ବଳିଦାନକୁ ସ୍କରଣ କରିବା ପାଇଁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଇଥାଏ। ହିମାଳୟର ଦୁର୍ଗମ ପର୍ବତ ଶିଖରରେ ଶୂନରୁ ଅନେକ ଡିଗ୍ରୀ ତଳେ ତାପମାତ୍ରା ଏବଂ ଶତ୍ରୁର ପ୍ରବଳ ଗୁଳିବର୍ଷା ମଧ୍ୟରେ ଆମର ବୀର ଯବାନମାନେ ଅସାଧାରଣ ସାହସର ପରିଚୟ ଦେଇ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିଥିଲେ। ଆଜି ସମାଚାର ଦର୍ପଣ କାର୍ଯ୍ୟକ୍ରମରେ ଆସନ୍ତୁ ଜାଣିବା କାର୍ଗିଲ୍ ଯୁଦ୍ଧର ଇତିହାସ, ଅପରେସନ୍ ବିଜୟର ସଫଳତା ଏବଂ ବୀର ସୈନିକମାନଙ୍କ ଅବିସ୍କରଣୀୟ ଅବଦାନ ସମ୍ପର୍କରେ।

1999 ମସିହା ଜାମ୍ମୁ ଓ କାଶ୍ମୀରର କାର୍ଗିଲ୍, ଦ୍ରାସ, ବାଟାଲିକ୍ ଓ ମୁସଲୋ ଅଞ୍ଚଳରେ ଶୀତଦିନେ ପାକିସ୍ତାନର ସେନା ଓ ଅନୁପ୍ରବେଶକାରୀମାନେ ଗୁପ୍ତ ଭାବେ ଭାରତୀୟ ସୀମାକୁ ପ୍ରବେଶ କରି ବିଭିନ୍ନ ପର୍ବତ ଶିଖର ଦଖଲ କରିଥିଲେ। ପ୍ରାରମ୍ଭରେ ସେମାନେ ନିଜକୁ ଆତଙ୍କବାଦୀ ବୋଲି ଦର୍ଶାଇଥିଲେ, କିନ୍ତୁ ପରେ ସ୍ୱଷ୍ଟ ହୋଇଥିଲା ଯେ ଏହି ଅନୁପ୍ରବେଶ ପଛରେ ପାକିସ୍ତାନ ସେନାର ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥିଲା। ଦଖଲ ହୋଇଥିବା ଶିଖରଗୁଡ଼ିକରୁ ପାକିସ୍ତାନ ଶ୍ରୀନଗର ଲେହ ଜାତୀୟ ରାଜପଥ ଉପରେ ନଜର ରଖିପାରୁଥିଲା। ଏହି ରାଜପଥ ଜରିଆରେ ଲଦାଖକୁ ଔଷଧ, ଅସ୍ତ୍ରଶସ୍ତ ଓ ସେନା ପଠାଯାଇଥାଏ। ଅନୁପ୍ରବେଶ ଖବର ମିଳିବା ପରେ ଭାରତୀୟ ସେନା ପରିସ୍ଥିତିର ସମୀକ୍ଷା କରି ଏକ ବୃହତ୍ ସାମରିକ ଅଭିଯାନ ଆରମ୍ଭ କରିଥିଲା। ଏହାର ନାମ ଦିଆଯାଇଥିଲା ଅପରେସନ୍ ବିଜୟ। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଭାରତର ଭୂଭାଗରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବା ଏବଂ ଦଖଲ ହୋଇଥିବା ସମସ୍ତ ପର୍ବତ ଶିଖରକୁ ପୁଣି ଥରେ ନିଜ ନିୟନ୍ତ୍ରଣକୁ ଆଣିବା। ଅପରେସନ୍ ବିଜୟରେ ଭାରତୀୟ ସେନା ସହିତ ଭାରତୀୟ ବାୟୁସେନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବାୟୁସେନାର ଅଭିଯାନର ନାମ ଥିଲା ଅପରେସନ୍ ସଫେଦ ସାଗର। ଅତ୍ୟନ୍ତ ଉଚ୍ଚ ପର୍ବତାଞ୍ଚଳରେ ଯୁଦ୍ଧ କରିବା ସହଜ ନଥିଲା। ଅମ୍ଳଜାନ ଅଭାବ, ପ୍ରବଳ ଶୀତ, ସଳଖ ପାହାଡ଼ ଏବଂ ଶତ୍ରୁର ଉଚ୍ଚ ସ୍ଥାନରୁ ହେଉଥିବା ଗୁଳିବର୍ଷା ଭାରତୀୟ ସେନା ପାଇଁ ବଡ଼ ଆହ୍ୱାନ ଥିଲା। ତଥାପି ଭାରତୀୟ ସୈନିକମାନେ ଅସାଧାରଣ ଦୃଢ଼ତା ଓ ସାହସ ସହ ଗୋଟିଏ ପରେ ଗୋଟିଏ ପର୍ବତ ଶିଖର ପୁନଃଦଖଲ କରିବାରେ ସଫଳ ହୋଇଥିଲେ। ଏହି ଯୁଦ୍ଧରେ ଭାରତୀୟ ସେନାର ଶୌର୍ଯ୍ୟ ସାରା ବିଶ୍ୱର ପ୍ରଶଂସା ସାଉଣ୍ଟିଥିଲା। ଭାରତ କେବଳ ସାମରିକ ବିଜୟ ହାସଲ କରିନଥିଲା, ବରଂ ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ପାକିସ୍ତାନର ଅନୁପ୍ରବେଶର ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲା। ବିଶ୍ୱ ସମୁଦାୟ ଭାରତର ସ୍ଥିତିକୁ ସମର୍ଥନ କରିଥିଲେ ଏବଂ ପାକିସ୍ତାନ ଉପରେ ଦଖଲ ହୋଇଥିବା ଅଞ୍ଚଳ ଛାଡ଼ିବାକୁ ଚାପ ବୃଦ୍ଧି ପାଇଥିଲା। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଏହି ସଂଘର୍ଷ ପରେ 1999 ଜୁଲାଇ 26ରେ ଭାରତୀୟ ସେନା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶିଖରକୁ ପୁନଃ ଦଖଲ କରି ବିଜୟ ହାସଲ କରିଥିଲା। ସେହିଦିନଠାରୁ ପ୍ରତିବର୍ଷ ଜୁଲାଇ 26କୁ କାର୍ଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଏହି ବିଜୟର ମୂଲ୍ୟ ଥିଲା ଅମୂଲ୍ୟ। ଦେଶର 527 ଜଣ ବୀର ଯବାନ ସର୍ବୋଚ୍ଚ ବଳିଦାନ ଦେଇଥିଲେ ଏବଂ 1000ରୁ ଅଧିକ ସୈନିକ ଆହତ ହୋଇଥିଲେ। କାର୍ଗିଲ୍ ଯୁଦ୍ଧର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ ମଧ୍ୟରେ ଟୋଲୋଲିଂ, ଟାଇଗର ହିଲ୍, .4875, .5140 ଏବଂ ବାଟାଲିକ୍ ସେକ୍ଟରର ସଂଘର୍ଷ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଥମେ ଟୋଲୋଲିଂ ପର୍ବତ ଶୃଙ୍ଗ ପୁନଃ ଦଖଲ କରିବା ପରେ ଭାରତୀୟ ସେନା ପାଇଁ ବଡ଼ ସଫଳତା ସାବ୍ୟସ୍ତ ହୋଇଥିଲା। ପରେ ସୈନିକମାନଙ୍କ ମନୋବଳ ବହୁଗୁଣ ବୃଦ୍ଧି ପାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଟାଇଗର ହିଲ୍ ଦଖଲ କରିବାର ଅଭିଯାନ, ଯାହା ସମୁଦ୍ର ପତନଠାରୁ ପ୍ରାୟ 16,700 ଫୁଟ ଉଚ୍ଚରେ ଅବସ୍ଥିତ ଥିଲା।

0: ଅତ୍ୟନ୍ତ କଷ୍ଟସାଧ୍ୟ ପରିସ୍ଥିତିରେ ଭାରତୀୟ ସେନା ରାତିର ଅନ୍ଧକାରରେ ଦୁର୍ଗମ ପାହାଡ଼ ଚଢ଼ି ଶତ୍ରୁକୁ ପରାସ୍ତ କରିଥିଲା। 1999 ଜୁଲାଇ 4 ଟାଇଗର ହିଲ୍ ଉପରେ ପୁଣିଥରେ ତ୍ରିରଙ୍ଗା ଉଡ଼ିଥିଲା। ଏହା କାର୍ଗିଲ୍ ଯୁଦ୍ଧର ଏକ ନିର୍ଣ୍ଣାୟକ ମୋଡ଼ ଥିଲା। କାର୍ଗିଲ୍ ଯୁଦ୍ଧରେ ଅନେକ ବୀର ସୈନିକ ନିଜର ଅସାଧାରଣ ସାହସ ପାଇଁ ଦେଶବାସୀଙ୍କ ହୃଦୟରେ ଚିରସ୍କରଣୀୟ ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି କ୍ୟାପ୍ଟେନ୍ ବିକ୍ରମ ବାତ୍ରା। 0.514 ଦଖଲ କରିବା ପରେ ତାଙ୍କର ପ୍ରସିଦ୍ଧ ଉକ୍ତି ଥିଲା, ୟେ ଦିଲ୍ ମାଙ୍ଗେ ମୋର୍। ପରେ 0.4875 ଯୁଦ୍ଧ କରୁଥିବା ବେଳେ ସେ ବୀରଗତି ପ୍ରାପ୍ତ ହୋଇଥିଲେ। ତାଙ୍କୁ ମରଣୋତ୍ତର ଭାବେ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା। ଆଉ ଜଣେ ବୀରଯୋଦ୍ଧା ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେଙ୍କୁ ବୀରତା ପାଇଁ ମଧ୍ୟ ମରଣୋତ୍ତର ଭାବେ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଗ୍ରେନେଡିୟର ଯୋଗେନ୍ଦ୍ର ସିଂ ଯାଦବ ଓ ରାଇଫଲ୍ମ୍ୟାନ୍ ସଞ୍ଜୟ କୁମାରଙ୍କୁ ମଧ୍ୟ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଏହାଛଡ଼ା ଶତାଧିକ ସୈନିକ ମହାବୀର ଚକ୍ର, ବୀରଚକ୍ର ଏବଂ ଅନ୍ୟାନ୍ୟ ବୀରତା ପୁରସ୍କାରରେ ସମ୍ମାନିତ ହୋଇଥିଲେ। 2 ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ପରେ ଭାରତୀୟ ସେନା ସମସ୍ତ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରି ବିଜୟ ହାସଲ କରିଥିଲା। ଏହି ବିଜୟ କେବଳ ସାମରିକ ବିଜୟ ନଥିଲା, ଏହା ଥିଲା ଦେଶର ସାର୍ବଭୌମତ୍ୱ, ସାହସ, ଶୃଙ୍ଖଳା ଓ ଜାତୀୟ ଏକତାର ବିଜୟ। ଏହାକୁ ସ୍କରଣପୂର୍ବକ ଆଜି ଦ୍ରାସ୍ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍ମାରକୀ ଏବଂ ନୂଆଦିଲ୍ଲୀର ଜାତୀୟ ସମର ସ୍ମାରକରେ ଦେଶବାସୀ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସ୍ମାରକଗୁଡ଼ିକ ଆମକୁ ସର୍ବଦା ମନେ ପକାଇ ଦିଏ ଯେ ସ୍ୱାଧୀନତାର ସୁରକ୍ଷା ପାଇଁ ଆମ ବୀର ସୈନିକମାନେ ସର୍ବଦା ସଜାଗ ଏବଂ ଆବଶ୍ୟକ ପଡ଼ିଲେ ସର୍ବୋଚ୍ଚ ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ। କାର୍ଗିଲ୍ ବିଜୟ ଦିବସ କେବଳ ଇତିହାସର ଏକ ସ୍କରଣୀୟ ଦିନ ନୁହେଁ, ଏହା ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଏବଂ ସର୍ବୋଚ୍ଚ ବଳିଦାନର ପ୍ରତୀକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କାର୍ଗିଲ୍ ବିଜୟ ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ଆମର ବୀର ସୈନିକମାନଙ୍କର ଅସାଧାରଣ ସାହସ ଏବଂ ଅଦମ୍ୟ ମନୋବଳର ସ୍କୃତିକୁ ଉଜ୍ଜୀବିତ କରିଥାଏ। ସେ କହିଛନ୍ତି, କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଭାରତୀୟ ସୈନିକମାନେ ମାତୃଭୂମିର ସୁରକ୍ଷା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ। ସେମାନଙ୍କର ଶୌର୍ଯ୍ୟ ଓ ଦେଶଭକ୍ତି ଆଗାମୀ ପିଢ଼ି ପାଇଁ ଚିରଦିନ ପ୍ରେରଣାର ଉତ୍ସ ହୋଇ ରହିବ।
1: ଆଜ କାର୍ଗିଲ୍ ବିଜୟ ଦିବସ ହେ, ଏ ଦିନ ହମେ ଗର୍ବ ସେ ଭର ଦେତା ହେ, ଏ ଦିନ ହମେ ଅପନେ ବୀର ଯବାନୋ କେ ଅଦ୍ଭୁତ ସାହସ କି ୟାଦ ଦିଲାତା ହେ। କାର୍ଗିଲ୍ କି ଉଚି ଉଚି ଚୋଟିଆଁ, କଠିନ ମୌସମ, ଦୁଶ୍ମନ କି ଚୁନୌତି, ହର ପରିସ୍ଥିତି ହମାରେ ସୈନିକୋଁ କେ ସାମନେ ଥି, ଲେକିନ ଉନକା ହୌସଲା ହର ଚୁନୌତି ସେ ବଡ଼ା ଥା। ଉନ୍ହୋନେ ମା ଭାରତୀ କି ରକ୍ଷା କେ ଲିଏ ଅପନା ସର୍ବସ୍ୱ ଅର୍ପିତ କର ଦିଆ। ଆଜ କାର୍ଗିଲ୍ ବିଜୟ ଦିବସ ପର ମୈଁ ସଭି ବୀର ଶହୀଦୋଁ ଔର ବୀର ସୈନିକୋଁ କୋ ଶ୍ରଦ୍ଧାପୂର୍ବକ ନମନ କରତା ହୁଁ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଭାରତ କେବଳ ନିଜ ବୀରମାନଙ୍କୁ ସ୍କରଣ କରୁନାହିଁ, ବରଂ ସେମାନଙ୍କର ଗୌରବଗାଥାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଉଛି। ଏହି ଭାବନାକୁ ନେଇ ଚଳିତ ବର୍ଷ ଶୌର୍ଯ୍ୟ ବିଜୟ ଯାତ୍ରାର ଆୟୋଜନ କରାଯାଇଛି, ଯାହାର ବାର୍ତ୍ତା ରହିଛି, ଏକ ଯାତ୍ରା, ଏକ ରାଷ୍ଟ୍ର, ଏକ ସଲାମ।
1: ସାଥିଓ, ଆଜ କା ଭାରତ ଅପନେ ବୀରଙ୍କୁ ସିର୍ଫ ୟାଦ ହି ନହିଁ କରତା, ବଲ୍କି ନଇ ପିଢ଼ି ତକ ଉନକି ଗାଥା ବି ପହଞ୍ଚାତା ହେ। ଇସି ଭାବନା ସେ ଇସ୍ ବର୍ଷ ଏକ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ନିକାଲି ଗଈ ହେ। 14 ଜୁଲାଇ କୋ ଦିଲ୍ଲୀ କେ ନେସନାଲ ୱାର ମେମୋରିଆଲ ସେ ଶୁରୁ ହୁଇ ଏ ମୋଟରସାଇକେଲ ଯାତ୍ରା ଦ୍ରାସ କେ କର୍ଗିଲ ୱାର ମେମୋରିଆଲ ତକ ପହଞ୍ଚେଗି। ଇସକା ସନ୍ଦେଶ ହେ, ୱାନ୍ ରାଇଡ୍, ୱାନ୍ ନେସନ, ୱାନ୍ ସାଲ୍ୟୁଟ। ଏ ଯାତ୍ରା ହମେ ୟାଦ ଦିଲାତି ହେ କି ରାଷ୍ଟ୍ର କେ ଲିଏ ଦିଆ ଗୟା ବଲିଦାନ କଭି ଭୁଲାୟା ନହିଁ ଯା ସକତା।
0: ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତ ନିଜର ପ୍ରତିରକ୍ଷା କ୍ଷମତାକୁ ନିରନ୍ତର ସୁଦୃଢ଼ କରୁଛି। ଦ୍ରାସରେ ଆୟୋଜିତ କାର୍ଗିଲ୍ ବିଜୟ ଦିବସ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, କାର୍ଗିଲ୍ର ବୀରମାନଙ୍କ ସାହସ, ଦୃଢ଼ ସଂକଳ୍ପ ଓ ଦେଶଭକ୍ତି ଭାରତୀୟ ସେନା ସହ ସମଗ୍ର ଜାତି ପାଇଁ ପ୍ରେରଣାର ଉତ୍ସ। ସେ କହିଛନ୍ତି, ଶତ୍ରୁପକ୍ଷର ଉଦ୍ଦେଶ୍ୟ ବଦଳି ନଥିଲେ ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀ ଯେକୌଣସି ଆହ୍ୱାନ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି, ଅପରେସନ୍ ସିନ୍ଦୁର ଭାରତର ଦୃଢ଼ ସାମରିକ କ୍ଷମତାର ପ୍ରତୀକ।
2: ଆଜ ସେ ଠିକ 27 ବର୍ଷ ପହେଲେ 1999 ଜୁଲାଇ ମେ ହମାରି ମାତୃଭୂମି ପର କାୟରତାପୂର୍ଣ୍ଣ ଔର କୁଟିଲ ହମଲା ହୁଆ ଥା। ପାକିସ୍ତାନ ନେ ଅପନି ସେନା କେ ଘୁସପୈଠିଓ କେ ମାଧ୍ୟମ ସେ ଛଲ ବଲ ଔର ଧୋଖେ କା ସହାରା ଲେତେ ହୁଏ ହମାରି ଚୋଟିଓ ପର କବ୍ଜା କର ଲିଆ ଥା। ୟେ ଓ ଚୋଟିଆଁ ଥି ଜୋ ସର୍ଦିଓ ମେ ଖାଲି ରହତି ଥି ଔର ଦୁଶ୍ମନ ନେ ଉସି ସନ୍ଧିକାଲ କା ଫାଇଦା ଉଠାୟା। ଲେକିନ ଦୁଶ୍ମନ ହମାରି ସେନା କେ ଶୌର୍ଯ୍ୟ ଔର ସଂକଳ୍ପ କି ଉଚାଇ କୋ ଭାପନେ ମେ ଚୁକ ଗୟା। ହମାରେ ଯବାନୋ ନେ ସିର୍ଫ ପାହାଡ଼ କି ଉଚାଇଓ କୋ ହି ନହିଁ ବଲ୍କି ମାନବୀୟ ସୀମାଓ କି ହର ପରିଭାଷା କୋ ଭି ପାର କରକେ ଦିଖାୟା ସାରି ଦୁନିଆ କୋ। କାର୍ଗିଲ ଯୁଦ୍ଧ କେବଳ ଭାରତ କି ସୈନ୍ୟ ଔର କୂଟନୀତିକ ବିଜୟ ନହିଁ ଥି ମିତ୍ର, ଓହ ଏକ ଐସା କ୍ଷଣ ଥା ଜବ ପୁରୀ ଦୁନିଆ ନେ ଭାରତୀୟ ସୈନିକୋଁ କା ଅଦମ୍ୟ ସାହସ ଦେଖା

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଶ୍ରୀ ନୀଳ ମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।

0: ଗାଧେଇଲେ ସାରିଆ, ଆଜି ଚହଲା ପାଣିରେ ଗାଧେଇବାକୁ ମତେ କାଇଁ ଭାରି ଭଲ ଲାଗୁଛି। ମନେ ହଉଛି ଦିନ ସାରା ଏ ପାଣିରେ ଆଜି ମୁଁ ଖେଳନ୍ତି ଆଉ ପହଁରନ୍ତି କି।
1: ହଉ ମନ ଖୁସି କରି ପହଁରିଥା, ଆଉ ଦିନ କେଇଟା ପରେ ତ ଏ ସବର ପଲ୍ଲୀରେ ମାୟା ତୁଟେଇ ଚାଲିଯିବୁ, ତେଣୁ ଯେତେ ପହଁରିବାକୁ।
0: କଣ କହିଲୁ
1: କଣ କହିଲୁ ସାରିଆ,
0: ଏ ସବର ପଲ୍ଲୀରେ ମାୟା ତୁଟେଇ ମୁଁ ଚାଲିଯିବି? ଆଲୋ କୁଆଡ଼େ,
1: ଆହା କିଛି ଜାଣିନଥିବୁ ଯେମିତି। ଆମ ସବର ରାଜା ବିଶ୍ୱବାସଙ୍କୁ ଗୋଟେ ଜ୍ୟୋତିଷ ପୁରା କହିଛି, ତୁ କୁଆଡ଼େ ଉଚ୍ଚକୂଳର ବୋହୂ ହେଇଯିବୁ।
0: ସତରେ ବାପୁ ମୋ ପାଇଁ ଏତେ ବଡ ସ୍ୱପ୍ନ ଦେଖୁଛି
1: କାହିଁକି? ରୂପ ଗୁଣରେ ତୁ କୋଉ ନାଇକି, ଜାତିରେ ସବର ହେଲେ କଣ ହେଲା ମ, ଯେତେ ହେଲେ ରଜା ଝିଅ ତ।
0: ହଉ ହଉ ସେ କଥା ହେଲା ଦିନ ହବ,
1: କଳସରେ ପାଣି ନେଇ ଚାଲୁ ବେଗି, ଘରେ ତେଣେ କେତେ ପାଇଟି ପଡିଛି।
0: ହଉ ହଉ ଚାଲ।

0: ଡାକିଲୁ ଲଳିତା, ମୋ କଥାରେ ଅଭିମାନ କଲୁ କି?
1: ବୁଝିଲୁ ସାରିଆ, ଗୋଟେ ନିପଟ ଜଙ୍ଗଲୀ ଶବର ଝିଅ ଉଚ୍ଚକୂଳର ବୋହୂ ହେବାକୁ ଆଶା କରିବା ଯାହା, ବାମନ ହେଇ ଚାନ୍ଦ ଧରିବାକୁ ହାତ ବଢ଼େଇବା ସେଇଆ।
0: ଏମିତି କାହିଁକି କହୁଛୁ ଯେ?
1: ଆଲୋ, ସୁଗନ୍ଧ ଫୁଲ ସିନା ଦେବତା ସେବକୁ ଯୋଗ୍ୟ, ହେଲେ ବଣମଲିର ସେ ଭାଗ୍ୟ କାହିଁ ସାରିଆ? ଜହ୍ନି ଫୁଲ ସଞ୍ଜରେ ଫୁଟି ସକାଳେ ଝଡ଼ିଲା ପରି
0: ତତେ ମୋର ଲଳିତା, ଏମିତି କାଳ କଥା ଆଉ ଦିନେ ମୋ ଆଗରେ କହିବୁ ନାହିଁ। ଏଇ ତ ଆମେ ଆସି ତମ ଘର ପାଖରେ ହେଲୁଣି। ତୁ ଥା ଲଳିତା, ମୁଁ ଯାଉଛି।
1: ସଞ୍ଜ ବେଳକୁ ଆସିବୁ ଟି ସାରିଆ।
2: ଆସିବି ଲଳିତା, ଆସିବି।
3: ଟିକେ ଶୁଣିବ,
2: କିଏ?
3: ମୁଁ ଜଣେ ବିଦେଶୀ ବ୍ରାହ୍ମଣ।
2: ସକାଳୁ ସକାଳୁ ଶବର ପାଲିରେ
1: ବାଟ ବଣା ହେଇ ଆସିନାହାନ୍ତି ତ ଗୋସେଇ?
2: ଆସିଲେ କୋଉଠୁ?
3: କହିବି, ସବୁ କହିବି। ତା ଆଗରୁ ପାଣି ମଣ୍ଡା ଯଦି ପିଇବାକୁ ଦିଅନ୍ତା ତେବେ ସାରା ଜୀବନ ମୁଁ ତୁମ ନିକଟରେ ଋଣୀ ରୁହନ୍ତି।
2: ଏକା ବେଳେ କି ସାରା ଜୀବନ? ଲଳିତା, ଏଭଳି ସୁଯୋଗ ତୋର ମୋଟେ ଛାଡିବା କଥା ନୁହଁ।
1: ପରିହେଶ ଟିକେ ବନ୍ଦ କର ସାରିଆ।
3: ଶୋଷରେ ତଣ୍ଟି ଶୁଖି ଯାଉଛି, ପାଣି ମଣ୍ଡା
1: ପାଣି ଦେବାକୁ ମନେ ନାହିଁ ଯେ ଗୋସେଇ। କଥା କଣ କି?
3: କଣ
1: ବ୍ରାହ୍ମଣ ହେଇ ଅଛୁଆ ସବୁ ଋଣୀ ହାତରୁ ପାଣି ପିଇଲେ
3: ମୋର ଜାତି ଚାଲିଯିବ ଏଇଆ ତ?
1: ହଁ ଖୁସି,
3: ଏଭଳି ଧାରଣା ତମର ଭୁଲ ଲଳିତା। ବିଶ୍ୱ ପିତାଙ୍କ ସୃଷ୍ଟିରେ ସବୁ ମଣିଷ ସମାନ। ଶବର ଓ ବ୍ରାହ୍ମଣ ଭିତରେ ମୁଁ କୌଣସି ଭେଦଭାବ ଦେଖେ ନାହିଁ। ତୃଷାର୍ଥକୁ ଜଳଦାନ କର ଲଳିତେ, ତୁମର ପୁଣ୍ୟ ହବ।
2: ହଉ, ତୁ ଏଣିକି ପୁଣ୍ୟ ଅର୍ଜନ କରୁଥା ଲଳିତା, ମୁଁ ଯାଉଛି।
1: ଯେ ଆସୁ ବସି, ପାଣି ନିଅ। ଆରେ ହାତ ଦେଖ,

0: ସବୁ ମୋର ଶୁଣିଛନ୍ତି, ମୋ ଡାକ, ତମ ଡାକ, ଆଉ ଲଳିତାର ଡାକ ବି। ହଉ ବସ ବିଦ୍ୟାପତି, ତମକୁ ଗୋଟାଏ କଥା କହିବି, ବସିଲା ଆଗ।
1: କି କଥା କହିବ ରାଜା ବିଶ୍ୱବସୁ?
0: ସବର ଦେବତାଙ୍କ ସେବା କରି ମୁଁ ଯେଉଁ ଅମୂଲ୍ୟ ମାଣିକଟି ପାଇଛି, ତାକୁ ତମରି ହାତରେ ଟେକି ଦେବା ପାଇଁ ପ୍ରଭୁ ବୋଧେ ତମକୁ ଜାଣି ଜାଣି ଏ ପାହାଡ ଜଙ୍ଗଲ ଘେରା ସବର ପଲ୍ଲିକି ବାଟ କଢେଇ ଆଣିଛନ୍ତି।
2: ବାପୁ ବାପୁ, ମାଣ୍ଡିଏ ଯଦି ଚୁଲିରେ ବସେଇ ଦେଇ ଆସିଥିଲି, ଯାଇ ଦେଖେ ପଡ଼ିଗଲା କି କଣ।
0: ମାଟା ମୋର ଲାଜରେ ପଡ଼ିଗଲା।
1: ହଁ, ମାଣିକ କଥା କଣ କହିଲେ ମୁଁ କିଛି ବୁଝିପାରିଲି ନାହିଁ ସବର ରାଜା।
0: ହଁ ବିଦ୍ୟାପତି, ମୋର ଗୋଟିଏ ବୋଲି ଝିଅ, ମୋ ନୟନର ମଣି ଏଇ ଲଳିତା, ମନେ ମନେ ତମକୁ ସେ ଆପଣାର କରି ବସିଛି। ମୁଁ ଜାଣେ ଗୋଟା ଅନାର୍ଯ୍ୟ ସବର କନ୍ୟା ତମକୁ ପାଇବାକୁ ଆଶା କରିବା ଯାହା, ବାମନ ହେଇ ଚାନ୍ଦ ଧରିବାକୁ ମନ ବଳେଇବା ଠିକ ସେଇଆ।
1: ନା ନା, ଲଳିତା ବାସ୍ତବରେ ରୂପବତୀ, ଗୁଣବତୀ ଆଉ ସର୍ବଗୁଣ ସମ୍ପନ୍ନା। ତାକୁ ଜୀବନ ସଙ୍ଗିନୀ ରୂପେ ଲାଭ କଲେ ନିଜକୁ ମୁଁ ଭାଗ୍ୟବାନ ମଣିବି ରାଜା ବିଶ୍ୱବସୁ।
0: ସତରେ ତମେ ସତରେ ମୋ ଲଳିତାକୁ ଜୀବନ ସାଥୀ କରିବ ବିଦ୍ୟାପତି? ସତରେ? ହଉ ହଉ ହଉ, ମୁଁ ଯାଏ, ଏ ଖୁସି ଖବରଟା ଆଗ ଯାଇ ସବରପଲ୍ଲୀରେ ସମସ୍ତଙ୍କୁ ଜଣେଇ ଦେଇ ଆସେ, ସେମାନେ ସମସ୍ତେ।

0: ଶୁଣୁଛ?
1: କଣ ଲଳିତା?
0: ତମେ ସବୁବେଳେ କଣ ଏତେ ଭାବୁଛ ଯେ? ଏ କୁହ ନା, କଣ ଭାବୁଛ କୁହ?
1: ଭାବୁଛି କଣ ପାଇବା ଆଶାରେ ଅବନ୍ତୀନଗର ଛାଡି ଆସିଥିଲି, ଆଉ ଶେଷରେ ପାଇଲି କଣ?
0: ମୋ ପରି ଗୋଟେ ଅନାର୍ଯ୍ୟ ଅଶିକ୍ଷିତ ଶବର କନ୍ୟାରେ ହାତ ଧରି ତମକୁ ପସ୍ତେଇବାକୁ ପଡିଲା, ଏଇ ଆନା?
1: ଠିକ ଲଳିତା, ଏମିତି କଥା ଆଉ କେବେ କହିବ ନାହିଁ। ମୁଁ ସତ କହୁଛି, ତମକୁ ମୁଁ ଅନ୍ତରରୁ ଭଲ ପାଏ।
0: ମିଛ କଥା, ମୁଁ ଲକ୍ଷ୍ୟ କରୁଛି ତମ ମନରେ ମୋଟେ ସରାଗ ନାହିଁ, ତମେ ଯେମିତି ଆଉ କାହାକୁ ଖୋଜିଲା ଖୋଜିଲା ପରି ଜଣା ଯାଉଛ।
1: ତମେ ଠିକ ଲକ୍ଷ୍ୟ କରିଛ ଲଳିତା, ହେଲେ ଯାହାକୁ ମୁଁ ଖୋଜୁଛି ତାକୁ ତମେ ତ ଦେଇପାରିବ?
0: ଏକଥା ତମେ କହିପାରିଲ? ଜୀବନ ସାରା ତମ ସୁଖ ଦୁଃଖରେ ଭାଗି ହେବା ପାଇଁ ଦିଅଙ୍କ ପାଖରେ ସାକ୍ଷୀ ରଖି ଶପଥ କରିଛି ପରା। କୁହ କୁହ ନା, କଣ ଦେଇ ତମକୁ ସୁଖୀ କରିପାରିବି? କଣ ଚାହୁଁ ମୋ ଜୀବନ?
1: ଲଳିତା
0: ନାଇଁ, ତମକୁ କହିବାକୁ ପଡିବ କଣ ତମେ ଚାହୁଁ। କୁହ। ହଁ କୁହ।
1: ମୁଁ ଚାହେଁ।
0: କୁହ ନା।
1: ମୁଁ ଚାହେଁ।
0: କୁହ।
1: ମୁଁ ଚାହେଁ ନୀଳମାଧବଙ୍କୁ ଦର୍ଶନ।
0: ନୀଳମାଧବଙ୍କୁ ଦର୍ଶନ?
1: ହଁ ଲଳିତା, ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ମୁଁ ଦୂତ, ନୀଳମାଧବଙ୍କର ସନ୍ଧାନ ନେବାକୁ ସେଇ ମତେ ଏଠିକି ପଠେଇଛନ୍ତି। କୁହ କୁହ ଲଳିତା, ମୋର ସେ ଆଶା କଣ ପୂର୍ଣ୍ଣ ହେଇପାରିବ ନାହିଁ? ନୀଳମାଧବଙ୍କୁ ମୁଁ କଣ ଦର୍ଶନ କରିପାରିବି ନାହିଁ? କୁହ ଲଳିତା କୁହ।
0: ଏଠାରୁ ଅନେକ ଦୂର ବାଘ ଭାଲୁ ଭରା ନିଘଞ୍ଜ ଜଙ୍ଗଲର ଏକ ଅତି ଗୋପନ ସ୍ଥାନରେ ନୀଳମାଧବଙ୍କୁ ପୂଜା କରି ମୋ ବାପୁ ସବୁରାଜ୍ୟ ବିଶ୍ୱ ବସୁ। ମୋ ଦେହଟି କୁହ ସ୍ୱାମୀ, ତମେ ଆମ ଶବର ଦେବତାଙ୍କୁ ଏଠାରୁ ଚୋରେଇ ନେଇ ଯିବାକୁ
1: ଆସିନାହୁଁ? ନା, ମୁଁ ଖାଲି ସାର ତାଙ୍କୁ ନୟନପୁରୀ ଦର୍ଶନ କରି ମାତ୍ର।
0: କିନ୍ତୁ ଏହା କେମିତି ସମ୍ଭବ ହବ? ନୀଳକନ୍ଦରକୁ ମୋ ବାପୁ ଛଡ଼ା ଅନ୍ୟ କାହାରି ପକ୍ଷରେ ଯିବା ସମ୍ଭବ ନୁହେଁ, ସେ ଏକ ଅତି ଗୋପନ ଅଜଣା ସ୍ଥାନ।
1: ବୁଝିଲି, ରାଜା ଇନ୍ଦ୍ରଦ୍ୟୁମ୍ନ ଆଉ ରାଣୀ ଗୁଣ୍ଡିଚାଙ୍କ ଆଶା ତେବେ ଚିରଦିନ ସେ ଆଶାରେ ରହିବ। ମୋ କର୍ତ୍ତବ୍ୟ ମୁଁ କେବେ ହେଲେ ପାଳନ କରିବାକୁ ସମର୍ଥ ହେବି ନାହିଁ।
0: ତମେ ମନ ଦୁଃଖ କର ନାହିଁ ସ୍ୱାମୀ, ମୋ ବାପୁକୁ କହି ତମ ପାଇଁ ନିଶ୍ଚୟ କିଛି ଗୋଟେ ଉପାୟ କରିବି। ଏଇ ତ ବାପୁ ଆସିଲାଣି।
2: କଣ ହେଇଛି ରେ ଲଳିତା? ଆରେ ଇଏ ଦି ଜଣ ଯାକ ଖୁବ ଗମ୍ଭୀର ଜଣାପଡୁଛ ଯେ।
0: ତ ଜ୍ୱାଇଁରେ ଏକାଜିତ ସେ ନୀଳମାଧବଙ୍କୁ ଦର୍ଶନ କରିବେ।
2: କଣ କହିଲୁ? ବିଦ୍ୟାପତି ଦର୍ଶନ କରିବ ନୀଳମାଧବକୁ? ନୀଳମାଧବଙ୍କ କଥା ସେ କେମିତି ଜାଣିଲେ? ତୁ ତାଙ୍କୁ କହିଛୁ? କହ, ତୁ ତାଙ୍କୁ କହିଛୁ?
0: ହଁ ବାପୁ, ମୁଁ କହିଛି।
2: ଜାଣିଲି, ଆଜି ଜାଣିଲି, ଶୂନ୍ୟବାଣୀ ନିଶ୍ଚୟ ସତ ପଡ଼ିବ।
1: ଶୂନ୍ୟବାଣୀ?
0: କି ଶୂନ୍ୟବାଣୀ ବାପୁ?
2: ଦିନେ ଶୂନ୍ୟବାଣୀ ହେଇଥିଲା, ଯୋଉଦିନ ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନର ଲୋକ ଆସି ନୀଳମାଧବଙ୍କୁ ଦର୍ଶନ କରିବ, ସେଇଦିନ ନୀଳମାଧବ ନୀଳକନ୍ଦର ଛାଡ଼ି ଚାଲିଯିବ।
0: ବାପୁ,
2: ଓରେ ମା,

0: ଜାଣିପାରୁ କି ଶବର ଦେବତା ନୀଳମାଧବ ଏବେ ବଣର ଫଳମୂଳ ତେଜ୍ୟା କରି ରାଜସିକ ଭୋଗ ଚାଖିବା ପାଇଁ ମନ ବଳେଇଲାଣି। ସେ ଆଉ ଏଠି ରହିବ ନାହିଁ ରେ ମା, ଆଉ ଏଠି ରହିବ ନାହିଁ।
1: ବାପୁ ମୋର ଭୁଲ ହେଇଛି, ବାପୁ ମୋର ଭୁଲ ହେଇଛି, ମତେ ତୁ ଶାସ୍ତି ଦେ ବାପୁ, ଶାସ୍ତି ଦେ।
0: କାନ୍ଦନା ରେ ମା କାନ୍ଦନା, ଯାହା ନୀଳମାଧବର ଇଚ୍ଛା ତାହା ହିଁ ଘଟିବ, ତା ଇଚ୍ଛା ହେଲେ ସେ ରହିବ, ଇଚ୍ଛା ହେଲେ ଚାଲିଯିବ। ତୁ ଆଉ ମନ ଦୁଃଖ କରନା, ତୁ ଆଉ ମନ ଦୁଃଖ କରନା। ମୁଁ ବିଦ୍ୟାପତିକୁ କାଲି ସକାଳେ ନେଇ ନୀଳମାଧବଙ୍କ ଦର୍ଶନ କରେଇ ଆଣିବି।
2: ରାଜା ବିଶ୍ୱଭୂଷୁ,
0: ହଁ ବିଦ୍ୟାପତି, ତମେ ନୀଳମାଧବଙ୍କୁ ନିଶ୍ଚୟ ଦର୍ଶନ କରିବ, କିନ୍ତୁ
2: କିନ୍ତୁ
0: କିନ୍ତୁ ଗୋଟେ ସର୍ତ୍ତରେ।
2: ସର୍ତ୍ତ?
0: ମୁଁ ତମକୁ ନେଇ ନୀଳମାଧବକୁ ଦେଖି ଆଣିବି, ହେଲେ ନୀଳକନ୍ଦରେ ଯିବା ବାଟଟିକୁ ମୁଁ ଦେଖେଇବି ନାହିଁ।
2: ତା ଅର୍ଥ?
0: ମୁଁ ତୁମ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ନୀଳକନ୍ଦରକୁ ନେଇଯିବି, ଆଉ ଦିଅଁ ଦର୍ଶନ ସରିଲେ ପୁଣି ସେହିପରି ଆଣି ଏଠାରେ ଛାଡ଼ିଦେବି। କୁହ, ମୋର ଏ ସର୍ତ୍ତରେ ତମେ ରାଜି ତ?
2: ମୁଁ ରାଜି ସବର ରାଜ, ମୁଁ ରାଜି।
0: ବେଶ, ତାହେଲେ ତୁମେ ଯିବ।

0: ବିଦ୍ୟାପତି
1: ଆଦେଶ କରନ୍ତୁ ଅବନ୍ତୀ ରାଜ।
0: ଏ କଣ୍ଟକିତ ପାହାଡ ଜଙ୍ଗଲ ଭିତରେ ଆମେ କେତେ ବାଟ ଯିବା?
1: ଲକ୍ଷ୍ୟ ସ୍ଥଳରେ ଆମେ ଆସି ପହଞ୍ଚିଗଲେଣି ମହାରାଜ। ଏଇ ଏଇ ଶ୍ରୀନୀଳକନ୍ଦର।
0: ଏଇ ଶ୍ରୀନୀଳକନ୍ଦର? ତେବେ ନୀଳମାଧବ କାହାନ୍ତି ବିଦ୍ୟାପତି?
2: କୁହ ବିଦ୍ୟାପତି, କୋଉଠି ଅଛନ୍ତି ପ୍ରଭୁ ନୀଳମାଧବ?
0: ବିଦ୍ୟାପତି, ତୁମେ ନୀଳ କାହିଁକି?
3: ନିଜ ଆଖିକୁ ବିଶ୍ୱାସ କରିପାରୁନି ଅବନ୍ତୀ ରାଜ। ଏଇ ବଟବୃକ୍ଷ ତଳେ ସୁଶୋଭିତ ବେଦି ଉପରେ ପ୍ରଭୁ ନୀଳମାଧବ ପୂଜା ପାଉଥିଲେ। ବେଦି ଆଜି ଶୂନ୍ୟ ପଡିଛି ମହାରାଜ।
2: ବେଦି ଶୂନ୍ୟ ପଡିଛି? ପ୍ରଭୁ ନୀଳମାଧବ ତେବେ କଣ ଆଉ ନାହାନ୍ତି?
0: ନୀଳମାଧବ ତେବେ ଗଲେ କୁଆଡେ? ଅନ୍ତର୍ଧାନ ହେଇଗଲେ?
3: କଣ ଘଟିଥାଇ ପାରେ ମୁଁ କିଛି ଭାବିପାରୁନାହିଁ ମହାରାଜ।
4: କାହାନ୍ତି ମୋ ନୀଳମାଧବ? କିଏ ତାଙ୍କୁ ନେଇଗଲା ଏଠୁ? ବିଦ୍ୟାପତି, ତମେ ଏଠି ଏଠିକୁ ଆସିଲ କେମିତି? ଆଉ ଏମାନେ ସବୁ କିଏ?
0: କିଏ ପାଗଳ ବିଦ୍ୟାପତି?
1: ମହାରାଜ, ଏଇ ହେଉଛନ୍ତି ନୀଳମାଧବଙ୍କ ପୂଜକ ସବର ରାଜ ବିଶ୍ୱବସୁ।
0: ରାଜା ବିଶ୍ୱବସୁ? ରାଜା ବିଶ୍ୱବସୁ କାହାନ୍ତି ତୁମ ନୀଳମାଧବ?
4: କାହାନ୍ତି ତମେ ସବୁ ମୋ ନୀଳମାଧବଙ୍କୁ ଚୋରି କରିଦେଇଛ। ତମେ ସବୁ କେବେ ହେଲେ ଭଲ ଲୋକ ନୁହ, ତମେ ସମସ୍ତେ ଚୋର। ତମେ ସବୁ ମୋ ନୀଳମାଧବଙ୍କୁ ଚୋରି ନେଇଗଲ।
0: ଅବଧାନ ସବରରାଜ, ପାଗଳଙ୍କ ପରି ମନ ଇଚ୍ଛା କଣ ସବୁ କହିଯାଉଛ?
4: କହିବିନି, ଡରିବି। ପଚାର ତମର ଏଇ ବିଦ୍ୟାପତି କି? ଯୋଉ ଦିନ ସେ ନୀଳମାଧବଙ୍କୁ ଦର୍ଶନ କଲା ତାରି ପର ଦିନଠୁ ନୀଳମାଧବ ଏଠି ଆଉ ନାହାନ୍ତି। ଭଲରେ ମାନିଯାଅ ମୋ ନୀଳମାଧବଙ୍କୁ କୋଉଠି ରଖିଛ? ତା ନହେଲେ ମୁଁ ଆଜି ଏଇଠି ରକ୍ତର ନଦୀ ବୁହାଇଦେବି, ଆଉ ତମେ ସମସ୍ତଙ୍କୁ ଏଇ ବେଦି ଉପରେ ବହି ଚଢ଼ିଦେବି।
0: ଏତେ ଦୁର୍ସ୍ପର୍ଦ୍ଧା ତୁ ଅବନ୍ତୀ ରାଜେନ୍ଦ୍ରଙ୍କୁ ବଳି ଚଢେଇ ଦବୁ? ମୂର୍ଖ, ଜାଣିନ ମୋର ଶକ୍ତି କିଏ ଅଠରେ
4: ବନ୍ଦୀ କରି କାରାଗାରକୁ ନେଇଯାଅ। ମତେ ବନ୍ଦୀ କର, କାରାଗାରକୁ ନେଇଯାଅ। ତୁ ଫେରେଇ ଦେ ରାଜା ଇନ୍ଦ୍ରଦ୍ୟୁମ୍ନ, ମୋ ନୀଳମାଧବଙ୍କୁ ମତେ ଫେରେଇ ଦେ। ମୁଁ ସତ କହୁଛି ରାଜା, ମୋ ନୀଳମାଧବଙ୍କୁ ନ ପାଇଲେ ମୁଁ ଆଉ ବଞ୍ଚିବି ନାହିଁ। ନୀଳମାଧବ ଯେ ମୋ ପ୍ରାଣଠୁ ବି ଅଧିକ
0: ତୁମର ପ୍ରଳାପ ଶୁଣିବାକୁ ମୁଁ ଆସି ନାହିଁ କିରାତ ରାଜ। ଏ ସବରକୁ ଏଇ ମୁହୂର୍ତ୍ତରେ ବନ୍ଦୀ କର, ଏହା ମୋର ଆଦେଶ।
5: ଶାନ୍ତ ହୁଅ ରାଜା ଇନ୍ଦ୍ରଜୁମ୍ନ, ଶାନ୍ତ ହୁଅ। ତୁମ ପରି ବିଶ୍ୱବସ ମଧ୍ୟ ମୋର ପରମ ଭକ୍ତ, ତାକୁ ବନ୍ଦୀ କଲେ ଅମଙ୍ଗଳ ତମର ସୁନିଶ୍ଚିତ। ଶୁଣ ରାଜା ବିଶ୍ୱବସୁ,
4: ପ୍ରଭୁ,
5: ଏ ନୀଳକନ୍ଦରରେ ମୋର ଲୀଳା ସମାପ୍ତ ହୋଇଛି। ମୁଁ ସ୍ୱଇଚ୍ଛାରେ ଏଠାରୁ ଅନ୍ତର୍ଧ୍ୟାନ ହୋଇଛି, ଏଣିକି ମୁଁ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁବ୍ରହ୍ମ ରୂପରେ ପୂଜା ପାଇବି।
4: ପ୍ରଭୁ, ପ୍ରଭୁ
5: ରାଜା ଇନ୍ଦ୍ରଦ୍ୟୁମ୍ନ,
4: ପ୍ରଭୁ
5: ରାଣୀ ଗୁଣ୍ଡିଚା,
2: ପ୍ରଭୁ
5: ତୁମ ଦୁହିଁଙ୍କର ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ତୁମ ମନସ୍କାମନା ମୁଁ ଅବଶ୍ୟ ପୂର୍ଣ୍ଣ କରିବି। ତେଣୁ ତୁମେ ଏଠୁ ଫେରିଯାଇ ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କରି ନୀଳକଣ୍ଠେଶ୍ୱରଙ୍କ ବେଢ଼ାରେ 1,000 ଅଶ୍ୱମେଧ ଯଜ୍ଞ ସମାପନ କଲେ ମୁଁ ଦାରୁବ୍ରହ୍ମ ରୂପରେ ଭାସି ଯାଇ ମହୋଦଧିର ବାଙ୍କି ମହଣଠାରେ ପ୍ରକଟିତ ହେବି। ତୁମେ ସେଠାରେ ମୋ ପାଇଁ ଦେଉଳ ନିର୍ମାଣ କରି ଉକ୍ତ ଦାରୁରେ ଦିଅଁ ଗଢ଼ାଇ ପୂଜା ଅର୍ଚ୍ଚନା କଲେ ମୁଁ ମୋର ଲୀଳା ପୁଣି ଆରମ୍ଭ କରିବି।
4: କଣ କହିଲ ପ୍ରଭୁ ନୀଳମାଧବ? ଏ ଗରିବ ସବରର ପୂଜା ଅର୍ଘ୍ୟ ଆଉ କନ୍ଦମୂଳ ଭୋଗ ତମ ପାଇଁ କଣ ଯଥେଷ୍ଟ ହେଲା ନାହିଁ ଯେ ମୋତେ ଶେଷରେ ସର୍ବହରା କରି ଏ ନୀଳକନ୍ଦରକୁ ଶୂନ୍ୟ କରିଛ?

ଜୀବନାଇକି ଛାର ସବରଟାଏ ମୁଁ କଣ ବା ଦେଇ ତମକୁ ଆଉ ସନ୍ତୁଷ୍ଟ କରିଥାନ୍ତି, ହେଲେ କିଛି ବୁଝିଲ ନାହିଁ ମୋ ମନର କଥା। ଏ ବିଶ୍ୱାବଶତ କେବେ ତମକୁ ଦବାରେ କିଛି ହେଳା କରିନଥିଲା କି କେବେ ତ କିଛି ମାଗି ନଥିଲା ତମକୁ। ଯିଏ ଗୋଟାଏ ମୁହୂର୍ତ୍ତ ତମକୁ ଆଖି ଛଡ଼ା କରେ ନାହିଁ ତାକୁ ଶେଷରେ ତମକୁ ଦର୍ଶନ କରିବା କରୁଣାରୁ ବି ବଞ୍ଚିତ କଲୁ ପ୍ରଭୁ। ଏବେ ଏବେ କୁହ ପ୍ରଭୁ, ନୀଳମାଧବ କେମିତି ବଞ୍ଚିବ? ସେ ତମ ପାଇଁ ପରା ମୁଁ ଜୀବନ ପଣ କରିଥିଲି, କଣ ଏହି ଆପେକ୍ଷା ପାଇଁ ଶୂନ୍ୟ ନୀଳକନ୍ଦର ଆଉ ଶୂନ୍ୟ ଏ ଜୀବନଟାକୁ ନେଇ କାହିଁକି ମୁଁ ଆଉ ବଞ୍ଚିବି? ତମେ ଯଦି ମତେ ଛାଡ଼ି ଚାଲିଗଲ, ପର କରିଦେଲ, ତେବେ ଶାସ୍ତି ମୁଁ ତମକୁ ଦେବିନି ପ୍ରଭୁ, ଦେବି ମୋ ନିଜକୁ। ପଥରରେ ମୁଣ୍ଡକୁ ଛେଚି ଛେଚି ଏ ଜୀବନ ମୁଁ ହରେଇ ଦେବି ପ୍ରଭୁ। ହଁ ହଁ ଏ ଜୀବନ।

0: ଗୋଟାଏ ମୁହୂର୍ତ୍ତ ତମକୁ ଆଖି ଛଡ଼ା କରେ ନାହିଁ, ତାକୁ ଶେଷରେ ତମକୁ ଦର୍ଶନ କରିବା କରୁଣାରୁ ବି ବଞ୍ଚିତ କଲୁ ପ୍ରଭୁ। ଏବେ ଏବେ କୁହ ପ୍ରଭୁ, ନୀଳମାଧବ କେମିତି ବଞ୍ଚିବ? ସେ ତମ ପାଇଁ ପରା ମୁଁ ଜୀବନ ପଣ କରିଥିଲି, କଣ ଏହି ଆପେକ୍ଷା ପାଇଁ? ଶୂନ୍ୟ ନୀଳକନ୍ଦର ଆଉ ଶୂନ୍ୟ ଏଇ ଜୀବନଟାକୁ ନେଇ କାହିଁକି ମୁଁ ଆଉ ବଞ୍ଚିବି? ତମେ ଯଦି ମୋତେ ଛାଡ଼ି ଚାଲିଗଲ, ପର କରିଦେଲ, ତେବେ ଶାସ୍ତି ମୁଁ ତମକୁ ଦେବିନି ପ୍ରଭୁ, ଦେବି ମୋ ନିଜକୁ। ପଥରରେ ମୁଣ୍ଡକୁ ଛେଚି ଛେଚି ଏଇ ଜୀବନ ମୁଁ ହରେଇଦେବି ପ୍ରଭୁ। ହଁ ହଁ, ଏଇ ଜୀବନ ମୁଁ ହରେଇଦେବି।
1: ଅଭିମାନ କର ନାହିଁ ଭକ୍ତ ବିଶ୍ୱବସୁ, କିଏ କହିଲା ତୁମେ ସର୍ବହରା? ତୁମେ ଯେ ମୋର ଏକାନ୍ତ ନିଜର, ବିଶ୍ୱବସୁ ଛଡ଼ା ନୀଳମାଧବର ଅସ୍ତିତ୍ୱ କାହିଁ? ମନ ଦୁଃଖ କର ନାହିଁ ଭକ୍ତ ବିଶ୍ୱବସୁ, ନୀଳକନ୍ନରରୁ ମୋ ଅନ୍ତର୍ଧ୍ୟାନ ହୋଇଛି ସତ, କିନ୍ତୁ ତୁମ ହୃଦୟରେ ମୁଁ ଯେ ଚିରଜାଗ୍ରତ। କିଛି ଦିନ ପରେ ମୁଁ ପୁଣି ଆବିର୍ଭୂତ ହେବି ନୂଆ କଳେବର ନେଇ। ସେଇ କଳେବର ଭିତରେ ମୁଁ ଥିବି ତୁମର ସେଇ ନୀଳମାଧବ। ତୁମର ସମସ୍ତ ପୂଜା ଅର୍ଚ୍ଚନା କେବେ ମିଥ୍ୟା ଜୀବନୀ ଭକ୍ତ ବିଶ୍ୱବସୁ। ତୁମର ମୋର ସମ୍ପର୍କ ଖୁବ୍ ନିବିଡ଼, ଅବିଚ୍ଛେଦ୍ୟ। ଖୁସି ମନରେ ଯାଅ ବିଶ୍ୱବସୁ, ଯାଅ, ଯଥା ସମୟରେ ମୁଁ ତୁମକୁ ପୁଣି ସ୍ମରଣ କରିବି।
0: ପ୍ରଭୁ ପ୍ରଭୁ ପ୍ରଭୁ ନୀଳମାଧବ, ମୋତେ ତୁମେ ପୁଣି ସ୍ମରଣ କରିବ ପ୍ରଭୁ? ମୁଁ ତାହେଲେ ଭାଗ୍ୟହୀନ ନୁହେଁ, ମୁଁ ତାହେଲେ ସର୍ବଦା ନୁହେଁ? ଆଜି କି ଆନନ୍ଦ ମୋର, କେତେ ଶାନ୍ତି! ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ।
2: ଧନ୍ୟ ଧନ୍ୟ ଭକ୍ତ ବିଶ୍ୱବସୁ, ଧନ୍ୟ ତୁମେ। ଅବନ୍ତୀ ରାଜେନ୍ଦ୍ର ଦୁମ୍ନର ରାଜମୁକୁଟ ଆଜି ତୁମରି ପାଦ ତଳେ ନଇ ଯାଉଛି। ତୁମେ ଧନ୍ୟ ବିଶ୍ୱବସୁ, ଧନ୍ୟ ତୁମେ। ପ୍ରଭୁ ନୀଳମାଧବଙ୍କର ଇଚ୍ଛା ପୂର୍ଣ୍ଣ ହେଉ, ପୂର୍ଣ୍ଣ ହେଉ।

0: ରାଣୀ ଗୁଣ୍ଡିଚା।
1: ମହାରାଜ,
0: ପ୍ରଭୁଙ୍କ ନିକଟରେ ଆମ ପରୀକ୍ଷାର କଣ ଶେଷ ହେବ ନାହିଁ ରାଣୀ?
1: ଏମିତି କାହିଁ କହୁଛନ୍ତି ମହାରାଜ, କଣ ହେଇଛି?
0: ପ୍ରଭୁ ସ୍ୱଇଚ୍ଛାରେ ଦାରୁ ବ୍ରହ୍ମ ହୋଇ ବାଙ୍କି ମୁହାଣ ଠାରେ ବିଜେ ହେଲେ। ଥାଟ ବାଟ ସୈନ୍ୟ ସାମନ୍ତ ଘେନି ଆଣିବାକୁ ଗଲି ଯେ ଦାରୁ ଟିପେ ମାତ୍ର ବି ହଲିଲେ ନାହିଁ କି ଚଙ୍କିଲେ ନାହିଁ। ଶେଷକୁ ତାଙ୍କରି ଆଜ୍ଞାରେ ତାଙ୍କ ପୂଜକ ସବର ରାଜ ବିଶ୍ୱାବସୁ ଆଉ ବିଦ୍ୟାପତି ଦାରୁକୁ ଛୁଇଁବା ମାତ୍ରକେ ଦାରୁ ବେଦୀ ଉପରକୁ ଅଣାଗଲେ। କିନ୍ତୁ ବର୍ତ୍ତମାନ ପୁଣି ଏକ ସମସ୍ୟା ଉପସ୍ଥିତ, ପ୍ରଭୁ ପୁଣି କଟାଳ କରି ବସିଛନ୍ତି।
1: ତୁମ କଥା ମୁଁ କିଛି ବୁଝିପାରୁନି ମହାରାଜ, ପ୍ରଭୁ ପୁଣି କି କଟାଳ କରିଛନ୍ତି?
0: ବଢ଼େଇ କୂଳର ଶ୍ରେଷ୍ଠ ବିନ୍ଧାଣୀମାନେ ଆପ୍ରାଣ ଚେଷ୍ଟା କରି ମଧ୍ୟ ନିହାଣ ମୁଗୁର ଭାଙ୍ଗିଲେଣି, ପଛକେ ଦାରୁ ଉପରେ ଚିହ୍ନଟିଏ ମଧ୍ୟ ବସାଇ ପାରିନାହାନ୍ତି। ଦାରୁରୁ ଏପର୍ଯ୍ୟନ୍ତ କାଠଖଣ୍ଡେ ମଧ୍ୟ ଛେଲା ହୋଇପାରୁ ନାହିଁ। ମୂର୍ତ୍ତି ଗଢ଼ା ହେବ କେମିଥି?

0: ଅଭଙ୍କର ଏ କି ବିଚିତ୍ର ରୂପ ମୁଁ ଦେଖୁଛି। ଅଥାଗଡା ଦିଅ ଚତୁର୍ଥା ମୂର୍ତ୍ତି
1: ବଢ଼େଇର ବଢ଼େଇର ଚିହ୍ନ ବର୍ଣ୍ଣ ସୁଦ୍ଧା ନାହିଁ। ଠାକୁରଙ୍କର ପାଦ ନାହିଁ, ହାତ ଦିଟା ହାତ ଦିଟା ଖଣ୍ଡିଆ, ଆଖି ପୁଣି ଚକା ଚକା।
0: ବୁଦ୍ଧି ବିଚାର ଶୂନ୍ୟ ହୋଇ ଆଜି ମୁଁ କେଡ଼େ ବଡ଼ ଅପରାଧଟାଏ ନ କଲି ସତେ। ପ୍ରଭୁ ପ୍ରଭୁ, ମୋର ଏ ଅକ୍ଷମଣୀ ଅପରାଧ ଲାଗି ମୋତେ ଶାସ୍ତି ଦିଅ ପ୍ରଭୁ,
2: ଶାସ୍ତି ଦିଅ, ଶାସ୍ତି ଦିଅ ପ୍ରଭୁ, ଶାସ୍ତି ଦିଅ।
3: ମନ ଦୁଃଖ କର ନାହିଁ ରାଜା ଇନ୍ଦ୍ରଦ୍ୟୁମ୍ନ, ଦୁଃଖ କର ନାହିଁ ରାଣୀ ଗୁଣ୍ଡିଚା, ତୁମର ଏଥିରେ କୌଣସି ଅପରାଧ ହୁଏ ନାହିଁ।
1: ପ୍ରଭୁ ପ୍ରଭୁ,
3: ମୁଁ ସ୍ୱୟଂ ଇଚ୍ଛାମୟ, ଯାହା ସବୁ ଦେଖୁଛ ଯାହା ସବୁ ଘଟୁଛି ସବୁ ମୋର ଇଚ୍ଛାରେ। ମୋର ଏ ଦାରୁବ୍ରହ୍ମ ମୂର୍ତ୍ତି ଅସମ୍ପୂର୍ଣ୍ଣ ନୁହେଁ ରାଜା, ଏହା ସ୍ୱୟଂ ସମ୍ପୂର୍ଣ୍ଣ, ଏହା ମଧ୍ୟ ମୋର ଇଚ୍ଛାରେ ନିର୍ମିତ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ର ସୁଦର୍ଶନ ସାଥିରେ ମୁଁ ତୁମ ବଡ଼ ଦେଉଳରେ ଯେଉଁ ରୂପରେ ପୂଜା ପାଇବି ବର୍ତ୍ତମାନ ସେହି ରୂପରେ ହିଁ ପ୍ରକଟିତ ହୋଇଛି। ଏଥରକ ଖୁସି ମନରେ ଯାଅ ରାଜାରାଣୀ, ଆମର ଏହି ଦାରୁବ୍ରହ୍ମ ବିଗ୍ରହକୁ ଦକ୍ଷ ଶିଳ୍ପୀ ହାତରେ ଚିତ୍ରିତ କରି ବିଧି ଅନୁସାରେ ପ୍ରତିଷ୍ଠା କରିବାର ଆୟୋଜନ କର।
1: କରିବି କରିବି ପ୍ରଭୁ କରିବି, ଠିକ ସେହିପରି କରିବି। କେଉଁ ବିଧି ବିଧାନରେ ତୁମର ପୂଜା ଅର୍ଚ୍ଚନା ଅନୁଷ୍ଠିତ ହେବ ତାହା ଏ ଦାସ ପ୍ରତି ଆଜ୍ଞା ହେଲେ ମୁଁ କୃତାର୍ଥ ହେବି ପ୍ରଭୁ।
3: ବେଶ ଶୁଣତେବେ ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମ ବଡ଼ ଦେଉଳରେ ମୋ ବିଗ୍ରହ ପ୍ରତିଷ୍ଠା ପରେ ଶବର ଓ ବ୍ରାହ୍ମଣ ମିଳିତ ଭାବରେ ମୋର ସେବା ପୂଜା କରିବେ। ବିଶ୍ୱବସୁ ଶବରର ବଂଶଧରମାନେ ଦୈତା ବୋଲାଇ ସମସ୍ତ ସମ୍ମାନର ଅଧିକାରୀ ହେବେ, ଏବଂ ମୋର ଭକ୍ତ ବିଦ୍ୟାପତିର ବଂଶଧରମାନେ ସୁଆର ସେବକ ରୂପେ ମୋ ସେବାରେ ନିୟୋଜିତ ହେବେ।
0: ପ୍ରଭୁ, ଆଉ ତୁମର ଚାନିଯାତ୍ରା କଥା ତାର କିଭଳି ବିଧାନ ହେବ ପ୍ରଭୁ?
3: ରାଣୀ ଗୁଣ୍ଡିଚା, ବାର ମାସରେ ମୋ ପାଇଁ ତେର ଯାତ୍ରାର ଆୟୋଜନ କରିବ। ଯାତ୍ରା ମଧ୍ୟରେ ମୋର ଶ୍ରେଷ୍ଠ ଯାତ୍ରା ହେବ ଘୋଷଯାତ୍ରା, ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ। ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମୁଁ ଏହି ଯଜ୍ଞ ବେଦି ଉପରେ ଭକ୍ତଗଣଙ୍କୁ ଦର୍ଶନ ଦେଇ ମୋକ୍ଷପ୍ରାପ୍ତି କରାଇବି। ମୋ ପ୍ରତି ତୁମର ପ୍ରଗାଢ଼ ଭକ୍ତିର ନିଦର୍ଶନକୁ ଜଗତବାସୀ ଚିରଦିନ ଲାଗି ସ୍ମରଣ କରିବା ନିମିତ୍ତ ମୋର ଏହି ପବିତ୍ର ଘୋଷଯାତ୍ରା ଶ୍ରୀଗୁଣ୍ଡିଚା ନାମରେ ବିଖ୍ୟାତ ହେବ।
0: ପ୍ରଭୁ ପ୍ରଭୁ, ତୁମର ଅପର କରୁଣା ଲାଭ କରି ମୁଁ ଆଜି ନିସ୍ତରିଲି ପ୍ରଭୁ, ମୁଁ ଆଜି ନିସ୍ତରିଲି, ମୋ ଜୀବନ ଆଜି ଧନ୍ୟ ହେଇଗଲା ପ୍ରଭୁ, ମୋ ଜୀବନ ଆଜି ଧନ୍ୟ ହେଇଗଲା।
3: ରାଜା ଇନ୍ଦ୍ରଦ୍ୟୁମ୍ନ,
1: ପ୍ରଭୁ
3: ମୋ ପୂଜା ଲାଗି ମୋ ଜାନିଯାତ୍ରା ଲାଗି ସବୁ ତ ତୁମେ ନିଃସ୍ୱାର୍ଥପର ଭାବରେ ଖଞ୍ଜି ଦେବାକୁ ମୋ ଠାରୁ ସ୍ୱୀକୃତି ମାଗିନେଲ, ହେଲେ ତୁମ ପାଇଁ ତ କିଛି ମାଗିଲ ନାହିଁ।
1: ମୋ ପାଇଁ?
3: ହଁ, ତୁମ ପାଇଁ ମାଗିବ ନାହିଁ କିଛି।
1: କଣ ମାଗିବି ପ୍ରଭୁ?
3: ଯାହା ତୁମର ଅଭିଳାଷ, ଯାହା ତୁମର ମନର ବାସନା,
1: ଏ ଅକିଞ୍ଚନର ଅଭିଳାଷ ତୁମେ କଣ ସତରେ ପୂରଣ କରିବ ପ୍ରଭୁ?
3: ଅଗାଧରେ ପ୍ରକାଶ କର ଭକ୍ତ ଶିରୋମଣି, ମୁଁ ନିଶ୍ଚୟ ପୂରଣ କରିବି। କଣ ତୁମର କାମନା
1: ପ୍ରଭୁ? ଏ ଦାସର ମନସ୍କାମନା ପୂର୍ଣ୍ଣ କରିବାକୁ ତୁମେ ଯଦି ସତରେ ସଦୟ ହେଇଛ, ତେବେ ତୁମ ଶ୍ରୀଚରଣ ତଳେ ମୋର ଏତିକି ନିବେଦନ, ଏ ବଡ଼ ଦଳକୁ ମୋ ବଂଶରେ କେହି ଯେମିତି ମୁଁ ତୋଳିଛି ବୋଲି କହିବା ପାଇଁ ଆପଣ ବଂଶର ମହାନ କୀର୍ତ୍ତି ବୋଲି ଗର୍ବ କରିବା ଲାଗି ମୋ ବଂଶକୁ ଆଜିଠାରୁ ନିର୍ବଂଶ କରିଦିଅ ପ୍ରଭୁ, ନିର୍ବଂଶ କରିଦିଅ।
3: ଇଏ ତୁମେ କିପର ମାଗିଲ ଇନ୍ଦ୍ରଦ୍ୟୁମ୍ନ?

0: ଶାସନ ନ ମାଗି ମୋ ଗଣର କୌସ୍ତୁଭ ମଣି ନ ମାଗି ମାଗିନେଲ ଆପଣ ବଂଶର ବି ଲୋପ।
1: ପ୍ରଭୁ, କେବଳ ତୁମ ଦର୍ଶନରେ ଯାହାର ତୃପ୍ତି, ତୁମ ଅଭୟ ପଦ୍ମପାଦ ତଳେ ଯାହାର ସ୍ଥାନ, ତା ପାଇଁ ଇନ୍ଦ୍ରର ତୁଚ୍ଛ ଆସନ କେଉଁ ସୁଖ ଦେଇପାରିବ। ପ୍ରଭୁ, ମତେ ଆଉ ପ୍ରଲୋଭିତ ନ କରି ତୁମ ଶ୍ରୀଚରଣ ତଳେ ଟିକେ ସ୍ଥାନ ଦିଅ। ପ୍ରଭୁ, ଟିକେ ସ୍ଥାନ ଦିଅ।
0: ତଥାସ୍ତୁ।
2: ରାଜା ଇନ୍ଦ୍ରଦେବ କିନ୍ତୁ ମୋ ନୀଳ ମାଧବ କାହିଁ, ମୋ ନୀଳ ମାଧବ କାହିଁ?
0: ମୁଁ ପରା ତୁମ ସମ୍ମୁଖରେ ଭକ୍ତ ବିଶ୍ୱବସୁ। ଏଇ ଦେଖ, ଏଇ ଦେଖ ମୋର ଚତୁର୍ଥ ମୂର୍ତ୍ତି, ଚିହ୍ନି ପାରୁନା?
2: ନୀଳ ମାଧବ, ଇଏ କି ରୂପ ତୁମର? ପ୍ରଭୁ, ନା ନା ନା ନା, ତୁମେ କେବେ ମୋ ନୀଳ ମାଧବ ହେଇପାରୁନା। କାହିଁ କାହିଁ ମୋର ସେ ନୀଳକାନ୍ତ ମଣି ସବର ଦିଅ। ସତ କହ, ତୁମେ ମୋ ପ୍ରତି ତୁମେ କପଟ କରୁନା ତ। ପ୍ରଭୁ, କୁହ କୁହ, କହନ୍ତି ମୋର ନୀଳ ମାଧବ, କୁହ।
0: ଭକ୍ତ ବିଶ୍ୱବସୁ, ମୁଁ ତୁମର ସେ ନୀଳ ମାଧବ। କଳି ଯୁଗ ପାଇଁ ମୁଁ ଏଇ ରୂପରେ ଜଗତବାସୀଙ୍କୁ ଦର୍ଶନ ଦେବି। ତୁମର ସମସ୍ତ କର୍ମ ଶେଷ ହୋଇଛି ଭକ୍ତ ବିଶ୍ୱବସୁ।
2: ପ୍ରଭୁ,
0: ମୋର ଏଇ ଚତୁର୍ଥ ମୂର୍ତ୍ତି ଦର୍ଶନ କରି ତୁମ ଜୀବନ ସାର୍ଥକ ହୋଇଛି। ମୋ ପାଖକୁ ଆସ ବିଶ୍ୱବସୁ।
2: ପ୍ରଭୁ,
0: ଆସ।
2: ପ୍ରଭୁ, ଏ ଅକିଞ୍ଚନ ପ୍ରତି ତମର ଏଥି ଦୟା, ଏଥି କରୁଣା। ପ୍ରଭୁ,
0: ଆସ ଭକ୍ତ, ଆସ। ମୋ କଳଜି ଏ ପର୍ଯ୍ୟନ୍ତ ଶୂନ୍ୟ ପଡ଼ିଛି ତମର ଲାଗି।
2: ପ୍ରଭୁ,
0: ଆସ ଭକ୍ତ ବିଶ୍ୱବସୁ, ଆସ।
2: ପ୍ରଭୁ,
0: ଆସ।
2: ପ୍ରଭୁ,
0: ଆସ।
2: ପ୍ରଭୁ,
0: ଆସ।
3: ଭଗବାନଙ୍କର ଏ ଅପୂର୍ବ ମିଳନ ଦୃଶ୍ୟରେ ମୁଁ ଆତ୍ମହରା ହେଇ ଉଠିଛି ରାଣୀ ଗୁଣ୍ଡିଚା। ଏ ଚର୍ମଚକ୍ଷୁ ଆଜି ମୋର ପବିତ୍ର ହେଇଛି। ହେ ପତିତ ପାବନ ଜଗନ୍ନାଥ, ତୁମ ଶ୍ରୀଚରଣରେ ସେବକ ଇନ୍ଦ୍ରଦୁମ୍ନର କୋଟି କୋଟି ପ୍ରଣାମ, କୋଟି କୋଟି ପ୍ରଣାମ। ପ୍ରଭୁ, କୋଟି କୋଟି ପ୍ରଣାମ।

ଶୁଣିଲେ ନାଟକ ଶ୍ରୀ ନୀଳମାଧବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିଶ୍ୱକର୍ମା, ପ୍ରିୟନାଥ ମିଶ୍ର, ବିଶ୍ୱ ବସୁ, ନୟନ କିଶୋର ମହାନ୍ତି, ରାଜା ଇନ୍ଦ୍ରଦ୍ୟୁମ୍ନ, ଅମରେନ୍ଦ୍ର ଚୌଧୁରୀ, ବିଦ୍ୟାପତି, ବିଭୁପ୍ରସାଦ ସ୍ୱାଇଁ, ସାରିଆ, ଲକ୍ଷ୍ମୀପ୍ରିୟା ମହାରଣା, ରାଣୀ ଗୁଣ୍ଡିଚା, ରୁକ୍ମିଣୀ ଦେବୀ, ଲଳିତା, ତିଳୋତ୍ତମା ଖୁଣ୍ଟିଆ ଏବଂ ଜଗନ୍ନାଥ ଚିତ୍ତରଞ୍ଜନ ପଟ୍ଟନାୟକ। ସଙ୍ଗୀତାଂଶରେ ବିଜୟ କୁମାର ମିଶ୍ର, ରଚନା ସରୋଜ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ, ଗାଇଛନ୍ତି ଶ୍ରୀଚରଣ ମହାନ୍ତି ଓ ସାଇ ଋତୁପର୍ଣ୍ଣା।

0: ଶୁଣିଲେ ଓଡ଼ିଆ ଭକ୍ତିଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार आकाशवाणी।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 11:05 ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧର୍ପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି, କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। 27ତମ କାର୍ଗିଲ୍ ବିଜୟ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ସ୍କରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ କଲେ ପ୍ରଶଂସା। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱର ସଫଳତାକୁ କଲେ ପ୍ରଶଂସା। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ। ପରୀକ୍ଷା ସଂସ୍କାର ନିମନ୍ତେ ଇନ୍ଫୋସିସ୍ର ସହପ୍ରତିଷ୍ଠାତା ତଥା ପ୍ରଖ୍ୟାତ ବୈଷୟିକ ବିଶେଷଜ୍ଞ ନନ୍ଦନ ନିଲେକାନୀଙ୍କ ନେତୃତ୍ୱରେ ଗଠିତ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ, ଘୋଷଣା କଲେ ପ୍ରଧାନମନ୍ତ୍ରୀ। ହାରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଭାରତ ଜିମ୍ବାୱେଠାରୁ 35 ରନ୍ରେ ବିଜୟୀ। ଭାରତ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 192 ରନ୍ ସଂଗ୍ରହ କରିଥିବାବେଳେ ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 157 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତ 3-0ରେ ସିରିଜ୍ ବିଜୟୀ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି। ରାଜ୍ୟର 6ଟି ଜିଲ୍ଲାରେ ବିକ୍ଷିପ୍ତ ଭାବେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ ଗତରେ ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଶ୍ରୀମଦ୍ ଭାଗବତର 108ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।

0: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଭକ୍ତର ସ୍ୱରରେ ଅଭିମାନ ଓ ଆକୁଳତା। ପତିତକୁ ଉଦ୍ଧାରିବା ପତକା ଉଡ଼ାଇ ବସିଛ, ଅଥଚ ତୁମ ବାହୁ ବିସ୍ତାର ତଳେ ବିପତ୍ତି ପରେ ବିପତ୍ତି ମାଡ଼ି ଆସୁଛି। ଭକ୍ତ ନାଶ ଗଲା ପରେ ଯଦି ତୁମ କରୁଣା ଭଣ୍ଡାର ଖୋଲେ, ଦୁଃଖୀ ନାଶ ଗଲା ପରେ ଯଦି ଚୌବର୍ଗ ଫଳ ତାକୁ ମିଳେ, ତାହେଲେ କି ଲାଭ? ଚାତକ ପକ୍ଷୀ ଆକାଶକୁ ଚାହିଁ ରହିଥାଏ ନୂଆ ମେଘ ପଟଳର ବାରିବିନ୍ଦୁ ପାଇଁ, ଶୁଷ୍କ ଆକାଶକୁ ଚାହିଁ ଚାହିଁ ଯଦି ସେ ଜୀବନ ହରାଏ, କି ଲାଭ? ଘୋର ଜଳରାଶି ଯଦି ସମୁଦ୍ରରେ ବର୍ଷିଯାଏ, ଦୀନବନ୍ଧୁ ବୋଲି ନାମ ବହିଛ, ଯଦି ଦୀନଜନର ଦୁଃଖ ନ ବୁଝିଲ, ଏଣିକି ଏ ନାମ ବହନ କର ନା। ଚକ୍ର ଉପରୁ ପତିତ ପାବନ ନେତ ଖୋଲି ରଖିଦିଅ, ତମକୁ ଡାକି ଯଦି ଦୁଃଖ ନ ଗଲା, କାହିଁକି ତୁମକୁ ଡାକିବି? ବରଂ କର୍ମ ଆଦରି ରହିବା ଭଲ।

ଆଗେ ରଥଯାତ୍ରା ବେଳେ ତିନି ଠାକୁରଙ୍କ ରଥ ସିଧାସଳଖ ଗୁଣ୍ଡିଚା ମନ୍ଦିରକୁ ଯାଇପାରୁନଥିଲା। ଛଅଟି ରଥ ପ୍ରସ୍ତୁତ ହେଉଥିଲା। ଶ୍ରୀମନ୍ଦିରରୁ ବଳଗଣ୍ଡି ନିକଟ ନଦୀକୂଳ ପର୍ଯ୍ୟନ୍ତ ତିନୋଟି ରଥ ପ୍ରସ୍ତୁତ ହେଉଥିଲା। ନୌକାରେ ନଦୀ ପାର ହେଲା ପରେ ଆର ପାରରେ ଥିବା ଆଉ ତିନୋଟି ଶଗଡ଼ି ରଥ ଉପରେ ବସି ଗୁଣ୍ଡିଚା ମନ୍ଦିର ଯାଉଥିଲେ ପ୍ରଭୁ। ଏହି ନଦୀପାର ଅସୁବିଧାକୁ ଦୂର କରିବା ପାଇଁ ଗଜପତି ଶ୍ରୀ ନରସିଂହ ଦେବଙ୍କ ରାଣୀ ଶ୍ରଦ୍ଧା ଦେବୀ ଏକ ସେତୁ ନିର୍ମାଣ କରିଥିଲେ। ଏହା ଶିଳା ସେତୁ ନୁହେଁ। ଏ ସେତୁର ଏବେ ଚିହ୍ନବର୍ଣ୍ଣ ମଧ୍ୟ ନାହିଁ, କିନ୍ତୁ ରାଣୀଙ୍କ ନାମାନୁସାରେ ଏହାର ନାମ ଏବେ ବି ଶରଧାବାଲି।

ପୀତବସନ ପିନ୍ଧି ପ୍ରଭୁ ଶୋଭା ଦିଶୁଥିବେ। ଶୁଭେଶ ଟାହିଆ ଚମ୍ପା ବଉଳ ଦୟଣା ମରୁଆ ତୁଳସୀର ସୋରା ସୋରା ମାଳ କପାଳରେ ରତ୍ନଚିତା ଅଧରରେ ହସ ବାହୁରେ ଆଲିଙ୍ଗନର ମୁଦ୍ରା ଦୁନ୍ଦୁବି ମର୍ଦ୍ଦଳ ବାଜେ ତପି ଜପିରେ ପୁରୀଥିବ ଶରଧାବାଲି ଏଭଳି ଉତ୍ସବ ଆଉ ତ୍ରିପୁରରେ କାହିଁ।

ଏହି ଶରଧାବାଲିରେ ତିନି ରଥଙ୍କ ଶୋଭା ଅତୁଳନୀୟ। ଆଷାଢ଼ ମାସର ଝିପିଝିପି ବର୍ଷାରେ ଓଦା ହୋଇ ଭକ୍ତ ରଥ ଟାଣନ୍ତି। ମନେହୁଏ ଇନ୍ଦ୍ରଦେବ ସତେ କି ସୁଧା ଢାଳୁଛନ୍ତି। ତିନି ରଥର ବୟାଳିଶ ଚକର ଚୌରାଶୀ ଥର ଘୂର୍ଣ୍ଣନ ପାପୀକୁ ଚୌରାଶୀ ନରକରୁ ଉଦ୍ଧାର କରେ।

ପ୍ରଭୁଙ୍କର ଚକା ଡୋଳାର ଶୋଭା ତ୍ରିଭୁବନ ଜିଣା, କଳା ତ କଳା ଇତି କଳା, ଆଷାଢ଼ ଆକାଶର ନୂଆ ମେଘକୁ ଜିଣି ତାଙ୍କର କଜ୍ଜଳ କଳା ଆଖି, କଜ୍ଜଳର ଲାଞ୍ଜି ଲମ୍ବି ଯାଇଥାଏ ଅଦୃଶ୍ୟ କାନ ଆଡ଼କୁ, ଯାହାଙ୍କର ନାମର ଭେଳାକୁ ଆଶ୍ରା କରି କଳ୍ପ କଳ୍ପ ଯୁଗ ଯୁଗ ଧରି କେତେ ଭକ୍ତ ତରିଯାଉଛନ୍ତି। ବ୍ରହ୍ମରୁ ଜଡ଼ ପର୍ଯ୍ୟନ୍ତ ସେ ପରିବ୍ୟାପ୍ତ, ଯୁଗେ ଯୁଗେ ତାଙ୍କର ରୂପ ଭିନ୍ନ, ନାମ ଭିନ୍ନ, କାର୍ଯ୍ୟ ଭିନ୍ନ। ତ୍ରେତୟାରେ ରାମ, ଦ୍ୱାପରରେ କୃଷ୍ଣ, କଳିରେ ଜଗନ୍ନାଥ, ସବୁ ସରିତ ସାଗରରେ ମିଶିବା ପରି ସବୁ ଧର୍ମର ବିଲୟ ଘଟିଛି ଏଇ କ୍ଷେତ୍ରରେ, ଏଇ ରତ୍ନବେଦୀ ତଳେ।

କିଏ ପ୍ରକୃତରେ ଭକ୍ତ? ଭକ୍ତ ନା ଭଗବାନ? କିଏ କାହାର ଭକ୍ତ, କିଏ କାହାର ଭଗବାନ? ଭଗବାନ ନ ଚାହିଁଲେ ତ ଭକ୍ତିର ଉଦ୍ରେକ ହୁଏ ନାହିଁ। ଥରେ ଭକ୍ତି ଜନ୍ମ ନେଲେ ଭକ୍ତ ହାବୁଡ଼ରୁ ତ ଭଗବାନଙ୍କର ନିସ୍ତାର ନାହିଁ। ଭକ୍ତ ତାଙ୍କୁ ଖୋଜୁ ନ ଖୋଜୁ, ଚାହୁଁ ନ ଚାହୁଁ, ଧେନୁ ପଛେ ପଛେ, କ୍ଷୀରଲୋଭୀ ବତ୍ସ୍ୟା ପରି ସେ ଭକ୍ତକୁ ଅନୁସରଣ କରି ଚାଲିଥାନ୍ତି। ତାହାରି ପାଇଁ ତାଙ୍କର ଶଙ୍ଖଚକ୍ର ଚିହ୍ନ କୃପାସିନ୍ଧୁ ନାମ। ଭକ୍ତ ତ ତାଙ୍କର ଜଗତ, ଭକ୍ତ ତ ତାଙ୍କର ଜୀବନ, ଭକ୍ତ ତ ତାଙ୍କର ବନ୍ଧୁ କୁଟୁମ୍ବ ପରିଜନ ସବୁକିଛି। ଏ ଅଦ୍ଭୁତ ଅପୂର୍ବ ଭାବମୟ ଗୀତର ରଚୟିତା, ମୋଗଲ ପିତା ଓ ବ୍ରାହ୍ମଣୀ ମାତାର ଯବନ ସନ୍ତାନ ଭକ୍ତ ସାଲବେଗ, ସମଗ୍ର ଭକ୍ତ ଜାତିର ଅନ୍ତରାତ୍ମାର ନିଗୁଢ଼ ନିଗୁଢ଼ ସ୍ପନ୍ଦନ।

କିଏ ଖୋଜିଦେବ ମୋ ରଙ୍କୁଣୀ ଧନକୁ, କେଉଁଠି ହଜିଛି ସେ ମହାଧନ, କେଉଁଠି ପାଇବି ମୁଁ, ଦୟାକରି କୁହନ୍ତୁ ପତି ମହାପାତ୍ରେ, ପୁଷ୍ପାଳକେ ଦୟିତାପତିଏ। ଡାକି ଡାକି ଥକି ପଡ଼ିଲିଣି ମୁଁ ବଡ଼ ପଣ୍ଡାଏ, ଭୋଗ ଚଳୁରେ ଝଲସୁଛନ୍ତି ନା କଳାଶ୍ରୀମୁଖ, ନନ୍ଦୀ ଘୋଷରେ ଚକା ଅପସର ଲାଗି ହେଲାବେଳେ, ଆଡ଼ ଚାହାଣିରେ ଚାହୁଁଛନ୍ତି ନା ସେ। ସେଦିନ ଦୂର ମୂଲକରୁ ଏଇ ଦିଅଙ୍କୁ ଖୋଜି ଖୋଜି ଆସିଥିଲା ଜଣେ ଧୂଳିଆ ବ୍ରାହ୍ମଣ, ଖୋଜି ସମ୍ବାଦ ଦେଲା ଯାଇ ମହାର୍ଜାଙ୍କୁ, ହେଲେ ମଣିମା ବିଜେ କଲା ବେଳକୁ ହଟିଆ ଠାକୁର କ'ଣ ଅଛନ୍ତି ଯେ ମିଳିବେ। ବିଚରା ବାଲୁଭନ୍ତ ଘେରା ନୀଳାଚଳକୁ ଦେଖି ମହାର୍ଜା ଭାରି ଦୁଃଖ ଲଭିଲେ, ମାତ୍ର ତାଙ୍କ ନିଷ୍ଠାକୁ ଧନ୍ୟ କହିବ। ପୀଠାଧୀଶ୍ୱର ନୃସିଂହଙ୍କୁ ପୂଜା କରି ଆରମ୍ଭ କଲେ ଦେଉଳ ତୋଳା କାମ। ଆହ କ'ଣ କହିବା ସେ ମନ୍ଦିରର ଶୋଭାକୁ, ଦେଖିଲେ ଆଖି ଲାଖି ରହିବ, ଠେକା ଖସି ପଡ଼ିବ ତଳେ ଚୂଳକୁ ନିରେଖିଲେ। ହେଲେ ଠାକୁର କାହାନ୍ତି, ପ୍ରତିଷ୍ଠାବା କରିବ କିଏ। ପୁଣ୍ୟଶ୍ଳୋକ ମହାର୍ଜା ନାରଦଙ୍କ ସଙ୍ଗରେ ଗଲେ ବ୍ରହ୍ମପୁର, ବ୍ରହ୍ମାଙ୍କୁ ବରଣ କରିବେ ମନ୍ଦିର ପ୍ରତିଷ୍ଠା ପାଇଁ। ଆନନ୍ଦ ମନରେ ଅନୁରୋଧ ରକ୍ଷା କଲେ ପିତାମହ ବ୍ରହ୍ମା, ହେଲେ ମନ୍ଦିରରେ କେଉଁ ବିଗ୍ରହ ପ୍ରତିଷ୍ଠା କରିବେ ସେ, ପ୍ରଭୁ କେଉଁ ରୂପରେ ଅବତରଣ କରିବେ। ପ୍ରଭୁ ଖୋଜାର ଆଉ ଗୋଟିଏ ପର୍ବ ଆରମ୍ଭ ହୋଇଗଲା। ଅଚାନକ ସମୁଦ୍ର ଗର୍ଭରେ ଭାସିଲା ଏକ ମହାଦାରୁ, ସେହି ଅପୌରୁଷେୟ ମହାଦାରୁଙ୍କୁ ସ୍ୱପ୍ନରେ ଦେଖି ବିମୋହିତ ହୋଇଗଲେ ମହାର୍ଜା। ଏହା ଭିତରୁ ତେବେ ମୁକୁଳି ଉଠିବେ ନୀଳାଚଳ ଚୂଡ଼ାମଣି, ପୁଣି ପ୍ରତୀକ୍ଷା, ପୁଣି ପ୍ରଭୁ ଖୋଜା। ସମୁଦ୍ରରେ ଭାସମାନ ମହାଦାରୁଙ୍କୁ ଉତ୍ତୋଳନ କରିପାରୁନାହାନ୍ତି ଯେ ମହାର୍ଜାଙ୍କର ଅକ୍ଷୁଭିଣୀ ସେନା, ସମସ୍ତ ପ୍ରୟାସ ବିଫଳ ହେଉଛି। ଭଗବତ ଶକ୍ତି ନିକଟରେ ମାନବ ଶକ୍ତିର ଏକ କରୁଣ ପରିଣତି ସତେ। ଦୀର୍ଘକାଳ ସମୁଦ୍ରର ବାଲୁକା ରାଶିରେ ପ୍ରାୟ ଉପବେଶନରେ ଧାର

ଦେଲେ ରାଜା ରାଣୀ। ଶେଷରେ ଭକ୍ତର ବ୍ୟାକୁଳ ନିବେଦନରେ ଭଗବାନଙ୍କ ଶୂନ୍ୟପୁର ଥରି ଉଠିଲା। ଆରମ୍ଭ ହେଲା ଶୂନ୍ୟବାଣୀ, ଆହେ ଇନ୍ଦ୍ର ଦ୍ୟୁମନ ଏ ନୁହେ ଚନ୍ଦନ ଦାରୁ, ଏ ସେ ମୋରି ପିଣ୍ଡ ଅଚଳ ମହାମେରୁକୁ ତୁ ସେନା ତୋଳି ପାରିବେ ନାହିଁ ରେ। ମୁଁ ନିଜେ ନିଜେ ବିଜେ କରିବି, ଗୋଟିଏ ପାଖରେ ବସୁ ବ୍ରାହ୍ମଣ, ଆଉ ଗୋଟିଏ ପାଖେ ବସୁ ଶବର, ଖାଲି ଟିକିଏ ହାତ ପକେଇ ଦିଅନ୍ତୁ, ବାସ୍ ଦେଖିବୁ ବିନୁ ପଦୟ ଚଲହି ପାଦ ନଥାଇ କିପରି ମୁଁ ଅବଲୀଳା କ୍ରମେ ଗତି କରିବି। ଦାରୁରେ ବିଗ୍ରହ ନିର୍ମାଣ କରିବାକୁ ମହାର୍ଜାଙ୍କୁ ଶିଳ୍ପୀ ଖୋଜିବାକୁ ପଡ଼ିଲାନି, ଆପେ ଆପେ ପହଞ୍ଚିଗଲେ ବୁଢ଼ା କାରିଗର। ଅବଧି ପୂରିବାକୁ ଅପେକ୍ଷା କରାଇ ମନ୍ଦିର ଦ୍ୱାର ରୁନ୍ଧି ମୂର୍ତ୍ତି ଗଢ଼ି ବସିଲେ ସେ। ମାତ୍ର କିଛିଦିନ ପରେ ପ୍ରଭୁଙ୍କ ମାୟାରେ ବିଚଳିତ ମହାର୍ଜା ଅବଧି ପୂରିବା ପୂର୍ବରୁ ଫିଟାଇ ଦେଲେ ଦ୍ୱାର। କାହାନ୍ତି ସେ ବୃଦ୍ଧ କାରିଗର ଆଖି ଆଗରେ ଏ କ'ଣ ଅଧା ଗଢ଼ା ତିନି ଦିଅଁ? ଏତିକିରେ କ'ଣ ତାଙ୍କୁ ଖୋଜିବା ଲୀଳା ସରିଗଲା? ନା, ଏ ତ ଖୋଜିବାର ଆରମ୍ଭ। କେତେ ବାଗରେ କେତେ ଢଙ୍ଗରେ ସାରା ଜଗତ ଖୋଜିଲା ତାଙ୍କୁ। କେତେବେଳେ ଯବନ ଆକ୍ରମଣରେ ପାତାଳି ହେଲେଣି ତ, ଆଉ କେତେବେଳେ ସୁଦୂର ଚିଲିକାର କେଉଁ ଅପନ୍ତରା ଚଟି ଘରେ ଅଗୁରୁ ଚନ୍ଦନ ଦୟଣା ଆଉ ତୁଳସୀର ମହମହ ଗନ୍ଧ ମହକେଇଲେଣି। ଆଉ କେତେବେଳେ ବା କେଉଁ ନା କେଉଁ ବିଶର ମହାନ୍ତିର ମୃଦଙ୍ଗ ଭିତରେ ଆତ୍ମଗୋପନ କଲେଣି। ଏଇ ପାଇବା ହରାଇବାର ଲୁଚକାଳି ଖେଳ ଜାରି ରହିଛି ଆଜି ଯାଏ। ସଂସାର ସାରା ଖୋଜି ଖୋଜି ନୟାନ୍ତ ହେଲେ କାହାନ୍ତି ମହାପ୍ରୁ, ଠକ ଠାକୁର ଠକି ଦେଇ ଚାଲିଯାଆନ୍ତି ଆଉ ଫେରିବାର ନା ନ ଧରି। ତେବେ ଲାଭ କ'ଣ ତାଙ୍କୁ ଏତେ ଖୋଜି? ନ ଖୋଜିଲେ ଚଳନ୍ତା ନାହିଁ? ନା, ଯେମିତି ହେଲେ ଖୋଜିବାକୁ ପଡ଼ିବ। ପାଇସାରିବା ପରେ ପୁଣି ଆଉ ଥରେ ହରାଇବାକୁ ପଡ଼ିବ, ପୁଣି ଖୋଜିବା ପୁଣି ହରାଇବା, ଏହି ଅସମାହିତ ଛକିଶୁଣ ଖେଳରୁ ସୁଧି ଜନେ ନିସ୍ତାର ନାହିଁ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳ ଜନନୀ ଦେବହୂତିଙ୍କୁ ଉପଦେଶ ଦେଇଛନ୍ତି। ସାତ୍ତ୍ୱିକ ରାଜସ ଓ ତାମସ ଭେଦରେ ଗୁଣ ତିନି ପ୍ରକାର। ଦମ୍ଭ ମତ୍ସର ହିଂସା ଅପରପର ଭେଦ ହେଉଛି ତାମସ ଗୁଣ। ଯଶ ଐଶ୍ୱର୍ଯ୍ୟ ବାଞ୍ଛା ଓ ପ୍ରେମରେ ପ୍ରତିମା ପୂଜା ରାଜସ ଗୁଣ। ବାହ୍ୟ ଓ ଅନ୍ତର ଭିତରୁ ମାୟାକୁ ତ୍ୟାଗ କରି କର୍ମଫଳ କାମନା ନ କରି ଈଶ୍ୱର ଅର୍ଥରେ କାର୍ଯ୍ୟ କରିବା ହିଁ ସାତ୍ତ୍ୱିକ ଗୁଣ। ଏହାପରେ ଭଗବାନ ଜନନୀଙ୍କୁ ନିର୍ଗୁଣ ଭକ୍ତି କଥା କହିଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20

କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% ଡବ୍ଲ୍ୟୁପି କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, ଓୟୁଏଟି କଳିଙ୍ଗ କାଜୁ 1, ଜଗନ୍ନାଥ, ବିପିପି 4 ଏବଂ 8, ଭୁବନେଶ୍ୱର 1, ଭିଆର୍ଆଇ 2 ହାଇବ୍ରିଡ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଭାବିବା, ଆମ ଚାରିପାଖ ପରିବେଶର ଅବସ୍ଥା, ରୋଗ ସଂକ୍ରମଣର ମାତ୍ରା, ବୃତ୍ତିଗତ ବଣ୍ଟନର ଅବ୍ୟବସ୍ଥା, ପ୍ରଶାସନିକ ଅବ୍ୟବସ୍ଥା, ଦ୍ରୁତ ଜନସଂଖ୍ୟା ବୃଦ୍ଧିର ଏହି ପ୍ରକାର ଫଳାଫଳ ଖାଲି ଆମ ଦେଶ ନୁହେଁ, ସମଗ୍ର ପୃଥିବୀ ପାଇଁ ଚିନ୍ତାର କାରଣ ପାଲଟିଛି। ବିକାଶ ଅଭିବୃଦ୍ଧି ଅପେକ୍ଷା ସାମାଜିକ ଅବକ୍ଷୟ ଓ ଅବ୍ୟବସ୍ଥା, ପାରିବେଶିକ ଅବସ୍ଥା ସୁଧାରିବା ଆଜି ଗୋଟିଏ ବଡ଼ ଆହ୍ୱାନ ହୋଇ ଛିଡ଼ା ହୋଇଛି। ଏଥିପାଇଁ ସଚେତନତା ସୃଷ୍ଟି କରିବା ଲାଗି ଆଜି ମାନେ ଜୁଲାଇ 11 ତାରିଖରେ ସାରା ପୃଥିବୀରେ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। କାର୍ଯ୍ୟକ୍ରମରେ ଜନସଂଖ୍ୟା ବୃଦ୍ଧିର ଦୁଇଟି ଦିଗ ସମ୍ପର୍କରେ ଆଲୋକପାତ କରନ୍ତି।
1: ମୁଁ ମନୋରଞ୍ଜନ ପଣ୍ଡା, ମୁଁ ଆସିଷ୍ଟାଣ୍ଟ ପ୍ରଫେସର ଅଛି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଭୁବନେଶ୍ୱରରେ। ଦେଖନ୍ତୁ, ଏଇ ଯୋଉ ଆମର ଜନସଂଖ୍ୟା ଦିବସ ରହିଛି, ଜନସଂଖ୍ୟା ଦିବସରେ ଆମର ଦୁଇଟା ଦିଗ ବିଷୟରେ, ଗୋଟେ ହେଉଛି ନକାରାତ୍ମକ ଦିଗ ଆଉ ଗୋଟେ ସକାରାତ୍ମକ ଦିଗ।

0: ଦିନର ଏହି ଆରମ୍ଭ ବେଳରେ ମଣିଷ ଅନେକ କିଛି କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରେ। କାମ ସବୁକୁ ସଠିକ ଭାବରେ ସମ୍ପାଦନ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରେ। ଜଗତ ସ୍ରଷ୍ଟାଙ୍କୁ ପ୍ରଣାମ ଜଣାଏ ସବୁ କାମ ନିର୍ବିଘ୍ନରେ ହୋଇଯିବା ପାଇଁ। ହଁ, ଏହି ପ୍ରଭାତ ତ କାମ ଆରମ୍ଭ କରିବାର ଦିବ୍ୟ ମୁହୂର୍ତ୍ତ। ଆଜି ପ୍ରଭାତରେ ଏ ସମ୍ପର୍କରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ।
1: ସକାଳ ହେଲେ ଦିନଟି ଆରମ୍ଭ ହୁଏ, ଆଉ ଏହି ସକାଳ ସମସ୍ତଙ୍କୁ ପବିତ୍ରତାରେ ଭରପୁର କରିଦେଇଥାଏ। ସକାଳୁ ଯେଉଁ କାମଟି ଆରମ୍ଭ ହୁଏ ତାହା ଶୁଭ ହୁଏ ଏବଂ ଭଲରେ ହୁଏ। ସକାଳେ ଲୋକଙ୍କର ମାନସିକତା ଖୁବ୍ ଥଣ୍ଡା ଥାଏ। ସକାଳେ ଯେଉଁ ସଂକଳ୍ପ ନିଆଯାଏ ସେ ସାରା ଦିନ ପାଇଁ ସାରା ଜୀବନ ପାଇଁ ବହୁତ ଉପକାର କରେ। ଯେମିତି ବାୟୁମଣ୍ଡଳ ପ୍ରକୃତି ଶାନ୍ତ ସରଳ ଥାନ୍ତି, ମଣିଷର ମନ ବି ସେମିତି ଶାନ୍ତ ଏବଂ ନିରୋଳା ଥାଏ ସକାଳ ସମୟରେ। ସକାଳେ ଯଦି ମଣିଷ କିଛି ପରିଶ୍ରମ କରେ, କିଛି କାମ କରେ, ଭଲ କାମ ଚିନ୍ତା କରେ, ତାହେଲେ ନିଶ୍ଚିତ ଭାବରେ ତାର ଫଳ ଆଗାମୀ ସମୟରେ ଭଲ ହେଇକିରି ମିଳେ। ତାକୁ ମଣିଷ ଭିତରେ ଯୋଉ କୁଗୁଣ ଆସୁଛି ତାକୁ ରୂପାନ୍ତରଣ କରି ଭଲ ଗୁଣରେ ପରିଣତ କରୁ। ମଣିଷ ଭିତରେ ଯଦି ଈର୍ଷା ଆସୁଛି ତାକୁ ଉପଯୋଗ କରି ତାକୁ ପ୍ରତିଯୋଗିତା ମନୋଭାବ ନଉ, ଅନ୍ୟମାନଙ୍କ ସହିତ ନିଜକୁ ପ୍ରତିଯୋଗୀ ସଜଉ। କାହାର କ୍ଷତି ନ କରିକି ପ୍ରତିଯୋଗିତା କରିବାର ଅର୍ଥ ହଉଛି ଜୀବନର ସଫଳତା। ପ୍ରତିଦ୍ୱନ୍ଦ୍ୱିତା ଆଉ ପ୍ରତିଯୋଗିତା ଦିଟା କଥା। ଜୀବନରେ ପ୍ରତିଯୋଗୀ ହଉ ପ୍ରତିଦ୍ୱନ୍ଦ୍ୱୀ ନ ହଉ।

ଶ୍ରୋତା ବନ୍ଧୁ, ମଣିଷର ଜୀବନ କର୍ମମୟ। ଛୋଟଠୁ ବଡ଼ ସମସ୍ତେ ନିଜ ନିଜର କର୍ମରେ ବ୍ୟସ୍ତ। କିଏ ପାଠ ପଢ଼ିବାରେ ତ କିଏ ପଢ଼େଇବାରେ, କିଏ କାମ କରିବାରେ ତ ଆଉ କିଏ କରେଇବାରେ, ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ପାଇଁ, ରାଷ୍ଟ୍ର ପାଇଁ ଏମିତି ଅନେକ କାମ ରହିଛି ମଣିଷର। ସମୟକୁ ଠିକ୍ ଭାବରେ ବିନିଯୋଗ କରି ନିଜ ଉପରେ ଥିବା ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବା ହେଉଛି ଜଣେ ଦାୟିତ୍ୱବାନ ବ୍ୟକ୍ତିର କାର୍ଯ୍ୟଶୈଳୀ।

వందే మాతరం. ଏହି ସଙ୍ଗୀତ ସବୁ ଭାରତୀୟଙ୍କ ପାଇଁ କେବଳ ଏକ ସଙ୍ଗୀତ ନୁହେଁ, ଏ ହେଉଛି ଦେଶବାସୀଙ୍କର ସ୍ପନ୍ଦନ, ଏକ ପବିତ୍ର ମନ୍ତ୍ର। ସ୍ୱାଧୀନତା ଆନ୍ଦୋଳନ ବେଳେ ସବୁ ସଂଗ୍ରାମୀମାନଙ୍କ ପାଇଁ ବନ୍ଦେ ମାତରମ୍ ଥିଲା ଏକ ଜାଗରଣ, ଏକ ଦେଶାତ୍ମବୋଧ ପ୍ରେରଣାର ଧ୍ୱନି। ଆବାଳ ବୃଦ୍ଧ ବନିତା ସବୁ ଦେଶବାସୀଙ୍କ ପାଇଁ ଏ ସଙ୍ଗୀତ ହେଉଛି ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶପ୍ରେମର ପବିତ୍ର ଆବେଗ। ଏହି ସଙ୍ଗୀତକୁ ଆମ ଦେଶର ମହାନ କବି ଓ ଉପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ରଚନା କରିଥିଲେ 1875 ମସିହା ନଭେମ୍ବର ମାସ 7 ତାରିଖରେ। ଏବେ ଦେଶ ପାଳନ କରୁଛି ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବର୍ଷ ପୂର୍ତ୍ତି। ବନ୍ଦେ ମାତରମ୍ର ଅର୍ଥ ମା, ମୁଁ ତୁମକୁ ପ୍ରଣାମ କରୁଛି। ଏହି ସଙ୍ଗୀତ 1882 ମସିହାରେ ଆନନ୍ଦମଠ ଉପନ୍ୟାସରେ ସ୍ଥାନ ପାଇଥିଲା। 1896 ମସିହାରେ ବିଶ୍ୱକବି ରବୀନ୍ଦ୍ରନାଥ

0: ଟାଗୋର ଏହି ସଙ୍ଗୀତକୁ ପ୍ରଥମ ଥର ପାଇଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନରେ ଗାନ କରିଥିଲେ। 1905 ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। ସ୍ୱାଧୀନତା ଆନ୍ଦୋଳନରେ ଏହା ଲୋକମାନଙ୍କ ମଧ୍ୟରେ ଦେଶଭକ୍ତି ଓ ଏକତାର ଜାଗରଣ ସୃଷ୍ଟି କଲା। 1950 ଜାନୁଆରୀ 24 ଏହାର ପ୍ରଥମ ଦୁଇପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ଗୀତରେ ଥିବା ସୁଜଳାମ ସୁଫଳାମ ମଳୟଜ ଶୀତଳାମ ଆମ ଦେଶର ପ୍ରାକୃତିକ ବୈଭବକୁ ବର୍ଣ୍ଣନା କରେ। ଏହି ସଙ୍ଗୀତ ଦେଶର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣରେ ଗଭୀର ପ୍ରଭାବ ପକାଏ। ଆଜି ମଧ୍ୟ ଏହି ଗୀତ ଦେଶର ଏକତା ନିଷ୍ଠାପରତା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଅମର ପ୍ରତୀକ ହୋଇ ରହିଛି।
1: ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ ସାଂସ୍କୃତିକ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ ସୂଚନା ଆପଣମାନେ ଦେଇପାରିବେ ଏହି କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମାରେ। ଏଥିସହିତ ଆପଣମାନଙ୍କ ଗାଁର କଥା, ଯେମିତିକି ଗାଁର ଅବସ୍ଥିତି, ଗାଁରେ ଥିବା ଧର୍ମାନୁଷ୍ଠାନ, ଗାଁରେ ପାଳିତ ହେଉଥିବା ପର୍ବପର୍ବାଣୀ, ଗାଁ ଆଖପାଖର ଦର୍ଶନୀୟ ସ୍ଥାନମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଲେଖି ଆମ ପାଖକୁ ପଠାନ୍ତୁ। ସେସବୁ ମଧ୍ୟ ସ୍ଥାନ ପାଇବ ଏହି କାର୍ଯ୍ୟକ୍ରମରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7531001।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। ଆଜି କଥିକାରେ ଶୁଣନ୍ତୁ ଆଲୋଚନା, ପରମ୍ପରା ସୁରକ୍ଷାରେ ଗଣମାଧ୍ୟମର ଭୂମିକା। ଆଲୋଚନା କରିଛନ୍ତି ନନ୍ଦକିଶୋର ସିଂ।
1: ମଣିଷ ଏକ ସାମାଜିକ ପ୍ରାଣୀ, ସମାଜରେ ପରସ୍କର ସହଯୋଗ ଭିତ୍ତିକ ଜୀବନଚର୍ଯ୍ୟା ପାଇଁ ସେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ରୀତିନୀତି, ପ୍ରଥା, ପରମ୍ପରା ଗଠନ କରି ସୁଖରେ ବସବାସ କରିବା ପଥ ପରିଷ୍କାର କରିଥାଏ। ଏହି ପ୍ରଥା ବା ପରମ୍ପରାକୁ ଆମେ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିପାରିବା, ସୁସ୍ଥ ପରମ୍ପରା ଏବଂ ଅସୁସ୍ଥ ପରମ୍ପରା। ସୁସ୍ଥ ପରମ୍ପରା ସମାଜର ହିତ ସାଧକ ହୋଇଥିବା ବେଳେ ଅସୁସ୍ଥ ପରମ୍ପରା ବିଶେଷ କ୍ଷତିକାରକ। ଏହି ଅସୁସ୍ଥ ପରମ୍ପରାଗୁଡ଼ିକ ମୁଖ୍ୟତଃ ଅନ୍ଧବିଶ୍ୱାସ ଭିତ୍ତିଭୂମି ଉପରେ ତିଷ୍ଠି ରହିଥାଏ। ଏଣୁ ସୁସ୍ଥ ପରମ୍ପରାଗୁଡ଼ିକୁ ସମାଜ ରକ୍ଷା କରିବା ପାଇଁ ଯତ୍ନଶୀଳ ହେବାବେଳେ ଅସୁସ୍ଥ ପରମ୍ପରା ତଥା ଅନ୍ଧବିଶ୍ୱାସକୁ ଦୂରେଇ ଦେବାର ଆବଶ୍ୟକତା ଉପଲବ୍ଧି କରାଯାଇଥାଏ। ଏହିସବୁ ପରମ୍ପରା ସମ୍ବନ୍ଧରେ ଏବଂ ସେଗୁଡ଼ିକ ସଂରକ୍ଷଣ ପାଇଁ ଟିକେ ଆସନ୍ତୁ ଚିନ୍ତା କରିବା। କହିବାକୁ ଗଲେ ଆମର ହିତକାରୀ ସାମାଜିକ ମୂଲ୍ୟବୋଧଗୁଡ଼ିକୁ ପରମ୍ପରା ହିଁ ସୁରକ୍ଷା ଦେଇଥାଏ। ବୋଧହୁଏ ଐତିହ୍ୟ ଓ ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜକୁ ସଠିକ୍ ମାର୍ଗରେ ପରିଚାଳନା କରିବା। ଏଣୁ ଏହି ସୁସ୍ଥ ପରମ୍ପରାଗୁଡ଼ିକୁ ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଉଜ୍ଜୀବିତ ରଖି ଭବିଷ୍ୟତ ବଂଶଧରଙ୍କୁ ସୁମାର୍ଗରେ ଚଳାଇବା ହେଉଛି ଆମର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟ ସମ୍ପାଦନରେ ଆମ ସମାଜ ତଥା ଆମ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମଗୁଡ଼ିକ ମଧ୍ୟରେ ପତ୍ରପତ୍ରିକା, ଆକାଶବାଣୀ, ଦୂରଦର୍ଶନ, ମଞ୍ଚ, ଚଳଚ୍ଚିତ୍ର ଆଦି ପ୍ରଧାନ। ଏହି ମାଧ୍ୟମଗୁଡ଼ିକ ସ୍ୱ କ୍ଷେତ୍ରରେ ସୁଚିନ୍ତିତ ଉପାୟ ଅବଲମ୍ବନ କରି ପରମ୍ପରାଗୁଡ଼ିକର ପ୍ରଭାବ ଜନମାନସରେ ପ୍ରତିଫଳିତ କରାଇବାର ସମର୍ଥ ହୋଇଥାଏ। ଆମର ସାମାଜିକ ଚଳଣୀ, ଆଚାର ବ୍ୟବହାର, ଓଷାବ୍ରତ, ପର୍ବପର୍ବାଣୀ ପାଳନ, ବନ୍ଧୁ ବ୍ୟବସାୟ, ଅତିଥି ସତ୍କାର ଆଦି ପ୍ରତିଟି କ୍ଷେତ୍ରରେ ଆମ ପରମ୍ପରାର ସୂଚନା ପ୍ରଦାନ କରିଥାଏ। ମଣିଷ ଆଦିମ ଯୁଗରୁ ଏଯାବତ୍ ପରମ୍ପରା ମଧ୍ୟ ସଭ୍ୟତାର ରୂପାନ୍ତର ସଙ୍ଗେ ତାଳ ଦେଇ କାଳଚକ୍ରର ସଭ୍ୟତାର ବିକାଶ ସାଙ୍ଗକୁ ପରମ୍ପରାର ମଧ୍ୟ ସମୟ ଉପଯୋଗୀ ପରିବର୍ତ୍ତନ ହୋଇଆସୁଛି। ପରମ୍ପରାର ସଂରକ୍ଷଣ ସାଙ୍ଗକୁ ଏହାର ସାମାଜିକ ପ୍ରଭାବ ପ୍ରଦାନ କ୍ଷେତ୍ରରେ ସମ୍ଭାଦପତ୍ରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଯେଉଁ ସମ୍ଭାଦଗୁଡ଼ିକ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠାରେ ସହାୟକ ସେଗୁଡ଼ିକୁ ଉଲ୍ଲେଖନୀୟ ଭାବେ ପ୍ରକାଶ କରାଯିବା ଉଚିତ। ଅନ୍ୟପକ୍ଷରେ ଯେଉଁ ସମ୍ଭାଦଗୁଡ଼ିକ ଆମ ସମାଜର ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାର ସମ୍ଭାବନା ଥାଏ ସେଗୁଡ଼ିକୁ ପ୍ରୋତ୍ସାହିତ କରିବା ଆଦୌ ଉଚିତ ନୁହେଁ।

0: ତେବେ ପର୍ବପର୍ବାଣୀ ପାଳନ ଯଥା ଧନୁଯାତ୍ରା, ଦୀପାବଳି, ଦୁର୍ଗାପୂଜା, ବୋଇତ ବନ୍ଦାଣ ଆଦିର ଉପଯୁକ୍ତ ପ୍ରଚାର ପ୍ରସାର ସାଙ୍ଗକୁ ପୂଜା କମିଟି, ଶୃଙ୍ଖଳା ରକ୍ଷା କମିଟି ମାଧ୍ୟମରେ ଭାଇଚାରା ବୃଦ୍ଧି, ସାମାଜିକ ସଦ୍ଭାବ ପ୍ରତିଷ୍ଠା ଆଦି ହୋଇଥାଏ। ଏସବୁ ସମ୍ଭାଦପତ୍ର ପ୍ରକାଶ କରି ତା'ର ଭୂମିକା ସୁଚାରୁ ରୂପେ ସମ୍ପାଦନ କରିଥାଏ। ସମ୍ଭାଦପତ୍ରର ଭୂମିକା ପରେ ମନକୁ ସ୍ୱତ ଆସେ ଆକାଶବାଣୀର ଭୂମିକା। ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠାର ସହାୟକ ହେବାର ଦାବି ରଖେ। ଏହାର କାର୍ଯ୍ୟଧାରା ମୁଖ୍ୟତଃ ସୂଚନା ପ୍ରଦାନ ଓ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହେଲେ ବି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମନରେ ଆମର ସମାଜ ପ୍ରତି କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଜାଗ୍ରତ କରାଇବାର ଲକ୍ଷ୍ୟ ରଖିଥାଏ। ଆଲୋଚନା, ନାଟକ, ସଙ୍ଗୀତ ରୂପକ, ଅପେରା ଆଦି କାର୍ଯ୍ୟକ୍ରମ ଆମ ଚଳଣୀ ଓ ପରମ୍ପରାର ବାର୍ତ୍ତା ବହନ କରେ ଓ ଶ୍ରୋତା ମହଲରେ ପହଞ୍ଚାଇବାର ଦାୟିତ୍ୱ ନେଇଥାଏ। ଭାଗବତ ଧାରାବାହିକ କାର୍ଯ୍ୟକ୍ରମଗୁଡ଼ିକ ଏ ଦିଗରେ ସଫଳ ଭୂମିକା ତୁଲାଇ ଆସୁଛି। ବିଶିଷ୍ଟ ବ୍ୟକ୍ତି, ସ୍ୱାଧୀନତା ସଂଗ୍ରାମୀ, ସାଧୁ ସନ୍ଥ, କଳା ସଂସ୍କୃତିର ପ୍ରତିଭାଧରଗଣଙ୍କ ସହ ସାକ୍ଷାତକାର ଓ ଆଲୋଚନା ସମାଜର ଉନ୍ନତ ରୁଚିଶୀଳ ମନୋଭାବ ସୃଷ୍ଟିରେ ସହାୟକ ହୋଇଥାଏ। ଆକାଶବାଣୀ ପରି ଦୂରଦର୍ଶନ, ମଞ୍ଚ, ଚଳଚ୍ଚିତ୍ର ଆଦିର ଭୂମିକା ମଧ୍ୟ ଅତୀବ ଗୁରୁତ୍ୱପୂର୍ଣ୍ଣ। ବେତାର କେବଳ ଶ୍ରାବ୍ୟ ମାଧ୍ୟମ ହୋଇଥିବା ବେଳେ ଚଳଚ୍ଚିତ୍ର, ମଞ୍ଚ, ଦୂରଦର୍ଶନ ସାଙ୍ଗକୁ ସୋସିଆଲ ମିଡିଆ ଉଭୟ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମ ଭାବେ ଅଧିକ ଲୋକପ୍ରିୟ ତଥା ପ୍ରଭାବଶାଳୀ। ଏଣୁ ଏହି ମାଧ୍ୟମ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ସମାଜ ଉପରେ ଅଧିକ ପ୍ରଭାବ ପକାଇବାର ସକ୍ଷମ। ତେଣୁ ଏସବୁ ମାଧ୍ୟମରେ ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକ ପ୍ରତି ଯଥେଷ୍ଟ ସାବଧାନତା ଆବଶ୍ୟକ। ମୋଟ ଉପରେ ଏସବୁ ମାଧ୍ୟମ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ଶସ୍ତା ମନୋରଞ୍ଜନଧର୍ମୀ ଓ ଯୌନ ଉଦ୍ଦୀପକ ସମ୍ବଳିତ ହେଲେ ଆମ ସାମାଜିକ ପ୍ରତିଷ୍ଠାର ଆଞ୍ଚ ଆଣିଥାଏ। ଯୁଗର ପରିବର୍ତ୍ତନ ଘଟୁଛି। ଇମେଲ, ଇଣ୍ଟରନେଟ୍ର ପରି ସାମାଜିକ ଗଣମାଧ୍ୟମ ଆଦିର ବହୁଳ ବ୍ୟବହାର ଘଟୁଛି। ଏଣୁ ଚାହିଁଲେ ଏସବୁ ମାଧ୍ୟମ ଆମ ପରମ୍ପରାକୁ ମାର୍ଜିତ ଓ ରୁଚିପୂର୍ଣ୍ଣ ସ୍ତରକୁ ନେଇଯାଇପାରନ୍ତି, କିନ୍ତୁ ଏହାର ଅପବ୍ୟବହାର ହେଲେ ଅପରିଣାମଦର୍ଶୀ କିଶୋର କିଶୋରୀ ଯୁବକ ଯୁବତୀ ଧ୍ୱଂସମାର୍ଗକୁ ଟାଣି ହୋଇଯିବାର ସମ୍ଭାବନା ଅଧିକ। ଆମର ଭାଗବତ ଟୁଙ୍ଗି, ଜାଗାଘର, ଜନ୍ତାଳ, ଆଖଡ଼ା ଆଦିର ପୁନରୁଦ୍ଧାର ଆବଶ୍ୟକ। ବାନପ୍ରସ୍ଥ ଏବେ ଜରାନିବାସକୁ, ସ୍ୱୟମ୍ବର ଏବେ ଚୁକ୍ତିଭିତ୍ତିକ ବିବାହରେ ରୂପାନ୍ତରିତ ହୋଇଛି। ଜନ୍ମଦିନର ପୋଡ଼ପିଠା, ବିରି ଚକୁଳି ଏବେ କେକ୍ କଟା, ବ୍ରେଡ୍ ବଟର, ଜାମ୍, ଜେଲିର ସ୍ଥାନ ନେଇଛି। ବିବାହ ପାଇଁ ବେଦି, ପୁରୋହିତ, ମନ୍ତ୍ରପାଠ ବଦଳରେ ରେଜିଷ୍ଟ୍ରେସନ ଅଫିସ୍ ଏବଂ ଓକିଲ ଜଜ୍ଙ୍କର ଆବଶ୍ୟକତା ପଡ଼ୁଛି। ଏଣୁ ଯୁଗ ରୁଚିଭିତ୍ତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ, ତଥାପି ଆମ ଗଣମାଧ୍ୟମ ଆମ ସମାଜର ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ସଦା ଜାଗ୍ରତ ରହୁ। ପାଶ୍ଚାତ୍ୟ ସଭ୍ୟତା, ଶିଳ୍ପ ବିପ୍ଳବ, ଯାନ୍ତ୍ରିକ ନବଜାଗରଣ ଆମ ସମାଜକୁ ଧ୍ୱଂସପଥକୁ ଟାଣି ନ ନେଉ, ଏଥିପ୍ରତି ସତର୍କତା ଜରୁରୀ।
1: ଆଜି କଥିକାରେ ଶୁଣିଲେ ଆଲୋଚନା, ପରମ୍ପରା ସୁରକ୍ଷାରେ ଗଣମାଧ୍ୟମର ଭୂମିକା। ଆଲୋଚନା କରିଥିଲେ ନନ୍ଦକିଶୋର ସିଂ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ, ଗୀତ ରଚନା ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରସେନଜିତ ସିଂ। ପ୍ରଥମ ଶିଳ୍ପୀ ଗାଇଛନ୍ତି ଆହେ ଜଗନ୍ନାଥ ଚକାନୟନ, ନୀଳକନ୍ଦରରେ କଳାଶାନ୍ତ ତୁମ ପାଖେ ମୁଁ ପାତିଛି ହାତ, ମଙ୍ଗଳ ଅଟଇ ତୁମ ବିଧାନ।

ଶିଳ୍ପୀଥର ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ କଳାକାହ୍ନ ଯଶୋଦା ଧାନ ବ୍ରଜବାଳ ତୁହେ ନନ୍ଦ ନନ୍ଦନ କଦମ୍ବ ମୂଳିଆ ମୟୂର ଚୋଳିଆ ଗୋପୀଙ୍କ ବଲ୍ଲଭ ବଂଶୀବଦନ।

ରଥରେ କାଳିଆ ସୁନ୍ଦର ଦେଶ, ମୁରୁକି ହସରେ ପରାଣ ତୋଷ, ଟାହିଆ ହଲାଇ ଦଣ୍ଡତୁ ଲୁକାଇ ହରସରେ ନନ୍ଦୀ ଘୋଷରେ ବସ। ଅଭୟ ସୂତାରଙ୍କ ରଚନାର ଶିଳ୍ପୀ ପ୍ରତିଭା ପ୍ରଧାନ।

ଶେଷହେଲା ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ, ଗୀତ ରଚନା କରିଥିଲେ ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରସେନଜିତ ସିଂ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ସହଯୋଗିତା ସତ୍ୟସ୍ମିତା ବେହେରା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ରହିଛି ଆଲୋଚନା ବିଗ୍ରହମାନଙ୍କର ପହଣ୍ଡି ବିଜେ। ଆଲୋଚକ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଜଗତର ନାଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବି ଯେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ହଁ ଶ୍ରୋତା ବନ୍ଧୁ, ସେ ଆମ ଭାବର ଠାକୁର ମହାପ୍ରଭୁ ଜଗନ୍ନାଥ, ସେ ନୀଳାଚଳିଆ ଭାବ ବିନୋଦିଆ। କିନ୍ତୁ ସବୁପରେ ଶ୍ରୋତାବନ୍ଧୁ, କେବେ କେବେ କେଉଁଠି ଭିଡ଼ ଭିତରେ ଜୀବନ କେତେବେଳେ ସେ ନିଜକୁ ଆବିଷ୍କାର କରେ କେଉଁ ଜାଗାରେ ସେ ନିଜେ ହିଁ ଜାଣିନଥାଏ। ତଥାପି ସବୁ କଥା ଜାଣି ଯଦି ଆମେ ଅଜଣା ପରି ଅଭିନୟ କରିବା ତାହେଲେ କୁହନ୍ତୁ ତ ଦେଖି, ଆମେ ବିପଦକୁ ନିଶ୍ଚିତ ଭାବରେ ସାମ୍ନା କରିବା। ତେଣୁ ପ୍ରତିଟି କଥା ଆମ ଜୀବନରେ ଆସିଥାଏ, ସେ ଯାନିଯାତ୍ରା ହେଉ ଅବା ଆଉ କିଛି, ଆମେ ନିଜେ ସେତିକି ଶୃଙ୍ଖଳିତ ତଥା ପରିମାର୍ଜିତ ହେଲେ, ଯାତ୍ରା ଯେତେ ଭିଡ଼ ହୋଇଥିଲେ ମଧ୍ୟ କୌଣସି ଘଟଣା ଆମକୁ କେବେ ବି

ରଥଯାତ୍ରା ହଜାର ହଜାର ଲକ୍ଷ ଲକ୍ଷ ଜନତାଙ୍କ ଭିଡ଼ ଭିତରେ ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଏ ନେତ୍ର ସେତିକି ପବିତ୍ର ହୋଇଯାଏ। ନୀଳକନ୍ଦର ବଡ଼ଦାଣ୍ଡ, ନୀଳ ସମୁଦ୍ର, ପତିତ ପାବନ ବାନା, ଚାରିଦିକ ଖାଲି ଅଭଡ଼ା ଅଭଡ଼ା। କିଏ କେତେ ଆଶା ନେଇ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ଯେଉଁ ଦର୍ଶନରେ ଆମ ଜୀବନ ସେତିକି ଧନ୍ୟ ହୋଇଯାଏ। ଆମ ବଡ଼ ଠାକୁର ସେହି ସିଂହଦ୍ୱାର, ବାଇଶି ପାହାଚ ସବୁ ଦେଖିଲା ପରେ ମନ ସେତିକି ଆତ୍ମବିଭୋର ହୁଏ। ଭିଡ଼ ଭିତରେ ତିନି ରଥ, ମହାଜନ ସମୁଦ୍ର ଭିତରେ ଏ ଆଖି ଦର୍ଶନ କରେ, ଏ ମନ ପ୍ରଭୁଙ୍କୁ ବାରମ୍ବାର ପ୍ରଣାମ କରେ।

ତାହେଲେ ଏବେ କୁହନ୍ତୁ ତ ଶ୍ରୋତା ବନ୍ଧୁ, ଏତେ କଥା ପରେ ପୁଣି ଏ ମନରେ କାହିଁକି ବା କେଉଁଥିପାଇଁର ପ୍ରଶ୍ନ ଆଜି ଏମିତି ଉଙ୍କି ମାରେ କାହିଁକି? ପ୍ରକୃତରେ ମନ ଏଠି ଯାହା ଭାବେ ବେଳେବେଳେ ତା ନିଜ ଭାବନାରୁ ସେ ବହୁତ ଦୂରକୁ ଚାଲିଯାଏ। ଯାହା ଭାବିଥାଏ ତାକୁ ସେ ଭୁଲିଯାଏ, ଯାହାର କାରଣ ଆମ ଭିତରର ସେଇ ମୋହ ଆଉ ମାୟା, ଆମ ଭିତରର ପ୍ରତିଯୋଗିତା ମନୋଭାବ, ବିନା ପରିଶ୍ରମରେ ସଭା ଆଗରେ ପହଞ୍ଚିବାର ଇଚ୍ଛା। ଏହା କ'ଣ ସମ୍ଭବ ଶ୍ରୋତା ବନ୍ଧୁ? ସେଇଥିପାଇଁ ମନ ଭିତରେ ଏକାଗ୍ରତା, ସଂଯମତା, ପୁଣି ପ୍ରକୃତ ବିଚାର କରିବାରେ ସେତିକି ଆବଶ୍ୟକତା ରହିଛି। ଲୋକ ଦେଖାଣିଆ ଭାବରେ ଆପଣ ଯାହା ବି କରନ୍ତି ତାହା କେବେ ସଫଳ ହୁଏ ନା। ଆପଣଙ୍କ ଭିତରର ନମ୍ରତା, ସାଧୁତା ଆପଣଙ୍କୁ ସେତିକି ସଫଳତା ଦେଇଥାଏ, ଆପଣଙ୍କ ଜୀବନରେ ସେତିକି ପୂର୍ଣ୍ଣତା ଆଣିଥାଏ।

ଶ୍ରୋତା ବନ୍ଧୁ, କଥା କହୁଥିଲେ କଥା ସରେ ନା, କିନ୍ତୁ ସମୟ ମାଗେ ମେଲାଣି। ସେମିତି ରାତି ପାହିଲେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ଲକ୍ଷ ଲକ୍ଷ ଜନତା। କିନ୍ତୁ ସରକାରଙ୍କ ତରଫରୁ ଯେଉଁ ନୀତିନିୟମ ରହିଛି, ଆସନ୍ତୁ ଆମେ ସମସ୍ତେ ମାନିବା, ଏ ଯାତ୍ରାକୁ ସଫଳ କରିବା। କାହିଁକିନା ଜନତାଙ୍କ ମଙ୍ଗଳ ପାଇଁ, ଜଗତର କଲ୍ୟାଣ ପାଇଁ ଏ ଯାତ୍ରା। ମନରେ ସେତିକି ଆତ୍ମୀୟତା ଭରିଦେବାର ଏ ଯାତ୍ରାର ଭିଡ଼ ଭିତରେ ନିଜ ମଣିଷ ହାତ ଛାଡ଼ି ହଜିଯାଇଥିଲେ ସେହି ମଣିଷକୁ ଆମେ ଖୋଜିବା ପାଇଁ ଚେଷ୍ଟା କରିବା, ଅନ୍ୟର ସହଯୋଗ ନେବା, ଏବଂ ହଜିଯାଇଥିବା ମଣିଷକୁ ମଧ୍ୟ ଆମେ ଖୋଜି ଠିକଣା ଜାଗାରେ ପହଞ୍ଚାଇବା, ଯାହା ଆମର ସେତିକି ଆବଶ୍ୟକତା ବା ଗୁରୁ ଦାୟିତ୍ୱ। ତାପରେ ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବା। ସ୍ୱେଚ୍ଛାସେବୀ, ଡାକ୍ତର ଟିମ୍ ତଥା ପୋଲିସ କର୍ମଚାରୀ, ସେମାନଙ୍କୁ ଆମେ ସେତିକି ସମ୍ମାନ ଦେବା ତଥା ସେମାନଙ୍କ ପ୍ରତି ସେତିକି ସହଯୋଗ ମନୋଭାବ ରଖିବା। ଭିଡ଼ ଭିତରେ କୌଣସି ଘଟଣା ଆମ ସାମ୍ନାକୁ ଆସିଲେ ବା ଆମେ ଦେଖିଲେ ତାକୁ ଆଗକୁ ବଢ଼ିବାକୁ ନ ଦେଇ ସାଙ୍ଗେ ସାଙ୍ଗେ ଶୃଙ୍ଖଳା ରକ୍ଷା କରୁଥିବା ବ୍ୟକ୍ତିବିଶେଷଙ୍କ ପାଖରେ ଆମେ ସୂଚନା ପହଞ୍ଚାଇବା ଦରକାର। ତେଣୁ ପୁରୀ ସହରର କେବଳ ବଡ଼ଦାଣ୍ଡ କାହିଁକି, ଆମେ ପୁରୀ ସହରରେ ବ୍ୟବହାର କରୁଥିବା ପ୍ରତ୍ୟେକଟି ଜାଗାକୁ ସ୍ୱଚ୍ଛତା

ଲାଗି ସେଠିକି ସଫା ସୁତୁରା ମଧ୍ୟ ରଖିବା ଉଚିତ। ଏମିତିକି ପୁରୀ ସମୁଦ୍ର ବେଳାରେ କୌଣସି ଜିନିଷ ଏଣେତେଣେ ଫିଙ୍ଗି ନ ଦେଇ ସାଗର ବେଳାକୁ ମଧ୍ୟ ଆମେ ପରିଷ୍କାର ରଖିବା ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଆମେ ସେତିକି ସଚେତନ ହେବା ଦରକାର ଏବଂ ନିଜେ ସେତିକି ସତର୍କତା ଅବଲମ୍ବନ କରିବା ସହିତ ବରଷ କେଥରେ ଏମିତି ଏକ ଆଧ୍ୟାତ୍ମିକ ତଥା ପବିତ୍ରତାର ଯାତ୍ରାକୁ ସ୍ୱାଗତ କରିବା ସହ ବିଶ୍ୱର ମଙ୍ଗଳ ଲାଗି ମହାପ୍ରଭୁଙ୍କୁ ପୁନର୍ବାର ପ୍ରଣାମ କରିବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଖୋର୍ଦ୍ଧାର ଆକାଶ ଲାଲ, ରଚନା ଅଚ୍ୟୁତାନନ୍ଦ ନାୟକ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ନାଟକ ଖୋର୍ଦ୍ଧାର ଆକାଶ ଲାଲ।

0: ପ୍ରକୃତିର କି ମନୋରମ ଦୃଶ୍ୟ। ଆହ କେତେ ଯେ ପକ୍ଷୀଙ୍କ କାକଳି, କେତେ ଆଲୋକ, କେତେ ପୁଷ୍ପ, କେତେ ଗନ୍ଧ ହେଇ ପ୍ରକୃତି ଦେହରେ। ସତରେ ପରମ ଗୁରୁ ଆପଣେ, ଆଜି ରାମଚନ୍ଦ୍ର ଦେବ ପଳାତକ ହେଇ ମଧ୍ୟ ଆତ୍ମହର ହେଇ ଉଠୁଛି ଏ ପ୍ରାକୃତିକ ସୌନ୍ଦର୍ଯ୍ୟରେ।
1: ଖୋର୍ଦ୍ଧା ମହାରାଜ,

0: ନିଜକୁ ଆଜି ପଳାତକ ବୋଲି କାହିଁକି ମନେ କରୁଛନ୍ତି? ଆଜି ପ୍ରଥମ ଥର ପାଇଁ ଭିତ୍ରିଗଡ଼ ଉଆସ ଛାଡ଼ି ଗଜପତି ଝାଡ଼ ପାହାଡ଼କୁ ପଳାଇ ଆସିନାହାନ୍ତି? ଅତୀତରେ ଖୋର୍ଦ୍ଧାର ଇତିହାସରେ ମଧ୍ୟ ଅନେକବାର ଏହାର ପୁନରାବୃତ୍ତି ଘଟିଛି। ଏ ତ ପଳାୟନ ନୁହେଁ, ବରଂ ଏହା ମଧ୍ୟ ଏକ ରଣକୌଶଳ। ଅତୀତରେ ଏହି ରଣକୌଶଳରେ ମୋଗଲ ବାହିନୀ ଅନେକବାର ପରାସ୍ତ ହୋଇ ଖୋର୍ଦ୍ଧାରୁ ଫେରିଯାଇଛନ୍ତି। ଏଥର ମଧ୍ୟ ତାହାର ପୁନରାବୃତ୍ତି ହେବ ବୋଲି ବିଶ୍ୱାସ ରଖନ୍ତୁ ମହାରାଜ।
1: ସତ୍ୟ ହେଉ ଆପଣଙ୍କ ଭବିଷ୍ୟତବାଣୀ, ନହେଲେ ପ୍ରକାଶ୍ୟରେ ତକି ଖାଁ ସହିତ ଶତ୍ରୁତା କରିବା ଫଳରେ ଖୋର୍ଦ୍ଧାର ଶାନ୍ତି ବ୍ୟାହତ ହେବା ସଙ୍ଗେ ସଙ୍ଗେ ଜଗନ୍ନାଥ ମଧ୍ୟ ବିପନ୍ନ ହେବେ। କିଏ ଲତା ଉହାଡ଼ିରେ କିଏ ସେଠି?
2: ମୁଁ ଛାମୁ,
0: ମଳିପଡ଼ାଗଡ଼ର ନରସିଂହ ବିଷୟ ଆସୁଛନ୍ତି ବୋଧହୁଏ।
1: ନରସିଂହ ବିଷୋଇ, ଆସ ଆସ ବିଷୋଇ।
2: ପ୍ରଣାମ ଛାମୁ।
1: କିଛି ସମ୍ବାଦ ପାଇଲ ବିଷୋଇ?
2: ବଡ଼ ଦୁଃସମ୍ବାଦ ଛାମୁ, ନାଏବ ନଜିମ ତକି ଖାଁ ଶିଶୁପାଳାଗଡ଼ ଅଧିକାର କରିସାରି ଧଉଳିଗଡ଼ ଆଡ଼େ ଆଗେଇ ଆସୁଛି।
1: କ'ଣ ତୁମେ କହୁଛ ବିଷୋଇ? ଶିଶୁପାଳାଗଡ଼ଠାରେ ବକ୍ସି ବେଣୁ ଭ୍ରମରୁଅର କ'ଣ ତକି ଖାଁଙ୍କୁ ବାଧା ଦେଲେ ନାହିଁ?
2: ବାଧା ଦେବେ କ'ଣ, ସେ ତ ତାଙ୍କ ପାଇକମାନଙ୍କୁ ଧରି ତକି ଖାଁ ପହଞ୍ଚିବାର ବହୁ ପୂର୍ବରୁ ଶିଶୁପାଳାଗଡ଼ ଛାଡ଼ି ପଳାଇ ଯାଇଛନ୍ତି।
1: ବକ୍ସି ବେଣୁ ଭ୍ରମରଅର ତେବେ ବିଶ୍ୱାସଘାତକତା କରିଛନ୍ତି, ପାଇକମାନଙ୍କୁ ମେଳାଇ ଖୋର୍ଦ୍ଧା ରାଜା ବିରୁଦ୍ଧରେ ବିଦ୍ରୋହ କରିଛନ୍ତି।
0: ଏଥିରେ ଆଉ ସନ୍ଦେହ କରିବାର କ'ଣ ଅଛି ଛାମୁ? ଓଡ଼ିଶାର ଅଭିଶପ୍ତ ଇତିହାସରେ ବିଶ୍ୱାସଘାତକତାର ପଟାନ୍ତର ନାହିଁ। ସିଂହାସନ ପାଇଁ ବହୁ ରକ୍ତ କଳଙ୍କିତ ଦୃଶ୍ୟ, ଗୁପ୍ତ ହତ୍ୟା, ବିଶ୍ୱାସଘାତକତା ଆଉ ପଶ୍ଚାତପଟୁ ଛୁରିକାଘାତ କାହାଣୀରେ ଓଡ଼ିଶାର ଇତିହାସ ପରିପୂର୍ଣ୍ଣ। ଆଉ ବେଣୁ ଭ୍ରମରହର, ସିଏ ତ ବିଶ୍ୱାସଘାତକତାର ଏକ ରୁଦ୍ଧିମନ୍ତ ପ୍ରତୀକ। ଏଇ କେତେ ବର୍ଷ ତଳର କଥା, କାଲି ପରି ଲାଗୁଛି।
3: ଅତୁଳ ବଳ ପରାକ୍ରମୀ ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ।

0: ଆସନ ଗ୍ରହଣ କରନ୍ତୁ ପାରିଷଦ ବର୍ଗ। ଦରବାରକୁ ଆସିବାରେ ଆମ୍ଭର ଆଜି ସାମାନ୍ୟ ବିଳମ୍ବ ଘଟିଲା, କିନ୍ତୁ କାହିଁ ଦେୱାନ କୃଷ୍ଣ ନରେନ୍ଦ୍ରକୁ ଦରବାରରେ ଦେଖୁନାହିଁ ତ? ଓ ଏଇ ତ ଦେୱାନ ଆସୁଛନ୍ତି।
1: ପ୍ରଣାମ ଛାମୁ। ନାଏବ ନାଜିମ ସୁଜା ଖାଁର ଓକିଲ ସୟଦ ବେଗ ସଙ୍ଗରେ ଫୌଜଦରୀ ଆସିଛି, କହୁଛି ତିନି ବର୍ଷ ହେଲା ଖୋର୍ଦ୍ଧା ରାଜା କାଣି କୋଡ଼ିଟି ବି ଦେଇନାହାନ୍ତି।
0: ଖୋର୍ଦ୍ଧା ମହାରାଜ କାହାକୁ ପେସ୍କିସ୍ ଦିଅନ୍ତି ନାହିଁ ନରେନ୍ଦ୍ର। ଏ ରାଜ୍ୟ ମୋଗଲ ବନ୍ଦୀର ଅନ୍ତର୍ଭୁକ୍ତ ନୁହେଁ କି ଆଳି ସାରଙ୍ଗଗଡ଼ ଭଳି ଆମେ ନଜରାନା ଗଣି ପ୍ରତିବର୍ଷ ସିଂହାସନ ପଟା ନେଉନାହୁଁ।
1: କିନ୍ତୁ ଛାମୁ,
0: କିନ୍ତୁ ଫିନ୍ତୁ କିଛି ନିଅ ଦେୱାନ। ଦେୱାନେ ସୟଦ ବେଗକୁ କହିଦିଅ ଖୋର୍ଦ୍ଧା ମହାରାଜା କାହାକୁ ପେସ୍କିସ୍ ଦିଅନ୍ତି ନାହିଁ।
1: ଛାମୁ, ସୟଦ ବେଗଠାରୁ ଏସବୁ ଶୁଣିଲା ପରେ ସୁଜା ଖାଁ ଯଦି ଖୋର୍ଦ୍ଧା ଆକ୍ରମଣ କରେ?
0: ସୁଜା ଖାଁର ନିଜ ରକ୍ଷଣ ଅସମ୍ଭବ, ସେ ପୁଣି ଏବେ ଖୋର୍ଦ୍ଧା ଆକ୍ରମଣ କରିବ? ବୃଥା ବାକ୍ୟାଳପ କର ନାହିଁ ଦେୱାନେ। ଯାଅ, ବପ୍ସିଙ୍କୁ ସାଙ୍ଗରେ ନେଇ ସୟଦ ବେଗକୁ ଫେରେଇ ଦିଅ।
1: ଯଥାଜ୍ଞା ମଣିମା।
2: କଣ ଆଉ ଚିନ୍ତା କରୁଛ ଦେୱାନ?
1: ଲକ୍ଷଣ କିଛି ଭଲ ଜଣାଯାଉନାହିଁ ବକ୍ସି, ଖୋର୍ଦ୍ଧା ବାକ୍ୟରେ ଯେପରି ଗୋଟାଏ ଅନାଗତ ଅମଙ୍ଗଳ ଧାଇଁ ଆସୁଛି।
2: କିନ୍ତୁ ପ୍ରତିକାର କଣ, କିଛି ଚିନ୍ତା କରିପାରୁଛ?
1: ସେଇ ଜଗନ୍ନାଥ ଜାଣନ୍ତି।
2: ଜଗନ୍ନାଥଙ୍କ ଅବସ୍ଥା ତ ଖୋର୍ଦ୍ଧା ଭାଗ୍ୟ ସହ ଯୋଡ଼ି ରହିଛି।
1: ତାହା ସତ୍ୟ ଯେ ବକ୍ସି, ହେଲେ ଏ କଥାକୁ ଉପାୟ କଣ? ସୟଦ ବେଗ ଏବେ ଖୋର୍ଦ୍ଧାର ମୋଗଲ ସେନା ଧରି ମହଜୁଦ ଅଛି। ସେ ଯଦି ଗଜପତି ଗୋପୀନାଥ ଦେବଙ୍କୁ ସମର୍ଥନ କଲା?
2: ତମେ ସେତିକି ବ୍ୟସ୍ତ ହୁଅ ନାହିଁ, ମୁଁ ଜାଣେ ସେ କେବେ ଏଥକୁ ଅରାଜି ନାହିଁ। ମୋଗଲମାନଙ୍କ କଥାରେ ସେ ଆଉ ଉଠ୍ ବସ୍ ହେଉନାହାନ୍ତି। ତିନି ବର୍ଷ ହେଲା ପେସ୍କିସ୍ ନ ପାଇ ମୋଗଲମାନେ କଣ ଖୁସିରେ ଅଛନ୍ତି?
1: ତାହେଲେ ମୋର ଆଉ ଆପତ୍ତି କଣ? ଶୁଭସ୍ୟ ଶୀଘ୍ର
2: ଦିୱାନ, ଆଜି ନିଶ୍ଚିତରେ ସବୁକିଛି ଶେଷ।
1: ମହାରାଜା ପ୍ରଭୃତିକୁ ଜୟ କରି ସିଦ୍ଧିଲାଭ କରିବା ପାଇଁ ନିଃସ୍ୱାର୍ଥରେ ଏକ ମୋହିନୀ ସାଧନାରେ ବ୍ୟସ୍ତ ରହୁଛନ୍ତି। ଜପ ତପ ମନ୍ତ୍ର ପାଠ ଆଦି ସରୁ ସରୁ ତ ରାତ୍ରିର ତୃତୀୟ ପ୍ରହର ଗଡ଼ିଯାଉଛି। ଆଉ
2: ସେଇ ତ ପ୍ରକୃଷ୍ଟ ସମୟ, ଉଆସରେ ସମସ୍ତେ ନିଦ୍ରିତ। ମହାରାଜା ସାଧନ ଗମ୍ଭୀରା ଭିତରେ ଏକାକୀ, ଝୁଣା

0: ରୁ ନବ ପୁଷ୍ପର ଗନ୍ଧ ସମ୍ମୁଖରେ ଉପବିଷ୍ଟା ଏକ ଉଲଗ୍ନ ନବ ଯୁବତୀ ଗମ୍ଭୀରାର ଭିତ୍ତି ଚତ୍ୱର ଉପରେ ଚନ୍ଦନରେ ମୋହିନୀ ଯନ୍ତ୍ର ଅଙ୍କିତ ଯନ୍ତ୍ର ଉପରେ ପାଦ୍ୟ ଚନ୍ଦନ ଗନ୍ଧ ପୁଷ୍ପ ତାମ୍ବୁଳ ପ୍ରଭୃତି ପୂଜାର୍ଘ୍ୟମାନ ନିବେଦିତ ପ୍ରଦୀପର କ୍ଷୀଣ ଆଲୋକରେ ମହାରାଜା ଅଙ୍ଗନ୍ୟାସ ଓ କରନ୍ୟାସ କରି ଯୁବତୀର ଅନାବୃତ ତନୁ ଉପରକୁ ପୁଷ୍ପରାଜ ନିକ୍ଷେପ କରି ମନ୍ତ୍ର ଉଚ୍ଚାରଣ କରୁଥିବେ ଆଉ ସେହି ସମୟରେ
1: ଚମତ୍କାର ଯୋଜନା
0: ଆସ୍ତି ଆସ୍ତି ଦେୱାନୀ ଏ ଷଡ଼ଯନ୍ତ୍ରର କ୍ଷୀଣ ଆଭାସ ବି ଯେପରି ପବନରେ ଭାସି ନ ଯାଏ
1: ତେବେ ବର୍ତ୍ତମାନ
0: ଚାଲ ସୟଦ ବେଗ ସହିତ କଥାଟା ପକ୍କା କରିଦେଇ ଆସିବା ଆଗ କଥା ପଛକୁ ନଥିବ
1: ବେଶ ଚାଲ
0: ଚାଲ।

0: ଏ କଣ ସୟଦ ବେଗ, ହସ୍ତରେ ତୁମର ଉନ୍ମୁକ୍ତ ତରବାରୀ, ସାଙ୍ଗରେ ଶତାଧିକ ଫୌଜ, ରାସ୍ତା ଅବରୋଧ, ଏସବୁ କାହିଁକି? ବାଟ ଛାଡ଼, ଅଭିଷେକ ଲଗ୍ନ ଯେ ଗଡ଼ିଯାଉଛି।
1: ଖୋର୍ଦ୍ଧା ସିଂହାସନ ଆଉ ଖାଲି ରହିନାହିଁ ବକ୍ସି, ଅଭିଷେକ କାର୍ଯ୍ୟ ଶେଷ ହୋଇଯାଇଛି।
0: କିଏ ଅଭିଷିକ୍ତ ହେଲା ଖୋର୍ଦ୍ଧା ସିଂହାସନରେ? ଆମ୍ଭେ ତ ବର୍ତ୍ତମାନ ଦେୱାନ ଆଉ ପାର୍ଶ୍ୱଚରମାନଙ୍କୁ ସାଥିରେ ନେଇ ଚୋରୀ ନବର ବାଙ୍କିଆକୁ ଅଭିଷେକ ପାଇଁ ବାହାରିଛୁ ମାତ୍ର।
1: ଖୋର୍ଦ୍ଧା ରାଜା ଗୋପୀନାଥ ଦେବ ନିହତ ହେବା ପରେ ଆମେ ତାଙ୍କ ସାନ ଭାଇ ରାମଚନ୍ଦ୍ର ଦେବଙ୍କୁ ଖୋର୍ଦ୍ଧା ସିଂହାସନରେ ବସାଇ ଦେଇସାରିଛୁ। କୁଳଗୁରୁ, ଲକ୍ଷ୍ମୀ ପରମ ଗୁରୁ ଓ ଅନ୍ୟାନ୍ୟ ପାତ୍ର ମନ୍ତ୍ରୀଙ୍କ ଗହଣରେ ଅଭିଷେକ କାମ ସାରିଦେଇଛୁ।
0: କଣ କହିଲ, ଖୋର୍ଦ୍ଧା ସିଂହାସନରେ ରାମଚନ୍ଦ୍ର ଦେବ? ଏତେ ବଡ ବିଶ୍ୱାସଘାତକତା ତୁମେ କରିପାରିଲ ସୟଦ ବେଗ?
1: ବିଶ୍ୱାସଘାତକତା? ଗୋଟାଏ ବିଶ୍ୱାସଘାତକ ମୁହଁରେ ଏକଥା ଶୋଭା ପାଏ ନା ବକ୍ସି? ଜଗନ୍ନାଥ ମନ୍ଦିରର ଜଣେ ଛାର ଜଗୁଆଳି ଏକଦା ଏକ ମତ୍ତ ହସ୍ତୀକୁ ବଶ କରିଥିବାରୁ ଗୋପୀନାଥ ଦେବତା ଆମ ମୁଣ୍ଡରେ ବକ୍ସିର ଛିରବା ବାନ୍ଧି ଦେଇଥିଲେ, ତୁମକୁ ଅତି ବିଶ୍ୱସ୍ତ ସହଚର କରି ରଖିଥିଲେ। ହେଲେ ତୁମେ ସିଂହାସନ ଲୋଭରେ ତୁମେ ତାକୁ ହତ୍ୟା କରିପାରିଲ? ଏହା କଣ ବିଶ୍ୱାସଘାତକତାର ଚରମ ନିଦର୍ଶନ ନୁହେଁ?
0: ତୁମେ ତ ଏଥିରେ ସମ୍ମତି ଦେଇଥିଲ।
1: ହଁ ଦେଇଥିଲୁ।

0: କାରଣ ମହାରାଜା ଗୋପୀନାଥ ଦେବ ଆମକୁ ମାନୁନଥିଲା, ଜାହାଁପନାକୁ ପେସ୍କିସ୍ ଦେବାକୁ ମନା କରିଦେଲା, ତେଣୁ ତାକୁ ହଟାଇବାକୁ ଆମେ ତୁମ ପରି ଅସ୍ତ୍ରକୁ ହାତଛଡ଼ା କରିବାକୁ ଚାହିଁଲୁନି। ତାର ସାନ ଭାଇ ରାମଚନ୍ଦ୍ର ଦେବ ପେସ୍କିସ୍ ଦେବାକୁ ରାଜି ହେଲା, ତେଣୁ ତାକୁ ଆମେ ଖୋର୍ଦ୍ଧା ସିଂହାସନରେ ବସାଇଲୁ।
1: ମୁଁ ବି ତ ତମକୁ କଡ଼ାଗଣ୍ଡା କରି ପେସ୍କିସ୍ ଗଣିଦେବାକୁ ରାଜି ହୋଇଥିଲି, ଏପରିକି ବାକି ଥିବା ତିନି ବର୍ଷର ପେସ୍କିସ୍ ଦେଇଦେବାକୁ ବି କହିଥିଲି।
0: ହଁ, ତୁମେ କହିଥିଲ, ହେଲେ ତୁମକୁ ବିଶ୍ୱାସ ନାହିଁ। ତୁମ ପରି ଦୁର୍ଦ୍ଦଶ ବିଶ୍ୱାସଘାତକ ଯିଏକି ନିଜର ଅନ୍ନଦାତାକୁ ନିଃସ୍ୱାର୍ଥରେ ଗୁପ୍ତ ହତ୍ୟା କରିପାରେ, ତାକୁ ଆମେ କେମିତି ବିଶ୍ୱାସ କରିବୁ? ମୋଗଲ ବିରୁଦ୍ଧରେ ଯେ ତୁମେ ବିଶ୍ୱାସଘାତକତା କରିନଥାନ୍ତ ତାହା କେମିତି ଜାଣିବୁ? ତା ଛଡ଼ା ଖୋର୍ଦ୍ଧାର ଅନ୍ୟ ଅଧିକାଂଶ ସାମନ୍ତ ଓ ଦୁର୍ଗପତିମାନେ ମଧ୍ୟ ତୁମକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ରାଜାର ଭାଇ ହିସାବରେ ରାମଚନ୍ଦ୍ର ଦେବଙ୍କୁ ସେମାନେ ରାଜା ବୋଲି ମାନିବାକୁ ରାଜି?
1: ତାହେଲେ ବର୍ତ୍ତମାନ ମୋର ସ୍ଥିତି?
0: ଆମେ ତୁମକୁ ଭରସା ଦେଉଛୁ, ରାଜାଙ୍କୁ କହି ତୁମର କସୁରୁ ମାଫ କରାଇଦେବା। ଖାଲି ସେତିକି ନୁହେଁ, ତୁମର ବକ୍ସିପଦଟା ବି ପୂର୍ବପରି ରଖାଇଦେବା। ତୁମେ ଏବେ ରାଜାଙ୍କ ପାଖକୁ ଚାଲ, ରାଜା ବାଙ୍କିଆ ସିଂହାସନରେ ବସିଛନ୍ତି, ଚାଲ।

0: ହଁ, ସେ କଥା ଏ ଯାଏ ମୁଁ ଭୁଲି ନାହିଁ ନରସିଂହ ବିଷୋଇ। ବକ୍ସି ବେଣୁ ଭ୍ରମରବର ଯେତେବେଳେ ମୋ ପାଦ ତଳେ ତରବାରି ରଖି ସାଷ୍ଟାଙ୍ଗ ପ୍ରଣିପାତ କରି ପ୍ରାଣଭିକ୍ଷା କଲା, ମୁଁ ତାକୁ କ୍ଷମା କରିଥିଲି। ସୟଦ ବେଗର ଅନୁରୋଧରେ ତାର ବକ୍ସି ପଦବୀ ମଧ୍ୟ ଫେରାଇ ଦେଇଥିଲି। ସେଦିନ ତାର ଛଳନାପୂର୍ଣ୍ଣ ଅଭିନୟରେ ମୁଁ ବିଭ୍ରାନ୍ତ ହୋଇଥିଲି।
1: ଛାମୁ, କାସିମପେଟାର ବାହୁବଳେନ୍ଦ୍ର କେତେଜଣ ଅନୁଚରଙ୍କ ସହିତ ଏ ଆଡ଼କୁ ଆସୁଛନ୍ତି।
0: ଆସ ଆସ ବାହୁବଳେନ୍ଦ୍ର।
2: ପ୍ରଣାମ ଛାମୁ।
0: କଣ କିଛି ନୂଆ ସମ୍ବାଦ ଆଣିଛ ବାହୁବଳେନ୍ଦ୍ର? ତକି ଖାଁର ମୋଗଲ ଫୌଜ ଏବେ କେଉଁଠାରେ?
2: ତକି ଖାଁ ଧଉଳିଗଡ଼ ଅଧିକାର କରିସାରି ଏବେ ରଥିପୁର ଗଡ଼ ଆଣି ମୁହାଇଛି ମଣିମା।
0: ତେବେ କଣ ଧଉଳିଗଡ଼ର ପତନ ହୋଇଛି ବାହୁବଳେନ୍ଦ୍ର? ନବହନ ସାମନ୍ତରା କଣ ତେବେ ତକି ଖାଁଙ୍କୁ ଆଗୁଳିଲେ ନାହିଁ?
2: ନା ଛାମୁ, ବକ୍ସି ଭ୍ରମରବରଙ୍କ ପ୍ରରୋଚନାରେ ସେ ତାଙ୍କର 500 ଅଶ୍ୱାରୋହୀ ଓ 2000 ପଦାତିକ ପାଇକଙ୍କ ସହିତ ଧଉଳିଗଡ଼ ଛାଡ଼ି ପଳାଇଛନ୍ତି। ବକ୍ସିଙ୍କ ସହିତ ସେ ମଧ୍ୟ ହାତ ମିଳାଇଛନ୍ତି।
0: ଶେଷରେ ବକ୍ସି ସହ ହାତ ମିଳାଇଲା ନବଘନ ସାମନ୍ତରା? ମୁଁ ଏସବୁ କଥା ସ୍ୱପ୍ନରେ ବି ଚିନ୍ତା କରିନଥିଲି ବାହୁବଳେନ୍ଦ୍ର। ବକ୍ସିର ଧୂର୍ତ୍ତତାରେ ମୋର ସବୁ ଯୋଜନା ବାଲିରେ ତିଆରି ଦୁର୍ଗ ପରି ଭୁଶୁଣି ପଡ଼ିଲା।
1: ଶିଶୁପାଳଗଡ଼, ତାପରେ ଧଉଳିଗଡ଼ ଗଲା ପରେ ରଥିପୁର ଆଉ କେତେ ଦୂର ଛାମୁ?
3: ରଥିପୁର ଗଲେ ଖୋର୍ଦ୍ଧା ଆଉ କେତେ ବାଟ?
0: ଜଗନ୍ନାଥ ବଳିଆର ଭୁଜ, ସେ ଖୋର୍ଦ୍ଧାର ଆଉ ଖୋର୍ଦ୍ଧା ରାଜାର ସବୁକିଛି। ତାରି ପାଇଁ ଖୋର୍ଦ୍ଧା ଆଉ ଖୋର୍ଦ୍ଧା ରାଜା ମରିବି ବଞ୍ଚିଛି, ହେଲେ କଣ ଆଉ ହବ? ଟିକାଲି ରଘୁନାଥପୁର ଯୁଦ୍ଧ କଥା କଣ ଭୁଲିଗଲ ବାହୁବଳେନ୍ଦ୍ର?
2: ନା ଭୁଲି ନାହିଁ ଛାମୁ, ସେଦିନ ମଧ୍ୟ କେତେଜଣ ବିଶ୍ୱାସଘାତକଙ୍କ ଚକ୍ରାନ୍ତରେ ଆମେ ପରାଜିତ ହୋଇଥିଲୁ।
0: ସେହି ଯୁଦ୍ଧର ଫଳାଫଳ ଆଜି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏଇ ମାତ୍ର କେତେଦିନର କଥା, ଟିକାଲି ରଘୁନାଥପୁର ଯୁଦ୍ଧ ଜଳ ଜଳ ହେଇ ଦୃଶ୍ୟ ପଟ୍ଟରେ ମୋର ଭାସି ଯାଉଛି।
4: ମହାରାଜ, ରାତ୍ରି ଅନେକ ହେଲାଣି, ଏଥର ବିଶ୍ରାମ ନିଅନ୍ତୁ।
0: ବିଶ୍ରାମ କାହିଁ ରାଣୀ, ଆଗରେ ଯେ କର୍ତ୍ତବ୍ୟ, ଖୋର୍ଦ୍ଧାକୁ ବଞ୍ଚାଇବାକୁ ହେବ। ଖୋର୍ଦ୍ଧାର ପ୍ରାଣ ଜଗନ୍ନାଥଙ୍କୁ ଯବନ ହାତରୁ ରକ୍ଷା କରିବାକୁ ହେବ ରାଣୀ, ଖୋର୍ଦ୍ଧା ରାଜାର ବିଶ୍ରାମ କାହିଁ?
4: କାହାକୁ ତେବେ ଅପେକ୍ଷା?
0: ବକ୍ସି ବେଣୁ ଭ୍ରମରବରଙ୍କୁ ପଠାଇଛି ଗଞ୍ଜାଗଡ଼ ତାଙ୍କ ଭିଣୋଇ କୃପାସିନ୍ଧୁ ମାନସିଂହଙ୍କ ନିକଟକୁ। ଆଉ କେତେଜଣ ସେନାପତି ଓ ସର୍ଦ୍ଦାରଙ୍କୁ ଜରଡ଼ା, ଖେମଣ୍ଡା, ମହେନ୍ଦ୍ରଗିରି, ଜୟନ୍ତଗଡ଼ ଓ କାସିମପେଟାକୁ ପଠାଇଛି। ସେମାନଙ୍କଠାରୁ ଏ ଯାଏ କିଛି ସମ୍ବାଦ ଆସିଲା ନାହିଁ।
4: ବାଣପୁରକୁ ସମ୍ବାଦ ଦେଇଛନ୍ତି ଛମୁ?
0: ନା, ଦେଇନାହିଁ। ତୁମର ପିତା ବାଣପୁର ରାଜା ଗୋବିନ୍ଦ ମାନସିଂହ ହରିଚନ୍ଦନ ଆମକୁ ଏ ଯୁଦ୍ଧରେ ସାହାଯ୍ୟ କରିବା ସମ୍ପର୍କରେ ତୁମର କିଛି କଣ ସନ୍ଦେହ ଅଛି ରାଣୀ?
4: ନା ନା, ସେଥିରେ ସନ୍ଦେହ ନାହିଁ। ତେବେ ଯଥେଷ୍ଟ ଆଗରୁ ତାଙ୍କୁ ସମ୍ବାଦ ଦେଇଦେବା ଜରୁରୀ, ଯାହାଫଳରେ ସେ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ।
0: ତୁମେ ଯଥାର୍ଥ କହିଛ ରାଣୀ, ମୁଁ ଆସନ୍ତାକାଲି ବାଣପୁରକୁ ସମ୍ବାଦ ପଠାଇଦେବି। ଖୋର୍ଦ୍ଧାର ମହାରାଣୀ କେବଳ ମହାରାଜାଙ୍କ ଅଙ୍କ ସାଇନୀ ନୁହନ୍ତି, ସେ ତାଙ୍କର ପ୍ରେରଣା ଓ ମନ୍ତ୍ରଣାଦାତ୍ରୀ ମଧ୍ୟ।
4: ଛାମୁ, ଅଯଥାରେ ମୋତେ ଲଜ୍ଜା ଦେଉଛନ୍ତି।
0: ନା।

0: ଆଣି ମୁଁ ପରିହାସ କରୁନାହିଁ, ଏହା ସମ୍ପୂର୍ଣ୍ଣ ସତ୍ୟ।
1: ପ୍ରଣାମ ମଣିମା।
0: କି ସମ୍ବାଦ ପ୍ରହରୀ?
1: ପରମ ଗୁରୁ ସାମନ୍ତେ ଛାମଙ୍କ ଦର୍ଶନ ଅପେକ୍ଷାରେ।
0: ପରମ ଗୁରୁ ଆପଣଙ୍କୁ ଆସିବାକୁ କୁହ ପ୍ରହରୀ।
1: ତଥାଜ୍ଞା ମଣିମା।
0: ଆସନ୍ତୁ ଆସନ୍ତୁ ପରମ ଗୁରୁ, ଆପଣେ ପ୍ରଣାମ ଗ୍ରହଣ କରନ୍ତୁ।
2: ମୋର ମଧ୍ୟ ପ୍ରଣାମ ଗ୍ରହଣ କରନ୍ତୁ ମନ୍ତ୍ରୀ ମହାଶୟ।
0: କିଛି ସମ୍ବାଦ ଆସିଲା କି ପରମ ଗୁରୁ ଆପଣେ?
3: ହଁ ଛାମୁ, କାସିମପେଟା, ଜରଡ଼ା, ଖେମଣ୍ଡା ଓ ରାମଗିରିରୁ ଦୂତମାନେ ଫେରି ଆସିଛନ୍ତି। ଏହିସବୁ ଦୁର୍ଗ ଦୁର୍ଗପତିମାନେ ଯୁଦ୍ଧରେ ପ୍ରାଣପାତ ସହଯୋଗ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।
0: ଆଉ ମହେନ୍ଦ୍ରଗଡ଼ର ବିଜୟରାଜୁ, ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ, ଜରିପଡ଼ାର ହରିହର ରାୟସିଂହ, ନରଣଗଡ଼ର ଶତ୍ରୁଘ୍ନ ବୈରିଶଲ୍ୟ, ସେମାନଙ୍କଠାରୁ କିଛି ସମ୍ବାଦ ଆସିଲା? ସେମାନେ କ'ଣ କହିଲେ?
3: ଏଇତ ବକ୍ସି ଆସୁଛନ୍ତି, ଅଧର ଆଖିରେ ତାଙ୍କର ଆନନ୍ଦର ଚମକ, ବୋଧହୁଏ କାର୍ଯ୍ୟରେ ସେ ସଫଳ ହୋଇ ଫେରିଛନ୍ତି।
4: ମହାରାଜାଙ୍କର ଜୟ ହେଉ। ପରମ ଗୁରୁ ଆପଣଙ୍କ ଅନୁମାନ ଯଥାର୍ଥ ଛମୁ, ଆମ୍ଭେ କାର୍ଯ୍ୟରେ ସଫଳ ହୋଇଛୁ। ବିଜୟରାଜୁ, କୃପାସିନ୍ଧୁ ମାନସିଂହ, ହରିହର ରାୟସିଂହ ଓ ଶତ୍ରୁଘ୍ନ ବୈରିଶଲ୍ୟ ସମସ୍ତେ ଠିକ୍ ସମୟରେ ମୋଗଲ ବିରୁଦ୍ଧରେ ଯୁଦ୍ଧରେ ଯୋଗ ଦେବେ।
0: ସାବାସ ସାବାସ ବକ୍ସି, ମୁଁ ତାହା ହିଁ ଆଶା କରୁଥିଲି। ଏଥର ମୋଗଲ ବାହିନୀର ପରାଜୟ ନିଶ୍ଚିତ।
2: ମହାରାଜ, ଏତେଟା ଆଶାବାଦୀ ହେବା ଉଚିତ ନୁହେଁ, ତଥାପି ସତର୍କତା ଅବଲମ୍ବନ କରିବାକୁ ପଡିବ। ନାୟବ ନାଜିମ ତକି ଖାଁ ଏଥର ଖୋର୍ଦ୍ଧା ରାଜାଙ୍କୁ ତଳିତଳନ୍ତ କରିବା ସଙ୍ଗେ ସଙ୍ଗେ ପ୍ରଭୁ ଜଗନ୍ନାଥଙ୍କୁ ନିପାତ କରିବାକୁ ବସିଛି। ଅତୀତର ଅଭିଜ୍ଞତାରୁ ସେ ବେଶ ଜାଣିଛି ଯେ ମୋଗଲ ବାହିନୀ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଅରଣ୍ୟ ଓ ପାର୍ବତ୍ୟ ଲଢ଼େଇରେ ଅଭ୍ୟସ୍ତ ଗଜପତିଙ୍କ ପାଇକ ବାହିନୀକୁ ପରାସ୍ତ କରିବା ସହଜ ନୁହେଁ। ଏଣୁ ଏଥର ଏକ ସମୟରେ ଉତ୍ତର ଓ ଦକ୍ଷିଣରୁ ଆକ୍ରମଣ କରିବାର ହୁଏତ ସେ ଯୋଜନା କରିବ।
3: ପାଟରାଣୀଙ୍କ ଅନୁମାନ ଯଥାର୍ଥ ମଣିମା। ଉତ୍ତରରୁ ଖୋଦ ତକି ଖାଁ ଆକ୍ରମଣ କଲାବେଳେ ଦକ୍ଷିଣରୁ ଚିକାକୋଲର ଫୌଜଦାର ଜୁଲଫିକର ଖାନ ଅସରଫ ଜଙ୍ଗ ସୈନ୍ୟଚାଳନା କରିବ। ସେହି ଅବସରରେ ତକି ଖାଁ ମାରି ବସିବ ଖୋର୍ଦ୍ଧା, ତାପରେ ଶ୍ରୀକ୍ଷେତ୍ର ପୁରୀ।
0: ମୁଁ ସେ ସମ୍ବାଦ ପାଇସାରିଛି ପରମ ଗୁରୁ ଆପଣେ, ସେଥିପାଇଁ ମଧ୍ୟ ମୁଁ ମୋର ସୁଚିନ୍ତିତ ରଣକୌଶଳ ସ୍ଥିର କରିଛି।
2: ଛତ୍ରଧର ଘାଟି କାହା ଦାୟିତ୍ୱରେ ଦେବେ ବୋଲି ଠିକ କରିଛନ୍ତି ଛାମୁ?
3: ମହାଦେବ ଯଥାର୍ଥ ପ୍ରଶ୍ନ ଉଠାଇଛନ୍ତି ଛାମୁ। ଛତ୍ରଧର ଘାଟି ହିଁ ଜୟ ପରାଜୟ ନିର୍ଣ୍ଣୟ କରିବ। ଏହି ଘାଟି ଦାୟିତ୍ୱରେ କାହାକୁ ରଖିବେ ବୋଲି ସ୍ଥିର କରିଛନ୍ତି?
0: ଆଉ କିଏ? ଖୋର୍ଦ୍ଧାର ବକ୍ସି ଛଡ଼ା ଆଉ କାହା ଦାୟିତ୍ୱରେ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ଘାଟିକୁ ଛାଡ଼ି ଦେଇପାରିବି ପରମ ଗୁରୁ ଆପଣେ? ମର୍ଦ୍ଦକୋଟ ଗଡ଼ ଓ ଛତ୍ରଧର ଘାଟି ରହିବ ବକ୍ସି ବେଣୁ ଭ୍ରମରବର ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ। ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ ଛତ୍ରଧର ଘାଟିର ସମ୍ମୁଖରେ ଜଗି ରହିବେ। ତେଣେ ଉତ୍ତରରେ କାଳୁପଡ଼ାଠାରେ ତକି ଖାଁର ସୈନ୍ୟଙ୍କୁ ଜଗି ରହିବେ ଜରିପଡ଼ା ଆଗଡ଼ର ହରିହର ରାୟସିଂ ଓ ନରଣଗଡ଼ର ଶତ୍ରୁଘ୍ନ ବୈରିଶାଲ। ତାପରେ ମାଡ଼ି ଆସିବେ ବାଣପୁର ରାଜା ଗୋବିନ୍ଦ ହରିଚନ୍ଦନ। ଶିଶୁପାଳଠାରୁ ଏହିପରି ପ୍ରତି ସ୍ତରରେ ତକି ଖାଁର ପ୍ରତିରୋଧ କରାଯିବ। ଆପଣମାନଙ୍କର ମତାମତ କ'ଣ ଏଥିରେ?
3: ରଣନୀତି ଅନୁସାରେ ଯୋଜନାଟି ଯଥାର୍ଥ, ହେଲେ ମର୍ଦ୍ଦକୋଟଗଡ଼ ଓ ଛତ୍ରଦ୍ୱାର ଘାଟିର ସୁରକ୍ଷା ନିର୍ଭର କରୁଛି କେବଳ ବକ୍ସିଙ୍କ ଉପରେ।
4: ନିର୍ଭୟରେ ଆପଣ ମୋ ଉପରେ ଭରସା ରଖିପାରନ୍ତି ମଣିମା। ବକ୍ସି ଆପଣଙ୍କ ପ୍ରଦତ୍ତ ତରବାରୀର ଯଥାର୍ଥ ସମ୍ମାନ ରକ୍ଷା କରିବ।
2: ଜଗନ୍ନାଥ ତୁମକୁ ସାହା ହୁଅନ୍ତୁ ବକ୍ସି, ତୁମ ତୁଣ୍ଡ ସୁତୁଣ୍ଡ ହେଉ।
5: ଆପଣଙ୍କ ଯୋଜନା କ'ଣ ସଫଳ ହେଲା ଛାମୁ?
0: ନା, ଯାହା ନ ହେବାର କଥା ତାହା ହିଁ ହେଲା। ଯୋଜନା ଅନୁସାରେ ସାମାନ୍ୟ ଅଶ୍ୱାରୋହୀ ଓ ପଦାତିକ ସୈନ୍ୟ ନେଇ ମୁଁ ଟିକାଲି ଯୁଦ୍ଧକୁ ବାହାରିଗଲି। ସେଠାରେ ଯାଇ ଦେଖିଲି ତୁମେ ବାହୁବଳେନ୍ଦ୍ର ତୁମ ସୈନ୍ୟମାନଙ୍କୁ ନେଇ ପ୍ରାଣାନ୍ତକ ଲଢ଼େଇ କରି ଚାଲିଛ, ଅନ୍ୟ କାହାରି ଦେଖା ନାହିଁ। ରାଜମହେନ୍ଦ୍ରୀର ରାଜୁ ମଧ୍ୟ ଯୁଦ୍ଧରେ ଯୋଗ ଦେଲେ ନାହିଁ।
5: ଏଣେ ଜୁଲଫିକର ଖାଁର ସୈନ୍ୟମାନେ ମହେନ୍ଦ୍ରଗିରିଠାରେ କନ୍ଧ ବାହିନୀକୁ ପରାସ୍ତ କରି ଦ୍ରୁତ ଗତିରେ ଆଗେଇ ଚାଲିଲେ, କାରଣ ମହେନ୍ଦ୍ରଗିରି ପରେ ସେମାନଙ୍କ ପାଇଁ ଆଉ କିଛି ବାଧା ନଥିଲା।
0: ମାତ୍ର ଋଷିକୁଲ୍ୟାର ଦକ୍ଷିଣ ପାଖରେ ରାଜପୁର ପ୍ରାନ୍ତରରେ ଆମ୍ଭେ ଆଶ୍ଚର୍ଯ୍ୟ ହୋଇ ଅଟକି ଗଲୁ। ଏ କ'ଣ, କିଏ ମାନେ? ତକି ଖାଁର ସୈନ୍ୟବାହିନୀ କ'ଣ ଛତ୍ରଧର ଘାଟି ଡେଇଁ ଆସିଲେ? ବକ୍ସି ବେଣୁ ଭ୍ରମରବର କ'ଣ ପରାସ୍ତ ହୋଇଗଲେ? ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହ କ'ଣ ଆଦୌ ବାଧା ଦେଲେ ନାହିଁ? ଏହି ସବୁ ପ୍ରଶ୍ନ ମନବଦ୍ଧରେ ଆନ୍ଦୋଳିତ ହେଉଥିଲା ବେଳେ

0: ଅଶ୍ୱର ହୋଇ ଜଣେ କହି ଉଠିଲା,
1: ଏ ସୈନ୍ୟ ବାହିନୀ ବକ୍ସି ସାହାନ୍ତଙ୍କର ଛାମୁ, ମୋଗଲ ସେନାଙ୍କ ପତାକାର ରଙ୍ଗ ସବୁଜ, ମାତ୍ର ଏ ପତାକା ସବୁ ଗୈରିକ ରଙ୍ଗର।
0: ଏହା ଶୁଣି ଅଶ୍ୱର ହୋଇମାନଙ୍କର ଦମ୍ଭ ଫେରି ଆସିଲା। ଜଗନ୍ନାଥଙ୍କର ଜୟ, ଖୋର୍ଦ୍ଧା ମହାରାଜ ରାମଚନ୍ଦ୍ର ଦେବଙ୍କର ଜୟ ଜୟ ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠୁଥିଲା ବେଳେ ମୁଁ କିନ୍ତୁ ଶଙ୍କିତ ହୋଇପଡ଼ିଲି। ବକ୍ସି ଛତ୍ରଧର ଘାଟି ଛାଡ଼ି ଏଠି କାହିଁକି? ରାଜପୁର ପ୍ରାନ୍ତର ଆଡ଼କୁ ଆଗେଇ ଗଲି।

0: ଖୋର୍ଦ୍ଧା ଏବେ ନାଏବ ନାଜିମ ତକିଖାଁର ଅନୁଗ୍ରହ ଉପରେ ତିଷ୍ଠି ରହିଛି। ଖୋର୍ଦ୍ଧାର ଗୃହଶତ୍ରୁ ଆଜି ତାକୁ ଦୁର୍ବଳ କରିଦେଇଛି। ସ୍ୱାଧୀନତା ତାର ବିପନ୍ନ ହୋଇପଡ଼ିଛି। ଖୋର୍ଦ୍ଧାର ସ୍ୱାଧୀନତା ସାଙ୍ଗରେ ପ୍ରଭୁ ଜଗନ୍ନାଥ ବିପନ୍ନ। ଖୋର୍ଦ୍ଧା ଯଦି ଥରେ ମୋଗଲ ଶାସନରେ ଖାସ ହୋଇଯାଏ ତାହେଲେ ଶ୍ରୀମନ୍ଦିରକୁ ଭାଙ୍ଗି ସେଠାରେ ଗୋଟିଏ ମସଜିଦ ଉଠାଇବାକୁ ତକିଖାଁକୁ କେତେ ସମୟ ବା ଲାଗିବ। ଖୋର୍ଦ୍ଧା କଥା ଯାହା ହେଉ, ଜଗନ୍ନାଥଙ୍କୁ ଯବନ ନିର୍ଯାତନାରୁ ରକ୍ଷା କରିବାକୁ ପଡ଼ିବ। କିଏ କିଏ ସେଠାରେ? ଭିତରକୁ ଆସିପାର। କିଏ କିଏ ତମେ ବୁର୍ଖା ଆବୃତ ନାରୀ ମୂର୍ତ୍ତି? ତମ ମୁହଁ ଉପରୁ ବୁର୍ଖାଟି ସାମାନ୍ୟ ଘୁଞ୍ଚାଇ ଦେବା ପରେ ମୁଁ ଦେଖୁଛି ମେଘ ଗୁହାଡ଼ରେ ଉଙ୍କି ମାରୁଥିବା ଜହ୍ନଟିଏ। ଶାନ୍ତ ସରଳ ନିମ୍ମିଳିତ ଦୁଇ ଆଖି, ଗୋଲାପି ଅଧରରେ ପୁଲକ ଚମକ। କିଏ ତମେ ରୂପସୀ?
1: ମୁଁ ରିଜିଆ। ମା ମୋତେ କିନ୍ତୁ ଡାକୁଥିଲେ ଜବା।
0: ଓ ତମେ ରିଜିଆ, ନବାବ ସୁଜା ଖାଁଙ୍କ ଅଲିଅଳି କନ୍ୟା, ନାଏବ ନାଜିମ ତକି ଖାଁଙ୍କ ଭଗ୍ନୀ?
1: ହଁ, ବର୍ତ୍ତମାନ ତାହା ହିଁ ମୋର ଏକମାତ୍ର ପରିଚୟ।
0: କାହିଁକି, ପୂର୍ବରୁ ଅନ୍ୟ କିଛି ପରିଚୟ ଥିଲା ନା କଣ?
1: ହଁ, ମା ମୋର ଥିଲେ ପ୍ରସିଦ୍ଧ ନର୍ତ୍ତକୀ। ନବାବ ସୁଜା ଖାଁଙ୍କ ହରେମକୁ ସେ କିପରି ଆସିଥିଲେ ତାହା ତ ମୋତେ ଜଣା ନାହିଁ, କିନ୍ତୁ ମା ସବୁବେଳେ ମୋତେ କହୁଥିଲେ ମୁଁ ହେଉଛି ହିନ୍ଦୁ କନ୍ୟା ଜବା।
0: ହିନ୍ଦୁ କନ୍ୟା?
1: ମା ମୋର ଏଇ କଟକରେ କବର ନେଲେ, ସେତେବେଳେ ମୁଁ ତାଙ୍କ ପାଖରେ ଥିଲି। ଶ୍ରୀକ୍ଷେତ୍ର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା, କିନ୍ତୁ ସେ ଇଚ୍ଛା ଆଉ ତାଙ୍କର ପୂରଣ ହୋଇପାରିଲା ନାହିଁ। ଜଗନ୍ନାଥ ଜଗନ୍ନାଥ ଡାକି ଡାକି ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଆପଣ ସେଇ ଜଗନ୍ନାଥେଶ୍ୱର ରାଜା ନା?
0: ହଁ ରିଜିଆ, କିନ୍ତୁ ମୁଁ ବର୍ତ୍ତମାନ ଏଠାରେ ବନ୍ଦୀ ରାମଚନ୍ଦ୍ର ଦେବ।
1: ଠାକୁର ରାଜା ବୋଲି ମୁଁ ଆପଣଙ୍କୁ ଭଲ ପାଇ ବସିଛି, ମୋତେ କଣ ଗ୍ରହଣ କରିବାକୁ କୁଣ୍ଠିତ ହେବେ ମହାରାଜ?

0: ମୁସଲମାନ ବୋଲି ଘୃଣା କରିବେ? ମା ମୋତେ ସବୁବେଳେ କହୁଥିଲେ ମୁଁ ହିନ୍ଦୁ କନ୍ୟା, ମୁସଲମାନ ନୁହେଁ।
1: କିନ୍ତୁ କିଏ ବିଶ୍ୱାସ କରିବ ସେ କଥା? କିଏ ବିଶ୍ୱାସ କରିବ ସୁଜା ଖାଁର ହାରେମରେ ତୁମେ ହିନ୍ଦୁ କନ୍ୟା ଯବା ବୋଲି?
0: କାହିଁକି ଆପଣ ବିଶ୍ୱାସ କରିବେ ନାହିଁ? ଆପଣଙ୍କ ବଡ଼ ଠାକୁର ଜଗନ୍ନାଥ କଣ ବିଶ୍ୱାସ କରିବେ ନାହିଁ?
1: ମୋ ବିଶ୍ୱାସ କରିବା ନ କରିବାରେ କଣ ଅଛି? ଆଉ ଯାହା କହିଲ ଜଗନ୍ନାଥ, ସିଏ ତ ବ୍ରହ୍ମାଣ୍ଡ ଗୋସାଇଁ, ସବୁ ଜାଣନ୍ତି। ହେଲେ ଲୌକିକତା, ହିନ୍ଦୁ ସମାଜ,
0: ତାହେଲେ ମୋର ଆଶା ଅଭିଳାଷ ସବୁ ବ୍ୟର୍ଥ ହେବ। ମୁଁ ଆପଣଙ୍କ ରାଜ୍ୟ ଚାହେଁ ନାହିଁ ମହାରାଜ, ଗାଦି ଚାହେଁ ନାହିଁ, ଧନ ମାନ କିଛି ଚାହେଁ ନାହିଁ, କେବଳ ଆପଣଙ୍କୁ।
1: ଆଉ କଣ ଚାହ ପ୍ରକାଶ କର ଜବା।
0: ମା ମୋର ଯାହା ଚାହିଁ ଚାହିଁ ପାଇପାରି ନଥିଲା, ସେଇ ଜଗନ୍ନାଥଙ୍କୁ ଥରେ ଦର୍ଶନ କରିବାକୁ ଚାହେଁ। ମା ମୋତେ କହୁଥିଲା ଜଗନ୍ନାଥ।

0: କଣ ଆପଣଙ୍କୁ ଆଉ
1: ଆଉ ଆଉ କଣ ଚାହୁଁ ପ୍ରକାଶ କର ଜବା।
0: ମା ମୋର ଯାହା ଚାହିଁ ଚାହିଁ ପାଇପାରି ନଥିଲା ସେଇ ଜଗନ୍ନାଥଙ୍କୁ ଥରେ ଦର୍ଶନ କରିବାକୁ ଚାହେଁ। ମା ମୋତେ କହୁଥିଲା ଜଗନ୍ନାଥଙ୍କୁ ଥରେ ପାଇଲେ କୁଆଡ଼େ ସବୁ ନ ପାଇବାର ଦୁଃଖ ଦୂର ହୋଇଯାଏ।
1: ତୁମ ମା ଠିକ କହିଥିଲେ, ଜଗନ୍ନାଥ ପୂର୍ଣ୍ଣତାର ପ୍ରତୀକ। ଜଗନ୍ନାଥଙ୍କୁ ଯିଏ ପାଇଛି ତାର ଆଉ ଅପ୍ରାପ୍ତି ବୋଲି କିଛି ନାହିଁ।
0: ମୋ ମାର ଶେଷ ଇଚ୍ଛା କଣ ପୂର୍ଣ୍ଣ ହେବ ନାହିଁ ମହାରାଜ? ମୃତ୍ୟୁ ଶଯ୍ୟାରେ ସେ ମୋତେ ଏଇ ଇନ୍ଦ୍ର ନୀଳମଣି ବସା ମୂର୍ତ୍ତିକାଟି ଦେଇ କହିଥିଲା, ଯଦି କେବେ ତୋର ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଜୁଟେ ତାହେଲେ ରତ୍ନବିଧି ତଳେ ଏଇ ମୂର୍ତ୍ତିଟି ଦେଇଦେବୁ। ହିନ୍ଦୁ କନ୍ୟା ହୋଇ ମୁଁ ତ ହିନ୍ଦୁର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଥରେ ବି ଦେଖିପାରିଲି ନାହିଁ। ତୁ ଚେଷ୍ଟା କରି ଥରେ ହେଲେ ନିଶ୍ଚୟ ଦର୍ଶନ କରିବୁ। ଆପଣ ପରା ଠାକୁର ରାଜା ଜଗନ୍ନାଥଙ୍କର ପ୍ରଧାନ ସେବକ ଓଡ଼ିଶାର ଗଜପତି ଚଳନ୍ତି ବିଷ୍ଣୁ କୁହନ୍ତୁ, ମୋତେ କଣ ଗ୍ରହଣ କରିବେ? ଆସମର ପୂର୍ଣ୍ଣ ହେବ?
1: ହଁ, ସେଇ ଜଗନ୍ନାଥଙ୍କ ମହତ୍ତ୍ୱ ରକ୍ଷା କରିବା ପାଇଁ ମୁଁ ତମକୁ ଗ୍ରହଣ କରିବି। ଯବା
0: ମହାରାଜ
1: ଗ୍ରହଣ କରିବି।

0: ମହାରାଜ ଯୁଦ୍ଧରେ ପରାଜିତ ହୋଇ ମୋଗଲ ହାତରେ ବନ୍ଦୀ ହୋଇ କଟକ ଚାଲାଣ ହୋଇଛନ୍ତି ଶୁଣିଲି, ଏହା କଣ ସତ୍ୟ ପରମଗୁରୁ ଆପଣ?
1: ସତ୍ୟ ରାଣୀ ମା, ଛାମୁ ମୋଗଲ ହାତରେ ବନ୍ଦୀ ହୋଇଛନ୍ତି, ଆଉ ଯୁଦ୍ଧରେ ପରାଜିତ ହେବା କଥା ଯାହା କହିଲେ, ଯୁଦ୍ଧ ହେଲା ବା କେଉଁଠି? ଗୃହଶତ୍ରୁ ଆଉ ବନ୍ଧୁଦ୍ରୋହୀମାନେ ବିଶ୍ୱାସଘାତ କରିନଥିଲେ, ହୁଏତ ଯୁଦ୍ଧର ଫଳାଫଳ ଅନ୍ୟ ପ୍ରକାର ହୋଇଥାନ୍ତା।
0: କେଉଁମାନେ ବିଶ୍ୱାସଘାତକତା କଲେ ପରମଗୁରୁ ଆପଣ? ଆପଣ ମୋତେ କୁହନ୍ତୁ, ମୁଁ ସେମାନଙ୍କୁ ଦଣ୍ଡ ଦେବି।
1: କାହାକୁ ଆପଣ ଦଣ୍ଡ ଦେବେ ରାଣୀମା? ଗଞ୍ଜାଗଡ଼ର ଦୁର୍ଗପତି ବେଣୁ ଭ୍ରମରବର ତାଙ୍କର ଭେଣୋଇ କୃପାସିନ୍ଧୁ ମାନସିଂହଙ୍କୁ, ନା ଖୋଦ ଖୋର୍ଦ୍ଧା ରାଜାଙ୍କ ବକ୍ସି ବେଣୁ ଭ୍ରମରବର ରାୟଙ୍କୁ?
0: ଆପଣ କଣ କହୁଛନ୍ତି ପରମଗୁରୁ ଆପଣ? ଶେଷକୁ ବକ୍ସି ବିଶ୍ୱାସଘାତକତା କଲେ?
1: ନୁହେଁ ତ ଆଉ କଣ, ନହେଲେ ଛତ୍ରଦ୍ୱାର ଘାଟି ମାଲୁଦ ଫୌଜ ହାତରେ ବିନା ବାଧାରେ ଛାଡ଼ି ଦେଇ ଆସିଥାନ୍ତେ।
2: ରାଣୀମାଙ୍କ ଆଗରେ ମୋ ବିରୁଦ୍ଧରେ କଣ ସବୁ କହୁଛନ୍ତି ପରମଗୁରୁ ଆପଣ?
1: ତୁମର ଛତ୍ରଦ୍ୱାର ଘାଟି ଛାଡ଼ି ଚାଲି ଆସିବା କଥା କହୁଥିଲି ବକ୍ସି, ତୁମରି ପାଇଁ ଖୋର୍ଦ୍ଧା ଆଜି ପରାଜିତ ହେଲା, ଆଉ ମହାରାଜ ମୋଗଲ ହାତରେ ବନ୍ଦୀ ହେଲେ।
0: ବକ୍ସି, ଏହା କଣ ସତ୍ୟ?
2: କଣ ଆଉ କରିଥାନ୍ତି ମୁଁ, ଦେଖିଲି ଛତ୍ରଦ୍ୱାର ଘାଟି ଆମ ପାଇଁ ବିପଦ ସଂକୁଳ ହୋଇପଡୁଛି, ଉଭୟ ପଟରୁ ଆକ୍ରମଣ ହେଲେ ଆମର ଆଉ ନିସ୍ତାର ନାହିଁ, ତେଣୁ ରାଜପୁର ପ୍ରାନ୍ତରକୁ ସୈନ୍ୟବଳ ଉଠାଇ ଆଣିଲି। ଉଦ୍ଦେଶ୍ୟ ଥିଲା ସେହି ରାଜପୁର ପ୍ରାନ୍ତରରେ ମୋଗଲମାନଙ୍କୁ ବାଧା ଦେବାକୁ।
1: କାହିଁ, ରାଜପୁର ପ୍ରାନ୍ତରେ ତୁମେ ମୋଗଲମାନଙ୍କ ସହିତ ଯୁଦ୍ଧ କଲ ନାହିଁ ତ ବକ୍ସି?
2: ଯୁଦ୍ଧ କରିବା ପର୍ଯ୍ୟନ୍ତ କଥା ରହିଲା କେଉଁଠି? ମହାରାଜା ଯେମିତି ବନ୍ଦୀ ହୋଇଗଲେ, ତକି ଖାଁ ମୋଗଲ ସେନା ଉଠାଇ ନେଇ କଟକ ରମାନା ହୋଇଗଲା, ଯୁଦ୍ଧ ଆଉ କରିଥାନ୍ତି କାହା ସହିତ?
0: ଛାଡ଼ନ୍ତୁ, ନିଜ ଭିତରେ ଯୁକ୍ତିତର୍କ କରି କିଛି ଆଉ ଲାଭ ନାହିଁ, ଆପଣ ମନ୍ତ୍ରୀ ସେନାପତି ଉଭୟ ଅଛନ୍ତି, କୁହନ୍ତୁ କଣ କରିବାକୁ ହେବ, ମହାରାଜାଙ୍କୁ କିପରି ମୁକ୍ତ କରାଯାଇପାରିବ?
2: ମହାରାଜାଙ୍କୁ ମୁକ୍ତ କରିବା ପାଇଁ ଆଉ କାହାକୁ କିଛି କରିବାକୁ ପଡ଼ିବ ନାହିଁ ରାଣୀମା, ମୁଁ ଯାହା ସମ୍ବାଦ ପାଇଛି ତାହା ଯଦି ସତ୍ୟ ହୋଇଥାଏ, ତେବେ ମହାରାଜାଙ୍କୁ ତକି ଖାଁ ସସନ୍ମାନେ ଛାଡ଼ିଦେବ।
1: କିପରି?
0: ତୁମେ ସତ କହୁଛ ବକ୍ସି, ରାଜା ମୁକ୍ତି ପାଇବେ?
2: ହଁ ରାଣୀମା, ମହାରାଜା ବର୍ତ୍ତମାନ ମୁସଲମାନ ହୋଇ ନବାବ ସୁଜା ଖାଁର କନ୍ୟା ତଥା ତକି ଖାଁର ଭଉଣୀ ରିଜିଆକୁ ବିବାହ କରିଛନ୍ତି।
1: ବକ୍ସି,
0: ବକ୍ସି, ଏହା କଣ ସତ୍ୟ?
2: ମୁଁ କାହିଁକି ମିଥ୍ୟା କହିବି ରାଣୀମା, ମୋର ଏଥିରେ କି ଲାଭ ଅଛି? ଲୋକେ ସିନା ମୋତେ ସନ୍ଦେହ କରୁଛନ୍ତି, ହେଲେ ଆପଣ କଣ ସନ୍ଦେହ କରିବେ?
0: ନା, ମୁଁ ତୁମକୁ ସନ୍ଦେହ କରୁନାହିଁ ବକ୍ସି, କିନ୍ତୁ ତୁମ କଥା ଯଦି ସତ୍ୟ ହୋଇଥାଏ, ତେବେ ମହାରାଜା ଖୋର୍ଦ୍ଧାରେ ପହଞ୍ଚିବା ପୂର୍ବରୁ ମୁଁ କୁମାର ଖାଦି ରଥିକୁ ସାଙ୍ଗରେ ନେଇ ପିତ୍ରାଳୟ ବାଣପୁରକୁ ଚାଲିଯିବି।
1: ଆପଣ ଏପରି ବ୍ୟସ୍ତ କାହିଁକି ହେଉଛନ୍ତି ରାଣୀମା, ଧୈର୍ଯ୍ୟ ଧରନ୍ତୁ, ପ୍ରକୃତ ଘଟଣା କଣ, କେଉଁ ପରିସ୍ଥିତିରେ ଘଟଣା ଘଟିଛି, କିଛି ନ ବୁଝି ନ ସୁଝି?
0: ଯେଉଁ ପରିସ୍ଥିତିରେ ଏହା ଘଟୁନା କାହିଁକି, ଗୋଟେ ମୁସଲମାନ ସ୍ତ୍ରୀ ଖୋର୍ଦ୍ଧାର ରାଣୀ ହେବ, ମୁଁ ଏହା ଆଦୌ ସହ୍ୟ କରିପାରିବି ନାହିଁ, ମୁଁ ଏଇକ୍ଷଣି ବାଣପୁରକୁ ଚାଲି ଯାଉଛି।
2: ଆଉ କୁମାର?
0: କୁମାରଙ୍କୁ ବି ମୋ ସାଥିରେ ନେଇଯାଉଛି।
1: ରାଜ୍ୟରେ ସବୁ ବିଭ୍ରାଟ ହେଇଯିବ ରାଣୀମା, ସବୁ ବିଭ୍ରାଟ ହେଇଯିବ।
0: ହେଇଯାଉ, ତୁମେ ମନ୍ତ୍ରୀ ସେନାପତି ସେ କଥା ବୁଝ, ମୁଁ କୁମାରଙ୍କୁ ଧରି ଏଠୁ ଚାଲିଲି।

0: ସବୁ ବ୍ୟର୍ଥ ହୋଇଗଲା ଦେୱାନୀ, ସବୁ ବ୍ୟର୍ଥ ହୋଇଗଲା। ଖୋର୍ଦ୍ଧା ସିଂହାସନଟା ଏପରି ଭାବରେ ଯାହା ତମଠାରୁ ଖସିଯିବ ମୁଁ କ'ଣ ସ୍ୱପ୍ନରେ ସୁଦ୍ଧା ଭାବିଥିଲି। ଟିକାଲି ଯୁଦ୍ଧରେ ଗଜପତି ହାଣ ଖାଇବେ, ନହେଲେ ମୋଗଲ ହାତରେ ବନ୍ଦୀ ହୋଇ ଶୁଳିଖୁଣ୍ଟକୁ ଯିବେ ବୋଲି ମନେ କରୁଥିଲି। ମୁଁ କ'ଣ କେବେ ଚିନ୍ତା କରିଥିଲି ଯେ ରାମଚନ୍ଦ୍ର ଦେବ ପୁଣି ଖୋର୍ଦ୍ଧା ସିଂହାସନକୁ ଫେରିବେ, ନାଏବ ନାଜିମ ତକିଖାଁର ଭଗ୍ନୀପତି ହୋଇ। ମୋର ସବୁ ଆଶା ଧୂଳିସାତ ହୋଇଗଲା ଦେୱାନୀ।
1: କାହିଁକି ଏମିତି ବ୍ୟସ୍ତ ବିବ୍ରତ ହେଉଛ ବକ୍ସି? ଧୈର୍ଯ୍ୟ ଧରି ଅପେକ୍ଷା କର, ପୁଣି କ'ଣ ସୁଯୋଗ ଆସିବ ନାହିଁ? ଏବେ ପାଇକ ସାମନ୍ତ ଓ ଦୁର୍ଗ ଅଧିକାରୀମାନେ ଧର୍ମଚ୍ୟୁତ ରାମଚନ୍ଦ୍ର ଦେବ ଓରଫ ହାଫିଜ କାଦରଙ୍କୁ ଗଜପତି ଭାବରେ ସ୍ୱୀକାର କରିବାକୁ ଇଚ୍ଛୁକ ନୁହନ୍ତି। ତମେ ଯଦି ଟିକେ ହାତ ହଲେଇ ଦେବ ନା, ସବୁ ଶେଷ, କେହି ବି ପାଟି ଫିଟେଇ ପାରିବେ ନାହିଁ।
0: ସେ କଥା କ'ଣ ମୁଁ ଚିନ୍ତା କରିନାହିଁ ବୋଲି ଭାବୁଛ ଦେୱାନ? କିନ୍ତୁ କଥାଟା ଏଡ଼େ ସହଜ ନୁହେଁ। ପ୍ରବଳ ପ୍ରତାପୀ ତକି ଖାଁର ଭିଣୋଇ ହାଫିଜ କାଦର ଦେହରେ ହାତ ଦେବ, ଏହି ହିମ୍ମତ କାହାର ଅଛି?
1: ବେଶ, ତାହେଲେ ଶଳା ଭିଣୋଇଙ୍କ ମଧ୍ୟରେ ସନ୍ଦେହ ଓ ଅବିଶ୍ୱାସ ସୃଷ୍ଟି କରି ପରସ୍ପରକୁ ଶତ୍ରୁ କରାଇ ରାଜାଙ୍କୁ ଖୋର୍ଦ୍ଧା ସିଂହାସନରୁ ହଟେଇ ଦିଅ।
0: ତା ଠିକ ଯେ, ହେଲେ କେମିତି ତାହା ସମ୍ଭବ ହେବ?
1: ବକ୍ସି, ସେ ବେଳ ଆସିଯାଇଛି ବୋଲି ଜାଣ। ଖାଲି ସୁଯୋଗର ସଦ୍ବ୍ୟବହାର କରିପାରିଲେ ସବୁ ଠିକ୍।
0: ସେ ବେଳ ଆସିଯାଇଛି, ତମେ କ'ଣ କହୁଛ? ମୁଁ ତ କିଛି ବୁଝିପାରୁ ନାହିଁ।
1: ଚିକାକୋଲର 2 ବର୍ଷର ପେସ୍କିସ୍ 3 ଲକ୍ଷ ଟଙ୍କା ଧରି ସେଠାକାର ଦେୱାନ କଟକ ବାରବାଟୀ କିଲ୍ଲାକୁ ରମାନା ହେବ।
0: ଏ ଖବରରେ ଆମର କି ସମ୍ପର୍କ ଅଛି?
1: ଅଛି ଅଛି ବକ୍ସି। ଖୋର୍ଦ୍ଧା ମୁଲକ ଭିତର ଦେଇ ସେ ପେସ୍କିସ୍ ଟଙ୍କା ଯେପରି ନିରାପଦରେ କଟକରେ ପହଞ୍ଚିବ, ତାର ସୁବ୍ୟବସ୍ଥା କରିବା ପାଇଁ ତକି ଖାଁ ମହାରାଜାଙ୍କ ନିକଟକୁ କଡ଼ା ତାଗିଦ ପଠାଇଛି।
0: ସେ କଥା ରାଜା ବୁଝିବେ, ଆମର ସେଥିରେ କ'ଣ କରିବାର ଅଛି?
1: ବକ୍ସି, କିଛି ବୁଝିପାରିଲ ନାହିଁ? ଏହି ବୁଦ୍ଧି ନେଇ ତୁମେ ଖୋର୍ଦ୍ଧା ସିଂହାସନ ଉପରେ ଆଖି ପକାଉଛ? ଖୋର୍ଦ୍ଧା ସୀମା ମଧ୍ୟରେ ଯଦି ଚିକାକୋଲର ଦେୱାନ ଉପରେ ଚଢ଼ାଉ ହୋଇ ପେସ୍କିସ୍ ଟଙ୍କା ବାଟମରଣା ହୋଇଗଲା, ତାହେଲେ
0: ସାବାସ ସାବାସ ଦେୱାନେ, ବଢ଼ିଆ ଖବରଟା ଆଣିଲ। 3 ଲକ୍ଷ ଟଙ୍କା ଯଦି ବାଟମାରଣା ହୋଇଯିବ, ତକି ଖାଁ କ'ଣ ଆଉ ଧୈର୍ଯ୍ୟ ଧରି ରହିବ? ଆଚ୍ଛା, ରାଜା କ'ଣ ଏ ଖବର ପାଇଲେଣି?
1: ନା, ସେ କଥା କ'ଣ ମୁଁ କରାଇ ଦିଅନ୍ତି? ଖବର ପାଇଲା ପରେ ଖବର ବାହାକୁ କଟକ ଫେରାଇ ଦେଇଛି। ରାଜାଙ୍କୁ ସେ ଖବର ଦେଇଦେଇଛି ବୋଲି ତକି ଖାଁକୁ ଜଣେଇ ଦେବ।
0: ଠିକ୍ କରିଛ, ଠିକ୍ କରିଛ। ବର୍ତ୍ତମାନ ମହାରାଣୀ ଲଳିତା ମହାଦେବୀଙ୍କୁ ମୁଁ ଚିଠି ଲେଖିଦେଉଛି, ବାଣପୁର ସାଲେରୀ ଘାଟିଠାରେ ଯେପରି 3 ଲକ୍ଷ ଟଙ୍କା ବାଟମାରଣା ହେବ, ସେ ତାର ବ୍ୟବସ୍ଥା କରିବେ, ଫଳରେ ତକି ଖାଁ ବୁଝିବ ମହାରାଜା ରାମଚନ୍ଦ୍ର ଦେବ ଏ ଟଙ୍କା ଲୁଟି ନେଲେ। ତାପରେ ସେ ଖୋର୍ଦ୍ଧା ଆକ୍ରମଣ କରିବ, ସେଥିରେ ଆମର ଲାଭ, ବୁଝିଲ ତ ଦିୱାନେ?
1: ବୁଝିଗଲି ବୁଝିଗଲି ବକ୍ସି, କଣ୍ଟକେ ନଇବା କଣ୍ଟକ।
2: ବର୍ତ୍ତମାନ ତକେଇ ଖା ଖୋର୍ଦ୍ଧା ଓ ଖୋର୍ଦ୍ଧା ରାଜା ଉପରେ ରାଗି ରକ୍ତଚଳ ଚୋବଉଛି। କୋଉ ମୁହୂର୍ତ୍ତରେ ସେ ଆକ୍ରମଣ କରି ବସିବ କହିହଉନି। ଖୋର୍ଦ୍ଧା କଥା ଯାହା ହଉ, ପ୍ରଭୁ ଜଗନ୍ନାଥଙ୍କ ପାଇଁ ମୋର ସବୁ ଚିନ୍ତା।
3: ତକି ଖା ଏଥର ଆକ୍ରମଣ କଲେ ଜଗନ୍ନାଥଙ୍କୁ ଏକାଥରେ ପୁରୀ ଛଡ଼ା କରିବାକୁ ପଡ଼ିବ ଛାମୁ। ଥରକୁ ଥର ବିଲେଇ ଛୁଆ ପରି ପୁରୀରୁ ଚିଲିକା, ଚିଲିକାରୁ ପୁରୀ କରିବା ଅପେକ୍ଷା ମୋଗଲ ଶାସନ ଥିବା ଯାଏ ଜଗନ୍ନାଥଙ୍କୁ ଅରଣ୍ୟରେ ହିଁ ରଖିବାକୁ ପଡ଼ିବ।
2: କୋଉଠି ଅରଣ୍ୟ ତାଙ୍କ ପାଇଁ ଏବେ ନିରାପଦ ହବ ବୋଲି ଭାବୁଚ ବିଷୟ?
3: ସେ ତକୁ ଚିନ୍ତା କରନ୍ତୁ ନାହିଁ ଛାମୁ, ସେ ବେଳ ଆସିଲେ ଚକା ଆଖିଆ ଆପେ ସେ ସ୍ଥାନ ଦେଖାଇଦେବେ।
4: ଜଗନ୍ନାଥ ଅରଣ୍ୟରେ ରହିବେ ରତ୍ନ ସିଂହାସନ ଛାଡ଼ି? ଆପଣ ଏକି କଥା କହୁଛନ୍ତି ନରସିଂହ ବିଷୋଇ?
3: ଦିନେ ଅରଣ୍ୟ ହିଁ ଜଗନ୍ନାଥଙ୍କର ମୂଳ ଆବାସ ଥିଲା। ବିଶ୍ୱାବସୁ ତାଙ୍କୁ ଅରଣ୍ୟ ନାରାୟଣ ରୂପରେ ପୂଜା କରୁଥିଲା। ଜଗନ୍ନାଥ ହେବେ ସେହି ଅରଣ୍ୟ ନାରାୟଣ ହେବେ, ସେଥିପାଇଁ ଏତେ ଚିନ୍ତା କାହିଁକି?
5: ମହାରାଜଙ୍କର ଜୟ ହେଉ।
2: କି ସମ୍ବାଦ ପ୍ରହରୀ?
5: ବାଲୁଗାଁର ଜଣେ

0: ଲୋକ ଶାମୁକ ପାଇଁ ଏଇ ଚିଠାଟି ଆଣିଛୁ ମହାରାଜ, ନିଅନ୍ତୁ ଶାମୁ।
1: ଚିଠାରେ ଏମିତି କଣ ଲେଖା ଅଛି କି ଶାମୁ, ଆପଣ ଏପରି ଗମ୍ଭୀର ହେଇ ପଡ଼ିଛନ୍ତି?
2: କଣ କିଛି ସମ୍ବାଦ?
3: ହଁ, ଚିକାକୁଲର ଦେୱାନ 3 ଲକ୍ଷ ପେସ୍କିସ୍ ଟଙ୍କା ନେଇ କଟକ ରମାନା ହେବ। ବକ୍ସି ବେଣୁ ଭ୍ରମରବର ମହାରାଣୀ ଲଳିତାଙ୍କୁ ଚିଠି ଲେଖିଛି ବାଣପୁର ସାଲେରୀ ଘାଟିରେ ଏହି ଟଙ୍କାକୁ ବାଟମାରଣା କରିନେବାକୁ, ଫଳରେ ତକି ଖାଁ ବୁଝିବ ଖୋର୍ଦ୍ଧା ରାଜା ଟଙ୍କା ଲୁଟିନେଲେ ତାପରେ ସେ ଖୋର୍ଦ୍ଧା ଆକ୍ରମଣ କରିବ।
2: ଆପଣଙ୍କ ସେ ବକ୍ସିଟି ମରାତ୍ମକ ତମ୍ପ ସାପଟିଏ ଛାମୁ, ଉଚିତ ଦଣ୍ଡ ତାର ପ୍ରାପ୍ୟ।
1: ଭଗି ଭ୍ରମରବରର କୁଳାଙ୍ଗାର ପୁଅ ବେଣୁ ରାଉତ ବିଶ୍ୱାସଘାତକଠାରୁ ଅଧିକ ଆଉ କ'ଣ ହୁଅନ୍ତା? ମୁଁ ତାକୁ ହାଡ଼େ ହାଡ଼େ ଚିହ୍ନିଛି। କୃଷ୍ଣ ନରିନ୍ଦ୍ର ଓ ବଡ଼ପରିଛା ମହାପାତ୍ରଙ୍କ ସହିତ ମିଶି କିଛି ଗୋଟାଏ ଷଡ଼ଯନ୍ତ୍ର କରୁଥିବ ବୋଲି ମୁଁ ଯାହା ଆଶଙ୍କା କରୁଥିଲି ତାର ପ୍ରମାଣ ହାତେ ହାତେ ମିଳିଗଲା।
2: ଘର ଢିଙ୍କିତ କୁମ୍ଭୀର ଦୋଷ ଦେବା କାହାକୁ?
3: ଆମ ପାଇକମାନଙ୍କୁ ବେତନ ଦେବା ପାଇଁ ଆଉ ଫିରିଙ୍ଗିମାନଙ୍କଠାରୁ ବନ୍ଧୁକ କିଣିବା ପାଇଁ ଟଙ୍କାର ଅଭାବ ଥିଲା ନା? ଯାହା ହଉ, ବକ୍ସି ଏଥିପାଇଁ ଭଲ ବ୍ୟବସ୍ଥାଟିଏ କରି ଆମର ବଡ଼ ଉପକାର କରିଦେଇଛନ୍ତି।
4: ସେ ଟଙ୍କା ଛାମୁଙ୍କ ହାତକୁ କିପରି ଆସିବ ଯେ ଛାମୁ ପାଇକମାନଙ୍କୁ ବେତନ ଦେବେ ଆଉ ବନ୍ଧୁକ କିଣିବେ?
3: ମୋର ଯାହା ମନେ ହୁଏ, ଚିକାକୋଲର ପେସ୍କିସ୍ ଟଙ୍କା ବାଟମାରଣା ହେଲା ପରେ ତକି ଖାଁ ନିଶ୍ଚୟ ଖୋର୍ଦ୍ଧା ଆକ୍ରମଣ କରିବ। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଖୋର୍ଦ୍ଧା ସହିତ ମିଶି ତକି ଖାଁର ପ୍ରତିରୋଧ କରିବେ। କେବଳ ଖୋର୍ଦ୍ଧାକୁ ନୁହେଁ, ସମଗ୍ର ଓଡ଼ିଶାର ପ୍ରାଣ ଜଗନ୍ନାଥଙ୍କୁ ଜବନ ହାତରୁ ରକ୍ଷା କରିବାକୁ ହେବ।
5: ହଁ ହଁ, ଆମେ ସମସ୍ତେ ଖୋର୍ଦ୍ଧା।

0: କାଫେର ମାନେ ଜୟ ଜଗନ୍ନାଥ ରଡ଼ି ଛାଡ଼ି ସରକାରୀ ପେସ୍କିସ୍ ଲୁଟି ନେଲେ।
1: ଓ ବନ୍ଦ କର, ବନ୍ଦ କର ଫୌଜଦାର। ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ, ହମ୍ ଦେଖିବାକୁ ଚାହେ କାଫେର ହିନ୍ଦୁର ଠାକୁର ଜଗନ୍ନାଥ କେସା ହେ, ଓ କ୍ୟା ହେ, ଓ କେସେ କମ୍ବକ୍ତ ହାଫିଜ୍ କାଦର କୁ ରକ୍ଷା କରିବ।
0: ଏଥିପାଇଁ ଖୋର୍ଦ୍ଧା ରାଜା ହାଫିଜ୍ କାଦର ପୁରା ଦାୟୀ। ପେସ୍କିସ୍ ଟଙ୍କା ଭଲରେ ଭଲରେ ପହଞ୍ଚାଇ ଦେବାକୁ ଖୋର୍ଦ୍ଧା ରାଜାକୁ ବହୁତ ଆଗରୁ ଖବର ଦିଆଯାଇଥିଲା। ତାହେଲେ ପେସ୍କିସ୍ ଲୁଟିଲା କିଏ? ପୀର ମୁହାଜିଦ୍ ଘାଜି ଖାଁଙ୍କ କୁର୍ବାନୀ ବରଂ ବରଦାସ୍ତ କରିହେବ, କିନ୍ତୁ ପେସ୍କିସ୍ ଟଙ୍କା ଲୁଟିକୁ ଆଦୌ ବରଦାସ୍ତ କରିହେବନି। ଯାହାପନା
1: କମ୍ବକ୍ତ ହାଫିଜ୍ କାଦରର ଚମଡ଼ା ଉତରି ମୋ ପେସ୍କିସ୍ ଟଙ୍କା କଡ଼ା ଗଣ୍ଡା କରି ଅସୁଲ କରିବି। ତାପରେ ଖୋର୍ଦ୍ଧାକୁ ଖାସ କରି କାଫେରଙ୍କ ଖୁନରେ ଖୋର୍ଦ୍ଧାର ଆସମାନକୁ ଲାଲେ ଲାଲ କରିଦେବି। କାଫିର ହିନ୍ଦୁଙ୍କ ଠାକୁର ଜଗନ୍ନାଥଙ୍କୁ ଟୁକୁଡ଼ା ଟୁକୁଡ଼ା କରି ସମୁଦ୍ରକୁ ଫିଙ୍ଗି ଦେବି।
0: ଯାହାପନା ବିଲକୁଲ ଠିକ କହିଲେ। ଖୋର୍ଦ୍ଧାକୁ ଖାସ ରଖିଲେ ଏ କାଫେର ଗୁଡ଼ାକ ମୋଗଲକୁ ଶାନ୍ତିରେ ରଖାଇ ଦେବେ ନାହିଁ।
2: ଯାହାପନା ଖୋର୍ଦ୍ଧା ରମାନା ହୋଇଥିବା ଖୋଜା ଫେରି ଆସିଛି।
1: ଓ ହାଫିଜ୍ କାଦର
2: ନାହିଁ ଯାହାପନା, ସେ କେଉଁଆଡ଼େ ଉଭାନ ହୋଇଯାଇଛନ୍ତି କାହାକୁ ମାଲୁମ ନାହିଁ।
1: ଆଚ୍ଛା କମ୍ବକ୍ତ ଏତେ ସାହସ, ଠିକ ଅଛି ଯାଅ ଫୌଜଦାର ମାନଙ୍କୁ ଖବର କର, କାଲି ସକାଳେ ମୋଗଲ ଫୌଜ ଖୋର୍ଦ୍ଧା ରମାନା ହେବେ। ହାଫିଜ୍ କାଦରକୁ କହିଦେବନି, ଖୋର୍ଦ୍ଧାକୁ ଖାସ କରିବାକୁ ପଡ଼ିବ।

0: ପରମଗୁରୁ ଆପଣେ ଗୁପ୍ତଚର ଫେରିଲା ଆଉ କିଛି ସମ୍ବାଦ ମିଳିଲା
1: ମହାରାଜ ରଥିପୁରଗଡ଼ର ପାଇକମାନେ ମଧ୍ୟ ମେଳିଆ ହୋଇଛନ୍ତି ସେମାନେ ଗଡ଼ ଛାଡ଼ି ପଳେଇ ଯାଇଛନ୍ତି ତକୀ ଖାଁକୁ ସେଠାରେ ପ୍ରତିରୋଧ କରିବାକୁ କେହି ନାହାନ୍ତି
0: ତକୀ ଖାଁ ତାହେଲେ ରଥିପୁରଗଡ଼ ଅଧିକାର କରିସାରି ଖୋର୍ଦ୍ଧା ରମାନା ହେବ
1: ଯାହା ଜଣାଯାଉଛି ତାହା ହିଁ ହେବ
0: ଆଠଗଡ଼ର ସାମନ୍ତ ରାଜା ଜଗନ୍ନାଥ ହରିଚନ୍ଦନ ଜଗଦେବ ତାଙ୍କର ସୈନ୍ୟ ସାମନ୍ତ ନେଇ ଏଠାରେ ପହଞ୍ଚିବାର ଥିଲା ଆସିଲେ ସେମାନେ
2: ହଁ ମଣିମା ତାଙ୍କ ସହିତ ଚମ୍ପାଗଡ଼ର ଦଳଗଞ୍ଜନ ଓ କୁରାଡ଼ମଲର ପୀତାମ୍ବର ମଙ୍ଗରାଜ ମଧ୍ୟ ସଦଳ ବଳେ ଆସିଛନ୍ତି ତକୀ ଖାଁ ରଥିପୁର ଦଖଲ କରିବାକୁ ଆଗେଇ ଚାଲିଛି ଶିଶୁପାଳଗଡ଼ ଧଉଳିଗଡ଼ ଏପରି ଯେ ରଥିପୁରଗଡ଼ ମଧ୍ୟ ବିନା ବାଧାରେ ସେ ଅଧିକାର କରିନେବେ
0: ଆପଣ ଠିକ୍ ଭାବିଛନ୍ତି ବର୍ତ୍ତମାନ ଆମକୁ ଖୋର୍ଦ୍ଧାଗଡ଼କୁ ଫେରିଯିବାକୁ ପଡ଼ିବ ଏଠାରେ ଅପେକ୍ଷା କରି ଲାଭ ନାହିଁ ଯାହା ହେବା କଥା ଖୋର୍ଦ୍ଧାଗଡ଼ରେ ହେବ
3: ବକ୍ସି ବେଣୁ ଭ୍ରମରବର ଦେୱାନ କୃଷ୍ଣ ନରେନ୍ଦ୍ର ଆଉ ଧଉଳିଗଡ଼ର ନବଘନ ସାମନ୍ତରାୟଙ୍କର କିଛି ସମ୍ବାଦ ପାଇଛନ୍ତି ଛାମୁ
0: ଯୋଉ ସମ୍ବାଦ ପାଇଛି ତାହା ଯଦି ସତ୍ୟ ହୋଇଥାଏ ତାହେଲେ ବିଶ୍ୱାସଘାତକମାନଙ୍କୁ ଅତି ଶୀଘ୍ର ଉଚିତ ଶାସ୍ତି ଦିଆଯିବ ହଁ ପରମଗୁରୁ ଆପଣେ ସୈନ୍ୟମାନଙ୍କୁ ଖୋର୍ଦ୍ଧାଗଡ଼କୁ ଆଗେଇବାକୁ ନିର୍ଦ୍ଦେଶ ଦିଅନ୍ତୁ
1: ଯଥା ଆଜ୍ଞା ଛାମୁ

0: ଆଉ କିଛି ସମ୍ବାଦ ପାଇଲ ଦିୱାନେ?
1: ରଥିପୁରଗଡ଼ର ପାଇକମାନେ ମଧ୍ୟ ଆମ ସହିତ ସହଯୋଗ କରୁଛନ୍ତି। ସେମାନଙ୍କ ଆଡୁ ତକି ଖାଁକୁ ଆଦୌ ପ୍ରତିରୋଧ ହେବ ନାହିଁ। ଖୋର୍ଦ୍ଧାର ଭିତରଗଡ଼ ଛାଡ଼ି ରାଜା ମଧ୍ୟ ପଳାଇଛନ୍ତି ବୋଲି ନବଘନ ସାମନ୍ତରାୟ ଖବର ଆଣିଛନ୍ତି।
0: କଣ କହିଲ, କଣ କହିଲ, ରାଜା ଭିତରଗଡ଼ ଛାଡ଼ି ପଳାଇ ଯାଇଛନ୍ତି, ଏ ସମ୍ବାଦ କଣ ସତ୍ୟ ଦେବାନି?
1: ନବଘନ ପରା ଖୋର୍ଦ୍ଧାରୁ ଏବେ ଫେରିଲେ। ଭିତରଗଡ଼ ଉଆସରେ ରାଜା ନାହାନ୍ତି। ଖୋର୍ଦ୍ଧା ଦାଣ୍ଡ ଆଜି ଶୂନଶାନ, କାଉ ଉଡୁଛି।
0: ତାହେଲେ କଣ ଖୋର୍ଦ୍ଧାର ପାଇକମାନେ ମେଳିଆ ହେଲେ?
1: ଯାହା ଜଣାଯାଉଛି ଖୋର୍ଦ୍ଧାର ପାଇକମାନେ ମେଳିଆ ହୋଇଛନ୍ତି।
0: ଏଇଟା ତେବେ ସୁବର୍ଣ୍ଣ ସୁଯୋଗ, ଖୋର୍ଦ୍ଧା ସିଂହାସନ ଖାଲି, ଏଇ ମୌକରେ ଆମେ ଯଦି ଖୋର୍ଦ୍ଧା ସିଂହାସନ ଅଧିକାର କରିବସିବା, ତାହେଲେ ତକି ଖାଁ ଯେତେବେଳେ ଖୋର୍ଦ୍ଧାରେ ପହଞ୍ଚିବ, ତା ସହିତ ସନ୍ଧି କରି ଖୋର୍ଦ୍ଧା ରାଜଗାଦୀକୁ ନିଜର ଅକ୍ତିଆରରେ ରଖାଯାଇପାରିବ। ରାଜା ତକି ଖାଁର ହାଣ ମୁହଁରେ ଯାଆନ୍ତୁ କି ନ ଯାଆନ୍ତୁ, ଖୋର୍ଦ୍ଧା ସିଂହାସନରୁ ତ ସବୁଦିନ ପାଇଁ ନିଶ୍ଚୟ ଯିବେ। ହେ ମା ଭବାନୀ, ସାହୁ ମା, ବକ୍ସି ବେଣୁଧର ପାଇଁ ଏଇ ଶେଷ ସୁଯୋଗ ମା।
1: ପ୍ରସ୍ତାବଟି ମନ୍ଦ ନୁହେଁ ବକ୍ସି, ଏଠାରେ ବେତନଟି ଆଉ ବାଉଁଶ ବଣ ଭିତରେ ଲୁଚି ରହିବା ଅପେକ୍ଷା ଭିତରଗଡ଼ ଉଆସର ତକି ଖାଁକୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତ ହେବା କୂଟନୀତି ଓ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଲାଭପ୍ରଦ।
0: ତାହେଲେ ଆଉ ବିଳମ୍ବ କାହିଁକି, ଶୁଭଶ୍ଚ ଶୀଘ୍ରମ୍।
1: ମା ଭବାନୀ ଏଥର ପ୍ରସନ୍ନ ହେଲେ ବୋଲି ଜାଣନ୍ତୁ ବକ୍ସି ସାମନ୍ତେ, ଖୋର୍ଦ୍ଧା ସିଂହାସନ ପ୍ରାପ୍ତି ଏଥର ସୁନିଶ୍ଚିତ।
0: ହେ ମା ଭବାନୀ।

0: ଆଣି ମୋ ଅଭିଷ୍ଟ ପୂର୍ଣ୍ଣ କର ମା, ଖୋର୍ଦ୍ଧା ସିଂହାସନ ପାଇଲେ ତତେ ନରବଳି ଦେବି ମା, ତତେ ନରବଳି ଦେବି।
1: ବିଶ୍ୱାସଘାତକ ବେଣୁ ଭ୍ରମରବର ଦେୱାନ କୃଷ୍ଣ ନରେନ୍ଦ୍ର ଧଉଳିଗଡ଼ ଦୁର୍ଗପତି ନବଘନ ସାମନ୍ତରାୟ ବଡ଼ ପରିଛା ମହାପାତ୍ର କୃତଘ୍ନ ରାଜଦ୍ରୋହୀ ଦେଶଦ୍ରୋହୀ କୁକୁରର ଦଳ ଆଜି ତମମାନଙ୍କର ଆଉ ନିସ୍ତାର ନାହିଁ।
2: କେଉଁଦିନ ଠାରୁ ଏ ବେଣୁ ରାଉତେ ବକ୍ସିରୁ ଖୋର୍ଦ୍ଧା ମହାରାଜା ହେଲେ କି ଦେବାନେ? କୁହନ୍ତୁ ସମସ୍ତେ ଜୟ ଜଗନ୍ନାଥଙ୍କର, ଜୟ ଜଗନ୍ନାଥଙ୍କର, ଜୟ ଖୋର୍ଦ୍ଧା ମହାରାଜା ରାମଚନ୍ଦ୍ର ଦେବଙ୍କର।
1: ସୈନ୍ୟଗଡ଼ ବନ୍ଦୀ କର, ବନ୍ଦୀ କର ଏ କୁକୁର ବିଶ୍ୱାସଘାତକ ମାନଙ୍କୁ।
0: ଛାମୁଙ୍କର ଏହା କଣ ନ୍ୟାୟ? କେଉଁ ଅପରାଧରେ ଆମମାନଙ୍କୁ ବନ୍ଦୀ କରିବାକୁ ଆଦେଶ ଦେଉଛନ୍ତି ଛାମୁ?
1: ଜାଣିପାରୁନାହୁଁ ତୁମର ଅପରାଧ? ତମେ ପରା ଖୋର୍ଦ୍ଧା ରାଜାର ସେନାପତି, ରାଜାକୁ ଓ ରାଜ୍ୟକୁ ରକ୍ଷା କରିବାର ଶପଥ ନେଇଥିଲ ତମେ, ହେଲେ କରିଛ କଣ?
0: ଛାମୁ
1: ଚୁପ୍ କର, ମୁଁ କିଛି ଶୁଣିବାକୁ ଚାହେଁ ନାହିଁ। ବିଚାର ବେଳେ ତମେ ତମର କୈଫିୟତ ଦବ। ଆଜିଠାରୁ ତମେ ଆଉ ଖୋର୍ଦ୍ଧାର ବକ୍ସି ନୁହ।
3: କୋଶରୁ ତରବାରୀ ବାହାର କରି ଆତ୍ମରକ୍ଷାର ବୃଥା ଚେଷ୍ଟା କର ନାହିଁ ବେଣୁ ଭ୍ରମରବର। ଏ ବିରାଟ ମିଳିତ ବାହିନୀ ପାଖରେ ତୁମେ କେତେ ଜଣ ମୁଷ୍ଟିମେୟ କୃତଜ୍ଞ ବିଶ୍ୱାସଘାତକ, ଫୁଙ୍କି ଦେଲେ ତୁମେ ତୃଣ ସଦୃଶ ଉଡ଼ିଯିବ। ଯଥାଶୀଘ୍ର ଅସ୍ତ୍ର ତ୍ୟାଗ କର।
1: ଅସ୍ତ୍ର ତ୍ୟାଗ କର ବିଶ୍ୱାସଘାତକ ଦଳ, ନଚେତ ମରିବା ପାଇଁ ପ୍ରସ୍ତୁତ ହୁଅ। ସୈନ୍ୟଗଣ ବନ୍ଦୀ କରି କାରାଗାରରେ ନିକ୍ଷେପ କର ଏ ରାଜଦ୍ରୋହୀ ଦେଶଦ୍ରୋହୀ ମାନଙ୍କୁ।

0: ଆପଣ ଯାହା ପାନା ଦିନ ଦୁନିଆର ମାଲିକ ଫେସ୍ କିସ୍ ଟଙ୍କା ରାଜଧାନୀ ପାଇଁ ମୋତେ ଫାଶୀ ଦିଅନ୍ତୁ ପଛେ, ମାତ୍ର ଯୋଉ କମ୍ବକ୍ତ ଦୁଶ୍ମନ ରାଜଧାନୀ କଲା ସେ ଲୁଟେରାକୁ ଉଚିତ ଶାସ୍ତି ଦିଆଯାଉ। ଏଇ ଚିଠିରେ ସବୁ ସାକ୍ଷୀ ପ୍ରମାଣ, ଦୋସ୍ତ କିଏ ଦୁଶ୍ମନ କିଏ ତା ବି ରହିଛି ଏଇ ଚିଠି ଭିତରେ।
1: ଜୁଲଫିକର ଚିଠି ପଢ।
2: ପଢୁଛି ଜାମ୍ପନା। ଗଜପତି ରାମଚନ୍ଦ୍ର ଦେବ ଓରଫ ମ୍ଲେଚ୍ଛ ହାବିଜ କାଦରଙ୍କ ଆଠ ଅଙ୍କ ଧନୁ ପାଞ୍ଚ ଦିନ
3: ଶ୍ରୀକ୍ଷେତ୍ରପୁରୀ ବାଲିସାହି ନଗରରୁ ଖୋର୍ଦ୍ଧା ମହାରାଣୀ ଲଳିତା ମହାଦେବୀ ବାଣପୁର ୱାସକୁ ଖୋର୍ଦ୍ଧାର ବକ୍ସି ବେଣୁ ଭ୍ରମରବର ଦେବରାୟର ଯଥାମାନ୍ୟ ସହେ ଚିଟାଉ। ଲେଖିବାର ଅଭିପ୍ରାୟ ଏହିକି ଯେ ଆସନ୍ତା ଜ୍ୟେଷ୍ଠ ମାସ ପନ୍ଦର ବେଳକୁ ଚିକାକୋଲ୍ଲ ଦେୱାନ 3,00,000 ଟଙ୍କା ପେସ୍କିସ୍ ସଙ୍ଗରେ ଧରି କଟକ ବାରବାଟୀ କିଲ୍ଲାକୁ ରମାନା ହେବ। ତା ସାଙ୍ଗରେ ପ୍ରାୟ 100 ଜଣ ସରିକି ଫୌଜ ରହିଥିବେ। ଖୋର୍ଦ୍ଧା ମୁଲକ ଭିତରେ ଏ ପେସ୍କିସ୍ ଟଙ୍କା ବାଟମାରଣ ହେବା ଚାହି ତକି କାଁ ଭାବିବ ଏ ଟଙ୍କା ଖୋର୍ଦ୍ଧା ରାଜା ଲୁଟିନେଲେ, ତେଣୁ ସେ ଖୋର୍ଦ୍ଧା ଉପରେ ଆକ୍ରମଣ କରିବ। ଏଥକୁ ଆମ୍ଭର ଲାଭ, ଆମ୍ଭେ ଖୋର୍ଦ୍ଧା ପାଇକମାନଙ୍କୁ ନେଇ ଦୂରରେ ରହିବୁ, ଆଉ ତକି ଖାଁ ସହିତ ସନ୍ଧି କରି ଭାଗୀରଥି କୁମାରଙ୍କୁ ଖୋର୍ଦ୍ଧା ସିଂହାସନରେ ବସାଇବୁ। ଏଥକୁ ଜଗନ୍ନାଥ ଭରସା।
2: ଏ ସୁଯୋଗ ଛାଡ଼ିଲେ ଆଉ ସୁଯୋଗ ଜୁଟିବ ନାହିଁ। ଇତି ଆପଣଙ୍କର ବସମ୍ବଦ ବକ୍ସି ବେଣୁ ଭ୍ରମରବର ଦେବରାୟ।
0: ଏଥର ବୁଝନ୍ତୁ ଜାମପନା, ଜାମପନାଙ୍କର ପ୍ରକୃତ ଦୋସ୍ତ କିଏ ଆଉ ଦୁଶ୍ମନ କିଏ?
4: ମୋତେ ମାଫ କର ବିରାଦର, ମୁଁ ଭୁଲ ବୁଝି ତୁମକୁ କଏଦୀ କରିବାକୁ ହୁକୁମ ଦେଇ ସାରିଥିଲି। ଆଲ୍ଲା ଠିକ ଅଛନ୍ତି, ତୁମ ପ୍ରତି ମୋର କେତେ ଖାତିର ସେ କଥା ବି ଆଲ୍ଲା ଜାଣନ୍ତି। ତୁମର ମାନସୁବେଦାରୀ 5,000 ରୁ 10,000କୁ ବଢ଼ାଇବା ପାଇଁ ମୁଁ ମୁର୍ଶିଦାବାଦରେ ନବାବଙ୍କୁ ଜଣାଇବି, କିନ୍ତୁ ବକ୍ସି ବେଣୁ ଭ୍ରମରବର କହେ ତା ସାଙ୍ଗରେ ଆଉ ଯେଉଁମାନେ ହାତ ମିଳାଇଥିଲେ ସେମାନେ କହନ୍ତି
0: ସେମାନେ ପାଇକମାନଙ୍କୁ ମିଳାଇଥିଲେ ଜାମପନାଙ୍କ ସହିତ ଲଢେଇ ପାଇଁ, ମାତ୍ର ମୁଁ ସେମାନଙ୍କୁ କଏଦ କରି ପାଇକମାନଙ୍କୁ ହୁସିଆର କରିଦେଇଛି ଖୋର୍ଦ୍ଧା ମାଟିରେ ଯେପରି ମୁସଲମାନ ରକ୍ତ ନ ପଡେ। ସେଇଥିପାଇଁ ଖୋର୍ଦ୍ଧା ମୁଲକରେ ଗଡ ପରେ ଗଡ ସବୁ ଖାଲି ପଡିଛି, ଜାମପନାଙ୍କୁ କେହି ପ୍ରତିରୋଧ କରିନାହିଁ।
2: ଇଏ ତ ସଚ୍ଚା ମୁସଲମାନର ଜିମାଦାରୀ।
4: ଠିକ ଅଛି, ଆମେ ବହୁତ ଖୁସି ହେଲେ ବକ୍ସି ଆଉ ଅନ୍ୟ ମେଳିଆ ମାନଙ୍କର କଟା ମୁଣ୍ଡ ପେଶ କର, ସେମାନଙ୍କର ମୁଣ୍ଡ ତକ୍ତ ଉପରେ ନଝୁଲା ପର୍ଯ୍ୟନ୍ତ ଛଉଣି ଏଠାରୁ ଉଠିବ ନାହିଁ।
0: ଜାମପନା ସେତକୁ ବ୍ୟସ୍ତ ହୁଅନ୍ତୁ ନାହିଁ, ବକ୍ସି ବେଣୁ ଭ୍ରମରବର ଦେୱାନ କୃଷ୍ଣ ନରେନ୍ଦ୍ର ଓ ଅନ୍ୟ ମେଳିଆ ସର୍ଦ୍ଦାର ମାନେ କଏଦୀ ଅଛନ୍ତି, ଆପଣଙ୍କ ନିର୍ଦ୍ଦେଶ ପାଇଲେ ସେମାନଙ୍କ କଟା ମୁଣ୍ଡ ମୁଁ ପେଶ କରିବି। ଜାମପନା
4: ବେଶ, ହାଫିଜ କାଦର ହସିମ ଖାଁ ଆଉ ଜୁଲଫିକର ଅଲିକୁ ସାଙ୍ଗରେ ଧରି ଅଭି ଖୋର୍ଦ୍ଧାଗଡ ରମାନା ହେଇଯାଅ, ଜଲ୍ଦି ମେଳିଆ ମାନଙ୍କର କଟା ମୁଣ୍ଡ ପେଶ କର।
5: ଯୁଗ ପରେ ଯୁଗ ଖୋର୍ଦ୍ଧାଗଡ଼ର ମାଟି ଲାଲ ହେଇଛି ବୀର ସନ୍ତାନମାନଙ୍କ ରକ୍ତରେ, ବିଶ୍ୱାସଘାତକମାନଙ୍କ ଚକ୍ରାନ୍ତରେ। ଆଜି ପ୍ରଥମ କରି ସେଇ ବିଶ୍ୱାସଘାତକମାନଙ୍କ ରକ୍ତରେ ଲାଲ ହେଇ ଉଠିବ ଖୋର୍ଦ୍ଧାର ମାଟି, ଖୋର୍ଦ୍ଧାର ଆକାଶ। ଆଉ ସେଇ ରକ୍ତାଭ ଆକାଶକୁ ଦେଖି ମୁଁ ଶ୍ରୀ ଜଗନ୍ନାଥଙ୍କ ସେବକ ରାମଚନ୍ଦ୍ର ଦେବ ଓରଫ ହାଫିଜ କାଦର ଖାଲି ହସିବି ଆଉ ହସିବି। ହା

ଆପଣମାନେ ଶୁଣୁଥିଲେ ନାଟକ ଖୋର୍ଦ୍ଧାରା ଆକାଶଲାଲ, ରଚନା କରିଥିଲେ ଅଚ୍ୟୁତାନନ୍ଦ ନାୟକ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ତକୀ ଖାଁ, ନିର୍ମଳ ଚନ୍ଦ୍ର କାନୁନଗୋ, କୃଷ୍ଣ ନରେନ୍ଦ୍ର, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ବକ୍ସି ବେଣୁ ଭ୍ରମରବର, ଧୀରା ଚୌଧୁରୀ, ସୟଦ ବେଗ, ବିଜୟ କୁମାର ବାରିକ, ବାହୁବଳେନ୍ଦ୍ର ଧୈର୍ଯ୍ୟଧର ରାଉତ, ରାଜା ଗୋପୀନାଥ ଦେବ, ପ୍ରଦୀପ କୁମାର ତ୍ରିପାଠୀ, ନରସିଂହ ବିଶୋଇ, ମାତୃପ୍ରସାଦ ଦାସ, ରାମଚନ୍ଦ୍ର ଦେବ, ଅଭୟ କୁମାର ପଟ୍ଟନାୟକ, ଲକ୍ଷ୍ମୀ ପରମଗୁରୁ, ଅସୀମ ବସୁ, ଲଳିତା ଦେଇ, ଆରତୀ ମହାପାତ୍ର ଏବଂ

0: ବଡଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମ ଗୀତ। ଆଜିର ଆମ ଗୀତରେ କଣ୍ଠଶିଳ୍ପୀ ଶୁଭାଂଶୀ ରାଉତଙ୍କ କଣ୍ଠରେ କେତୋଟି ଆଧୁନିକ ଗୀତ ଓ ପଲ୍ଲୀ ଗୀତ। ପ୍ରଥମେ ଶୁଭାଂଶୀ ରାଉତଙ୍କ କଣ୍ଠରେ ଆଧୁନିକ ଗୀତ ଲେଖିଛନ୍ତି ସତ୍ୟନାରାୟଣ ମିଶ୍ର। ଚନ୍ଦ୍ରଭାଗାର ବେଳାରେ କିଏ ସେ ନାଚି ଯାଏ ତୋଳି ଛନ୍ଦ।

ପରେ ପରେ ଆଉ ଏକ ଆଧୁନିକ ଗୀତ ରଚନା କରିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ। ମନ ଖୋଜେ ମନଟିଏ, ନଦୀ ଖୋଜେ ସାଗର।

ଆଉ ଏକ ଆଧୁନିକ ଗୀତ ରଚନା କରିଛନ୍ତି ସତ୍ୟନାରାୟଣ ମିଶ୍ର। ତୁମେ ମୋ ମନର ସାଦା କାଗଜରେ ଟାଣିଲ ଗାର ପ୍ରଥମେ।

ଶେଷରେ ଶୁଭଂଶୀ ରାଉତଙ୍କ କଣ୍ଠରେ ପଲ୍ଲୀ ଗୀତ ରଚନା କରିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ। ଶରତ ଆସିଲା ମୋର ତ ହସିଲା ବସିଲା ଫୁଲର ହାଟ।

0: ଶୁଣୁଥିଲେ ଆମ ଗୀତରେ କେତୋଟି ଆଧୁନିକ ଏବଂ ପଲ୍ଲୀ ଗୀତ। କଣ୍ଠଶିଳ୍ପୀ ଥିଲେ ଶୁଭାଂଶୀ ରାଉତ। ଏହି ଗୀତଗୁଡ଼ିକୁ ରଚନା କରିଥିଲେ ସତ୍ୟନାରାୟଣ ମିଶ୍ର ଏବଂ କ୍ଷୀରଚନ୍ଦ୍ର ପୋଥାଳ।
1: କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ପ୍ରଜ୍ଞା ପାରମିତା ସାହୁ। ଉପସ୍ଥାପନରେ ଥିଲେ ବିଜୟଲକ୍ଷ୍ମୀ ପତ୍ରୀ।
2: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ୍ ପରଠି APK ଡାଉନଲୋଡ କରି ନିଅନ୍ତୁ।
6: ଠିକ ଲାଗୁନି, ସ୍କାମ୍ ବି ହେଇପାରେ। APK

ହିଂସା ଦ୍ୱେଷ ପରସ୍ତ୍ରୀ କାତରତା ସମସ୍ତଙ୍କ ମାନସିକ ସ୍ତରରୁ ଦୂର ହୋଇଯାଉ। ପାଲା ଶ୍ରବଣ କରୁଥିବା ଓଡ଼ିଶା ତଥା ଭାରତର ଆବାଳ ବୃଦ୍ଧ ବନିତା ଏବଂ ଆକାଶବାଣୀର ସମସ୍ତ କର୍ମକର୍ତ୍ତା ମହୋଦୟ ମହୋଦୟା ମାନଙ୍କର

ଆଜ୍ଞା ଯୁଦ୍ଧରେ ଯେ ସ୍ଥିର ପୃଥିବୀର ଶ୍ରେଷ୍ଠ ହିମାଳୟ ହିମାଳୟରୁ ଜାତ କନ୍ୟା ମା ପାର୍ବତୀ ଯାହାଙ୍କର କୂଳ ନାହିଁ ଶିବ ଠାକୁରଙ୍କୁ ବିବାହ ହେଲେ ମା ପାର୍ବତୀ ସମସ୍ତ ଦେବତା ଯାହାଙ୍କୁ ପୂଜା କରିଥିଲେ ଦୁର୍ଗତିରୁ ରକ୍ଷା ପାଇବା ପାଇଁ ସେଇ ମା ଦୁର୍ଗତି ନାଶିନୀ ମା ଦୁର୍ଗା ମା ଆଦିଶକ୍ତି ଆଜି ସମସ୍ତଙ୍କର ସର୍ବାରିଷ୍ଟ ଖଣ୍ଡନ କରନ୍ତୁ ବୁଲନ୍ତୁ ପ୍ରେମାନନ୍ଦେ ସର୍ବେ କବାର ହରିହରି ବୋଲ।

0: କୃଷ୍ଣଙ୍କ କଥା ଶ୍ରବଣରେ ଦୂରିତ କ୍ଷୟ କଳା କରେ ଅନ୍ଧାର ପ୍ରାୟ ଆରେ କଳା କରେ ହେ ସାଧୁଜନ ମାନେ ଆପଣମାନେ କେଇ ପଦ କମଳ ନୟନର କଥାକୁ ଶ୍ରବଣ କଲେ ଆପଣମାନଙ୍କର କଳି କଳମୁଷ ପାପ ଦୁଃଖ ଜଳା ଯନ୍ତ୍ରଣା ଯାହା ସବୁ ଅଛି ନିଶ୍ଚୟ ଦୂରଭୂତ ହୋଇଯିବ। ଆଜ୍ଞା ଯମ ପୁରାଣ ଆମର ପ୍ରମାଣ କରୁଛି ସଂସାର ବ୍ୟାଧି ଭେଷଜଂ ମହାଭୟ ନିବାରଣ ଦୁଃଖ ସୁଖ ପରିତ୍ରାଣଂ ହରିରିତ୍ୟ ଅକ୍ଷର ଦ୍ୱୟଂ। ଆଜ୍ଞା ହରିନାମ କୃଷ୍ଣ ନାମ ଏ ସଂସାରର ବ୍ୟାଧିକୁ ଆଜ୍ଞା ଔଷଧ ପରି ଭୟ ନିବାରଣ ହୋଇଥାଏ ଦୁଃଖ ସୁଖରୁ ପରିତ୍ରାଣ ମିଳିଥାଏ। ଆଜ୍ଞା ଆପଣମାନେ ଲକ୍ଷ୍ୟ ଦିଅନ୍ତୁ ମୋର ବିଦୁଷ ମଣ୍ଡଳୀ ମହାଭାରତର କଥା। ଆଜ୍ଞା ମହାମାନୀ ମାନଗୋବିନ୍ଦ ଦୁର୍ଯ୍ୟୋଧନ ରାଜସିଂହାସନକୁ ଦଖଲ କଲେ ଏବଂ ମାମୁ ଶକୁନିକୁ ନିଜର ମନ୍ତ୍ରୀତ୍ୱ ପ୍ରଦାନ କରିଥିଲେ। ଏକଦା ଆଜ୍ଞା ମାନଗୋବିନ୍ଦ ଦୁର୍ଯ୍ୟୋଧନ ମାମୁ ଶକୁନିକୁ କହିଲେ ହେ ମାମୁ ମୁଁ ସତରେ କଣ ଏ ପଞ୍ଚକଟକର ଅଧୀଶ୍ୱର ହେଇପାରିବି ମାମୁ? ଆଜ୍ଞା ଶତ୍ରୁ କୁଳନାଶନକାରୀ ଶକୁନି ଭାବିଲେ ଭଣଜାକୁ ଆଗ ଭଲ ବାଟ ଦେଖେଇବି, ଯଦି ଭଣଜା ଦୁର୍ଯ୍ୟୋଧନ ଭଲ ବାଟରେ ନ ଯାଏ ତେବେ କାରାଗାରରେ ମୋ ପିତାଙ୍କ ନିକଟରେ କରିଥିବା ଶପଥକୁ ମୁଁ ସାକାର କରିବି। ଦୁର୍ଯ୍ୟୋଧନର ବିଶ୍ୱସନୀୟ ଭାବେ ମନ୍ଦ ଉପାୟ ବଳରେ ତାର ବଂଶକୁ ମୁଁ ବିନାଶ କରିବାର ପ୍ରଚେଷ୍ଟା କରିବି। ତେବେ ବନ୍ଧୁ ଶ୍ରେଷ୍ଠ ଭଣଜା ମୋର ସେ ଭଲ ବାଟ ଦେଖେଇବା ମୋର ଧର୍ମ, ତେଣୁ ଆଜ୍ଞା ମାମୁ ଶକୁନି କହିଲେ ହେ ଭଣଜା ତୁ ଯଦି ପଞ୍ଚକଟକର ଅଧୀଶ୍ୱର ହେବା ପାଇଁ ଚାହୁଁଛୁ ତେବେ ତୁ କଣ କରିବୁ?
1: କଣ କରିବି
0: କୃଷ୍ଣ।

ହେ ଭଣଜା, ତୁମେ କୃଷ୍ଣଙ୍କର ଅଭୟ ଚରଣ ତଳେ ଶରଣ ନେଇଯାଅ, ତୁମର ସର୍ବମଙ୍ଗଳ ହବ। କୃଷ୍ଣଚନ୍ଦ୍ର ହଉଛନ୍ତି ପ୍ରାୟ ଜଗତର ଗୁରୁ ଅଟନ୍ତି, ତେଣୁ ଆଜ୍ଞା ବସୁଦେବ।

ଆଜ୍ଞା ମାମୁଁ ଶକୁନି କହିଦେଲେ ଭଣଜା, ଏ ସଂସାରରେ ଯେତେ ବସ୍ତୁ ଅଛନ୍ତି, ଯେତେ ପଦାର୍ଥ ଅଛନ୍ତି, ସେ ସବୁ କୃଷ୍ଣଚନ୍ଦ୍ରଙ୍କର ନାମ ସହିତ ସମକକ୍ଷ ହୋଇପାରିବେ ନାହିଁ। କୃଷ୍ଣଚନ୍ଦ୍ରଙ୍କର ସୁନ୍ଦର ରୂପକୁ ଦେଖ ଓ ତାଙ୍କଠାରେ ତୁମେ ଶରଣ ନେଇଯାଅ। ଆଜ୍ଞା କବି ଜୟଦେବ ଗୋସ୍ୱାମୀ ଗୀତ ଗୋବିନ୍ଦରେ ଲେଖିଦେଲେ କୃଷ୍ଣଚନ୍ଦ୍ରଙ୍କର ରୂପ। ଆଜ୍ଞା

0: ତେଣୁ ତୁମେ କୃଷ୍ଣଚନ୍ଦ୍ରଙ୍କ ଠାରେ ଶରଣ ନେଇଯାଅ, ନିଷ୍କଣ୍ଟକ ଜୀବନ ଯାପନ କରିବ। ଆଜ୍ଞା ଦୁର୍ଯ୍ୟୋଧନ କହିଲା, ହେ ମାମୁ
1: ମାମୁ କଦାପି ନୁହଁ, ମୋଠୁ ସେ କେତେ କମ ଗୁଣରେ ଜାଣିଛ, ମୁଁ ମାନ ଗୋବିନ୍ଦ ଦୁର୍ଯ୍ୟୋଧନ।
0: ଆଜ୍ଞା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଯଦୁମଣି ମହାପାତ୍ର ଲେଖିଦେଲେ ଦଳିତାଞ୍ଜ।

0: ଆଜ୍ଞା ମାନଗୋବିନ୍ଦ ଦୁର୍ଯ୍ୟୋଧନ କହିଦେଲେ, କହିଲେ ହେ ମାମୁ ମୋ ନାମ ମାନଗୋବିନ୍ଦ, କୃଷ୍ଣଚନ୍ଦ୍ରଙ୍କର ନାମ ଖାଲି ଗୋବିନ୍ଦ, ହସ୍ତରେ ଖଣ୍ଡେ ମୁରଲୀ ଧରିଛି, ମସ୍ତକରେ ମୟୂର ପୁଚ୍ଛ ଧାରଣ କରିଛି, ଧେନୁମାନଙ୍କ ସାଙ୍ଗରେ ଧାଇଁ ଧାଇଁ ଧୂଳି ଧୂସିରିଆ ଦିଶୁଛି, ଗୋଳାରେ ରୁଞ୍ଜମାଳ ପକାଇଛି, ସେ ଗୌଡ଼ ଟୋକାର ପଦକମଳରେ ମୁଁ ଶରଣ ନେବି ବୋଲି ମୋତେ କହୁଛ? ମାମୁ ମୋ ମସ୍ତକକୁ ଦେଖିଲ ଦେଖିଲ ସ୍ୱର୍ଣ୍ଣ ମୁକୁଟ, ମୋ ଗୋଳା ଦେଶକୁ ଦେଖିଲ ଦେଖିଲ ମଣିମୁକ୍ତାର ହାର, ସେ ରୁଞ୍ଜମାଳିଆ ମୟୂର ଚୁଳିଆ ଠାରେ ମୁଁ ଶରଣ ନେଇପାରିବି ନାହିଁ। ଆଜ୍ଞା ମାମୁ ଶକୁନି କହିଲେ, ତେବେ ଭଣଜା ତୁମେ ସେ ପାଞ୍ଚ ଭାଇଙ୍କ ଭିତରୁ କାହାକୁ ବେଶୀ ଡରୁଛ? କହିଲ
1: ଡରୁଛି ଜଣକୁ।

ମାମୁ ମୋର ବାସ୍ତରୀ ଭାର ଗଦା, ଭୀମର ବାଉନ ଭାର ଗଦା, ହେଲେ ବି ତାର ଗଦା ଚାଳନାକୁ ମୋର ଟିକେ ଡର ଆଜ୍ଞା। ଶକୁନି ମାମୁ କହିଦେଲେ ଭଣଜା ଏଇ କଥା, ଗୋଟିଏ କାମ କର ଭଣଜା।

ଭଣଜା ଭୋଜି ଉତ୍ସବର ଆୟୋଜନ କରି ଭୀମକୁ କେବଳ ନିମନ୍ତ୍ରଣ କରି ବିଷମିଶା ଲଡୁ କିଛି ଖାଦ୍ୟ ଖୁଆଇ ଦେଲେ ଭୀମ ନିହତ ହୋଇଯିବ, ତୁମେ ନିଷ୍କଣ୍ଟକ ଜୀବନ ଯାପନ କରିବ। ଆଜ୍ଞା ସେଇଆ ହେଲା। ନିମନ୍ତ୍ରଣ ପତ୍ର ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରେ ପହଞ୍ଚିଲା। ଲେଖା ଥିଲା ସର୍ବସମ୍ମତି କ୍ରମେ ବଡ଼ଖିଆ ଭୀମସେନକୁ ଭୋଜି ଉତ୍ସବକୁ ପଠାଇବ। ତେଣୁ ଆଜ୍ଞା ଆଜି ଧର୍ମରାଜ ଯୁଧିଷ୍ଠିରଙ୍କର ହେଇଛି କଣ ଉର୍ଦ୍ଧ।

ଆଜ୍ଞା ଧର୍ମରାଜ ଯୁଧିଷ୍ଠିର ଧର୍ମ ଦେବତାଙ୍କୁ ସାକ୍ଷୀ ରଖି ନିମନ୍ତ୍ରଣକୁ ଗ୍ରହଣ କରି ଭୀମସେନଙ୍କୁ ଦୁଃଶାସନ ସାଙ୍ଗରେ ଯିବାକୁ ଆଦେଶ ଦେଇଦେଲେ। ଆଜ୍ଞା ଧର୍ମରାଜ ଧର୍ମର ଅର୍ଥ ଆଜି ଚିନ୍ତା କରୁଛନ୍ତି। ଆମର ଉପନିଷଦ କହନ୍ତି ଜେନାତ୍ମନ ତଥା ନେଷ୍ୟାଂ ଜୀବନ ବର୍ଦ୍ଧନ ଚାପି ଧ୍ରିୟତେ ସହ ଧର୍ମ। ଏହାର ଓଡ଼ିଆ ଅର୍ଥ ହେଉଛି ବଞ୍ଚିବା ବଢିବାର ମର୍ମ।

ଆଜ୍ଞା ଭୀମସେନ ଭଲ ମନ୍ଦ କିଛି ବାରଣ ନ କରି ବଡ଼ଖିଆ ବିଷମିଶା ଖାଦ୍ୟ ଅତ୍ୟଧିକ ଖାଇ ମୂର୍ଚ୍ଛା ହୋଇଗଲେ, ମୁମୂର୍ଷ ଅବସ୍ଥାରେ ପଡି ରହିଲେ। ଠିକ ଏହି ସମୟରେ ମାମୁଁ ଶକୁନି ଆସି କହିଲେ, ହେ ଭଣଜା ମାନେ, ଯାହା ତ କଲଣି କଲଣି, ଆଉ ବିଳମ୍ବ ନ କରି ଭୀମ ଶରୀରକୁ ଯମୁନା ଜଳରେ ଫିଙ୍ଗି ଦେଇ ଆସ। ଆଜ୍ଞା ତାହା ହିଁ ହେଲା। ଦୁଶାସନ ଆଦି ଭାଇମାନେ ଭୀମ ଶରୀରକୁ ଯମୁନା ଜଳରେ ଫିଙ୍ଗି ଦେଇ ଚାଲି ଆସିଲେ। ଏତଦ ପରେ ଆଜ୍ଞା ହେଇଛି କଣ, ନାଗନନ୍ଦିନୀ ବେଲାବଳି ସଖୀମାନଙ୍କୁ ଧରି ମର୍ତ୍ତ୍ୟର ଯମୁନାକୁ ଆସିଛନ୍ତି ସ୍ନାନ କରିବା ପାଇଁ। ଆଜି ରାତ୍ରି ସମ୍ପୂର୍ଣ୍ଣ ପାହି ଯାଇଛି। ଚନ୍ଦ୍ରକଳା କାବ୍ୟରେ ବଳଦେବ ରଥ ଲେଖି ଦଉଛନ୍ତି। ରାତି ପାହି

ଆଜ୍ଞା ରାତ୍ରି ଆଜି ପାହି ଯାଇଛି, ଏଣେ ବେଲାବଳି ସଖୀ ମାନଙ୍କ ସହ ଯମୁନା ନଦୀ କୂଳରେ ପହଞ୍ଚି ଦେଖିଲେ ଗୋଟିଏ ଶରୀର ଆଜି ଜଳରେ ଭାସୁଛି, ଶରୀରରୁ ଆଜ୍ଞା ଦିବ୍ୟ ଜ୍ୟୋତି ଝଟକୁଛି।

ଆଜ୍ଞା ଭୀମଙ୍କର ସୁନ୍ଦର ରୂପକୁ ଦେଖି ବେଳାବେଳିର ଆଜି ପ୍ରେମ ଜାଗ୍ରତ ହୋଇଛି। ତେବେ ପ୍ରେମ କାହାକୁ କୁହାଯାଏ? ଦର୍ଶନେ ସ୍ପର୍ଶନେ ବା ଅପି ଶ୍ରବଣେ ଭାଷଣେ ଅପି ବା ହୃଦୟଂ ଦ୍ରବତ୍ନଂ ଯତ୍ ତତ୍ ପ୍ରେମ ଇତି କଥ୍ୟତେ। ଆଜ୍ଞା ଯାହାର ଦର୍ଶନ ଶ୍ରବଣ ସ୍ପର୍ଶ ଓ ଭାଷଣରେ ହୃଦୟ ଦ୍ରବୀଭୂତ ହୁଏ ତାହାକୁ ପ୍ରେମ କୁହାଯାଏ। ଆଜ୍ଞା ତରବରିଆ ଭାବରେ ବେଳାବେଳି ଓ ସଖୀମାନେ

ଶରୀରକୁ ଜଳରୁ ନେଇ ଆସି ପ୍ରାଥମିକ ଚିକିତ୍ସା କରି ପାତାଳପୁରକୁ ଆଜ୍ଞା ନେଇଗଲେ। ପିତା ନାଗରାଜଙ୍କୁ ସବୁ ବୁଝାଇ କହିଲେ ଓ ଭୀମଙ୍କର ଭଲ ହେବା କାମନା କରି ଶପଥ କରିଦେଲେ, ବିବାହ କରିବା ପାଇଁ ଶପଥ କରିଦେଲେ। ନାଗରାଜ ଆଜି କଲେ କଣ? ଅମୃତ।

ରାଜା ଭୀମସେନ ତରବର ହୋଇ ଉଠି ଦେଖିଦେଲେ ତାଙ୍କର ସେବା କରୁଛି ଗୋଟିଏ ସୁନ୍ଦରୀ ଝିଅ। ଆଜ୍ଞା ଭୀମସେନ ଭାବୁଛନ୍ତି ବୈଦେଶ ବିଳାସରେ କବି ସମ୍ରାଟ ଉପେନ୍ଦ୍ର ଲେଖୁଛନ୍ତି ଏ ବ୍ରହ୍ମା ଗୋଟିଏ କନ୍ୟା ପରି ଗୋଟିଏ।

0: ଭୀମସେନ ଭାବିଲା ଏଭଳି ସୁନ୍ଦରୀ ସ୍ତ୍ରୀ ଭାଗ୍ୟରେ ଥିଲେ
1: ମିଳେ
0: ଆଜ୍ଞା ଗୋକନ୍ୟା ଭାଗ୍ୟ ପ୍ରାପ୍ତି ଆଜ୍ଞା ଦେଖି ଦେଖି ରୂପବତୀ କି ଭାଳେ ଯୁବାମତୀ କି ନୟ

ଯାହା ହଉ ଆଜ୍ଞା ଉଭୟଙ୍କ ଇଚ୍ଛାରେ ଆଜି ବିବାହର କାର୍ଯ୍ୟ ହୋଇଗଲା। ଆଜ୍ଞା ବିବାହ ବି ମିଶାଣ ବହ ସମାନ ହଉଛି ବିବାହ। ଆଜ୍ଞା ବିଶ୍ୱାସ ରୂପେ ବହନ କରିବା, ବିଶ୍ୱାସ ରୂପେ ବୈଶିଷ୍ଟ୍ୟ ତାକୁ ବହନ କରିବା। ଆଜ୍ଞା ଆଜିକାଲି ବିବାହ ପରେ ହଉଛି କଣ? ପୁରୁଷ ମାଗେ

ଆଜ୍ଞା ସହଦେବ କହିଲେ ମୋତେ ନ ପଚାରିଲେ ମୁଁ କିଛି କହେ ନାହିଁ। ମୋତେ ଭାଇମାନେ ସମସ୍ତେ ପଚାରିଲ, ଭାଇଙ୍କ ସମ୍ପର୍କରେ ପଚାରିଲ, ତେବେ ମୁଁ କହୁଛି ଶୁଣ। ବେଲାବେଳକୁ ବିବାହ ହୋଇ ଭାଇ ଆମର ପାତାଳପୁରରେ ଅଛନ୍ତି। ଆଜ୍ଞା ଲକ୍ଷ୍ୟଦେବ ଆମର ବିଦୁଷ ମଣ୍ଡଳୀ ଧର୍ମରାଜ ଯୁଧିଷ୍ଠିର ଓ ଅନ୍ୟ ଭାଇମାନେ ଯେତେବେଳେ ଭୀମ ଭାଇଙ୍କୁ ଖୋଜୁଛନ୍ତି, ବ୍ୟାକୁଳ ଚିତ୍ତରେ ମନେ ପକାଉଛନ୍ତି, ତେଣେ ଆଜ୍ଞା ଭୀମସେନଙ୍କ ସର୍ବାଗ୍ର ଶରୀରରେ ରୋମାଞ୍ଚ ସୃଷ୍ଟି ହେଲା। ଭାଇମାନଙ୍କ ପାଖକୁ ଚାଲିଯିବା ପାଇଁ ମନ ବ୍ୟାକୁଳିତ ହୋଇଛି। ତେଣୁ ସହଧର୍ମିଣୀ ବେଲାବେଳକୁ ଭୀମସେନ କହିଲେ।

ବେଳାବେଳି କାନ୍ଦି କାନ୍ଦି ମନା କରୁଛି, କହିଲା ସ୍ୱାମୀ ବିନା ସ୍ତ୍ରୀ ଜୀବନ ନିରର୍ଥକ। ବେଳାବେଳି କହିଲା ମୁଁ ଅନ୍ତଃସତ୍ତା, ଅନ୍ତଃସତ୍ତାର ଲକ୍ଷଣ ପ୍ରକାଶ ପାଇଛି, ମୁଁ ଅନ୍ତଃସତ୍ତା ହେଇଛି ଯେ ଏଥର ମତେ ଛାଡିକି ଏବେ ଯିବା।

0: ଦର୍ଶନ ବେଲାବଳି ଠାରୁ ବିଦା ନେଇ ଚାଲିଯିବା ପାଇଁ କହିଦେଲେ କହିଲେ ହେ ବେଲାବଳି ଏ ପୁଅଟିଏ ହେଲେ ତାର ମୁଖକୁ ଚାହିଁ ତୁ କାଳ କାଟିବୁ ଏ ଭାଇମାନେ ମତେ ମନରେ କରିଥିବାରୁ ମୁଁ ଆଉ ରହିପାରିବିନି ମୁଁ ଯାଉଛି ଆଜ୍ଞା ନବଜାତ ଶିଶୁଟିଏ ଆଜି ବେଲାବଳିର ହେଇଛି ଭୀମସେନ ଚାଲି ଯାଇଛନ୍ତି ନବଜାତ ପୁତ୍ରଟିର ପିତାମାତାଙ୍କର ନାମର ମୂଳ ଅକ୍ଷରକୁ ଭିତ୍ତି କରି ନାମ ଦିଆଯାଇଛି ବେଲାଳ ସେନ।
1: ଶୁଣୁଥିଲେ ପାଲା, ପରିବେଷଣ କରୁଥିଲେ ବୈଲୋଚନ ହୋତା ଏବଂ ସାଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ତେବେ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ ଏବଂ ମୋର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ୟା ଭିତରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିସାରିଛି, ଆଉ ଡେରି କରିବାନି। ଆରମ୍ଭ କରିବା ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଏଇଠି କହିରଖିବି ଶ୍ରୋତାବନ୍ଧୁ, ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। ସେଥିପାଇଁ ଯାହାର ଯଦି ଏସ୍ଏମ୍ଏସ୍ ରହିଗଲା ମନଉଣା କରିବେ ନାହିଁ। ତେବେ ଆରମ୍ଭ କରିବା। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ବରହମପୁର ବୁଗୁଡ଼ା ଗଞ୍ଜାମରୁ, ଲେଖିଛନ୍ତି ନାରାୟଣ ପ୍ରଧାନ। ଆପଣ ଶୁଣିବାକୁ ଚାହିଁଛନ୍ତି ଦର୍ଦ୍ଦ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ପରବର୍ତ୍ତୀ ଏସଏମଏସଟି ଆସିଛି ରାଇସଙ୍ଗୁଡ଼ା ସାଲେପୁର କଟକରୁ। ଲେଖିଛନ୍ତି ବାସୁଦେବ ତ୍ରିଲୋଚନ, କାଳିଆ, ବଳିଆ, କୁନି, ନିନି, ଲିଟୁନି, ବାପା ଏବଂ ବୋଉ ସମସ୍ତଙ୍କୁ ମୋର ପ୍ରଣାମ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ଦିୱାନା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଏଗ୍ଡିକ୍।

ଦିନସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ବାହାରେ ବର୍ଷା, ସେଥିପାଇଁ ଶ୍ରୋତାବନ୍ଧୁ ଆପଣ ଲେଖିଛନ୍ତି ମୋହରା କଥା ଚିତ୍ରର ଗୋଟିଏ ଗୀତ ଟିପ୍ ଟିପ୍ ବର୍ଷା ପାନି ଗୀତଟି ଶୁଣିବା ପାଇଁ। ବହୁତ ବଢ଼ିଆ ଗୀତଟିଏ। ବର୍ଷା ଯୋଗୁଁ ବୋଧହୁଏ ଆମ ଶ୍ରୋତାବନ୍ଧୁମାନେ ସମସ୍ତେ ସଜାଗ, ଆଉ ଗୀତ ଉପରେ ଅନେକ ଗୁଡ଼ିଏ ଆସିଛି, ବର୍ଷା ସମ୍ପର୍କିତ ଅନେକ ଗୁଡ଼ିଏ ଗୀତ। ତେବେ ଆପଣଙ୍କଠୁ ଆରମ୍ଭ ହେଉ, ଟିପ୍ ଟିପ୍ ବର୍ଷା ପାନି ଆପଣ ଶୁଣୁଥାନ୍ତୁ, ଆମେ ମଧ୍ୟ ବର୍ଷାର ମଜା ଉଠାଉଥାଉ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଏଗ୍ଡିକ୍।

ପରବର୍ତ୍ତୀ ଏସଏମଏସଟି ଆସିଛି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାହୁ। ଆପଣ ଆମର ନିୟମିତ ଶ୍ରୋତା, ତେବେ ଆପଣ ସବୁ ଆନାଉନ୍ସରମାନଙ୍କ ନାଁ ଲେଖିଛନ୍ତି, ଯେମିତିକି ଆର୍ଜେ କୁଇନ୍ ଚର୍ଚ୍ଚିକା ମ୍ୟାମ୍, ଆର୍ଜେ ଝୁନା ମ୍ୟାମ୍, ଗୀତାଞ୍ଜଳି ମ୍ୟାମ୍, ଆପଣଙ୍କ ଚିଠି ଆନାଉନ୍ସର ପ୍ରଜ୍ଞା ପରମିତା ମ୍ୟାଡ଼ାମ, ଜ୍ଞାନ ସାର୍, ନମିତା ମ୍ୟାମ୍, ଜାସ୍ମିନ୍ ମ୍ୟାମ୍, ଦୁର୍ଗା ସାର୍, ବସନ୍ତ ସାର୍, ତପନେନ୍ଦୁ ସାର୍, ଆର୍ଜେ କିଙ୍ଗ୍ ଗିରିଜା ସାର୍, ଆର୍ଜେ କିଙ୍ଗ୍ ପ୍ରକାଶ ସାର୍, ଆର୍ଜେ କିଙ୍ଗ୍ ଚିତ୍ତ ସାର୍, ଆର୍ଜେ କିଙ୍ଗ୍ ଅକ୍ଷୟ ସାର୍, ସମସ୍ତଙ୍କ ନୂଆ ଟାଇଟଲ ଏବେ ମିଳିଛି ଆର୍ଜେ କିଙ୍ଗ୍ ସମସ୍ତେ। ଶେଷରେ ସବୁ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା। ଯାହା ହେଉ, ସମସ୍ତଙ୍କ ନାଁ ଆଗରୁ ଏବେ ଆର୍ଜେ କିଙ୍ଗ୍ ଆଉ ଆର୍ଜେ କୁଇନ୍ ଲଗାଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସୋମନାଥ ବାବୁ। ଆପଣ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର ଦିଲ୍ ତେରେ ଦିୱାନାର ଗୋଟିଏ ସୁନ୍ଦର ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ।

କନ୍ୟାଦାନ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ଆପଣମାନେ ଆମର ନିୟମିତ ଶ୍ରୋତା, ଏମିତି ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଏମିତି ଭଲ ପାଇବା ଦେଉଥାନ୍ତୁ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଲେଖିଛନ୍ତି, ଦୁଇ ଦିନ ହେଲାଣି ମୋ ଗୀତ ବାଜୁନି ନା ମୁଁ ଶୁଣିପାରୁଛି। ଗୀତ ବାଜୁନି ମାନେ ଆପଣ ଶୁଣିପାରୁନଥିବେ ତା ସତ କଥା, କିନ୍ତୁ ନ ବଜେଇବାର ସେମିତି କିଛି ଉଦ୍ଦେଶ୍ୟ ନାହିଁ। ଅନେକ ଗୁଡ଼ିଏ SMS ଆସୁଛି, ଗୋଟିଏ ଘଣ୍ଟା ସମୟ ଭିତରେ ଯେତିକିଟି SMS ସମୟ ଦ୍ୱାରା ସମ୍ଭବ ହୋଇପାରୁଛି ଆମେ ସେଥିରେ ସ୍ଥାନ ଦେଉଛୁ। ତେବେ ଯାହା ହଉ, ଆପଣ ଶୁଣିବାକୁ ଚାହିଁଛନ୍ତି ତେରେ ନାମ କଥାଚିତ୍ରର ଗୋଟିଏ ଗୀତ, ଟାଇଟଲ ଟ୍ରାକ୍ଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଆଉ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହୁଁଛନ୍ତି ଚାଇନା ଗେଟ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ, ଶଙ୍କର ମହାଦେବନ।

ହାଲୁ ଭାଇ ଲେଖିଛନ୍ତି ସେୟା ନାଠଗଡ଼ରୁ ଆପଣ ଲେଖିଛନ୍ତି ଶୁଭ ଅପରାହ୍ନ ଆପଣ ଅପା ନମସ୍କାର ନମସ୍କାର ଆଜ୍ଞା ଆଗାମୀକାଲି ହେବାକୁ ଥିବା ପବିତ୍ର ଘୋଷଯାତ୍ରା ଅବସରରେ ସମସ୍ତ ଷ୍ଟାଫ୍ମାନଙ୍କୁ ଲିସନର୍ମାନଙ୍କୁ ମୋର ଶୁଭକାମନା ମୋ ପସନ୍ଦର ଏହି ଗୋଟିଏ ଗୀତ ନିଶ୍ଚୟ ଶୁଣାଇବେ ଆଜ୍ଞା ନିଶ୍ଚିତ ଭାବରେ ଆପଣ ଗୋଟିଏ ସୁନ୍ଦର ଗୀତ ଲେଖିକି ପଠାଇଛନ୍ତି ଶ୍ରୀ ଜଗନ୍ନାଥ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ମୁଁ ଆପଣଙ୍କୁ ଶୁଣାଉଛି ଶ୍ରୀ ଜଗନ୍ନାଥର ଏସ୍ ଜାନକୀଙ୍କ କଣ୍ଠରେ ଗୋଟିଏ ଗୀତ ଆଶା କରୁଛି ଗୀତଟି ଆପଣଙ୍କୁ ଭଲ ଲାଗିବ ଘୋଷଯାତ୍ରା ଉପଲକ୍ଷେ ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା

ବାଙ୍କିରୁ ଲେଖିଛନ୍ତି ଲିଜା ଏବଂ ଟୁକୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ଏତବାର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଭୂପେନ୍ଦର ଏବଂ ଆଶା ଭୋଂସଲେ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଡେଲାଙ୍ଗପୁରୀରୁ। ଲେଖିଛନ୍ତି ସୋନାଲିକା ମିତାଲି। ଆପଣମାନେ ଲେଖିଛନ୍ତି, ଅପା ନମସ୍କାର। ନମସ୍କାର ଆଜ୍ଞା। ଜୟ ଜଗନ୍ନାଥ, କାଲି ପବିତ୍ର ଘୋଷଯାତ୍ରା। ଆପଣମାନେ ପୁରୀରେ ପୁରା ମାହୋଲ ଆପଣଙ୍କର ପୁରା ଗରମ ହୋଇକି ଥିବ। ଏବେ ଆପଣ ଶୁଣିବାକୁ ଚାହିଁଛନ୍ତି ବେବି କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଅନନ୍ୟା ଶ୍ରୀତମ ନନ୍ଦ। ତେବେ ଶ୍ରୋତା ବନ୍ଧୁ, ଆପଣ ଯେହେତୁ ପୁରୀର, ଆପଣଙ୍କୁ କହିବି ମହାପ୍ରଭୁଙ୍କୁ ଆମ ବିଷୟରେ ନିଶ୍ଚୟ ଜଣାଇବେ। ଆପଣ ଭଲରେ ଥାନ୍ତୁ, ସୁସ୍ଥ ଥାନ୍ତୁ। ଆପଣଙ୍କ ସୁନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଦକ୍ଷିଣକୂଳ ଯାଜପୁରରୁ ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣ ଦୁଇଜଣ ଶୁଣିବାକୁ ଚାହୁଁଛନ୍ତି ଶଙ୍ଖା ସିନ୍ଦୁର କଥାଚିତ୍ରର ଗୋଟିଏ ଗୀତ।

ପାଟକୁରା ଟିକନପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ମୃତ୍ୟୁଞ୍ଜୟ ଯାଜ୍ଞସେନୀ ଏବଂ ମଞ୍ଜୁନାନୀ। ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା, ଆପଣମାନେ ନିଶ୍ଚିତ ଭାବରେ ଜଗନ୍ନାଥଙ୍କୁ ଆରାଧନା କରୁଥିବେ, ସେଇଥିପାଇଁ ବୋଧହୁଏ ଶ୍ରୀଜଗନ୍ନାଥ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଆପଣମାନେ ଇଚ୍ଛା କରିଛନ୍ତି, କାଳିଆ ଆସିଲା ଭାଇ କାଳିଆ ଆସିଲା। ଗୀତଟିକୁ ଗାଇଛନ୍ତି ଏସ୍ ଜାନକୀ।

ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ ଲେଖିଛନ୍ତି। କୃଷ୍ଣ ସୁଦାମା କଥାଚିତ୍ରର ଗୀତଟି ଶୁଣିବା ପାଇଁ ଆପଣମାନେ ଇଚ୍ଛା କରିଛନ୍ତି। ଗୀତଟିକୁ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ସୌରି ମହାସିଂ ବହୁଗ୍ରାମ କଟକରୁ, ସସ୍ମିତା ଦାସ, ବିଜୟ କୁମାର ଦାସ, ମାମୁନି ଏବଂ ପୂଜା, ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସୁବାସ ଦାସ ଏବଂ କନକ ମହାପାତ୍ରଙ୍କ କଣ୍ଠରେ କଥାଚିତ୍ର ସମର ସଲିମ ସାଇମାନର ଗୋଟିଏ ଗୀତ।

କାର୍ଯ୍ୟକ୍ରମ ଶେଷରେ ଦିଲୀପ ନାୟକ ଲେଖିଛନ୍ତି ପାରାଦୀପରୁ ଆପଣ ଶୁଣିବାକୁ ଚାହିଁଛନ୍ତି ହୀନା କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ଅଭିମାନର ଏହି ଗୀତଟି ଶୁଣନ୍ତୁ, ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପ୍ରଥମେ ବର୍ଡର କଥାଚିତ୍ରର ଏ ମନଛୁଆଁ ଗୀତ ଗାଇଛନ୍ତି ରୂପକୁମାର ରାଠୋର।